ଆକାଶବାଣୀ ଜୟପୁର ଆଜି ଗୁରୁବାର 1948 ଶକାବ୍ଦ ଭାଦ୍ରପଦର ସାତ ଦିନ 2026 ମସିହା ଅଗଷ୍ଟ ମାସର 20 ତାରିଖ ଆପଣମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଷକେ ଏବଂ ଏଫ୍ଏମ୍ର 103.6 ମେଗା ହର୍ଷକେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57। ମାଙ୍ଗଳିକ

ପ୍ରକୃତ ଶିକ୍ଷା ସେତେବେଳେ ଆରମ୍ଭ ହୁଏ ଯେତେବେଳେ ମନୁଷ୍ୟ ସମସ୍ତ ବାହ୍ୟ ସହାୟତାରୁ ବିମୁଖ ହୋଇ ନିଜ ଭିତର ଅନନ୍ତ ସ୍ରୋତ ଆଡ଼କୁ ଅଗ୍ରସର ହୁଏ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: 100 ମିଲିଲିଟର, ଗୋମୂତ୍ର 300 ମିଲିଲିଟର ଆଉ ଗାଈ କ୍ଷୀରରୁ ତିଆରି ଦହି 200 ମିଲିଲିଟର ଆବଶ୍ୟକ ହୋଇଥାଏ। ଏଥିସହିତ 300 ମିଲିଲିଟର ପଇଡ଼ ପାଣି ଆଉ 2 ପାଚିଲା କଦଳୀକୁ ଚକଟିକି ମିଶାଯାଏ। ଏସବୁକୁ ମାଟି ହାଣ୍ଡିରେ 10 ଦିନ ପର୍ଯ୍ୟନ୍ତ ଖୋଲା କରିକି ରଖି ପ୍ରତିଦିନ ଘାଣ୍ଟିବାକୁ ପଡ଼ିଥାଏ। ଏସବୁ ମିଶିକି ଯେଉଁ ଦ୍ରବଣ ତିଆରି ହେବ ସେଥିରୁ 50 ମିଲିଲିଟର 1 ଲିଟର ପାଣିରେ ମିଶାଇକି ଧାନ ଫସଲରେ ସିଞ୍ଚନ ଯଦି ଆମେ କରିବା ତାହେଲେ ବୀଜାଣୁଜନିତ ପତ୍ରପୋଡ଼ା ରୋଗ ଦୂର ହୋଇଥାଏ। ପୁଣି ଏହି ଦ୍ରବଣରୁ 30 ମିଲିଲିଟର ନେଇକି ପ୍ରତି ଲିଟର ପାଣିରେ ମିଶାଇ ଆଉ ଯଦି ଲଙ୍କା ଫସଲରେ ଫୁଲ ଧରିବା ସମୟରେ ସ୍ପ୍ରେ କରିବା ତାହେଲେ ଅମଳ ବଢ଼ିବାରେ ସାହାଯ୍ୟ କରିଥାଏ। ଏହାଛଡ଼ା ଦେଖାଯାଉଛି ଯଦି ଆମେ ଦୁଧିଆଳି ଗାଈର ମୂତ୍ରକୁ ଫସଲରେ ସିଞ୍ଚନ କରିବା ତାହେଲେ ଫସଲ ସବୁଜ ରହିବା ସହିତ ଫସଲରେ ପୋକ ମଧ୍ୟ ଲାଗିନଥାନ୍ତି। ଏଥିପାଇଁ ଆମକୁ 1 ଲିଟର ପାଣିରେ 20-50 ମିଲିଲିଟର ଦୁଧିଆଳି ଗାଈର ମୂତ୍ର ବ୍ୟବହାର କରିବାକୁ ହୋଇଥାଏ। ବାଇଗଣ, ବିଲାତି ବାଇଗଣ, ଲଙ୍କା, କୋବି ଆଉ କଖାରୁ ଫସଲରେ ଏହି ଦ୍ରବଣ ପ୍ରୟୋଗ କରାଯାଇଥାଏ। ବିହନ ବିଶୋଧନ ପାଇଁ ମଧ୍ୟ ଗୋମୂତ୍ରର ବ୍ୟବହାର କରାଯାଇଥାଏ। ଏଥିପାଇଁ ବିହନକୁ ଗୋମୂତ୍ରରେ 3-4 ଘଣ୍ଟା ଭିଜାଇ ଛାଇରେ ଶୁଖାଇ ତାପରେ ବୁଣିବା ଦ୍ୱାରା ଅନେକ ବିହନଜନିତ ରୋଗରୁ ରକ୍ଷା ମିଳିଥାଏ। ଏହାଛଡ଼ା ଆଉ ଏକ ଦ୍ରବଣ ଯାହାକୁ ପ୍ରସ୍ତୁତ କରିକି ଆପଣ ଫସଲରେ ବ୍ୟବହାର କରିପାରିବେ। ଆଉ ଏହି ଦ୍ରବଣ ପ୍ରସ୍ତୁତ କରିବା ପାଇଁ ଦୁଧିଆଳି ଗାଈର ମୂତ୍ର 15 ଲିଟର ଦରକାର, ଦୁଧିଆଳି ଗାଈର ଗୋବର 10 କିଲୋଗ୍ରାମ, ନିମ, ସୋରିଷ କିମ୍ବା ଅଳସୀ ପିଡ଼ିଆ 100 ଗ୍ରାମ, ଗୁଡ଼ 100 ଗ୍ରାମ, କଞ୍ଚା ନିମପତ୍ର 5 କିଲୋଗ୍ରାମ, ଅମରି 5 କିଲୋଗ୍ରାମ, ଅଣ୍ଡା ଚୋପା ଗୁଣ୍ଡ 250 ଗ୍ରାମ, ପାଣି 5 ଲିଟର। ଏ ସମସ୍ତ ଦ୍ରବ୍ୟକୁ ଗୋଟିଏ ବଡ଼ ପାତ୍ରରେ ପୂରାଇ ଭଲ ଭାବରେ ମିଶାଯାଏ, ଯାହାକି ଗୋଟିଏ ଏକର ପାଇଁ ବ୍ୟବହାର ଉପଯୋଗୀ ହୋଇଥାଏ। ପାତ୍ରର ମୁହଁରେ ଢାଙ୍କୁଣୀ ଦେଇ ଛାଇରେ 21 ଦିନ ରଖାଯାଏ। 21 ଦିନ ପରେ ଏହାକୁ ଖୋଲି ସରୁ କପଡ଼ାରେ ଛାଣିକି ରସ ବାହାର କରାଯାଇଥାଏ। 1 ଲିଟର ଏହି ରସ ସହିତ 5 ଲିଟର ପାଣି ମିଶାଇକି ଫସଲରେ 10 ଦିନ ବ୍ୟବଧାନରେ ସିଞ୍ଚନ କରାଯାଇଥାଏ। ଏହାଦ୍ୱାରା ଫସଲ ସବୁଜ ରହିବା ସହିତ ଫସଲର ପତ୍ର ଏବଂ ଚେରରେ ପୋକ ଲାଗିନଥାଏ। ଏହା ଧାନ, ଡାଲିଜାତୀୟ ଫସଲ, ତୈଳବୀଜ ଫସଲ ଆଉ ବିଭିନ୍ନ ପନିପରିବା ଯଥା ବାଇଗଣ, ବିଲାତି ବାଇଗଣ, ଲଙ୍କା, ଭେଣ୍ଡି, ଆଳୁ, ବନ୍ଧାକୋବି ଏସବୁ ଫସଲରେ ଉପଯୋଗ କରାଯାଇଥାଏ।
1: ପ୍ରଚାର କଲୁ ଚାଷବାସ କଥା, ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଏଥିରେ ଶୁଣିବେ ଡିଟାଇ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଭାଲୁଖିଡ଼ିଙ୍ଗା ଏବଂ ସାଥୀ।
2: ପ୍ରତି ଆଦିବାସୀ ସମ୍ପ୍ରଦାୟରେ ନିଜର ଜୀବନସାଥୀ ବାଛିବା ପାଇଁ ପ୍ରତି ଯୁବକ ଏବଂ ଯୁବତୀଙ୍କର ସ୍ୱାଧୀନତା ରହିଛି। ସେମିତି ଡିଡୁଇ ସମ୍ପ୍ରଦାୟରେ ମଧ୍ୟ ରହିଛି। ଡିଡୁଇ ସମ୍ପ୍ରଦାୟରେ ଯେଉଁ କ୍ଷେତ୍ରରେ ଯୁବକ ଏବଂ ଯୁବତୀ ଯେଉଁମାନେ ବିବାହ କରିବାକୁ ଇଚ୍ଛା କରନ୍ତି, ଯେଉଁମାନଙ୍କର ବାପା ମା ବନ୍ଧୁ ସମ୍ପର୍କୀୟ ଦୁନିଆରେ କେହି ନଥାନ୍ତି, ସେମାନେ ବି ପରସ୍ପରକୁ ପସନ୍ଦ କରନ୍ତି ଏବଂ ବିବାହ କରନ୍ତି। କିନ୍ତୁ ବିବାହ କରିବା ପୂର୍ବରୁ ଦେହେ ଦେହିଙ୍କି ବୁଝି ନିଅନ୍ତି ଗୀତ ମାଧ୍ୟମରେ। ଦେହେ ଦେହିଙ୍କର ଉପଯୁକ୍ତ ଜୀବନସାଥୀ ହୋଇପାରିବେ କି ନାହିଁ ଗୀତରେ ପ୍ରଶ୍ନୋତ୍ତର ମାଧ୍ୟମରେ ସେମାନେ ସ୍ଥିର କରନ୍ତି ସେହି କଥା। ଆଜି ରେଞ୍ଜଣୀ କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପ୍ରଥମେ ତୁମାପଦର ଗ୍ରାମର ଭାଲୁଖିରିଙ୍ଗା ଏବଂ ସାଥୀମାନେ ପରିବେଷଣ କରିଥିବା ଏହି ମର୍ମର ଗୋଟିଏ ଗୀତ। ଏହି ଗୀତଟିକୁ ସେମାନେ ଡିଡୋଇ ଭାଷାରେ କହନ୍ତି ହରେଉଁସା ଅସ୍ମାର୍।

0: ভাবে ডগে
1: মা সারদানি বেডে বয়ে ডগে
0: মা
1: সুতরাং নজর চ নিন্দে।

0: ଏଥର ଆସନ୍ତୁ ଶୁଣିବା ଡିଡୋଇ ଭାଇ ଭଉଣୀମାନେ ଧାନ ମାଣ୍ଡିଆ ସୁଆ ଇତ୍ୟାଦି ଅମଳ କରିବା ସମୟରେ ଯେଉଁ ଗୀତ ଗାଇଥାନ୍ତି ସେହି ଗୀତ ପରିବେଷଣ କରିଛନ୍ତି ତୁମାପଦର ଗ୍ରାମର ଭାଲୁ ଖିରିଙ୍ଗା ଓ ସାଥୀ।
1: ओ कटारी।

0: கோயிலுக்கு
1: ஓ சோமாரியே எட்லோ கெந்தாரா சோமாரியே எட்லோ.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଉ ଏକ ମେଡିସିନ୍ ବ୍ଲକ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତିକରଣ କାର୍ଯ୍ୟର ବୈଠକରେ ଅଧ୍ୟକ୍ଷତା କରି ନୂଆ ମେଡିସିନ୍ ବ୍ଲକ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ କ୍ଲିନିକାଲ ବ୍ଲକଗୁଡ଼ିକର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ବହୁତଳ କାର୍ ପାର୍କିଂ ନିର୍ମାଣ ଏବଂ ମେଡିକାଲର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ରାଜସ୍ୱ ବିଭାଗ ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗ ଦାଖଲ ଓ ସ୍ଥିତି ଅନୁସରଣ ପାଇଁ ରାଜ୍ୟ ସରକାର ଆମ ସାଥୀ ହ୍ୱାଟ୍ସଆପ୍ ଚାଟ୍ବଟ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ବ୍ୟବସ୍ଥାର ଶୁଭାରମ୍ଭ କରି ରାଜସ୍ୱ ସେବା ଜନସାଧାରଣଙ୍କ ଆହୁରି ନିକଟତର ହେବା ସହ ସ୍ୱଚ୍ଛ ପାରଦର୍ଶୀ ତଥା ଉତ୍ତରଦାୟୀ ହେବ ବୋଲି କହିଛନ୍ତି। ସୂଚନା ଅନୁଯାୟୀ ଏହି ହ୍ୱାଟ୍ସଆପ୍ ବ୍ୟବସ୍ଥା ମାଧ୍ୟମରେ ଅଭିଯୋଗକାରୀମାନେ ନିଜେ ଚାହୁଁଥିବା ବିଭାଗ ଚୟନ କରି ଆବଶ୍ୟକ ବିବରଣୀ ଓ ଦସ୍ତାବିଜ ଦାଖଲ କରିପାରିବେ। ପରେ ଆବଶ୍ୟକତା ଅନୁଯାୟୀ ଅଭିଯୋଗକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ। ଜନସାଧାରଣ 943729200 ହ୍ୱାଟ୍ସଆପ୍ ନମ୍ଘରରେ ନିଜର ଅଭିଯୋଗ ଦାଖଲ କରିପାରିବେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ 21 ବିଭାଗର ବ୍ୟବସାୟିକ ସଂସ୍କାରମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀମତୀ ଗର୍ଗ ସମ୍ପୂର୍ଣ୍ଣ ହୋଇନଥିବା ଅନ୍ଲାଇନ୍ ପୋର୍ଟାଲର ବିକାଶ, ବିଭିନ୍ନ ପ୍ରଣାଳୀର ସମନ୍ୱୟ ଏବଂ ଅନ୍ୟାନ୍ୟ ସାର୍ବଜନୀନ ବ୍ୟବସ୍ଥାଗୁଡ଼ିକ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବ୍ୟବସାୟୀମାନଙ୍କ ପାଇଁ ସଂସ୍କାର ସମ୍ପର୍କ

0: ଉପଯୁକ୍ତ ଆବଶ୍ୟକତାଗୁଡ଼ିକୁ ସରଳ ଏବଂ ସ୍ୱଚ୍ଛ ଭାବେ ଡିଜିଟାଲ୍ ସେବାରେ ପରିଣତ କରିବା ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ପ୍ରଯୁକ୍ତି ସୂଚନାଭିତ୍ତିକ ସଂସ୍କାରକୁ କାର୍ଯ୍ୟକାରୀ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅଧୀନରେ ପଞ୍ଜୀକରଣ ଓ ସଂଶୋଧନ ପାଇଁ ଦାବି ଓ ଆପତ୍ତି ଦାଖଲର ସମୟସୀମା ଗତକାଲି ଶେଷ ହୋଇଛି। ସୂଚନା ଅନୁଯାୟୀ ଆସନ୍ତା ମାସ 17 ତାରିଖ ସୁଦ୍ଧା ସମସ୍ତ ଦାବି ଓ ଆପତ୍ତିର ସମାଧାନ କରାଯାଇ 21 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଇତିମଧ୍ୟରେ ମୋଟ 58,36,430 ଜଣ ଭୋଟରଙ୍କୁ ନୋଟିସ୍ ଜାରି କରାଯାଇଥିବା ବେଳେ 54,21,872 ଜଣ ଭୋଟରଙ୍କୁ ଭୋଟର ତାଲିକାରେ ବଜାୟ ରଖାଯାଇଛି। ହୀରାକୁଦକୁ ଏକ ସ୍ଥାୟୀ ଏବଂ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଲାଗି ରାଜ୍ୟ ସରକାର ଭିଭିଭୂମି ପ୍ରକଳ୍ପ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଲୋକସେବା ଭବନରେ ହୀରାକୁଦ ଅଞ୍ଚଳରେ ସମନ୍ୱିତ ପର୍ଯ୍ୟଟନ ଭିଭିଭୂମି ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭିନ୍ନ ବିଭାଗ ଓ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଧାୟକ ଭାସ୍କର ମଢ଼େଇଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟି ନୟାଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ପହଞ୍ଚାଇବା ଉପରେ ଆଲୋଚନା କରିଛନ୍ତି। ଅନୁଷ୍ଠିତ ବୈଠକରେ କମିଟି ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ କରିବା ଉପରେ ଗୁରୁତ୍ୱାରୋପ କରିଥିବାବେଳେ ପାର୍କ ଓ ପର୍ଯ୍ୟଟନସ୍ଥଳୀର ବିକାଶ ଏବଂ ସଂଯୋଗୀକରଣ ରାସ୍ତା ନିର୍ମାଣ ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ରାଜ୍ୟ ବିଧାନସଭାର ଗୃହ କମିଟି ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ। କମିଟିର ଅଧ୍ୟକ୍ଷ ତଥା ବିଧାୟକ ଲକ୍ଷ୍ମଣ ପାଙ୍କ ନେତୃତ୍ୱରେ ସଦସ୍ୟମାନେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିବା ସହ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ। ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାର 68 ଗ୍ରାମ ପଞ୍ଚାୟତର 155 ଗାଁ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର 11 ୱାର୍ଡର 240,460 ଜଣ ପ୍ରଭାବିତ ହୋଇଛନ୍ତି। ବନ୍ୟା ପ୍ରଭାବିତଙ୍କୁ ରିଲିଫ୍ ଯୋଗାଇ ଦିଆଯାଉଛି। ତେବେ ଗତ ସନ୍ଧ୍ୟାରେ ରାଜକନିକା ବ୍ଲକର ବୈତରଣୀ ନଦୀର ଗୁଣ୍ଠଳ କନପୁର ରାସ୍ତାରେ ଘାଇ ସୃଷ୍ଟି ହୋଇ 4 ଗାଁ ଜଳମଗ୍ନ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କୁଳସାହି ଆବାସିକ ଆଶ୍ରମରେ ଥିବା 230 ଜଣ ଅନ୍ତେବାସୀ ଓ କର୍ମଚାରୀଙ୍କୁ ଗତକାଲି ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଆଜି 5 ବ୍ଲକର 126 ସ୍କୁଲକୁ ବନ୍ଦ ରଖିବା ଲାଗି ଜିଲ୍ଲାପାଳ ଘୋଷଣା କରିଛନ୍ତି। ନବରଙ୍ଗପୁରର ଲାଖ ହସ୍ତଶିଳ୍ପ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ ବଜାର ଯୋଗାଇ ଦେବାକୁ ଡାକ ବିଭାଗ ସହାୟତା କରିବ। ଡାକ ବିଭାଗ ପକ୍ଷରୁ କୋରାପୁଟ ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ରାଜ୍ୟ ହସ୍ତଶିଳ୍ପ ପୁରସ୍କାରପ୍ରାପ୍ତ ଲାଖ ହସ୍ତଶିଳ୍ପୀ ପ୍ରଭାତୀ ପାତ୍ରଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି। ଫଳରେ ଲାଖ ହସ୍ତଶିଳ୍ପୀଙ୍କ ପ୍ରସ୍ତୁତ ସାମଗ୍ରୀ ଆଗାମୀ ଦିନରେ ଅଧିକ ଲୋକାଦୃତ ହେବ ବୋଲି ଆଶା କରାଯାଉଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ପିଏମ୍ଶ୍ରୀ ଅନ୍ସୁଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଦୁଇଦିନିଆ ବ୍ଲକସ୍ତରୀୟ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ କର୍ମଶାଳା ଉଦ୍ଯାପିତ ହୋଇଛି। ଝାଡ଼ଖଣ୍ଡ ଓ ତତ୍ସଲଗ୍ନ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଅବପାତ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ଭାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ଚର୍ମ କର୍କଟ ରୋଗ ଏ ସମ୍ପର୍କରେ ସମ୍ୟକ ଆଲୋଚନା କରିଛନ୍ତି ଡାକ୍ତର ପ୍ରଭାସ ମଞ୍ଜିରୀ ପଟ୍ଟନାୟକ।
2: ଚର୍ମ କର୍କଟ ରୋଗ ଦେହର ଯେକୌଣସି ସ୍ଥାନରେ ହୋଇପାରେ। ଯେହେତୁ ବାହାରେ ଦୃଶ୍ୟ ହେଉଥିବା ସ୍ଥାନରେ ଏହି କର୍କଟ ସୃଷ୍ଟି ହୁଏ, ତେଣୁ ପ୍ରାଥମିକ ଅବସ୍ଥାରେ ରୋଗକୁ ଚିହ୍ନଟ କରି ଚିକିତ୍ସା କରିହୁଏ। ଚର୍ମ କର୍କଟ ବିଭିନ୍ନ ରକମର ହୋଇଥାଏ। ଚର୍ମରେ ଥିବା ଭିନ୍ନ ଭିନ୍ନ କୋଷରୁ ଭିନ୍ନ ଭିନ୍ନ ଟ୍ୟୁମର ଜାତ ହୋଇଥାଏ। ଚର୍ମ କର୍କଟ ସୃଷ୍ଟି ହେବାର କାରଣଗୁଡ଼ିକ ମଧ୍ୟରେ ସୂର୍ଯ୍ୟକିରଣ ଏକ ପ୍ରଧାନ କାରଣ। ପ୍ରଖର ସୂର୍ଯ୍ୟକିରଣ ଶରୀର ଉପରେ ବହୁତ ସମୟ ପଡ଼ିଲେ ଚର୍ମ କର୍କଟ ରୋଗ ସୃଷ୍ଟି ହେବାର ସମ୍ଭାବନା ଅଧିକ ଥାଏ। ପାଶ୍ଚାତ୍ୟ ଦେଶରେ ଗୋରା ଲୋକମାନଙ୍କଠାରେ କଳା ଲୋକଙ୍କ ଅପେକ୍ଷା ଚର୍ମ କର୍କଟ ଅଧିକ ଦେଖାଯାଏ। ଅନ୍ୟାନ୍ୟ କାରଣ ମଧ୍ୟରେ ଆର୍ସେନିକ, ବିକିରଣ ରଶ୍ମି, କୋଲ୍ଟାର ପ୍ରଭୃତି ମଧ୍ୟ ଦାୟୀ। ବୃକକ୍ ପ୍ରତିରୋପଣ ମଧ୍ୟ ଏହି ରୋଗ ସୃଷ୍ଟି କରିବା ପାଇଁ ସହାୟକ ହୋଇଥାଏ। ଲ୍ୟୁକୋପ୍ଲାକିଆ ଏବଂ କେତେକ ଚର୍ମ ରୋଗ, ହାଡ଼ର ସଂକ୍ରମଣ, ପୋଡ଼ାଘାରେ ଏହି କର୍କଟ ଦେଖାଯାଇଥାଏ। ଧୋତି କିମ୍ବା ଶାଢ଼ୀକୁ ଟାଇଟ୍ କରି ଅଣ୍ଟାରେ ପିନ୍ଧିବା ଦ୍ୱାରା ବାରମ୍ବାର ଘର୍ଷଣ ହୋଇ ଚର୍ମ ଆଘାତ ପ୍ରାପ୍ତ ହୁଏ ଏବଂ ଚର୍ମ କର୍କଟ ଦେଖାଯାଏ। ତେଣୁ ଶାଢ଼ୀ, ଧୋତି ପ୍ରଭୃତିକୁ ଟିକେ ଢିଲା କରି ପିନ୍ଧିବା ଆବଶ୍ୟକ। କେତେଗୁଡ଼ିଏ ବଂଶାନୁକ୍ରମିକ ରୋଗ ଯେପରିକି ଜେରୋଡର୍ମା

0: ମଣ୍ଟସା ଏହିରି ଚର୍ମ କର୍କଟ ରୋଗ ହୋଇପାରେ। ସମଗ୍ର ଦେହ ଧଳା ହୋଇଯିବା ଏବଂ ଦେହ ସାରା ଛୋଟ ବଡ଼ ଭାତୁଡ଼ି ହୋଇଥିଲେ ଏଥିରୁ ଚର୍ମ କର୍କଟ ସୃଷ୍ଟି ହୋଇପାରେ। ଫାଇଲେରିଆ ଘା, କୁଷ୍ଠରୋଗ ଘା ବହୁତ ଦିନ ରହିଗଲେ ସମୟ ସମୟ ଏଥିରୁ ମଧ୍ୟ ଚର୍ମ କର୍କଟ ହୁଏ। ବାସାଲ ସେଲ୍ ଚର୍ମ କର୍କଟ ଅଧିକ ଦେଖାଯାଏ। ଏହା ସାଧାରଣତଃ ମୁହଁରେ ବେଶୀ ହୁଏ। କେତେକ କ୍ଷେତ୍ରରେ ଏହା କଳା ଦେଖାଯାଏ। ମେଲାନୋମା ବା କଳାଜାଏରୁ ସୃଷ୍ଟି ହେଉଥିବା କ୍ୟାନ୍ସରର ଭ୍ରମ ସୃଷ୍ଟି କରିଥାଏ। କେତେକ ସମୟରେ ଏହି କର୍କଟ ରୋଗରେ ଚର୍ମ ଉପରେ ଯେତେ ବଡ଼ ଘା ଦେଖାଯାଉଥାଏ ଚର୍ମ ତଳକୁ ଏହାର ବ୍ୟାପ୍ତି ଅଧିକ ହୋଇଥାଏ। ମୂଷାଘାତ ପରି ହୋଇଥିବାରୁ ଏହାକୁ ରୋଡେଣ୍ଟ ଅଲସର ବା ମୂଷା ଘା କୁହାଯାଏ। ଟିକେ ସ୍ୱାସ୍ଥ୍ୟ ସଚେତନ ହେଲେ ଚର୍ମ କର୍କଟ ରୋଗକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରିବା ସହଜ। ଚର୍ମର କୌଣସି ସ୍ଥାନରେ ଘା ହୋଇ ବହୁତ ଦିନ ଧରି ନ ଶୁଖିଲେ ପୁଣି ଥରେ ଘା ସୃଷ୍ଟି ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହା ଚର୍ମ କର୍କଟ ରୋଗର ଆଦ୍ୟ ଲକ୍ଷଣ ହୋଇପାରେ। ଏହି ରୋଗରୁ ରକ୍ଷା ପାଇବା ପାଇଁ ପ୍ରଖର ସୂର୍ଯ୍ୟ କିରଣରେ ଅନାବୃତ ଶରୀରରେ ବହୁ ସମୟ ନ ରହିବା ଉଚିତ। ଟୋପି, କଳା ଚଷମା, ଢିଲା ସୂତା ପୋଷାକ ପିନ୍ଧି ଖରାକୁ ବାହାରିବା ଭଲ। ଶଲ୍ୟ ଚିକିତ୍ସା ଦ୍ୱାରା କର୍କଟ ରୋଗକୁ ସମ୍ପୂର୍ଣ୍ଣ ଭାବରେ କାଟି ବାହାର କରିଦିଆ ହୁଏ। ଟ୍ୟୁମର ଚାରିପଟ ସୁସ୍ଥ ଅଂଶରୁ ମଧ୍ୟ କିଛି କଟାଯାଏ, କିନ୍ତୁ ମୁହଁରେ ହୋଇଥିବା ଟ୍ୟୁମର ଯେପରିକି ନାକ, ଆଖିପତା ପ୍ରଭୃତିର ଟ୍ୟୁମର ପାଇଁ ଅଧିକ ସାବଧାନତା ଆବଶ୍ୟକ। ଅନ୍ୟ ଏକ ପ୍ରଣାଳୀରେ ଏହି ଅପରେସନ କରି ମୁହଁର ସୌନ୍ଦର୍ଯ୍ୟକୁ ଅତୁଟ ରଖିବାର ଚେଷ୍ଟା କରାଯାଏ। ଦୂର ଜାଗାକୁ ମାଡ଼ିଯାଇଥିବା ଚର୍ମ କର୍କଟ ରୋଗରେ ଭେଷଜ ଚିକିତ୍ସା କରାଯାଏ। କଳାଜାଇରୁ ଉତ୍ପନ୍ନ ହେଉଥିବା କର୍କଟକୁ ମାଲିଗ୍ନାଟ ମେଲାନୋମା କୁହାଯାଏ। ମେଲାନୋମା ମଧ୍ୟମ ବୟସ ଲୋକମାନଙ୍କଠାରେ ଦେଖାଯାଏ। ଯେଉଁ କେତେକ ମୁଖ୍ୟ କାରଣ ଏହି ରୋଗ ସୃଷ୍ଟିରେ ସହାୟକ ହୋଇଥାଏ ସେଗୁଡ଼ିକ ହେଲା ସୂର୍ଯ୍ୟ କିରଣ, ବଂଶଗତ କାରଣ। ଶରୀରର ଅନାବୃତ ଅଙ୍ଗରେ ଏହି କର୍କଟ ଆବୃତ ଅଙ୍ଗ ଅପେକ୍ଷା ଅଧିକ ଦେଖାଯାଇଥାଏ। ପରିବାର ଭିତରେ ଜଣକୁ ମାଲିଗ୍ନାଟ ମେଲାନୋମା ହୋଇଥିଲେ ସେ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ହେବାର ଆଶଙ୍କା ଥାଏ। ତେଣୁ ମେଲାନୋମା ପରିବାରର ସଦସ୍ୟମାନେ ଟିକେ ସଚେତନ ହେବା ଆବଶ୍ୟକ। ଏହି କର୍କଟ ପାଦ ତଳିପା ବିଶେଷ କରି ବୁଢ଼ା ଆଙ୍ଗୁଳି ନଖରେ ମଧ୍ୟ ହୋଇଥାଏ। ଆଖିରେ, ପାଟି ଭିତରେ ଏବଂ ମଳଦ୍ୱାରରେ ମଧ୍ୟ ଦେଖାଯାଏ। କେତେକ ସମୟରେ ମେଲାନୋମା ଶରୀରରେ ଲୁକାୟିତ ଭାବରେ ରହେ ଏବଂ ଲସିକା ଗ୍ରନ୍ଥିକୁ ଆକ୍ରାନ୍ତ କରେ। ଏହି ଗ୍ରନ୍ଥି ପରୀକ୍ଷା ଦ୍ୱାରା ମେଲାନୋମା ଚିହ୍ନଟ ହୋଇଥାଏ। ମାଲିଗ୍ନାଟ ମେଲାନୋମାର ଲକ୍ଷଣଗୁଡ଼ିକ ହେଲା ପୂର୍ବରୁ ଶରୀରରେ ଥିବା କଳାଜାଇ ବୃଦ୍ଧି ପାଇବା, ରଙ୍ଗ ପରିବର୍ତ୍ତନ କରିବା, କୁଣ୍ଡେଇ ହେବା, ଘା ହେବା ଏବଂ ଏଥିରୁ ସ୍ରାବ ହେବା। ରୋଗ ଚିହ୍ନଟ ପାଇଁ ରୋଗାକ୍ରାନ୍ତ ଅଂଶକୁ ବାୟୋପ୍ସି କରାଯାଏ। ଏହି ରୋଗକୁ ଶଲ୍ୟ ଏବଂ ଭେଷଜ ଦ୍ୱାରା ଚିକିତ୍ସା କରାଯାଏ। ଏହା ଏକ ମାରାତ୍ମକ କର୍କଟ ହୋଇଥିବାରୁ ମାଲିଗ୍ନାଟ ମେଲାନୋମାର ଲକ୍ଷଣ ପ୍ରତି ସଚେତନ ହେବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଚର୍ମ କର୍କଟ ରୋଗ ସମ୍ପର୍କରେ କହିଥିଲେ ଡାକ୍ତର ପ୍ରଭାସ ମଞ୍ଜରୀ ପଟ୍ଟନାୟକ, ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସିଙ୍ଗାପୁରରେ ଆଜି ଅନୁଷ୍ଠିତ ହେବ ଭାରତ ସିଙ୍ଗାପୁର ଚତୁର୍ଥ ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକ। ତାମିଲନାଡୁର ମହାବଲିପୁରମ୍ରେ ଦକ୍ଷିଣାଞ୍ଚଳ ଜୋନାଲ ପରିଷଦ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। 2030 ସୁଦ୍ଧା ଦେଶର ବିମାନଜନିତ ମାଲ ପରିବହନ କ୍ଷମତା 3 ଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ବାଂଲାଦେଶ ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ଅନୁଷ୍ଠିତ ହେବ ଭୋଟ୍ ଗ୍ରହଣ। ଏବଂ ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ହକି ଦଳ 5-3 ଗୋଲରେ ପରାସ୍ତ କଲା ପାକିସ୍ତାନକୁ। ଭାରତୀୟ ମହିଳା ଦଳ ଆଜି ସନ୍ଧ୍ୟାରେ ଭେଟିବ ଇଂଲଣ୍ଡକୁ। ଭାରତ ସିଙ୍ଗାପୁର ଚତୁର୍ଥ ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକ ଆଜି ଅନୁଷ୍ଠିତ ହେବ। ସିଙ୍ଗାପୁରଠାରେ ଆୟୋଜିତ ଏହି ବୈଠକରେ ଭାରତ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଏବଂ ବାଣିଜ୍ୟ ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ଯୋଗଦେବେ। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ବିଭିନ୍ନ ନୂତନ ତଥା ସମ୍ଭାବ୍ୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ଏହି ବୈଠକ ଅନେକ ଗୁରୁତ୍ୱ ବହନ କରେ। ଏହାର ପ୍ରଥମ ବୈଠକ 2022 ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବେଳେ 2024 ଅଗଷ୍ଟରେ ସିଙ୍ଗାପୁରରେ ଦ୍ୱିତୀୟ ବୈଠକ ଏବଂ ତୃତୀୟ ବୈଠକ ନୂଆଦିଲ୍ଲୀରେ ଗତବର୍ଷ ଅଗଷ୍ଟ ମାସରେ ଅନୁଷ୍ଠିତ ହୋଇଥିଲା। ବିନିର୍ମାଣ, ସଂଯୋଗୀକରଣ, ଡିଜିଟାଲାଇଜେସନ୍, ସ୍ୱାସ୍ଥ୍ୟସେବା ଓ ଔଷଧ, ଦକ୍ଷତା ବିକାଶ ଏବଂ ନିରନ୍ତରତା ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ

କରିବା ଉପରେ ଗତ ବୈଠକଗୁଡ଼ିକରେ ବିସ୍ତୃତ ଆଲୋଚନା କରାଯାଇଛି। ଗତବର୍ଷ ସେପ୍ଟେମ୍ବରରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କର ଭାରତ ଗସ୍ତ ସମୟରେ ଭାରତ ସିଙ୍ଗାପୁର ସମନ୍ୱିତ ରଣନୀତିକ ଭାଗିଦାରୀର ରୂପରେଖ ଉନ୍ମୋଚିତ ହୋଇଥିଲା। ଆଜି ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ବୈଠକରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗ ତଥା ଭାଗିଦାରୀର ସମୀକ୍ଷା କରାଯିବା ସହିତ ଭାରତ ସିଙ୍ଗାପୁର ସହଯୋଗକୁ ଅନ୍ୟାନ୍ୟ କ୍ଷେତ୍ରରେ ଅଧିକ ସଶକ୍ତ କରାଯିବା ଉପରେ ଆଲୋଚନା କରାଯିବ। ସେହିଭଳି ଭାରତ ସିଙ୍ଗାପୁର ବ୍ୟବସାୟିକ ଗୋଲଟେବୁଲ୍ର ଚତୁର୍ଥ ସଂସ୍କରଣରେ ଦୁଇ ଦେଶର ବ୍ୟବସାୟିକ ନେତୃବୃନ୍ଦ ଯୋଗଦେଇ ବିଭିନ୍ନ ରଣନୈତିକ ଭାଗିଦାରୀ ଉପରେ ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଇତିମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଗତକାଲି ତାଙ୍କର ସିଙ୍ଗାପୁର ପ୍ରତିପକ୍ଷ ଭିଭିଆନ୍ ବାଲକ୍ରିଷ୍ଣନଙ୍କ ସହିତ ଦୁଇ ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରାଯିବା ସମ୍ପର୍କରେ ଆଲୋଚନା କରିଛନ୍ତି। ପରେ ଡକ୍ଟର ଜୟଶଙ୍କର ଓ ଶ୍ରୀ ବାଲକ୍ରିଷ୍ଣନ ମିଳିତ ଭାବେ ସିଙ୍ଗାପୁରଠାରେ ଭାରତୀୟ ଉଚ୍ଚାୟୁକ୍ତଙ୍କର ଏକ ନୂତନ ଚାନ୍ସେରୀ କମ୍ପ୍ଲେକ୍ସ ଲାଗି ଶିଳାନ୍ୟାସ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ଦକ୍ଷିଣାଞ୍ଚଳ ଜୋନାଲ ପରିଷଦ ବୈଠକ ତାମିଲନାଡୁର ମହାବଲିପୁରମ୍ରେ ଅନୁଷ୍ଠିତ ହେବ। ଏହି ପରିଷଦରେ ତାମିଲନାଡୁ, କେରଳମ୍, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତେଲଙ୍ଗାନା ସମେତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ, ଆଣ୍ଡାମାନ ନିକୋବର ଦ୍ୱୀପାଞ୍ଚଳ ଏବଂ ଲାକ୍ଷାଦ୍ୱୀପ ସଦସ୍ୟ ଅଛନ୍ତି। ଆଜିର ଏହି ବୈଠକରେ ଦକ୍ଷିଣାଞ୍ଚଳର ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପ୍ରଶାସକଙ୍କ ସମେତ ପ୍ରତ୍ୟେକ ରାଜ୍ୟର ଦୁଇଜଣ ଲେଖାଏଁ ବରିଷ୍ଠ ମନ୍ତ୍ରୀ ଯୋଗଦେବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଜୋନାଲ ପରିଷଦ ପକ୍ଷରୁ ସଦସ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କୁ ନେଇ ଏକ ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି। ରାଜ୍ୟଗୁଡ଼ିକ ଦ୍ୱାରା ପ୍ରସ୍ତାବିତ ବିଭିନ୍ନ ପ୍ରସଙ୍ଗର ସମାଧାନ ଲାଗି ପ୍ରଥମେ ଏହି କମିଟିରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ସଂଘୀୟ ସହଯୋଗ ବ୍ୟବସ୍ଥା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିମ୍ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଉଦ୍ଦେଶ୍ୟରେ ଏହି ଜୋନାଲ ପରିଷଦଗୁଡ଼ିକର ଅବଦାନ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀରେ ତାଙ୍କର ଜାପାନ ପ୍ରତିପକ୍ଷ ସିଞ୍ଜିରୋ କୁଇଜୁମିଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିବେ। ଭାରତ ଜାପାନ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ସଶକ୍ତ କରିବା ସହିତ ରଣନୈତିକ ବିଶ୍ୱାସ ଓ ସହଯୋଗକୁ ସୁଦୃଢ଼ କରିବା ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତା ଓ ସୁରକ୍ଷା ବଜାୟ ରଖିବା ଆଦି ପ୍ରସଙ୍ଗ ଏହି ବୈଠକରେ ସ୍ଥାନ ପାଇବାର ଆଶା କରାଯାଉଛି। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସୁରକ୍ଷା ସହଯୋଗକୁ ଅଧିକ ସୁଦୃଢ଼ କରିବା, ମେକ୍ ଇନ୍ ଇଣ୍ଡିଆ ନୀତି ଅଧୀନରେ ପ୍ରତିରକ୍ଷା ଯନ୍ତ୍ରାଂଶ ଏବଂ ଜ୍ଞାନକୌଶଳ ସହଯୋଗକୁ ସଶକ୍ତ କରିବା ଉପରେ ମଧ୍ୟ ଏହି ଦୁଇ ନେତା ମତ ବିନିମୟ କରିବେ। ଟିକସଦାତାଙ୍କ ଅର୍ଥ ଏବଂ ବ୍ୟକ୍ତିଗତ ପୁଞ୍ଜିକୁ ସୁରକ୍ଷା ଦେବା ଲାଗି ଦେଶର ଗବେଷଣା, ବିକାଶ ଏବଂ ନବସୃଜନ ଆର୍ଡିଆଇ ପାଣ୍ଠିରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ବିଜ୍ଞାନ ସଚିବମାନଙ୍କର ମାସିକ ମିଳିତ ବୈଠକରେ ଅଧ୍ୟକ୍ଷତା କରି ଡକ୍ଟର ସିଂ କହିଛନ୍ତି, ଆର୍ଡିଆଇ ପାଣ୍ଠିକୁ 50% ଅର୍ଥ ଘରୋଇ ଇକ୍ୱିଟି ସୂତ୍ରରୁ ଆସିବାର ଆଶା ରହିଥିବା ଦୃଷ୍ଟିରୁ ସରକାର ଏହାର ସୁରକ୍ଷା ଲାଗି ପଦକ୍ଷେପ ନେଇଛନ୍ତି। ଆର୍ଡିଆଇ ପାଣ୍ଠିକୁ ଅଧିକ ସମାବେଶୀ ଏବଂ ଉତ୍ତରଦାୟୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ରଣନୈତିକ ପ୍ରଯୁକ୍ତିବିଦ୍ୟାର କାର୍ଯ୍ୟକାରିତା ଲାଗି ଆନ୍ତଃ ମନ୍ତ୍ରଣାଳୟସ୍ତରୀୟ ପରାମର୍ଶ ନିଆଯିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ୨୦୩୦ ସୁଦ୍ଧା ଦେଶର ବିମାନ ଦ୍ୱାରା ମାଲ୍ ପରିବହନ କ୍ଷମତା ତିନିଗୁଣ ବୃଦ୍ଧ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ଗତକାଲି ଦିଲ୍ଲୀ ବିମାନ ବନ୍ଦରରୁ ବାୟୁ ଯୋଗେ ମାଲ୍ ପରିବହନ ସଂଯୋଗୀକରଣର ସମ୍ପ୍ରସାରିତ ବ୍ୟବସ୍ଥାର ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ନାଇଡୁ କହିଛନ୍ତି, ବର୍ତ୍ତମାନ ଦେଶରେ ବାୟୁ ଯୋଗେ ମାଲ୍ ପରିବହନ କ୍ଷମତା ପ୍ରାୟ 3.5 ମିଲିୟନ ମେଟ୍ରିକ୍ ଟନ୍ ରହିଛି। ଆଗାମୀ 4 ବର୍ଷ ମଧ୍ୟରେ ଏହି ପରିମାଣ ଯେଭଳି 10 ମିଲିୟନ ମେଟ୍ରିକ୍ ଟନ୍ ଅତିକ୍ରମ କରିବ ସେ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଘରୋଇ ଏବଂ ଆନ୍ତର୍ଜାତିକ ଲକ୍ଷ୍ୟସ୍ଥଳ ମଧ୍ୟରେ ମାଲ୍ ପରିବହନକୁ ବିଭିନ୍ନ ବିମାନ ବନ୍ଦର ଦେଇ ସୁଗମ କରିବା ହେଉଛି ଏହି ସଂସ୍କାରମୂଳକ ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ନାଇଡୁ କହିଛନ୍ତି। ସେ କହିଛନ୍ତି, ଲଣ୍ଡନ ଏବଂ କୋପେନହାଗେନକୁ ବର୍ତ୍ତମାନ ଫ୍ରାଙ୍କଫର୍ଟ ଆନ୍ତର୍ଜାତିକ ନେଟୱାର୍କ ସହିତ ସଂଯୋଗ କରାଯିବ। ସେହିଭଳି ଘରୋଇ କ୍ଷେତ୍ରରେ ଚେନ୍ନାଇ ଦିଲ୍ଲୀ ସଂଯୋଗୀକରଣକୁ ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ମୁମ୍ବାଇ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ ବୋଲି ଶ୍ରୀ ନାଇଡୁ କହିଛନ୍ତି। ବାୟୁ ଯୋଗେ ତ୍ୱରିତ ମାଲ୍ ପରିବହନ ଦ୍ୱାରା ଦେଶର କୃଷକ, ବିଶେଷକରି ସ୍ୱଚ୍ଚ ସମୟରେ ନଷ୍ଟ ହୋଇଯାଉଥିବା କୃଷିଜାତ ସାମଗ୍ରୀର ରପ୍ତାନୀକାରୀମାନେ ଉପକୃତ ହୋଇପାରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି। ଚୀନ ଅରୁଣାଚଳ ପ୍ରଦେଶର 60 କିଲୋମିଟର ମଧ୍ୟକୁ ପ୍ରବେଶ କରିଥିବା ଖବରକୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଅଗ୍ରାହ୍ୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କିତ ସୂଚନା ଦେଇ

0: ଶ୍ରୀ ରିଜିଜୁ କହିଛନ୍ତି ବାଂଲାଦେଶରୁ ବ୍ୟବହାର କରାଯାଇଥିବା ଏହି ଫଟୋ ଓ ଭିଡ଼ିଓ ସମ୍ପୂର୍ଣ୍ଣ ମିଥ୍ୟା। ଏଭଳି ଗୁଜବ ଦ୍ୱାରା ସୀମାବର୍ତ୍ତୀ ଅଞ୍ଚଳରେ ମୁତୟନ ରହିଥିବା ସଶସ୍ତ୍ର ସେନାଙ୍କ ମନୋବଳ ଦୁର୍ବଳ ହେବା ସହିତ ଅଯଥା ଦ୍ୱନ୍ଦ୍ୱ ସୃଷ୍ଟି କରିବାର ଆଶଙ୍କା ରହିଛି। ଭାରତ ଚୀନ୍ ସୀମା ବିବାଦ ଏକ ସମ୍ଭେଦନଶୀଳ ପ୍ରସଙ୍ଗ ଏବଂ ଏଭଳି କ୍ଷେତ୍ରରେ ମିଥ୍ୟା କିମ୍ବା ଯାଞ୍ଚ ନ କରି କୌଣସି ତଥ୍ୟ ପ୍ରଘଟ ନ କରିବା ଲାଗି ଶ୍ରୀ ରିଜିଜୁ ପରାମର୍ଶ ଦେଇଛନ୍ତି।
1: चाइना और इंडिया के बीच में अरुणाचल प्रदेश में बहुत लंबा सीमा है और जिस सीमा को रेखांकित नहीं किया गया, सीमा का वहां कोई बॉर्डर पिलर्स नहीं है, तो जमीन पर बॉर्डर को डिफाइन नहीं किया गया। हमारे अरुणाचल के गांव के कुछ लोग बॉर्डर प्रॉब्लम को लेकर के जो चिंता जाहिर किया है वो सही है, क्योंकि वहां बॉर्डर डिलिनेशन नहीं हुआ।
0: ବାଂଲାଦେଶରେ ଆଜି ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଜାତୀୟ ସଂସଦ ପରିସରରେ ଅପରାହ୍ନ 2ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଏଥିଲାଗି ଭୋଟ୍ ଗ୍ରହଣ କରାଯିବ। ଶାସକ ବିଏନ୍ପିର ପ୍ରମୁଖ ନେତା ମିର୍ଜା ଫାକ୍ରୁଲ୍ ଇସ୍ଲାମ ଆଲାମଗୀର ଏବଂ 11ଟି ବିରୋଧୀ ଦଳଙ୍କ ପକ୍ଷରୁ ମେଣ୍ଟ ପ୍ରାର୍ଥୀ କଲୋନେଲ୍ ଉଲି ଅହମ୍ମଦ ଏହି ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 35 ବର୍ଷ ପରେ ପ୍ରଥମ ଥର ଲାଗି ବାଂଲାଦେଶରେ ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ଭୋଟ୍ ଗ୍ରହଣ କରାଯିବ। ନବନିର୍ବାଚିତ ରାଷ୍ଟ୍ରପତି ଆସନ୍ତାକାଲି ବଙ୍ଗଭବନର ଦରବାର ହଲ୍ଠାରେ ଶପଥ ଗ୍ରହଣ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କର ନିକଟତମ ବ୍ୟକ୍ତି ମହମ୍ମଦ ଶାହାବୁଦ୍ଦିନ ସ୍ୱାସ୍ଥ୍ୟଗତ କାରଣରୁ 5 ବର୍ଷ ପୂରଣ ହେବା ପୂର୍ବରୁ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା କାରଣରୁ ଆଜି ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ବୈଦେଶିକ ସଚିବ ରାଜେଶ କୁମାର ସିଂ ଦୁଇଦିନିଆ ଆର୍ମେନିଆ ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତ ଅବସରରେ ସେ ଆର୍ମେନିଆର ଉପପ୍ରତିରକ୍ଷା ମନ୍ତ୍ରୀ କାରେନ୍ ବ୍ରୁଟିଆନ୍ ଏବଂ ପ୍ରଥମ ଉପପ୍ରତିରକ୍ଷା ମନ୍ତ୍ରୀ ତଥା ସେନା ମୁଖ୍ୟ ଏଡୱାର୍ଡ ଆସିରିଆନ୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ପୁଲ୍ ଡିରେ ଆଜି ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 6:30ରେ ଆମଷ୍ଟେଲଭେନ୍ର ୱାଗନର୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ହକି ଦଳ ଗତକାଲି ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ 5-3ରେ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତ ପକ୍ଷରୁ ହରମନପ୍ରୀତ ସିଂ ଓ ହାର୍ଦ୍ଦିକ ସିଂ 2ଟି ଲେଖାଏଁ ଏବଂ ଅଭିଷେକ ଗୋଟିଏ ଗୋଲ୍ ସ୍କୋର କରିଥିଲେ। ଏହି ପରାଜୟ ପରେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସିଙ୍ଗାପୁରରେ ଆଜି ଅନୁଷ୍ଠିତ ହେବ ଭାରତ ସିଙ୍ଗାପୁର ଚତୁର୍ଥ ମନ୍ତ୍ରୀସ୍ତରୀୟ ଗୋଲ୍ଟେବୁଲ୍ ବୈଠକ। ତାମିଲନାଡୁର ମହାବଲିପୁରମ୍ରେ ଦକ୍ଷିଣାଞ୍ଚଳ ଜୋନାଲ୍ ପରିଷଦ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। 2030 ସୁଦ୍ଧା ଦେଶର ବିମାନଜନିତ ମାଲ ପରିବହନ କ୍ଷମତା 3 ଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏବଂ ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ହକି ଦଳ 5-3 ଗୋଲ୍ରେ ପରାସ୍ତ କଲା ପାକିସ୍ତାନକୁ। ଭାରତୀୟ ମହିଳା ଦଳ ଆଜି ସନ୍ଧ୍ୟାରେ ଭେଟିବ ଇଂଲଣ୍ଡକୁ। ସମ୍ବାଦ ଶେଷ ହେଲା।
2: ଏତେବେଳ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଗବାକ୍ଷ, ବିଷୟ ମମତା। ଉପସ୍ଥାପନା କରିଛନ୍ତି ସୁପ୍ରଭା ପାଢ଼ୀ ଓ ରଞ୍ଜନ କୁମାର ବେହେରା। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ତେବେ ଆସନ୍ତୁ ନା ମନର ଝରକାଟି ଖୋଲିଦେବା
1: ଆଉ ମମତାର ସେହି ଉଷ୍ମ ଦୁନିଆକୁ ବୁଲିଯିବା।
0: ଆଜି ଗବାକ୍ଷରେ ଶୁଣିବା ମମତାର ପ୍ରଥମ ଭାଗ। ଉପସ୍ଥାପନାରେ ଆମେ ଦୁହେଁ, ମୁଁ ରଞ୍ଜନ,
1: ମୁଁ ସୁପ୍ରଭା।

0: କିଛି ସମ୍ପର୍କର ନାଁ ନଥାଏ,
1: କିଛି ଅନୁଭବର ଭାଷା ନଥାଏ,
0: ତଥାପି ସେଗୁଡ଼ିକ ମନକୁ ଛୁଇଁଯାଏ।
1: କାହାର ଗୋଟିଏ ଡାକରେ ଆପଣ ଆପଣ ମିଳିଯାଏ,
0: କାହାର ଗୋଟିଏ ହସରେ ଦିନଟି ସୁନ୍ଦର ହୋଇଯାଏ,
1: ଆଉ କାହାର ନିରବ ଉପସ୍ଥିତି ହିଁ କହିଦିଏ ମୁଁ ତୁମ ସହ ଅଛି।
0: ଏଇ ତ ମମତା,
1: ଏଇ ତ ସ୍ନେହ,
0: ଏଇ ତ ଭଲ ପାଇବା।
1: ସେଥିପାଇଁ ତ କୁହାଯାଏ ଜୀବନ କେବଳ ବଞ୍ଚିବାର ନାଁ ନାହିଁ, କାହା ପାଇଁ ବଞ୍ଚିବାର ନାଁ ବି ଜୀବନ ହୋଇଥାଏ।
0: ତେବେ ମମତା କ'ଣ?
1: କେବଳ ମାଆର ପଣ ତ
0: ନା ବାପାଙ୍କର ନିରବତା,
1: ନା ଭାଇ ଭଉଣୀଙ୍କ ଅଭିମାନ ଭିତରେ ଲୁଚିଥିବା ସ୍ନେହ,
0: ହୁଏତ ଏ ସବୁଠୁ ବି ଟିକେ ଅଧିକ।

0: ମମତା। ହଁ, ମମତା କେବଳ ମାଆର ସ୍ନେହ ନୁହେଁ, ମମତା ହେଉଛି ସେହି ଅନୁଭବ ଯେଉଁଠି ଅନ୍ୟ ଜଣଙ୍କ ଖୁସିରେ ଆମେ ଖୁସି ହେଉ, ଅନ୍ୟ ଜଣଙ୍କ ଦୁଃଖରେ ଆମ ଆଖିରୁ ମଧ୍ୟ ଲୁହ ଛରିଯାଏ।
1: ହଁ, ମମତା କେବଳ ମା ଆଉ ତା ସନ୍ତାନ ଭିତରେ ସୀମିତ ନୁହଁ, ବରଂ ବାପାଙ୍କ ଚିନ୍ତାରେ, ଜେଜେବାପାଙ୍କର ଆଶୀର୍ବାଦରେ, ଭାଇ ଭଉଣୀଙ୍କ ସ୍ନେହରେ ଆଉ ଶିକ୍ଷକଙ୍କର ଛାତ୍ର ପ୍ରତି ଯତ୍ନରେ,
0: ଏପରିକି ଜଣେ ଅଜଣା ମଣିଷର ଛୋଟିଆ ସାହାଯ୍ୟରେ ବି ମମତା ଲୁଚି ରହିଥାଏ। ମା ନିଜ ପିଲାକୁ ଯେଉଁ ଭଲ ପାଇବା ଦିଅନ୍ତି ସେଥିରେ କୌଣସି ସ୍ୱାର୍ଥ ନଥାଏ।
1: ହଁ, ପିଲା ଭୁଲ କଲେ ବି ମା ତାକୁ ବୁଝାନ୍ତି, ପଡ଼ିଗଲେ ଉଠାନ୍ତି ଆଉ ହାରିଗଲେ ସାହସ ଦିଅନ୍ତି।
0: ଏହି ନିର୍ଲୋଭ ଭଲ ପାଇବା ହିଁ ମମତାର ଏକ ସୁନ୍ଦର ରୂପ।
1: ମମତା କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ହୃଦୟର ଏକ ଭାଷା,
0: ଯାହା କହିବା ପାଇଁ ସବୁବେଳେ ଶବ୍ଦର ଆବଶ୍ୟକତା ପଡ଼େ ନାହିଁ।

0: ମାନବତା ସମ୍ପର୍କରେ ନିଜସ୍ୱ ମତ ରଖିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରର ଅବସରପ୍ରାପ୍ତ ସହକାରୀ କେନ୍ଦ୍ର ନିର୍ଦ୍ଦେଶକ ନରେନ୍ଦ୍ରନାଥ ପଟ୍ଟନାୟକ। ଆସନ୍ତୁ ଶୁଣିବା।
1: ମମତା ବିଷୟରେ କହିବା ଆଗରୁ ଗୋଟେ ଛୋଟ କାହାଣୀ କହି ମୋ କଥା ଆରମ୍ଭ କରିବି। ଗାଁର ଶେଷ ମୁଣ୍ଡରେ ରହୁଥିଲା ଜଣେ ବୁଢ଼ୀ, ନିଜର ବୋଲି ତାର କେହି ନଥିଲେ। ଘର ଅଗଣାରେ ଥିବା କିଛି ଫୁଲ ଗଛ ଆଉ ଦୁଇଟି ବିରାଡ଼ି ଛୁଆ, ଏଇ ତ କହିଁ ତାର ପରିବାର। ଦିନେ ବର୍ଷାରେ ଜୁଡ଼ୁବୁଡ଼ୁ କୁକୁର ଛୁଆଟିଏ ତା ଘର ନିକଟକୁ ଆସି ଥର ଥର କମ୍ପୁଥିଲା। ବୁଢ଼ୀ ତାକୁ ଦେଖି ଘର ଭିତରକୁ ନେଇଗଲା, ନିଜ ପାଇଁ ରଖିଥିବା ଭାତରୁ ତାକୁ କିଛି ଖୁଆଇଲା, ତାକୁ ପୋଛି ଦେଇ ଶୋଇବାକୁ ଦେଲା। ପଡ଼ୋଶୀ ଜଣକ ଏହା ଦେଖି ପଚାରିଲେ, ମା ତମର ତ ନିଜର ଖାଇବାକୁ ନାହିଁ, ତଥାପି ଏଇ କୁକୁର ଛୁଆ ପାଇଁ ଏତେ କଷ୍ଟ କାହିଁକି? ବୁଢ଼ୀ ହସି କହିଲା, ଏଥିରେ ମୋର କ'ଣ ଯାଉଛି ଯେ, ତାର ପେଟରେ ଭୋକ, ମୋର ମନରେ ଭୋକ, ତାକୁ ଖୁଆଇ ମୁଁ ଖୁସି। କିଛିଦିନ ପରେ ବୁଢ଼ୀ ହଠାତ୍ ଅସୁସ୍ଥ ହୋଇ ଖଟ ଧରିଲା। ଘରେ କେହି ନଥିଲେ। ସେଇ କୁକୁର ଛୁଆଟି ଦ୍ୱାର ପାଖରେ ବସି ଅପେକ୍ଷା କରି ରହିଲା। ବୁଢ଼ୀର ଦେହ ଯେତେବେଳେ ଟିକେ ଅଧିକା ଖରାପ ହେଲା, କୁକୁର ଛୁଆ ଭୁକି ଭୁକି ପଡ଼ୋଶୀଙ୍କୁ ଡାକି ଆଣିଲା। ପଡ଼ୋଶୀମାନେ ଆସି ଯେତେବେଳେ ଦେଖିଲେ ବୁଢ଼ୀର ଅବସ୍ଥା, ସେମାନେ ତାକୁ ସାଙ୍ଗେ ସାଙ୍ଗେ ଡାକ୍ତରଖାନାକୁ ନେଇଗଲେ। ସୁସ୍ଥ ହୋଇ ଫେରିବା ପରେ ବୁଢ଼ୀ ମା କୁକୁରଟିକୁ କୂଳରେ ଧରି ବସି ରହିଲା। ତାକୁ କହିଲା, ତୁ ମୋ ଭାତର ମୂଲ ସୁଝି ନାହୁରେ, ମୋ ମମତାର ମୂଲ ଦେଇଛୁ। ପାଖରେ ଥିବା ପଡ଼ୋଶୀ ଏକଥା ଶୁଣି ଚୁପ୍ ହୋଇଗଲେ। ସେ ବୁଝିଲେ ମମତା କେବେ ବ୍ୟର୍ଥ ଯାଏ ନାହିଁ, ତାର ମୂଲ

ଏମିତି ହୃଦୟରୁ ହିଁ ମିଳିଥାଏ। ମମତା ମଣିଷର ଏକ ଅତ୍ୟନ୍ତ ସୂକ୍ଷ୍ମ ଓ ଗଭୀର ଭାବ। ସହଜ ଭାଷାରେ କହିଲେ ଅନ୍ୟ ଜଣଙ୍କର ସୁଖରେ ନିଜେ ଖୁସି ହେବା ଏବଂ ତାଙ୍କ ଦୁଃଖରେ ନିଜ ମନ ମଧ୍ୟ ଭାରି ହୋଇଯିବା, ଏମିତି ଏକ ଅନୁଭବ ହେଉଛି ମମତା। ମମତା ମଣିଷକୁ ଅଧିକ କୋମଳ, ସହାନୁଭୂତିଶୀଳ, ଧୈର୍ଯ୍ୟଶୀଳ ଓ ଦାୟିତ୍ୱବାନ କରିପାରେ। ଯାହା ପ୍ରତି ମମତା ଥାଏ ତାର ଭଲ ପାଇଁ ମଣିଷ ନିଜ ସୁବିଧାକୁ ମଧ୍ୟ ଭୁଲିଯିବାକୁ ପଛାଏ ନାହିଁ। ମାଆର ଶିଶୁ ପ୍ରତି ମମତା ଏହାର ସବୁଠାରୁ ସ୍ପଷ୍ଟ ଉଦାହରଣ। ମମତା ମଣିଷର ମନରେ ଅନ୍ୟକୁ ରକ୍ଷା କରିବା, ଅନ୍ୟର ଯତ୍ନ ନେବା ଓ ଭଲ ଚିନ୍ତା କରିବାର ଇଚ୍ଛା ସୃଷ୍ଟି କରେ। ମମତାକୁ କେବଳ କଥାରେ ନୁହେଁ, ଆଚରଣରୁ ସହଜରେ ଚିହ୍ନିହେବ। ଯେମିତିକି ଲୋକଟିଏ ଅସୁସ୍ଥ ଥିଲେ ତା ପାଖରେ କିଛି ନ କଲେ ବି ଚୁପଚାପ ହୋଇ ବସି ତାକୁ ଧୈର୍ଯ୍ୟ ଦେବା, ଶିଶୁଟିଏ କାନ୍ଦିଲେ ତାକୁ କୁଳେଇ ନେବା, ବୃଦ୍ଧ ଲୋକଟିଏ ରାସ୍ତା ପାର ହୋଇପାରୁନଥିଲେ ତାକୁ ଯତ୍ନର ସହ ରାସ୍ତା ପାର କରାଇବା, ଆହତ ପକ୍ଷୀଟିଏକୁ ଦେଖି ତାର ସେବା ଶୁଶ୍ରୂଷା କରିବା, ଏମିତି ସବୁ କଥାରୁ ହିଁ ଜଣଙ୍କ ମନରେ ମମତା ଅଛି ଏଇ କଥା ଜଣାପଡ଼େ। ତୁମର କଷ୍ଟ ମୁଁ ସହିପାରୁନି, ଏହିଭଳି ଏକ ଅନୁଭବଟି ହେଉଛି ମମତା। ଅନେକ ଇତର ପ୍ରାଣୀଙ୍କ କ୍ଷେତ୍ରରେ ମଧ୍ୟ ମମତା ଭଳି ଗୋଟିଏ ଭାବ ଆମେ ସ୍ପଷ୍ଟ ଭାବରେ ଦେଖିଥାଉ। ପକ୍ଷୀ ନିଜ ଛୁଆଙ୍କ ପାଇଁ ଖାଦ୍ୟ ଆଣେ, ବିପଦରୁ ରକ୍ଷା କରେ। ହାତୀମାନେ ଦଳରେ ଆହତ ହୋଇଥିବା ହାତୀ କିମ୍ବା ହାତୀ ଛୁଆକୁ ପାଖରେ ଜଗି ରହନ୍ତି। କୁକୁର ନିଜ ଛୁଆଙ୍କୁ ଯତ୍ନରେ ରକ୍ଷା କରେ। ଏସବୁ ଆଚରଣରେ ଯତ୍ନ, ସୁରକ୍ଷା ଓ ଆସକ୍ତିର ଭାବକୁ ଆମେ ମମତା ବୋଲି କହିପାରିବା। ଏମିତି ବି କିଛି ଉଦାହରଣ ରହୁଛି ଯେଉଁଠି ବାଘ ଛୁଆକୁ ଗାଈ ନିଜେ କ୍ଷୀର ଖୁଆଇ ଦେଉଛି, କାଦୁଅରେ ଫସିଯାଇଥିବା ହରିଣ ଛୁଆକୁ ବାଘ ଉଦ୍ଧାର କରିଛି, କିମ୍ବା ବଢ଼ିଥିବା ନଦୀରେ ପ୍ରାଣ ବିକଳରେ ଭାସି ଯାଉଥିବା ବାଘକୁ ହାତୀ ନିଜ ପିଠିରେ ବସାଇ ନଈପାର କରିବାରେ ସାହାଯ୍ୟ କରୁଛି। ଏହିଭଳି ଘଟଣା ସବୁ ପ୍ରମାଣ କରେ ମମତା କେବଳ ମଣିଷର ଭାବ ନୁହେଁ, ଏହା ଗୋଟିଏ ଜୀବନକୁ ଅନ୍ୟ ଜୀବନ ସହିତ ଯୋଡ଼ି ରଖୁଥିବା ଏକ ଗଭୀର ବନ୍ଧନ ବୋଲି ବୁଝିବା।

0: କହିବାକୁ ଗଲେ ଆମେ ପ୍ରତିଦିନ ଅନେକ ଲୋକଙ୍କୁ ଭେଟୁଛୁ। କିଏ ଆମକୁ ସଫଳ ହେବାର ରାସ୍ତା ଦେଖାନ୍ତି, କିଏ ଆମକୁ ଜ୍ଞାନ ଦିଅନ୍ତି, ତ ଆଉ କିଏ ଆମକୁ କେବଳ ଏତିକି ଅନୁଭବ କରାନ୍ତି, ତୁମେ ଏକା ନୁହଁ, ମୁଁ ତୁମ ସହିତ ଅଛି। ଆଉ ସେହି ଅନୁଭବ ହେଉଛି ମମତା।
1: ହଁ, ମମତା କେବଳ ସମ୍ପର୍କର ନାଁ ନୁହେଁ, ମମତା ହେଉଛି ଗୋଟିଏ ଦାୟିତ୍ୱ। ଆମ ଚାରିପାଖରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଟିକିଏ ବୁଝିବା, ସେମାନଙ୍କର କଥା ଟିକିଏ ଶୁଣିବା, ଆଉ ଦରକାର ସମୟରେ ସେମାନଙ୍କ ପାଖରେ ଟିକିଏ ଠିଆ ହେବା,
0: ଏହା ହିଁ ତ ମମତାର ଅସଲ ରୂପ। ତେବେ ଏଠି ପ୍ରଶ୍ନ ଆସେ, ଆମେ ଯେତିକି ମମତା ଅନ୍ୟମାନଙ୍କଠାରୁ ଆଶା କରୁଛୁ, ସେତିକି ମମତା ଆମେ ଅନ୍ୟମାନଙ୍କୁ ଦେଉଛେ କି ନାହିଁ?
1: ହୁଏତ ଏହି ପ୍ରଶ୍ନର ଉତ୍ତର ହିଁ ଆମକୁ ମମତାର ପ୍ରକୃତ ଅର୍ଥ ବୁଝେଇଦେବ।

ମୁଁ ଶ୍ରୀମତୀ ଯଜ୍ଞସେନୀ ହୋତା, ଆମ ଘର ବେଲପଡ଼ା, ବଲାଙ୍ଗୀର ଜିଲ୍ଲା। ଦେଖନ୍ତୁ, ମମତା ଗୋଲା ପରେ କମନୀୟତା, ମଲ୍ଲୀରେ ସୁରଭି, ଆକାଶର ନୀଳିମା ପରି, ମଣିଷ ହୃଦୟର ଦୟା କ୍ଷମା ସହନଶୀଳତା ପରି ମମତା ବି ଏକ ଈଶ୍ୱର ଦତ୍ତ ପ୍ରସାଦ ଅଟେ। ଏହା କୌଣସି ନିର୍ଜୀବ ଠାରେ ସମ୍ଭବ ନୁହେଁ। ମଣିଷ ଠୁ ପଶୁ ପକ୍ଷୀଙ୍କ ଠାରେ ମମତ୍ୱବୋଧ ଏକ ଅନ୍ତର୍ନିହିତ ଗୁଣ ଅଟେ, ଆଉ ଏହା ଅମୂଲମୂଲ ଅଟେ। ଚୁମ୍ବକ ଭଳି ଏହାର ଆକର୍ଷଣ ଶକ୍ତି ଖୁବ୍ ତୀବ୍ର, ହୃଦୟରୁ ହୃଦୟକୁ, ମନରୁ ମନକୁ, ଦେହରୁ ଦେହକୁ, ଆଉ ମାର ମମତା ଏହାକୁ କୌଣସି ଭାଷାରେ ବ୍ୟକ୍ତ କରିହେବ ନାହିଁ। ମାର ମମତା ସାଗର ଠାରୁ ଗଭୀର, ଆଉ ଆକାଶ ଠାରୁ ପ୍ରଶସ୍ତ। ତେଣୁ ଏହା ଶହେ ବି ସନ୍ତାନ ହେଲେ ମଧ୍ୟ ସେଟା ଭାଗ ହେଇ ନପାରେ। ଏହାର ପରିବ୍ୟାପ୍ତ ଏତେ ସୁଦୂର ପ୍ରସାରୀ ଯେ ଏହାକୁ ବର୍ଣ୍ଣନା କରିବା ମାନେ ମଣିଷ ପକ୍ଷରେ ସାଧ୍ୟ ନୁହେଁ। ମାର ମମତାଟା ଅମୃତ ସମ। ବୈକୁଣ୍ଠ ସମାନ ଏହା ଅତେ ସେହି ଘର, ପରସ୍ପର ସ୍ନେହ ଯଦି ଥାଏ ନିରନ୍ତର। ଗୋଟେ ପରିବାର ଭିତରେ ମମତାର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ସ୍ୱାମୀ ସ୍ତ୍ରୀଙ୍କ ଭିତରେ, ପିତା ପୁତ୍ରଙ୍କ ଭିତରେ, ଭାଇ ଭଉଣୀ ଭିତରେ ଯଦି ମମତା ନଥାଏ ତାହେଲେ ସେ ପରିବାର ଗୋଟେ ନଷ୍ଟ ପରିବାର କୁହାଯିବ, ଗୋଟେ ବିଶୃଙ୍ଖଳିତ ପରିବାର କୁହାଯିବ। ଏ ଭିତରକୁ ଯଦି ମମତାହୀନ ଗୋଟେ ପରିବାର ଏ ଭିତରକୁ ପଶି ଆସେ, ହିଂସା, ଦ୍ୱେଷ, ଘୃଣା ଏମାନଙ୍କର ଅବାଧ ପ୍ରବେଶ ହେଇଯାଏ ଓ ଗୃହଟା ନର୍କରେ ପରିଣତ ହେଇଯାଏ। ତେଣୁ ଗୃହକର୍ତ୍ତାଙ୍କୁ ଏଥିପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ ଏବଂ ସମସ୍ତଙ୍କୁ ଗୋଟେ ମମତାର ସୂତ୍ରରେ ବାନ୍ଧି ରଖିବା ଉଚିତ। ବରିଷ୍ଠ ମାନଙ୍କୁ ଯେହେତୁ କନିଷ୍ଠ ମାନେ ଅନୁକରଣ କରନ୍ତି, ଉତ୍ତର ପିଢ଼ିଙ୍କ ଶୃଙ୍ଖଳା ପାଇଁ ବରିଷ୍ଠ ମାନେ ନିହାତି ଯତ୍ନଶୀଳ ହେବା ଉଚିତ। ଆଉ ପଶୁପକ୍ଷୀ, ପଶୁପକ୍ଷୀଙ୍କ ଭିତରେ ମଣିଷ ବ୍ୟତିରେକେ ଏମାନଙ୍କ ଜୀବଜନ୍ତୁ ପଶୁପକ୍ଷୀଙ୍କ ଭିତରେ ଗୋଟେ ସମ୍ବେଦନଶୀଳତା ରହିଥାଏ। ଯେମିତିକି ଯାହା ମାନେ ଖାଦ୍ୟପେୟ ମାନେ ଗୋଟେ ବଞ୍ଚିବା ପାଇଁ ଯେକୌଣସି ଯାହା ଯେମିତି ଆବଶ୍ୟକତା ରହିଛି ମଣିଷର ପରିପୁଷ୍ଟତା ପାଇଁ, ପଶୁପକ୍ଷୀଙ୍କ ପରିପୁଷ୍ଟତା ପାଇଁ ମଧ୍ୟ ଯାହା ଆବଶ୍ୟକତା ରହିଛି ସେହି ଭିତରେ ମମତାର ବି ଗୋଟେ ସ୍ଥାନ ରହିଛି। ଆମେ ଗୃହପାଳିତ ପଶୁ ପକ୍ଷୀଙ୍କୁ ଯଦି ଗୋଟେ ମମତା ଭରା ସ୍ପର୍ଶ ଦେଉ, ଏଭଳିକି ଗଛ ବୃକ୍ଷକୁ ବି ଯଦି ଆମେ ଗୋଟେ ମମତା ଭରା ସ୍ପର୍ଶ ଦେଉ, ସେମାନେ ସ୍ୱତଃ ଚହଟା ଚିକଣ ହେଇ ଉଠିବେ। ଗୋଟେ ଅବହେଳିତ ଜୀବ, କେବଳ ତାଙ୍କୁ ଯଦି ଖାଦ୍ୟ ଦିଆଯାଉଥିବ ତାକୁ ଅବହେଳା କରାଯାଉଥିବ, ତାଙ୍କୁ ଗୋଟେ ଭାଷାରେ, ଗୋଟେ ମିଠା ଭାଷାରେ, ମିଠା ସ୍ପର୍ଶରେ ଯଦି ଗୋଟେ କଣ ଆକର୍ଷଣ ରଖିକରି ଯଦି ଗୋଟେ ପଶୁପକ୍ଷୀଙ୍କୁ ଯଦି ଯତ୍ନ କରାଯାଏ ତାହେଲେ ତାର ସେ ଠିକ ଭାବରେ ବଢିବ। ତେଣୁକରି ଆମର କର୍ତ୍ତବ୍ୟ ସେମାନଙ୍କୁ ଆମେ ସେମାନଙ୍କ ପ୍ରତି ଯତ୍ନଶୀଳ ହେବା ଉଚିତ। ଆଉ ଏମିତି କଲେ ସେମାନେ ଗୋଟେ ଗୋଟେ ପରିବାର ସଦସ୍ୟ ପାଲଟି ଯାଆନ୍ତି। ସେମାନଙ୍କର ବାକ୍ଶକ୍ତି ନଥିଲେ ମଧ୍ୟ ସେମାନେ ସ୍ନେହ ମମତାର ଡୋରିରେ ଏମିତି ବାନ୍ଧି ହେଇଯାଆନ୍ତି ଯେ ଆସ୍ତେ ଆସ୍ତେ ସେମାନେ ମଣିଷ ସହିତ ମଧ୍ୟ ଗୋଟେ ସଂଯୋଗ ସ୍ଥାପନ କରିପାରନ୍ତି। ତେଣୁ ଆଉ ଯଦି ଆମେ ଧର୍ମ ଦୃଷ୍ଟିରୁ ଦେଖିବା, ସମସ୍ତଙ୍କ ଦେହରେ ଈଶ୍ୱର ବିଦ୍ୟମାନ ବୋଲି ଆମର ଯୋଉ ଶାସ୍ତ୍ରରେ ଲେଖା ଅଛି, ସେମାନଙ୍କ ମଧ୍ୟ ଦେହ ମଧ୍ୟରେ ମଧ୍ୟ, ଶରୀର ମଧ୍ୟରେ ମଧ୍ୟ ଈଶ୍ୱରଙ୍କର ସତ୍ତା ରହିଅଛି। ତେଣୁ ଆମେ ସମସ୍ତଙ୍କୁ ସମଭାବାପନ୍ନ।

ବର୍ତ୍ତମାନ ତ ସୋସିଆଲ ମିଡିଆର ଯୁଗ, ଏହା ଗୋଟେ ପ୍ରହସନ ମାତ୍ର, ପ୍ରହସନ ଛଡା କିଛି ନୁହଁ। ଆଉ କିଏ କାହାର ଯଦି ରକ୍ତ ରକ୍ତର ନୁହେଁ, ଯଦି ନିଜର ରକ୍ତର ଯିଏ ପୁଅ ଝିଅ ଯଦି ନିଜ ସେଇ ନ ପାରୁଛନ୍ତି ଆଜିକାଲି ସମାଜରେ, କିଏ କାହାର, କିଏ କାହାକୁ ଚିହ୍ନିଛି, କିଏ କାହାକୁ ଜାଣିଛି, ଏ ଲାଇଫଟା ଏଟା ଗୋଟେ ପୁରା ମିଥ୍ୟା ପ୍ରହସନ। ଏ ଭିତରେ ମମତା ସ୍ନେହ ମମତାର ବନ୍ଧନର ହଁ କେତେବେଳେ ଆସୁଛି, କେମିତି ଗୋଟେ ଦେଖା ନଥିଲେ ବି ଚିହ୍ନା ନଥିଲେ ବି ଲୋକ ଗୋଟେ ଆପଣାର ହେଇଯାଉଛନ୍ତି, କେତେବେଳେ ଗୋଟେ ମିଳନ ହେଉଛି, କେତେବେଳେ ଗୋଟେ ହଁ ହାଇ ହେଲୋର ସମ୍ପର୍କ। ଏଇ ଯୁଗର ନୂଆ, ଏଇଟା ନୂଆ ଯୁଗର ନୂଆ କଥା। ଆଉ ମତେ ତ ଲାଗେ ଏ ଭିତରେ ସ୍ନେହ ମମତା ଏଟା ବୃଥା କଥା, ଆଉ ଲାଇକ୍ ମିଳିବାଟା ସେଟା ଗୋଟେ ଆଉ କଣ କହିବି, ଏଟା ଗୋଟେ ପୁରା ମିଥ୍ୟା ଦେଖାବା ଯୋଉ ଆମେ ଦେଖେଇ ହେବା ଗୁଣଟା ଯୋଉ କହୁଛୁ ତା ଛଡା।

ମମତା ହିଁ ମାନବିକତାର ପରିଚୟ। ହଁ, ଗୋଟେ ମଣିଷ ହିସାବରେ ମାନବିକତା ଯେଉଁ ମଣିଷର ରହୁଛି ସେଟା ତ ମାନବିକତା ହଉଛି ତ ଶ୍ରେଷ୍ଠ ଗୁଣ। ମଣିଷ ଜଣେ ମଣିଷ ଜନ୍ମ ହେଇଗଲା ମାନେ ଗୋଟେ ସେ ମାନବ ବା ମାନବିକତାର ଅଧିକାରୀ ଏଇଆ ନୁହେଁ। ମାନବିକତା ହେଉଛି ଶ୍ରେଷ୍ଠ ମାନେ ଶ୍ରେଷ୍ଠ ଗୁଣଟା ମଣିଷର, ଆଉ ଏହାରି ଭିତରେ ମମତା ହେଉଛି ଅମୂଲ୍ୟମୂଳ ଜିନିଷ। ଏହାର କୌଣସି ମୂଲ୍ୟ ନାହିଁ, ଅମୂଲ୍ୟମୂଳ। ମୁଁ ମା ରୂପରେ ଗୋଟେ ମମତାମୟ ନାରୀ। ଦେଖନ୍ତୁ, ଜଣେ ଅଜଣା ମୋର ଗୋଟେ କଲିଗ୍ସ ଆମ ସ୍କୁଲର କଲିଗ୍ସ ଥିଲେ, ତାଙ୍କ ମା ଥରେ ମତେ ତାଙ୍କ ହଠାତ୍ ଦେଖାଇଲା ମାନେ ସେ ମତେ ଟିକେ ମତେ ଦେଖୁ ଦେଖୁ ସେ ମତେ ଟିକେ କୋଳେଇ ନେଲେ, ଆଉ କୋଳେଇ ନେଲେ ମାନେ ସେ ପୁରା ଅତି ନିବିଡ଼ ଭାବରେ ନେଇଗଲେ ମତେ ଖୁସିରେ, ଆଉ ମୁଁ ବି ତାଙ୍କୁ ଦେଖିକି ଟିକେ ଆତ୍ମହରା ହେଇଗଲି। ସେ ମୋର ଇଚ୍ଛା ହେଲା ପୁରା ଅନ୍ତର ଭିତରେ ମାନେ ଗୋଟେ ଇଚ୍ଛା ହେଲା କି ଗୋଟେ ମା ରୂପରେ ସେ ମାନେ ମୋଠୁ ସମ୍ମାନ ପାଇବା କଥା। ଆଉ ସେ ଯେତିକି ଭାବରେ ମତେ ଗୋଟେ ସ୍ନେହ ଦେଲେ ହଠାତ୍ କିନା ଦେଖୁ ଦେଖୁ, ସେଦିନ ଠାରୁ ତାଙ୍କ ପ୍ରତି ମୋର ଗୋଟେ ଆକର୍ଷଣ ବଢ଼ିଗଲା। ଆଉ ଗୋଟେ ଦିନ କଣ ହେଇଛି, ସେ ତାଙ୍କ ତିନିଟା ଝିଅ ସେ ସମସ୍ତଙ୍କୁ କହୁଥାନ୍ତି ମୋ ଲାଗି ଗୋଟେ ଛୋଟ ପର୍ସ ଆଣିଦେବ ଯୋଉଟା କି ହାତରେ ଧରିବା ସୁବିଧା ହୁଏ, ଛୋଟ ପର୍ସ ଆଣିବ କହି କହି କହି ବୋଧେ 6 ମାସ ହେଇଯାଇଥିଲା। ସେ ଝିଅମାନେ ସେତେବେଳେ ଯାଆନ୍ତି ଭୁଲି ଯାଆନ୍ତି। ଆଉ ସେଦିନ ମୁଁ କଣ ହେଇଛି, ଗୋଟେ ରାତିରେ ମୁଁ ସ୍ୱପ୍ନ ଦେଖୁଛି, ମୋତେ ସେ ମାଉସୀ କହୁଛନ୍ତି, ସେ ମା କହୁଛନ୍ତି ଆଉ ତୁମେ ମୋ ଲାଗି ଗୋଟେ ପର୍ସ ଆଣିଦିଅନ୍ତୁନି, ଛୋଟଟେ ପର୍ସ, ଛୋଟଟେ ଯୋଉଟା ଧରିବା ପାଇଁ ସୁବିଧା ହବ। ଆଉ ମୁଁ କହିକି ଥକି ଗଲେନି, କେହି ମୋ ପାଇଁ ଆଣିଦେଲେନି, ସେଦିନ ସ୍ୱପ୍ନରେ କହୁଛନ୍ତି ମତେ। ତାପରେ ମୁଁ ସକାଳୁ ସେଦିନ ଭାବିଲି, ଆଉ ମାଉସୀ ମତେ ସ୍ୱପ୍ନରେ ଯେମିତି କହିଲେ ମୁଁ ଗୋଟେ ଯାଇକି ଗୋଟେ ସୁନ୍ଦରିଆ ପର୍ସଟେ କିଣି ଆଣିଲି, ଛୋଟଟେ ପର୍ସ, 100 ଟଙ୍କା ଭିତରେ ଗୋଟେ ସୁନ୍ଦର ଚକମକିଆ ପିଙ୍କ କଲର୍ ର ଗୋଟେ ପର୍ସ ନେଇ ଆସିଲି। ଆଉ ତାଙ୍କ ଘରକୁ ଗଲି, ଟିକେ ମିଠା ନେଇକି ଗଲି। ତାପରେ ରାସ୍ତାରୁ ଡାକୁ ଡାକୁ ସେମାନେ ଖୁସିରେ ଦୌଡ଼ି ଆସିଲେ, ଆଉ ମୁଁ ତାଙ୍କୁ କହିଲି ମା ମୁଁ କାଲି ରାତିରେ ଆପଣଙ୍କୁ ସ୍ୱପ୍ନରେ ଦେଖିଲି, ମୁଁ ଆପଣ ମତେ ଗୋଟେ ପର୍ସ କିଣିବା ପାଇଁ କହିଲେ, ମୁଁ ସେଥିପାଇଁ ଆଣିଛି। ସେ ଏତେ ଖୁସି ହେଇଗଲେ, ଏତେ ଖୁସି ହେଇଗଲେ ପୁରା କାନ୍ଦି କାନ୍ଦି କାନ୍ଦି ଭିଜି ଗଲେ। ସେ କହିଲେ ମୁଁ 6 ମାସ ହେଲା ମୁଁ ତିନିଟା ଝିଅକୁ କହୁଥିଲି ପର୍ସଟେ ଆଣିଦେବା ଲାଗି, ସମସ୍ତେ ଭୁଲି ଯାଉଥିଲେ, ଆଉ ତୁମେ ସ୍ୱପ୍ନ ଦେଇକି ମୁଁ ତୁମକୁ କହିଛି। ମାନେ ସେ ଏମିତି ହେଇଗଲେ, ଆଉ ମୁଁ ବି ମାନେ ଦି ଜଣ ପୁରା ଗୋଟେ ସତରେ ପୂର୍ବ ଜନ୍ମର କୌଣସି ସମ୍ପର୍କ, ଏଇଟା ହେଲା ଗୋଟେ ମମତାର ଅମୂଲ୍ୟମୂଳ, ଯାହାର କି ମୂଳ ନାହିଁ, କେହି କାହାକୁ ଦେବା ନାହିଁ, ଥିବା ନାହିଁ, କିଛି ନାହିଁ, କିନ୍ତୁ ଆମ ଦି ଜଣଙ୍କ ଭିତରେ ଯୋଉ ଆତ୍ମୀୟତା ଭାବ ବନ୍ଧନଟା, ସେଇଦିନ ତ ମତେ ଗୋଟେ ଆକର୍ଷଣ ଆସେ ତାଙ୍କ ପ୍ରତି, ଆଉ ମୁଁ ତାଙ୍କୁ ମନେ ପକଉଥିଲି, ସେ ମତେ ମନେ ପକଉଥିଲେ। ଏଇଟା ହେଲା ଗୋଟେ ମାତୃତ୍ୱର ଅମୂଲ୍ୟ ବରଦାନ ବା

0: କହିବାକୁ ଗଲେ ମମତା ମଣିଷକୁ ଯୋଡ଼ିଥାଏ, ହେଲେ ଅତ୍ୟଧିକ ମମତା କେବେ କେମିତି ସେହି ସମ୍ପର୍କକୁ ଦୁର୍ବଳ ମଧ୍ୟ କରିଦିଏ।
1: ଯେଉଁଠି ମମତାରେ ବୁଝାଇବା ଥିବା ଜାଗାରେ ସବୁବେଳେ ଛାଡ଼ ଦିଆଯାଏ, ଭୁଲକୁ ଭୁଲ ବୋଲି କୁହା ନଯାଏ, ସେଠି ମମତା ଧୀରେ ଧୀରେ ନିଜର ସୀମା ବାହାରକୁ ଚାଲିଯାଏ।
0: କହିବାକୁ ଗଲେ ମମତାମାନେ ସବୁ ଇଚ୍ଛା ପୂରଣ କରିଦେବା ନୁହେଁ, ବରଂ ଆବଶ୍ୟକ ସମୟରେ ନା କହିବା, ଭୁଲକୁ ବୁଝାଇବା ଆଉ ନିଜ ପାଦରେ ନିଜେ ଠିଆ ହେବାକୁ ଶିଖାଇବା ମଧ୍ୟ ମମତା ହିଁ ହୋଇଥାଏ।
1: ଆଜିକାଲି ଦେଖାଯାଉଛି ବାପା ମା ମାନେ ନିଜ ପିଲାମାନଙ୍କୁ ଏତେ ଭଲ ପାଆନ୍ତି ଯେ ତାର ପ୍ରତ୍ୟେକ ଛୋଟ ମୋଟ କାମକୁ ବି ବାପା ମା ମାନେ ନିଜେ କରିଦିଅନ୍ତି,
0: ଯାହା ଯୋଗୁଁ ପିଲାମାନଙ୍କୁ

0: ସୁବିଧା ହୋଇପାରୁଛି। ପିଲାମାନଙ୍କର ନିଷ୍ପତ୍ତି ନେବାରେ ନିଜର ଦାୟିତ୍ୱକୁ ବୁଝିବାରେ ଅଭ୍ୟାସ କମିଯାଉଛି।
1: ଯଶୋଦାଙ୍କର କୃଷ୍ଣ ପ୍ରତି ଅପାର ମମତା ଥିଲା, କିନ୍ତୁ ସେ କୃଷ୍ଣଙ୍କର ଦୁଷ୍ଟାମୀକୁ ସବୁବେଳେ ଅଣଦେଖା କରୁନଥିଲେ। ତାଙ୍କର ମମତାରେ ଭଲ ପାଇବା ସହିତ ଶାସନ ଆଉ ଶିକ୍ଷା ମଧ୍ୟ ଥିଲା।
0: ଏଠି କେବଳ ମାଙ୍କ ମମତା କଥା ତ କହିଲେ ହେବନି, ବରଂ ବାପାଙ୍କର ନିରବ ଭଲ ପାଇବା କଥାକୁ ମଧ୍ୟ ସ୍ଥାନ ଦେବାକୁ ପଡ଼ିବ।
1: ହଁ, ବାପା ହୁଏତ ମାଙ୍କ ଭଳି ପ୍ରତିଦିନ ଭଲ ପାଇବାକୁ ଶବ୍ଦରେ ପ୍ରକାଶ କରନ୍ତିନି, ହେଲେ ତାଙ୍କର ନିରବ ଚିନ୍ତା, ପରିଶ୍ରମ ଆଉ ତ୍ୟାଗ ଭିତରେ ଲୁଚି ରହିଥାଏ ଗଭୀର ମମତା।
0: ପିଲାର ମୁହଁରେ ହସ ଦେଖିବା ପାଇଁ ବାପା ନିଜର କ୍ଲାନ୍ତକୁ ମଧ୍ୟ ଭୁଲି ଯାଆନ୍ତି। ପିଲା ଭୁଲ କଲେ ବେଳେବେଳେ କଠୋର ହୁଅନ୍ତି, ଆଉ ସେହି କଠୋରତା ପଛରେ ହିଁ ଥାଏ ଭବିଷ୍ୟତ ପାଇଁ ଚିନ୍ତା।
1: ଗୋଟେ ଛୋଟିଆ କଥାଟେ ଯଦି ଧରିନେବା, ପିଲାଟି ବାହାରକୁ ଯିବାକୁ ଚାହୁଁଛି, ବାପା କହିଦିଅନ୍ତି ଆଜି ଯାଆନି, ରାତି ହେଲାଣି, ପିଲାକୁ ଲାଗିପାରେ ବାପା ତାକୁ ବୁଝୁନାହାନ୍ତି।
0: କିନ୍ତୁ ପିଲାଟି ଫେରିବା ପର୍ଯ୍ୟନ୍ତ ଯିଏ ବାରମ୍ବାର ଘଣ୍ଟାକୁ ଚାହିଁ ରହିଥାନ୍ତି ସେହି ମଣିଷ ଜଣକ ହେଉଛନ୍ତି ବାପା।
1: ବାପାଙ୍କର ମମତା ବହୁତ ସମୟରେ କଥା କହେ ନା, କିନ୍ତୁ କାମ କରିଦିଏ।
0: ଆଉ ବୋଧହୁଏ ସେହି ନିରବ ମମତା ହିଁ ବାପାଙ୍କ ଭଲ ପାଇବାର ସବୁଠାରୁ ସୁନ୍ଦର ପରିଚୟ।

0: ତେବେ ଶେଷରେ ଏତିକି କହିବୁ, ଆମ ଜୀବନରେ ଯେଉଁମାନେ ନୀରବରେ ଆମ ପାଇଁ ଏତେ କିଛି କରିଛନ୍ତି ସେମାନଙ୍କୁ ଆମେ ମନ ଖୋଲି ଧନ୍ୟବାଦ ଦେବା।
1: ହୁଏତ ଆଜି ହିଁ ସେହି ସୁଯୋଗ, କାହାକୁ ଗୋଟିଏ ଫୋନ୍ କରିବା, କାହାକୁ ପାଖରେ ବସାଇ ହାତ ଧରି ଏତିକି କହିବା କି ହଁ, ତୁମେ ମୋ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ।
0: କିଛି ନହେଲେ ବି ଆପଣଙ୍କ ଲୋକ ପାଖରେ ନୀରବରେ ହେଉ ପଛେ କିଛି ସମୟ ବସିବା, କାହିଁକି ନା ଜୀବନର ସବୁଠାରୁ ମୂଲ୍ୟବାନ ଜିନିଷ ସବୁବେଳେ ଟଙ୍କାରେ ମାପି ହୁଏ ନା, କିଛି ଜିନିଷ କେବଳ ମନ ଆଉ ହୃଦୟରେ ମପାଯାଇ ପାରିବ।
1: ଆଜିର ଗବାକ୍ଷ, ହୁଏତ ଆପଣଙ୍କ ମନରେ ମମତାର ଏକ ଛୋଟିଆ ଝରକାଟି ଖୋଲିଥିବ।
0: ହଁ, ସେହି ଝରକାଟି ଖୋଲା ରହୁ, ସମ୍ପର୍କଗୁଡ଼ିକ ଆହୁରି ନିକଟତର ହେଉ, ଆଉ ଆମ ଜୀବନର ନୀରବ କୋଣଗୁଡ଼ିକରେ ମଣିଷତ୍ୱର ଆଲୋକ ଜଳି ରହୁ।
1: ତେବେ ଆଜି ପାଇଁ ଏତିକି। ଗବାକ୍ଷରେ ଆପଣମାନେ ଶୁଣିଲେ ମମତାର ପ୍ରଥମ ଭାଗ।
0: ମମତା ସମ୍ପର୍କରେ ଆଜି ନିଜସ୍ୱ ମତ ରଖିଥିଲେ ଆକାଶବାଣୀ ଜୟପୁର କେନ୍ଦ୍ରର ଅବସରପ୍ରାପ୍ତ ସହକାରୀ କେନ୍ଦ୍ର ନିର୍ଦ୍ଦେଶକ ନରେନ୍ଦ୍ରନାଥ ପଟ୍ଟନାୟକ ଏବଂ ଯାଜ୍ଞସେନୀ ହୋତା। ତେବେ ସେମାନଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ। ତେବେ ଗବାକ୍ଷ ପରିସରରୁ ବିଦାୟ ନେଉଛୁ ଆମେ ଦୁହେଁ, ମୋ ରଞ୍ଜନ,
1: ମୋ ସୁପ୍ରଭା,
0: ନମସ୍କାର।
2: ପ୍ରଚାର କଲୁ କାର୍ଯ୍ୟକ୍ରମ ଗବାକ୍ଷ, ବିଷୟ ମମତା। ଉପସ୍ଥାପନାରେ ଥିଲେ ସୁପ୍ରଭା ପାଡ଼ି ଓ ରଞ୍ଜନ କୁମାର ବେହେରା, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଆକାଶବାଣୀ ଜୟପୁର।

0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହାସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣୁଥିଲେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆକାଶବାଣୀ କଟକ।
4: ଏତେବେଳ ଯାଏଁ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର ଶୁଣନ୍ତୁ ସୁର ରହଣି। ପ୍ରଥମେ ଶିଳ୍ପୀ ପ୍ରୀତି ପଣ୍ଡା।

0: ଶୁଣିଲେ ସୁରଲହରୀ ଆକାଶବାଣୀ ଜୟପୁର।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ କୁମାର ବାପି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର, ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ ଆକାଶବାଣୀ। ଉପସ୍ଥାପନାରେ ଅଛନ୍ତି ରଞ୍ଜନ କୁମାର ବେହେରା।

0: ନମସ୍କାର। ଯେଉଁ ମଣିଷ ଅନ୍ୟର ମୁହଁରେ ହସ ଆଉ ଜୀବନରେ ଖୁସି ଦେବାକୁ ଚାହେଁ, ଭଗବାନ ତାଙ୍କ ମୁହଁରେ ସଦାସର୍ବଦା ହସ ଏବଂ ହୃଦୟରେ ଖୁସି ନିଶ୍ଚୟ ଦିଅନ୍ତି। ଆରମ୍ଭ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଇଲ ଆକାଶବାଣୀ। ଆପଣଙ୍କର ମନପସନ୍ଦର ଓଡ଼ିଆ ଗୀତକୁ ନେଇ ଆଜି ଉପସ୍ଥାପନାରେ ମୁଁ ରଞ୍ଜନ କୁମାର ବେହେରା। ତାହେଲେ ଚାଲନ୍ତୁ ଦେଖିବା ଆଜିର ପ୍ରଥମ ଶ୍ରୋତା କିଏ। ହ୍ୟାଲୋ, ଡାଇଲ ଆକାଶବାଣୀ। ନମସ୍କାର।
1: ଲକ୍ଷ୍ମୀ ନାରାୟଣ ବାଘ କହୁଥିଲି, ଝେଣ୍ଡମ ସୁବର୍ଣ୍ଣପୁରରୁ।
0: ଆଚ୍ଛା ବାଘ ବାବୁ, କୁହନ୍ତୁ ଆଜି କେନ୍ ଗୀତ ଶୁଣିବେ?
1: ଆଜି ଗୋଟେ ବୋଲବମ୍ ଗୀତ ଦେବେ ଆଜ୍ଞା। ଝରଝରି ଝଗେର ପାଣି ଝରି ପଡ଼ୁଛି, ଆରେ ଝରି ପଡ଼ୁଛି, କାଉଡ଼ି ଭଲ କାଉଡ଼ି ପାଣି ଝଲକି ଯାଉଛି, ଝଲକି ଯାଉଛି, ବୋଲବମ୍ ବୋଲବମ୍ ରୁହୁଛେ, ଟିକେ ଖସରି ଦିଅ ଗୋ, ଆରେ ଟିକେ ଖସରି ଦିଅ ଗୋ, ସତ ଭୋଲେ ବାବା କାବାଡ଼ ଯାଉଛି।
0: ବର୍ତ୍ତମାନ କେମିତି ପାଣିପାଗ ଆପଣଙ୍କର ସିଆଡ଼େ ବାଘ ବାବୁ?
1: ଆଜି ସନ୍ଧ୍ୟାରୁ ଆଜ୍ଞା ରାତିରୁ ଝିପିରି ଝିପିରି ଝିପିରି ଝିପିରି ଲାଗିଛି ଆଜ୍ଞା।
0: ଆଉ ବୋଲବମ୍ ଯାଆନ୍ତି ଆପଣ?
1: ବୋଲବମ୍ ମୁଁ ଯାଏନି ଆଜ୍ଞା, ଅସୁବିଧା ତ ଜ୍ୱର ହଉଛି ଆଜ୍ଞା।
0: ତେବେ ଯେଉଁମାନେ ବି ଯାଉଛନ୍ତି, ବେଳେବେଳେ ଦେଖାଯାଏ ଯେଉଁ ଶୈବପୀଠକୁ ଯାଆନ୍ତି ସେଠି ଅପରିଷ୍କାର କରନ୍ତି, ପରିଷ୍କାର ପରିଚ୍ଛନ୍ନ ରଖନ୍ତି ନାହିଁ, ଏସବୁ କରିବା ଦରକାର କି?
1: ନାଇଁ, ପରିଷ୍କାର ପରିଚ୍ଛନ୍ନ ରଖବାର କଥା ଆଜ୍ଞା।
0: ଆଚ୍ଛା
1: ସବୁ କଥା ଆଜ୍ଞା, କିନ୍ତୁ ପରିଷ୍କାର କରିକି କରିବାର କଥା ଆଜ୍ଞା, ଖରାପ ହଉଛି।
0: ଆଚ୍ଛା, ଆଉ ଆପଣଙ୍କର ଚାଷବାସ କଣ ଏବେ ବର୍ତ୍ତମାନ? ଜଲ୍ଦି ସାରିଦେଲେ ନା କେମିତି?
1: ଜଲ୍ଦି ବୋଲେ ଆମର ଜମି କମ୍ ତ ଆଜ୍ଞା, ସେଥିଲାଗି ଜଲ୍ଦି ସରିଗଲା।

0: ମାନେ ଏ ଯୋଉ ବର୍ଷା ହଉଛି, ଏ ବର୍ଷାରେ ଅସୁବିଧା ନାହିଁ ତ ଆପଣଙ୍କର ଚାଷବାସ ପାଇଁ?
1: ନାଇଁ, ଅସୁବିଧା କିଛି ନାହିଁ ଆଜ୍ଞା, ଅଧିକା ବର୍ଷା ହେଲେ ଟିକେ ଅସୁବିଧା ହଉଛି, ପଲା ହଉନି, ଯଦି ରୁଆ ହଉଛି ଯଦି ବର୍ଷା ହଉଛି ଟିକେ ଅସୁବିଧା ହେଉଛି, ଅଧିକା ପାଣି ହେବେ ନହେଲେ ଅସୁବିଧା କିଛି ନାହିଁ।
0: ଠିକ ଅଛି, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତରେ ଶୁଣେଇ ଦଉଛୁ।
1: ନାଁ ମାନେ କହିବି ଆଜ୍ଞା?
0: ହୁଁ, କୁହନ୍ତୁ।
1: ଦେବ ପୋଡ, ଅମିତ ଭୋଇ, ଆଦିତ୍ୟ ଶର୍ମା, ଦୁଶାସନ ରଣା, ବିକ୍ରମ ସାହୁ, ସେବାରାମ ମେହର, ବାସୁଦେବ ମେହର, ମୁରଲୀ ମେହର, ସନ୍ତନ ପଣ୍ଡା, ରବୀନ୍ଦ୍ରନାଥ ମେହର, ମୁନା ପଣ୍ଡା, ସନ୍ନତ ପ୍ରଭାକର, ଯଶବନ୍ତ ପାଇକ, ନରେନ୍ଦ୍ର କୁମାର ସାହୁ, ବିଶ୍ୱ ଅମା, ଧରେଶ ବରୁଆ, ପଞ୍ଚାନନ ପଞ୍ଚବିହାର, ଉପେନ୍ଦ୍ର ସୁନା, ପ୍ରବଲ ସାହୁ, ଚୈତନ୍ୟ ପଟେଲ, ଲିଙ୍ଗରାଜ ମେହର, ଆଉ ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଯୁଗଧବା, କିରଣିକ ଭୋଇ, ଦ୍ୱିତୀୟ ସଂଗ୍ରହ ସେଟ୍ ଆଉ କରମସାନୀ ସାହୁ।
0: ତେବେ ଠିକ ଅଛି, ଧନ୍ୟବାଦ ଦଉଛୁ ଆପଣଙ୍କୁ, ରହିଲି, ଜୁହାର।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ନମସ୍କାର ଭାଇ, ମୁଁ ଭୁବନେଶ୍ୱର ସୈନଗରରୁ ବାସନ୍ତ କହୁଛି।
0: ଆଚ୍ଛା କୁହନ୍ତୁ, ଆଜି କୋଉ ଗୀତ ଶୁଣିବେ?
1: ମେଘରେ ସୁକୁମାରୀ ଝିଅଟିଏ, ଏଇ ଗୀତ ଭାଇ ଦିଅ।
0: ହଁ, ବର୍ଷା ବର୍ତ୍ତମାନ ହଉଛି ଆପଣଙ୍କର ସିଆଡ଼େ?
1: ନାଇଁ ଭାଇ, କାଲି ସବୁ ବର୍ଷା ଛାଡିଛି, କିନ୍ତୁ ବର୍ଷା ଅନ୍ଧାର ହେଇକି ଅଛି, କିନ୍ତୁ ବର୍ଷା ଛାଡି ଯାଇଛି।
0: ଆଚ୍ଛା, ଏଇ ଯୋଉ ବର୍ଷା ଦିନେ ସାଧାରଣତଃ ଲାଗିକି ବର୍ଷା ରହିଲେ ଆପଣଙ୍କର ଲୁଗାପଟା ତ ଶୁଖେ ନାହିଁ
1: ଭାଇ। ଶୁଖିଲେ ତ କଣ କରିବା, ଲାଷ୍ଟ ତ ଘରେ ଆଣିକି ପକଉ, ଯାହା ପବନ ଯାହା ଫ୍ୟାନରେ ବାଜିବ ଶୁଖିବ, ଆଉ କଣ କରିବା। ଆଉ ତ ସେମିତି କହିଲେ ତ ହବନି, ବର୍ଷା ତ ହବ ଯାହା ହେଲେ, ଆଉ ବର୍ଷା ଦିନ ହେଲେ ତ ବର୍ଷା ହବ
0: ନାଇଁ। ତଥାପି ବିରକ୍ତ ଲାଗେ କି ନାହିଁ?
1: ଲାଗିକି ରହିଲେ ଭାଇ ଟିକେ ବିରକ୍ତ ଲାଗେ, କିନ୍ତୁ ଆଉ କଣ କରିବା, ଆଉ ବର୍ଷା ତ ହବ ଯାହା ହେଲେ, ଆଉ ବର୍ଷା ସବୁଯାକ ତ ସହିକି ରହିବାକୁ ପଡିବ ନା।
0: ଆଚ୍ଛା, ବର୍ତ୍ତମାନ ସିନା ଆପଣ ଭୁବନେଶ୍ୱର ରହୁଛନ୍ତି, ଯେତେବେଳେ ଆପଣ ବାହା ହେଇନଥିଲେ ଗାଁରେ ରହୁଥିଲେ, ବର୍ଷା ଦିନ ଆସିଲେ କଣ କରୁଥିଲେ
1: ଭାଇ? ବାହା ଯେତେବେଳେ ନ ହେଇଥିଲେ ସେତେବେଳେ ବର୍ଷା ଦିନ ଭଲ ମଜା ହଉଥିଲା। ସେତେବେଳେ ଯୋଉ ଡ୍ରେସ୍ ଶୁଖେଇନି କାଠ ଚୁଲି ଲାଗିଥିବ, ସେ ଚୁଲି ଝିଙ୍କା ଉପରେ ନେଇକି ଆମେ ସାର୍ଟ ଭାଙ୍ଗିକି ଥୋଇବୁ, ଆଉ ରୋଷେଇ ସରିଲା ପରେ ଯୋଉ ଚୁଲି ଉପରେ ଯୋଉ କାଠ ଥୁଆ ହେଇଥିବ, କାଠ ଉପରେ ଆମେ ନେଇକି ଡ୍ରେସ୍ ପତ୍ର ନେଇକି ଶୁଖେଇଦବୁ, ଆଉ ଲୁଗାପଟା ସେଇ ତାର ଯୋଉ ତାରିଖ ଯାକ ଫାଙ୍କା ଥିବ ଯୋଉ, ସେଇଥିକିନା ତାରିଖ ଯାକ ଲୁଗା ପକେଇକି ଗୋଟେ ଦଉଡ଼ି ବାନ୍ଧିକି ପକେଇ ଦେଇଥିବୁ, ଯାହା ସେ ନିଆଁ ଧାସରେ ଯାହା ଟିକେ ପବନ ହେଇକି ଯାହା ଶୁଖିବ। ଆଉ ଲାଷ୍ଟକୁ ଆମେ ଖାଇସାରିଲା ପରେ ମୁଁ ଗୋଡ଼ ବେଶୀ ଧରିଦେଲା ନଥିଲା ସିଡ଼ି ଭଳିଆ, ଏବେ ମୁଁ ଚାଳରେ ଗୋଡ ଦେଇ ଦେଇକି ଯାଇକି ଆଟୁ ଉପରେ ବସେ, ଆଟୁ ଉପରେ ବସିକି ବର୍ଷା ଦେଖିବି ବସିକି।
0: ବର୍ଷାରେ ଭିଜୁଛନ୍ତି କି ନାହିଁ ସାନବେଳେ?
1: ବର୍ଷାରେ ଭାଇ ଯେତେ ଘର ତ ଥିଲା ବେଳେ ଭିଜିବାକୁ ବାପା ବାଡ଼ାନ୍ତି, ସ୍କୁଲ ଟାଇମରେ ଯେତେବେଳେ ସେ ଦଶଟା ବେଳେ ତ ଚାରିଟା ଯାଏଁ ସ୍କୁଲ ପଳେଇବୁ, ଆଉ ସେତେବେଳେ ଯାହା ମନ ଇଚ୍ଛା ଟିକେ ଭିଜିକି ଆସିବୁ, ଦଶଟା ବେଳେ ଭିଜି ଟିକେ ଯିବୁ, ତାପରେ ଫ୍ୟାନ୍ ଲଗେଇକି ଶୁଖେଇଦେବୁ, ଦିଦି ସାର ଆସିଲା ଆସିକି ଶୁଖେଇ ଶୁଖି ଯାଇଥିବ, ଆଉ ଚାରିଟା ବେଳେ ଯେତେବେଳେ ଛୁଟି ହବ ସେତେବେଳେ ବହି ବସା ନଉ ତା ହେଇକି ସବୁ ଆସୁ, ଘରେ ଆଇଲେ ଯାହା ଟିକେ ଗାଡି ଶୁଣିବୁ। ଆଉ
0: ଏ ଯୋଉ ଖାତା ଚିରିକି କାଗଜ ରଙ୍ଗା କରିବାର ଅଭ୍ୟାସ ଥିଲା କି ନାହିଁ?
1: ଆଜ୍ଞା, ସେଇଟା ତ ଆଗ ଆମର ଅଛି, ଆଉ ଅଭ୍ୟାସ ଗୋଟେ ପୁରୁଣା ଅଭ୍ୟାସ, ଏବେ ବି ସୁଦ୍ଧା ସେ ଅଭ୍ୟାସ ଅଛି। ବର୍ଷା ହେଲା ମାନେ ମୁଁ ତ ଡଙ୍ଗା ଏବେ ମନେ ପଡ଼ୁନି କରିବାକୁ, ସେତେବେଳେ କହୁଥିଲି, କିନ୍ତୁ ମୋ ପୁଅକୁ ଝିଅକୁ କହିଲେ ସିଏ ଡଙ୍ଗା ତିଆରି କଲେ ମୁଁ ନେଇକି ରାସ୍ତାରେ ବସେଇ ଦେଇକି ଆସେ।
0: ଆପଣଙ୍କର ପୁଅ ଝିଅକୁ ବୁଝୁଛି କାଗଜ ଡଙ୍ଗା କରିବା ପାଇଁ?
1: ଆଜ୍ଞା।
0: ଆଚ୍ଛା, କିଏ ଶିଖେଇଲା ସେମାନଙ୍କୁ?
1: ସେମାନେ ଭାଇ ସ୍କୁଲରୁ ଶିଖିକି ଆସିଛନ୍ତି, ସାଙ୍ଗସାଥି ହେଲା ମାନେ ତ ଅଟୋମେଟିକ ସମସ୍ତେ ଶିଖିବେ ନା ସେଇଟା, ଆଜି ସ୍କୁଲରୁ ଶିଖିଛନ୍ତି।
0: ଆଚ୍ଛା, ଏଇ ଯୋଉ ସାନବେଳେ ଆପଣ ବର୍ଷାରେ ଭିଜୁଥିଲେ, ଏବେ ବାହା ହେଇଗଲେ ଏବେ ବର୍ଷାରେ ଭିଜିବା ପାଇଁ ଭଲ ଲାଗୁନି କି?
1: ସେଇଟା ଭାଇ ଆଉ କଣ ଛାଡି ହବ କି? ସେତେବେଳେ ଯେମିତି ସାଙ୍ଗସାଥିରେ ଭିଜୁଥିଲୁ, ଏବେ ଏକା ଭିଜିବାକୁ ପଡୁଛି ଆଉ।

0: ତଥାପି ମୋ ଝିଅକୁ ଥରେ ଡାକି ଆସିବି ଗାଧେଇବା।
1: ଆଚ୍ଛା
0: ତୁ ଗାଧା ଦେବୁ, ଥଣ୍ଡା ହଉ, ମତେ କିଛି କହିବୁନୁ, ମଧ୍ୟ ଡାହା ହବ।
1: ଠିକ ଅଛି, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟି ଶୁଣେଇ ଦଉଛୁ।
0: ଥ୍ୟାଙ୍କ ୟୁ ଭାଇ, ରହିଲି, ନମସ୍କାର।
1: ହଁ ନମସ୍କାର।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ନମସ୍କାର ସାର, ମୁଁ କରୁଣାକର ସେଠୀ ହେରସମ ଜଗତସିଂହପୁର କହୁଥିଲି।
0: କୁହନ୍ତୁ କରୁଣାକର ବାବୁ, ଆଜି କୋଉ ଗୀତ ଶୁଣିବେ?
1: ଆଜି ସାର୍ ଶୁଣିବି ଆମର ଯୋଉ ମାନିନୀ ଫିଲ୍ମର ଜହ୍ନ ଆମକୁ ଲୁଚି ଲୁଚି ଦେଖୁଛି।
0: ଆପଣଙ୍କ ସିଆଡ଼େ ବର୍ଷା ହଉନି ବୋଧେ, ଜହ୍ନ ଦେଖାଯାଉଛି ବୋଧେ?
1: ନାଇଁ ସାର୍, ଜହ୍ନ ତ ଦେଖାଯାଉନି, କିନ୍ତୁ ସାର୍ ପୁରା 2 ମାସ ପାଖାପାଖି ହେଲାଣି, ବହୁତ ବର୍ଷା ହଉଛି ଆଉ ବହୁତ ଟିକେ ହନ୍ତସନ୍ତ ହେଇଗଲୁଣି ଆମେ।
0: ଆଚ୍ଛା, ନାଇଁ ଆପଣ ତ
1: ଅବଶ୍ୟ ବର୍ଷାରେ କିଛି ସେମିତି କ୍ଷୟକ୍ଷତି ହେଇନି, କିନ୍ତୁ ବର୍ଷାଟା ଗୋଟେ ମାନେ କଣ୍ଟିନ୍ୟୁ 2 ମାସ ବର୍ଷା ହେଲେ ଟିକେ ଯେମିତି ଗୋଟେ ବିରକ୍ତି ଲାଗେ ସେଇଭଳିଆ ହଉଛି ଆଉ।
0: ନାଇଁ ଆଗରୁ ତ ଆପଣ କହିସାରିଛନ୍ତି ଯେ ଆପଣଙ୍କ ଅଞ୍ଚଳରେ ବନ୍ୟାର ଭୟ ନାହିଁ।
1: ଆଜ୍ଞା ସାର୍,
0: କେବଳ ବର୍ଷା ଲାଗି ରହିଲେ ଟିକେ ବିରକ୍ତ ଲାଗେ ନାଇଁ କି?
1: ଆଜ୍ଞା,
0: ବିଶେଷ କରି ଏଇ ଯୋଉ ବର୍ଷା ଲାଗିକି ରହେ, ଆପଣଙ୍କର ତ କାମ ଦାମ କିଛି ହୁଏନି?
1: ନାଇଁ ସାର୍, କାମ ଦାମ ତ କିଛି ହୁଏନି, ମାନେ ତଥାପି ଯୋଉଟା କି ଯୋଉଟା ଆବଶ୍ୟକ ମନେକର ବର୍ଷାରେ ଓଦା ହେଇକିରି କାମ କରିବାକୁ ପଡେ ସେଇଟା ହିଁ କରିବାକୁ ପଡୁଛି।
0: ଆଚ୍ଛା, ସେଇଭଳିଆ କଣ କାମ ଅଛି ଯେ ଆପଣ ବର୍ଷାରେ ଭିଜିକିରି କାମ କରୁଛନ୍ତି?
1: ସାର୍ ସେଇଭଳିଆ କାମ କହିଲେ ତ ସାର୍, ମୁଁ ଯୋଉ ଚୁଙ୍ଗୁଡ଼ି ଚାଷଟା କରୁଛି ତାର ଯୋଉ ଖାଇବା ଟାଇମଟା ଯୋଉ ଫିଡ଼ଟା ଦିଆଯାଏ ସେଇଟା ଯେତେ ଜୋରରେ ବର୍ଷା ହେଲେ ବି ଓଦା ହେଇକିରି ସାର୍ ଫିଡ଼ଟା ଦେବାକୁ ପଡିବ।
0: ଆଚ୍ଛା, ତା ମାନେ ସେଇ ଯୋଉ ଫିଡ଼ଟା ଆପଣ ଦଉଛନ୍ତି ମାନେ ସମୟ ଅନୁସାରେ ଦଉଛନ୍ତି ନା କେମିତି?
1: ହଁ ସାର୍, ସମୟ ଅନୁସାରେ ଦିଆହଉଛି, ସକାଳ 6ଟାରେ ଦିଆହଉଛି, ପୁଣି ଦିନ 10ଟାରେ ଦିଆହଉଛି, ପୁଣି ଦିନ 2ଟାରେ ଦିଆହଉଛି, ପୁଣି ସନ୍ଧ୍ୟା 5:30-6ଟା ଦିଆହଉଛି।
0: ମାନେ ଯେତେ କାମ ଥିଲେ ମଧ୍ୟ ସେମାନଙ୍କୁ ଦେବାକୁ ବାଧ୍ୟ?
1: ଆଜ୍ଞା ସାର୍, ତେଣୁ ଟାଇମ୍ ଟୁ ଟାଇମ୍ ଦିନକୁ 4 ଥର କମ୍ପଲସରି ଖାଇବାକୁ ଦେବାକୁ ପଡିବ। ତାର ଯୋଉ ଟିକନିକ ତାର ଯୋଉ ଟ୍ରିଟମେଣ୍ଟ ଅଛି, ତାର ଯୋଉ ପମ୍ପସେଟ୍ ଚଲେଇବାକୁ ପଡିବ, ତାର ସବୁକିଛି ଅଛି, ତେଣୁ ସେଇଟା ଯେତେ କାମ ଥିଲେ ବି ସାର୍ ଓଦାମୁଦା ହେଇକିରି ବି କାମ କରିବାକୁ ପଡିବ ସେତେବେଳେ।
0: ଆଚ୍ଛା, ଏସବୁ ଜିନିଷ ଆପଣ କୋଉଠୁ ପାଉଛନ୍ତି?
1: ସାର୍ ଏସବୁ ଜିନିଷ ପ୍ରାୟତଃ ଆମର ଯୋଉ ଆନ୍ଧ୍ରରୁ ଆସୁଛି ଏସବୁ ଜିନିଷ, ତେଣୁ ଆନ୍ଧ୍ରରୁ ଯୋଉ ଜିନିଷ ସବୁ ଆସୁଛି ଆମର ସବୁ ଯୋଉ ସାର୍ ଯୋଉ ଡିପୁ ଅଛି ସେଇଠୁ ଆମେ ଆଣିକିରି ଆସୁଛୁ।
0: ଆଚ୍ଛା, ଅନଲାଇନ୍ରେ ମଧ୍ୟ ମିଳୁଛି ତ?
1: ନାଇଁ ସାର୍, ଅନଲାଇନ୍ରେ ମିଳିବନି ସାର୍, ଯୋଉ ଚୁଙ୍ଗୁଡ଼ି ଜାଁଳ ଏସବୁ ତ ଅନଲାଇନ୍ରେ ମିଳିବନି ନା।
0: ଆଚ୍ଛା, ଏଇ ଯୋଉ ଆପଣ ଚିଙ୍ଗୁଡ଼ି ଚାଷ କରୁଛନ୍ତି, ଯେମିତିକି ବିଭିନ୍ନ ପଶୁ ପକ୍ଷୀମାନଙ୍କର ଗୋଟେ ରୋଗ ହୁଏ ମାନେ ଋତୁ ଅନୁଯାୟୀ, ସେମିତି ଚିଙ୍ଗୁଡ଼ି ମାନଙ୍କର କଣ ଗୋଟେ ରୋଗ ହୁଏ କି ନଷ୍ଟ ହେଇଯାନ୍ତି?
1: ହଁ ସାର୍, ଅଛି ତାର ଚୁଙ୍ଗୁଡ଼ିର ରୋଗ ଅଛି ସାର୍, ଗୋଟେ ଜିନିଷଟା ଅଛି ଯୋଉ ଗୋଟେ ଚୁଙ୍ଗୁଡ଼ିର ସାର୍ ଯୋଉ ଗୋଟେ ଧଳା ପାଇଖାନାଟା, ଗୋଟେ ଚୁଙ୍ଗୁଡ଼ିଟା ଏମିତି ସାର୍ ଫିଡ୍ ଖାଇଲେ ଯୋଉଟା ଫିଡ୍ ଟାଇପ୍ର ଝାଡ଼ାଟା ହବ, ସେ ଝାଡ଼ାଟା ସାର୍ ଠିକ୍ ଅଛି ଓକେ, କିନ୍ତୁ ପୁରା ଯୋଉ ଝାଡ଼ାଟା ପୁରା ହ୍ୱାଇଟ୍ ଟୁ।
0: ହ୍ୟାଲୋ ହ୍ୟାଲୋ, ତେବେ କରୁଣାକର

0: ହ୍ୟାଲୋ, ଡାଇଲା କାଶବାଣୀ
1: ଭାଇ ନମସ୍କାର, ମୁଁ ତ୍ରିନାଥ ମହାନ୍ତ କହୁଥିଲି, ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରଙ୍ଗମାଟିଆ ଗ୍ରାମରୁ।
0: ଆଚ୍ଛା, କୁହନ୍ତୁ କେମିତି ଅଛନ୍ତି?
1: ହଁ ଭାଇ ବହୁତ ଭଲ ଅଛି।
0: କୁହନ୍ତୁ, ଆଜି କୋଉ ଗୀତ ଶୁଣିବେ?
1: ମତେ ଶୁଣେଇଦେବେ ଭାଇ, କୁମାର ବାପିଙ୍କ କଣ୍ଠରୁ ଯେକୌଣସି ଗୀତ ହେଲେ ବି ଚଳିବ, ମତେ ବହୁତ ଭଲ ଲାଗେ।
0: କୁମାର ବାପିଙ୍କ କଣ୍ଠରେ ଭକ୍ତି ଗୀତ ନା ଆଧୁନିକ ଗୀତ?
1: ଆଧୁନିକ ଗୀତ।
0: ଗୀତ କିଛି ମନେ ନାହିଁ?
1: ହଁ ସେମିତି ମନେ ଅଛି କିଛି।
0: ଟିକେ ଗାଇକି ଶୁଣାନ୍ତୁ।
1: ତୋର ଏ ହସରେ ଆଜି ହଁ ଝରୁଛି ମିଠା ପ୍ରେମର ଗୀତଟି। ଭାଇ କଷ୍ଟମର ଅଛନ୍ତି ତ ସେଥିପାଇଁ ଟିକେ ଗାଇ ହଉନି।
0: ଆଚ୍ଛା, ତେବେ ତ୍ରିନାଥ ବାବୁ ବହୁତ ଦିନ ପରେ ଡାଇଲା କାଶବାଣୀକୁ ଫୋନ କଲେ।
1: ଆଜ୍ଞା ଭାଇ, ମୁଁ ଶୁଣେ ସବୁଦିନ ଏମିତି ଆପ୍ରେ ଏଠି ଆମର ଶୁଣି ହୁଏ, କିନ୍ତୁ କଲ୍ କରିପାରେନି। ଆଜି କହିଲି ଟିକେ ଯେହେତୁ ଇଆଡ଼େ ଟିକେ ଏତେ ପାଗ ଖରାପ ଅଛି, ଏତେ କଷ୍ଟମର ଆସୁନାହାନ୍ତି, ତ ସେଥିପାଇଁ ବସିଛୁ। ମନେ ପଡ଼ିଲା ଡାଇଲି ଆକାଶବାଣୀ କଥା ମନେ ପଡ଼ିଗଲା, ତାପରେ ମୁଁ କହିଲି ନାଇଁ ଟ୍ରାଏ କରିବା, ଦେଖିବା ଲାଗିଯିବ। ତ ଯାହା ହଉ, ଭଗବାନଙ୍କ ଦୟାରୁ ଲାଗିଗଲା। ବହୁତ ଖୁସି ଲାଗୁଛି ଭାଇ ଆପଣଙ୍କ ସହିତ କଥା ହେଇକି।
0: ଆଚ୍ଛା, ଏ ଯୋଉ ପାଗ ବର୍ତ୍ତମାନ ଓଡ଼ିଶାର ସବୁଆଡେ ହେଇଛି ନାଇଁ କି?
1: ଆଜ୍ଞା।
0: ଆଚ୍ଛା, ଆପଣଙ୍କର କେତେ ଦିନ ହେଲାଣି ବର୍ଷା ଲାଗି ରହିଛି?
1: ବହୁତ ଦିନ ହେଲାଣି ଭାଇ ଲାଗି ରହିଛି, ଆଉ ଲୋକମାନେ ବି ବହୁତ ହଇରାଣ ହେଇଗଲେଣି। ମାନେ ଚାଷ ଇଆଡ଼େ ତ ସମସ୍ତେ ନିର୍ଭର କରିକି ଚଳିଥାନ୍ତି।

0: ପଶିଲାଣି, ଆଉ ଇଆଡେ ବହୁତ ଲୋକ ବି ସେମିତି ଘରରେ ଯୋଉ ପାଣି ପଶିବାର ବହୁତ ଅସୁବିଧାର ସମ୍ମୁଖୀନ ହଉଛନ୍ତି।
1: ଆଚ୍ଛା, ପ୍ରଶାସନ ତରଫରୁ କିଛି ସାହାଯ୍ୟ ମିଳୁଛି?
0: ନାଇଁ ଆଜ୍ଞା, ସେମିତି ତ ଏପର୍ଯ୍ୟନ୍ତ ମିଳିନି, ହେଲେ ମିଳେ କିଛି ସବୁ ଏମିତି ସବୁ ଡାଲି ଚାଉଳ ଯୋଗାଇ ଦିଅନ୍ତି, ଯୋଉମାନେ ସବୁ ରୋଷେଇ କରିବାର ବି ଯୋଉମାନେ ଅସୁବିଧା ହୁଅନ୍ତି ତାକୁ ସ୍କୁଲ ହଉ ବା କୋଉ ନିରାପଦ ଜାଗାରେ ତାଙ୍କୁ ଦେବାର ବି ମୁଁ ଜାଣିଛି, କିନ୍ତୁ ଏଥର ସେମିତି ହେଇନି, ଆଗକୁ ବୋଧେ ହବ।
1: ଆଚ୍ଛା, ଆପଣ କିଛି ସମୟ ପୂର୍ବରୁ କହିଲେ ଯେ ଆପଣଙ୍କର ବର୍ତ୍ତମାନ ଗ୍ରାହକ ସବୁ ଅଛନ୍ତି।
0: ଆଜ୍ଞା,
1: ଆପଣ ଏ ଯୋଉ ଦୋକାନଟିଏ କରିଛନ୍ତି କେତେବେଳେ ଖୋଲନ୍ତି କେତେବେଳେ ବନ୍ଦ କରନ୍ତି?
0: ଆମେ ଭାଇ ପଳେଇ ଆସୁ, ଶୀଘ୍ର ଟିକେ ଗାଧେଇ ଖାଇକି ପଳେଇ ଆସୁ, 9:30-9:30 ସୁଦ୍ଧା ଆମେ ଖୋଲିବୁ, 4 ବେଳକୁ ଆମେ ଘରକୁ ପଳେଇବୁ, ଏମିତି ସବୁ କରୁଛୁ।
1: କଣ କଣ ସବୁ ଦୋକାନରେ ରଖିଛନ୍ତି?
0: ଦୋକାନ ତ ଘରେ ଭାଇ ସବୁ ଦୋକାନ ଅଛି, ଯୋଉଟା କି ଘରେ ସେମାନେ ସମ୍ଭାଳୁଛନ୍ତି। ଆମେ ଏଇଟା ଜନସେବା କେନ୍ଦ୍ର, କିଏ ଫଟୋ ଉଠେଇବ, କିଏ ଜେରକ୍ସ କରିବ, କାହାର କଣ ଆସୁନି କଣ ହଉନି, ଏଇ ସବୁ ସରକାର ସହାୟତା କେଉଁ ମାନେ ପାଇପାରୁନାହାନ୍ତି, କଣ ଆପ୍ଲାଏ କରିବେ, ଏଇ ସବୁ କାମ ଆମେ ଏଠି କରୁଛୁ।
1: ଯଦିଓ ଏଇଟା ଆପଣଙ୍କର ଜନସେବା କେନ୍ଦ୍ର ଭଳିଆ କରୁଛନ୍ତି,
0: ଆଜ୍ଞା,
1: ଆପଣଙ୍କର ଇଣ୍ଟରନେଟ୍ର ସୁବିଧା କେମିତି ଅଛି ସେଇଠି?
0: ହଁ, ଏଠି ଆମର ଲାଗିଛି, ଏମିତି କଟୁଛି ବେଳେ ବେଳେ, ଅସୁବିଧା ଟିକେ ହଉଛି, ଏମିତି ପାଗରେ ଯଦି ବି କଟିଯାଏ ତ କଷ୍ଟମର ମାନଙ୍କୁ ବି ଆମେ ଆମ ଯେହେତୁ ଆମ ଗାଁ ଲୋକ ଭଳିଆ ଆମକୁ ସବୁ ଜାଣିଛନ୍ତି, ଆମ ସହିତ ସେ ବସିକିନି କଥା ହୁଅନ୍ତି, ସୁଖ ଦୁଃଖ ବି ଟିକେ କଥା ହେଇଯାଉ, ସେ ଭିତରେ ହେଇଯାଏ, ଏମିତି ସବୁ ଇଣ୍ଟରନେଟ୍ର ଟିକେ ବେଳେ ବେଳେ ପ୍ରୋବ୍ଲେମ୍ ଦେଖାଉଛି, ଆଉ କଣ କରିବା।
1: ଆଜିକାଲି ଆପଣ ଶୁଣିଥିବେ ଯେ ଗୁଡ଼ାଏ ସାଇବର ଠକେଇ ହେଉଛି,
0: ଆଜ୍ଞା ଆଜ୍ଞା,
1: ଆପଣ ସେମାନଙ୍କୁ କେମିତି ସଚେତନ କରୁଛନ୍ତି ଯୋଉମାନେ ସବୁ ଜାଣିନାହାନ୍ତି?
0: ଆମେ ଏଇ କଥା କହୁ ଯେ କେହି ଯଦି ଜଣେ ଓଟିପି ମାଗିବ କେବେ ଦେବନି, କୌଣସି ଡକ୍ୟୁମେଣ୍ଟ ମାଗିବେ, କିମ୍ବା ଆମେ ବ୍ୟାଙ୍କରୁ କହୁଛୁ ଆଉ ଆପଣଙ୍କର ଖାତା ଆକାଉଣ୍ଟ ଏମିତି ବନ୍ଦ ହେଇଯିବ, ତ ଏଇ ଓଟିପିଟା ଦେଇଦିଅନ୍ତୁ ବା ଏଇ ପାନ୍ କାର୍ଡ ନମ୍ବର ଦିଅନ୍ତୁ, ଏବେ କେବେ ବି କରିବନି, ଏଇ କଥା ବି ଆମେ ବହୁତ କଥା ଯେତେବେଳେ ପଡ଼େ ସବୁ ଏଇ କଥା ସବୁ ଆମେ ତାଙ୍କୁ ସମସ୍ତଙ୍କୁ ବୁଝାନ୍ତି, ଆଉ ରେଡିଓ ଟିଭି ମାଧ୍ୟମରେ ବି ବହୁତ ସଚେତନ ହେଇଗଲେଣି ଏଇ ସବୁ ଲୋକମାନେ, ହେଲେ ବି ଲୋକମାନେ ବି ବହୁତ ହଇରାଣ ହଉଛନ୍ତି, ହେଲେ ବି ଆମେ ଆମ କର୍ତ୍ତବ୍ୟ ଯେତିକି ଆମେ ସେ ଜିନିଷକୁ ସମସ୍ତଙ୍କୁ ହେଲେ ବି ଜଣାଉଛୁ।
1: ଠିକ ଅଛି, ତ୍ରିନାଥ ବାବୁ ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତରେ ଶୁଣି ଦଉଛୁ।
0: ଆଜ୍ଞା, ରହିଲି ଭାଇ, ନମସ୍କାର।
1: ହଁ, ନମସ୍କାର।

ସୁନମା, କାରଣ ବର୍ଷା ବି ହଉଛେ, ଶ୍ରାବଣ ମାସ, ତାପରେ ଶିବ ମନ୍ଦିର ଯାଉଛୁ, ତ ସବୁ ସେଥିର ଗୀତ ଏଟା ଶୁନମା, ଶିବ ବାବାଙ୍କର ଭଜନ ଟେ, ଆଉ ସେଟା ଓଡ଼ିଆ ଆଲବମ ଗୀତ, ଆଉ ସେଟା କିଏ କିଏ ଗାଇଛନ୍ତି କି ନାଇଁ ଜାଣି, ନମିତା ଅଗ୍ରୱାଲ ନୁହେଁ ସେ ବୋଧ ହୁଏ, ତ ସେ ଗୀତଟା ହେଲା ଆଜ୍ଞା ଶ୍ରାବଣ।

0: ଶିବ ମନ୍ଦିରକୁ ପାଣି ଢାଳିଯିବା, ଆଲୋ ସଜନିଆ ଆଲୋ ସଜନିଆ, ସେ ଗୀତଟା ଶୁଣିବା ଆଜ୍ଞା।
1: ଏବେ ଶ୍ରାବଣ ମାସର ସୋମବାର ଚାଲିଛି, ଆପଣ ଶିବ ମନ୍ଦିର ଯାଆନ୍ତି କି ନାହିଁ?
0: ଆଜ୍ଞା ହଁ ନିଶ୍ଚିତ, ସବୁ ସୋମବାର ତ ମୁଁ ଯାଉଛି ଆଜ୍ଞା। ଆଉ ଗତ ସୋମବାର ବି ସଂକ୍ରାନ୍ତି ଥିଲା, ବହୁତ ଭିଡ଼ ଥିଲେ, ତାପରେ ମନ୍ଦିରରେ ବି ହଉଥିଲା, ପୂଜା ହଉଥିଲା, ରୁଦ୍ରାଭିଷେକ ଦୁଇଟା ପାର୍ଟି କରୁଥିଲେ, ଦୁଇଟା କର୍ତ୍ତା, ଆଉ ଭଜନ କୀର୍ତ୍ତନ ହଉଥିଲା, ସବୁ ବଢିଆ ହଉଥିଲା ଆଜ୍ଞା।
1: ଆଚ୍ଛା, କେବଳ ମନ୍ଦିର ଯାଆନ୍ତି ନା ଉପବାସ କରନ୍ତି?
0: ନାଇଁ ଆଜ୍ଞା, ଉପବାସ କରୁ ନାହିଁ, ଏବେ ଦେହ ଭଲ ରହୁନାହିଁ ଆଜ୍ଞା, ଉପବାସ ତ କରୁନାହିଁ, ତ ଗୋଟିଏ ପାଳି ସୋମବାର କରେ, ତାପରେ ଏଇ ଶୁକ୍ଳ ପକ୍ଷର ଯୋଉ ସୋମବାର ଥିଲା ସଂକ୍ରାନ୍ତି ଦିନ, ସେଇଟା ଗୋଟିଏ ପାଳି କରୁଛି ଆଜ୍ଞା, ଆଉ କଣ କରିବା।
1: ଆଚ୍ଛା, ଦେହ ମାନେ କଣ ହଉଛି ଆପଣଙ୍କର?
0: ଦେହ ମାନେ ଆଜ୍ଞା ସେ ହାତ ଭାଙ୍ଗିଲା ଦିନ, ତାପରେ ଆଉ ଦେହ ଭଲ ରହୁ ନାହିଁ କି କଣ ହେଲା ଯେ, ତାପରେ ସବୁ ସେମିତି କ୍ୟାଲସିୟମ ଅଭାବ ହେଇଯାଉଛି, ଆଣ୍ଠୁ ଦରଦ, ଅଣ୍ଟା ସବୁ ଜଏଣ୍ଟ ପେନ୍ ମାନେ ଦରଦ ହଉଛି, ତାପରେ ହିମୋଗ୍ଲୋବିନ ବି କମି ଯାଇଛି ଆଜ୍ଞା।
1: ଆପଣଙ୍କର ଗୋଟେ ରୁଚି ରହିଛି ବା ଗୋଟେ ଅଭ୍ୟାସ ରହିଛି, ଆପଣ ପ୍ରତ୍ୟେକ ଆକାଶବାଣୀ କେନ୍ଦ୍ରକୁ ଫୋନ କରନ୍ତି ଏବଂ ନିଜ ମନ ପସନ୍ଦର ଗୀତ ଶୁଣନ୍ତି
0: ଆଜ୍ଞା।
1: ଓଡ଼ିଶାର କୋଉ କୋଉ କେନ୍ଦ୍ରକୁ ଆପଣ ଫୋନ କରନ୍ତି?
0: ଆଜ୍ଞା, ଓଡ଼ିଶାରେ କହିଲେ ଆମର ଆପଣଙ୍କର ଜୟପୁର, ତାପରେ ଆମର ସମ୍ବଲପୁର, ବଲାଙ୍ଗୀର, ବାରିପଦା, ଜଗତସିଂହପୁରୀ, କଟକ, ଓଡ଼ିଶାରେ ସେତିକି ଆଜ୍ଞା।
1: ଆଚ୍ଛା, ଓଡ଼ିଶା ବାହାରେ?
0: ଓଡ଼ିଶା ବାହାରେ ବିହାର, ଦରଭଙ୍ଗା ଆଉ ଗୁନା, ସେଇଟା ଗୋଟେ ନମ୍ବରଟେ ପାଇଥିଲି, ଆଉ ତାପରେ ଏଇ କଣ ଛତିଶଗଡ଼ କି କଣ ସେଇ ଛିନ୍ଦୱାଡ଼ା ଗୋଟେ ଏମିତି କି କଣ ସେଇଟା, ଆଉ ତାପରେ ରାୟଗଡ଼, ସେଇଟା ଚାରିଟା କରୁଛି ଆଜ୍ଞା। ଆହୁରି ବହୁତ ଫୋନ ନମ୍ବର ଅଛି ଯେ ସବୁଥିରେ କରିହବନି, ଆହୁରି ନମ୍ବର ବହୁତ ଅଛି ଆଜ୍ଞା ବାହାରେ ବି।
1: କିଛି ଦିନ ତଳେ ଆପଣ ମୁମ୍ବାଇ ବିବିଧ ଭାରତୀ ଫୋନ କରିଥିଲେ
0: ଆଜ୍ଞା,
1: ମନେ ପଡିଲା?
0: ହଁ କରିଥିଲି, ସେଇଟା ଆମ ହେଲୋ ସହେଲି, ସେଇଟା ହେଲୋ ସହେଲି ସେମାନେ ତିନି ମାସରେ ଥରେ ନିଅନ୍ତି ଆଜ୍ଞା, ତାପରେ ମୁଁ ଜୁନ ମାସରେ ଲଗେଇଥିଲି, ସେମାନେ ରଖିଥିଲେ, ତାପରେ ସେମାନେ ପୁରା ଚେକ୍ କରିଲେ ମୋର ସବୁ କୋଉ ମାସରେ କରିଥିଲି, ତାପରେ ପଚାରିଲେ, ଚେକ୍ କରିକି ପୁଣି ଅଗଷ୍ଟ ମାସରେ ନେଲେ, ନହେଲେ ସେମିତି ନେବେନି।
1: ଆଚ୍ଛା, ଏଇସବୁ କେନ୍ଦ୍ରକୁ ଆପଣ ଯେତେବେଳେ ଫୋନ କରନ୍ତି, ନିଜ ପସନ୍ଦର ଗୀତ ଶୁଣନ୍ତି, କେମିତି ଲାଗେ ଆପଣଙ୍କୁ?
0: ଆଜ୍ଞା ବହୁତ ବଢିଆ ଲାଗେ, ବହୁତ ଖୁସି ଲାଗେ, କାରଣ ଆମେ ତ ଆକାଶବାଣୀ ଶୁଣୁଛୁ, ଆକାଶବାଣୀକୁ ଭଲ ପାଉଛୁ, କିନ୍ତୁ ଆକାଶବାଣୀ ଆମକୁ ବହୁତ ଶିକ୍ଷା ଦଉଛି, ମନୋରଞ୍ଜନ ଦଉଛି, ସୂଚନା ଦଉଛି, ତାର ଯାହା ଧର୍ମ ଅଛି ସେ ସବୁ ଦଉଛି, ତ ନିଶ୍ଚିତ ଆମ କାମ କରିବା ଭିତରେ ବି ଆମର ମନୋରଞ୍ଜନ ହେଇଯାଉଛି, ତାପରେ ଆମେ ଯାହା ବି ଦୁଃଖ ସୁଖରେ ଥିଲେ, ଦୁଃଖରେ ଥିଲେ ବି ଆମର ଦୁଃଖ ସୁଖର ସାଥୀ ଭଳିଆ ଆକାଶବାଣୀ ଆମକୁ ସବୁ ସହଯୋଗ କରୁଛି କହିଲେ ଚଳେ, କି ଆମର ସବୁ ଦୁଃଖ ଭୁଲି ହେଇଯାଏ ସେ ତାଙ୍କ ଆକାଶବାଣୀ ସାଙ୍ଗରେ ଆମେ ଯୋଡ଼ି ହେଇଗଲେ, ଆପଣମାନଙ୍କ ସାଙ୍ଗରେ କଥା ହେଲେ ବି, ତ ସବୁ କିଛି ସେଥିପାଇଁ ଭଲ ଲାଗେ ଆଜ୍ଞା। ଆମେ ଆମର କଣ୍ଠସ୍ୱର ଶୁଣିବା ପାଇଁ ଆମକୁ ସେମିତି ନୁହଁ କି ଆମର କଣ୍ଠସ୍ୱର ଶୁଣିଦେଲୁ କି ଗୀତଟେ ଗାଇଦେଲୁ, ସେମିତି ନୁହଁ ଆଜ୍ଞା, ପ୍ରକୃତରେ ଆମର ଭଲ ପାଇବା ଅଛି ଆକାଶବାଣୀକୁ, ପ୍ରାୟ କେତେ ବହୁତ ଲଗେଇ ଦିଏ କିନ୍ତୁ ଶୁଣି ପାରେନି, ବହୁତ କେନ୍ଦ୍ର ଶୁଣିପାରେନି, କିନ୍ତୁ ମତେ କିଛି ଅବଶୋଷ ରହେନି କି ମୁଁ ଶୁଣିପାରିଲିନି, ଆଉ ତ ସବୁ ଶ୍ରୋତା ଭାଇ ଭଉଣୀ ଶୁଣୁଛନ୍ତି, ତ ସେମିତି ମତେ ଭଲ ଲାଗେ ଆଜ୍ଞା, ମୁଁ ଯାହା ଯେମିତି ଅବସ୍ଥାରେ ଥିଲେ ବି ଆକାଶବାଣୀ ମୋର ଜୀବନ ଆଜ୍ଞା, ମୁଁ ତ ସବୁବେଳେ ତାକୁ ଭଲ ପାଉଛି।
1: ନିଶ୍ଚୟ ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣ ଫୋନ କଲେ, ଆପଣଙ୍କ ପସନ୍ଦର ଗୀତ କହିଲେ, ଆପଣଙ୍କର ପସନ୍ଦର ଗୀତ ଆମେ ଶୁଣି ଦଉଛୁ।
0: ଧନ୍ୟବାଦ ଆଜ୍ଞା, ଜୁହାର
1: ଜୁହାର ଜୁହାର।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ହଁ ଆଜ୍ଞା ନମସ୍କାର।
0: ହଁ ନମସ୍କାର
1: ଆଜ୍ଞା, ବରଗଡ଼ କଟାପାଲିରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
0: କୁହନ୍ତୁ, ଆଜି କେନ୍ ଗୀତ ଶୁଣିବେ?
1: ଆଜି ଗୀତ ଶୁଣିବା ତ ଆଜ୍ଞା ନିଶ୍ଚୟ ଭଲ।

0: ହ୍ୟାଲୋ, ଡାଏଲ ଆକାଶବାଣୀ।
1: ହଁ ଆଜ୍ଞା, ଦୁଲଗୋବିନ୍ଦ ମିଶ୍ର କହୁଥିଲି।
0: ଆଚ୍ଛା ମିଶ୍ର ବାବୁ, ଭଲ ଅଛନ୍ କାଇଁ?
1: ଆଜ୍ଞା ଭଲ ଆଜ୍ଞା,
0: ପୁରାପୁରି ଭଲ ତ?
1: ପୁରାପୁରି ଭଲ ଆଜ୍ଞା, ବହୁତ ଦିନ ପରେ ଟିକେ ଏଟା ଲଗାଲା, ଟିକେ ବହୁତ ବିଜି ଥିଲୁ।
0: ଆଚ୍ଛା କେନ୍ତା ଲାଗିଲା ଆଜି କଥା ହେଇକିରି?
1: ବହୁତ ବଢ଼ିଆ ଲାଗିଲା ଆଜ୍ଞା।
0: ଆଜ୍ଞା ଆପଣଙ୍କ ସହିତ କଥା ଲାଗିଲେ ତ ମନ ଭାରି ଖୁସି ହେଇଯାଇଛି।
1: ବହୁତ ଆଜ୍ଞା, ଆମକେ ବି ବହୁତ ଭଲ ଲାଗୁଛି ଆଜ୍ଞା, ଆମେ ତ ଅପେକ୍ଷା କରିଥିଲୁ ଆଜ୍ଞା କଥା ଟିକେ ଲାଗମୁ କହିକିରି।
0: ଆଚ୍ଛା ଆଚ୍ଛା, କୁହନ୍ତୁ ଆଜି
1: ଟିକେ କାମ କାମ ଟିକେ ଲାଗି ମାନେ ବିଜି ଥିଲୁ ଆଜ୍ଞା, କିନ୍ତୁ ଶୁଣୁଥିଲୁ ଆଜ୍ଞା।
0: ଜୀବନ ଥିବା ପର୍ଯ୍ୟନ୍ତ ବିଜି ରହିବାକୁ ପଡ଼ିବ। କୁହନ୍ତୁ ଆଜି କେନ୍ ଗୀତ ଶୁଣବେ?
1: ଆଜ୍ଞା ଆଜି ଗୋଟେ ଏଇଟା ଜୟ ଜଗନ୍ନାଥ ଫିଲ୍ମର କଲି ଯୁଗେ ନାରାୟଣ।
0: ମିଶ୍ର ବାବୁ, ଆଉ ଆଜିକାଲି କଣ କାମ ଦାମ ଚାଲିଛି ଆପଣଙ୍କର?
1: କାମ ଆଜ୍ଞା ଏଇଟା ପୂଜା ପାଠ, ଏଇଟା ଜଣେ ମାନେ ଟିକେ ତାଙ୍କର ଭଣ୍ଡା ଗୋଟେ ମାନେ ଘରୁ ଛାଡିକିରି ପଳେଇଛନ୍ ତ ହଠାତ୍, କହି ନାଇ କିଛି ନି, ସେ ଅନ୍ୟ ଜଣଙ୍କରୁ 5,000 ନେଇକିରି ପଳେଇଛନ୍, ତ ସେ ତାଙ୍କର ଟିକେ ଦେଖାବାର ଲାଗି ଆସିଛନ୍ ତ ଏଇଟା ମୋର ମ୍ୟାଡମ୍ ଟିକେ ତାଙ୍କୁ ବତେ ବତା ଦେଲେ, ବାପା ବି ଦେଖା ଦେଖି କରୁଛନ୍। ଆଉ ମାନେ ଏମିତି ବହୁତ କେସ୍ ବି ହେଇଛି ଯେ ମାନେ ମୋର ମ୍ୟାଡମ୍ ଟିକେ ଏନ୍ତା ବତେ ବତା ଦେଲେ, ମାନେ ବହୁତ ଲୋକ ଏନ୍ତା ମାନେ ପଳେଇ ଯାଇଥିଲେ, ରିଟର୍ନ ବି ପଳେଇ ଆସୁଛନ୍, ବତେଇଛନ୍ ତ ଏଇଟା ଘରେ ଆମର ଗାଁର ପାଖରେ ଗୋଟେ ଖବାଙ୍କ କରି ଗୋଟେ ଗାଁ ଅଛି, ତାର ବି ଗୋଟେ ଝିଅଟେ ଏମିତି ହଠାତ୍ ପଳେଇ ଯାଇଥିଲା, କିନ୍ତୁ ସେ ମୋର ମ୍ୟାଡମ୍ ତାକୁ ବି ବତାବତି କରିଦେଲେ, ସେ ମାନେ 15 ଦିନ ପରେ ସେ ଫେର ପଳେଇ ଆସିଲା। ଆଉ
0: ଆପଣ କହିଦେବୁ ଯେ ଅମୁକ ଜାଗାରେ ଅଛି ସେ, ଆପଣ ଯାଇକି ଆଣନ୍ତୁ।
1: ନାଇଁ ନାଇଁ ଆଜ୍ଞା, କିଛି ଜାଗା ଫାଗା କିଛି ନାହିଁ, ସେଟା ଆଜ୍ଞା ଗୋଟେ ଜିନିଷ କରବାର ଲାଗି ପଡେ।
0: ଆଚ୍ଛା ଆଚ୍ଛା,
1: ସେଟା ସେ ତାର ଅଟୋମେଟିକ ମାନେ ଆପଣଙ୍କୁ ଖବର ପଳେଇ ଆସିବ, କିମ୍ବା ସେ ଅଟୋମେଟିକ ମାନେ ଆସିବି ଯିବ।
0: କାରଣ ପୂଜା କରିବାକୁ ପଡିବ
1: ସେଟା ଆଜ୍ଞା, ହଁ କରବାର ଲାଗି ପଡେ ଆଜ୍ଞା।
0: ମାନେ ଏଇଟା ମାନେ ଆପଣଙ୍କର ପ୍ରମାଣିତ ହେଇସାରିଛି ନା କି?
1: ପ୍ରମାଣିତ ହେଇଛି ଏଇଟା ଆମର ଗାଁ ପାଖରେ ପ୍ରମାଣିତ, ମୋର ବହୁତ ମାନେ ଏନ୍ତା ହେଇଛି। ଆଉ ସବୁ କାମ ଆଜ୍ଞା ମୋର ମ୍ୟାଡମ୍ ଜାଣନ୍ତି ଆଜ୍ଞା, ସେ ହଠାତ୍ ତାଙ୍କର ଗୋଟେ ମାନେ ସ୍ୱଭାବ ଏଇଟା ଅଛି ଆଜ୍ଞା, ସେ ହଠାତ୍ ମାନେ କୌଣସି।
0: ତେବେ ଆମର ଦୋଳ ଗୋବିନ୍ଦ ବାବୁ କଥା ହଉଥିଲେ, କିନ୍ତୁ ତାଙ୍କର ଫୋନ୍ଟି ହଠାତ୍ କଟିଯାଇଛି, କିନ୍ତୁ ସେ ପସନ୍ଦ କରିଥିବା ଗୀତଟା ଆମେ ବର୍ତ୍ତମାନ ପ୍ରଚାର କରିଦେଉଛୁ।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ଆଜ୍ଞା ନମସ୍କାର।
0: ହଁ ନମସ୍କାର
1: ଆଜ୍ଞା, ମୁଇଁ ରେଡିଓ ପାର୍ଟନର ଚିତ୍ରରଞ୍ଜନ ସବର କହୁଛି। ଆଜ୍ଞା,
0: ଆପଣ ତ ରେଡିଓର ପାର୍ଟନର ହେଇଗଲେ, ମୋର ପାର୍ଟନର କେବେ ହେବେ?
1: ଆପଣ ରିଟାୟାର୍ଡ ହେଲା ପରେ।
0: ନାଇଁ, ରିଟାୟାର୍ଡ ହେବା ପରେ ତ ଭୁଲିଯିବେ ଆପଣ। କାଣା
1: ନାଇଁ ଆଜ୍ଞା, ଭୁଲିବିନି ଆଜ୍ଞା। ଆପଣ ରିଟାୟାର୍ଡ ହେଲେ ବି ମୁଁ ଆପଣଙ୍କ ସାଙ୍ଗରେ କଲ୍ କଲ୍ କଥା ହେବି ଆଜ୍ଞା।
0: ଆଚ୍ଛା,
1: ହଁ ଆଜ୍ଞା, ଫେର ଆପଣଙ୍କୁ ଡେଡିକେଟ୍ କରିବି ତାପରେ।
0: ଆଚ୍ଛା,
1: ଏବେ ଡେଡିକେଟ୍ କରିବି ନାହିଁ।
0: ଆଚ୍ଛା ଆଚ୍ଛା,
1: ହଁ ଆଜ୍ଞା।
0: ହଁ କୁହନ୍ତୁ, ଆଜି କେନ୍ ଗୀତ ଶୁଣିବେ?
1: ଆଜି ଆପଣଙ୍କର ପସନ୍ଦର ଆଲବମ୍ ଗୀତଟା ଶୁଣେଇ ଦେବେ ଆଜ୍ଞା।
0: ନାଇଁ, ମୋର ପସନ୍ଦର ଯଦି ଶୁଣିବେ ବୋଲେ ଆପଣଙ୍କର ମନକୁ ଜୀବନ ବୋଲି କାଣା ହବ?
1: ନାଇଁ ଆଜ୍ଞା, ଆପଣଙ୍କର ପସନ୍ଦର ଟା ଶୁଣମା।
0: ମୋର ପସନ୍ଦ ବୋଲି ଆପଣ ମନକୁ ଯିବ ତ?
1: ହଁ ଆଜ୍ଞା, ଯିବ ଆଜ୍ଞା।
0: ତେବେ ଚିତ୍ରସେନ ବାବୁ, ଆଉ ଆପଣଙ୍କର କାମ ଦାମ କଣ? ମାନେ ହୋଟେଲ ତ କରିଛନ୍ତି?
1: ହଁ ଆଜ୍ଞା।
0: ଆହୁରି କାମ ଦାମ କଣ ଚାଲିଛି, ଅଲଗା କାମ?
1: ନାଇଁ ନା ଆଜ୍ଞା, ଅଲଗା କାମ ବୋଲେ ନାଇଁ ନା ଆଜ୍ଞା, ଇନେ ଏକା ଇନେ ସମସ୍ତେ ଲାଗିଛୁ ଆଜ୍ଞା। ଆଉ
0: ମାନେ
1: ଇନେ ତ ସମୟ ମିଳୁନି ଆଜ୍ଞା, ଆଉ କଣ କାମ କରିବା।
0: ଆଉ ବର୍ଷା ଟିକେ କମିଛି ନା ନାଇଁ?
1: ନାଇଁ ଆଜ୍ଞା, ବର୍ଷା ତ ଆଜି ସକାଳୁ ହଉଛି ଆଜ୍ଞା।
0: ଏଇ ଯୋଉ ବର୍ଷା
1: ଟିକେ ଛାଡୁଛି ବୋଲି ଆଜ୍ଞା କଷ୍ଟମର ମାନେ ଟିକେ ଆସୁଛନ୍ ଆଜ୍ଞା।
0: ଓହୋ, ମାନେ ବର୍ଷା ଯଦି ଲାଗିକି ରହିବ ବୋଲେ କଷ୍ଟମର ଆଇବେ ନାଇଁ?
1: ନାଇଁ ଆଜ୍ଞା,
0: ଟିକେ ବେପାର ଉଣା ଏକା ନାଇଁ କି?
1: ହଁ ଆଜ୍ଞା,
0: ମାନ୍ଦା ହେଇଯିବ ପୁରା।
1: ହଁ ମାନ୍ଦା ହେଇଯିବ, ଆଉ ସକାଳୁ ଇ 12 ବଜେ ପରେ ବର୍ଷା ହେବ ବୋଲେ ଆମର ବିକ୍ରିଟା ଭଲ ଆଜ୍ଞା।
0: ଓହୋ, ମାନେ 12 ବଜେ ପରେ ବର୍ଷା
1: ହେଲେ ଆଜ୍ଞା ଟିକେ ବିକ୍ରିଟା କମ ହୁଏ। ଆଉ
0: ପାଣିପାଗ ଦେଖିକିରି ସବୁ ମାନେ ହିସାବ କରୁଛନ୍ତି କି?
1: ନାଇଁ ଆଜ୍ଞା, ଯେତିକି ବନା ହଉଛି ଆଜ୍ଞା ସବୁଦିନ ସେତିକି ଏକା ବନା ହଉଛି ଆଜ୍ଞା।
0: ଆଚ୍ଛା, ବେଳେ ବେଳେ ବଳି ଯାଉଥିବ ଆପଣଙ୍କର?
1: ନାଇଁ ଆଜ୍ଞା, ନାଇଁ ବଳ ଆଜ୍ଞା,
0: ବିକ୍ରି ପଟା
1: ବୋଇଲେ ଲେଟ୍ ହେବ ଆଜ୍ଞା। ଏବେ ଯଦି ବର୍ଷା ହେବନି ବୋଇଲେ ଆଜ୍ଞା 12:01 ଭିତରେ ସରିଯିବ, ଆଉ ବର୍ଷା ଲାଗି ରହିଲେ ଆଜ୍ଞା 4 ବଜା ତକ ରହିବ। ଆଉ ଲେଟ୍ ଲାଗିବ, ଆଉ
0: ସକାଳର ଜିନିଷ 4 ବେଳେ ଖାଇଲେ କିଛି ପେଟ ଖରାପ ହବ ନାଇଁ ତ?
1: ନାଇଁ ଆଜ୍ଞା, ହେବନି ଆଜ୍ଞା।
0: ଆଚ୍ଛା, ଆଉ ତରକାରୀ ଚଟନି ଏସବୁ ଥିବ?
1: ହଁ ଆଜ୍ଞା,
0: ଅସୁବିଧା ନାହିଁ ନାଇଁ କି?
1: ହଁ ଆଜ୍ଞା।
0: ଆଚ୍ଛା, ଏଇ ଯୋଉ ଆପଣଙ୍କର ସୀମାଞ୍ଚଳ ବାବୁ, ମନୋଜ ବାବୁ, ଏମାନେ ସବୁ ଆସୁଛନ୍ତି କି ନାହିଁ?
1: ଏବେ ତ ସେମାନେ ଟିକେ ଆସୁନାହାନ୍ତି, ଖାଲି ଆମର ସୀମାଞ୍ଚଳ ଟିକେ ଆସୁଛି।
0: ଆଚ୍ଛା,
1: ଏ ତ ଆଜିକାଲି ସେ ଧାନ ରୂପାରୂପି ହଉଛି ତ ମନୋଜର, ସେଥିଲାଗି ଆସୁନି।
0: ନାଇଁ, ସୀମାଞ୍ଚଳ ବାବୁ ସହିତ କଥା ଲାଗିଥିଲି ଯେ, ସେ କହୁଥିଲେ କେବେ ଆସିଲେ ଭୋଜି ଗୋଟେ କରିବା ଆଜ୍ଞା ବୋଲି କହୁଥିଲେ।
1: ଆଜ୍ଞା, ଆପଣ ଆସିବେ ବୋଲେ କର୍ମା ନା ଆଜ୍ଞା?
0: ନିଶ୍ଚୟ ନିଶ୍ଚୟ। ଆଉ ନାତୁଣୀ ଭଲ ଅଛି?
1: ହଁ ନାତୁଣୀ ଭଲ ଅଛି ଆଜ୍ଞା।
0: ଆଉ ଘର ସବୁ ଭଲ ତ?
1: ହଁ ଘରେ ସମସ୍ତେ ଭଲ ଅଛୁ ଆଜ୍ଞା।
0: ଠିକ ଅଛି, ଚିତ୍ରସେନ ବାବୁ ଆଜି ତ ଆପଣଙ୍କର ପସନ୍ଦ କହିନାହାନ୍ତି, ମୋ ପସନ୍ଦର ଗୀତ ଶୁଣନ୍ତୁ। ରହିଲି,
1: ହଉ ଆଜ୍ଞା, ନମସ୍କାର ଆଜ୍ଞା।
0: ନମସ୍କାର ନମସ୍କାର।

0: हॅलो, डायलॉग आकाशवाणी।
1: हॅलो, शुभ सकाळ भाई। नमस्कार।
0: नमस्कार।
1: रेडिओ सम्राट मुन्ना पंडा कटिरा खानपुर सुरकोत।
0: आउ भल अछंती?
1: मु त सबळे बिंदास रहते आशादी मा सारंका आशीर्वाद आपण बिंदास थान पुते थान मा सार आपण घंटोडे रखी थानतो ठीके मा गाके प्रार्थना करते। विशेष करी काली पूजा दिन जो प्रोग्राम टा बहुत उच्च कोटी रहितला, विशेष करी रश्मिता भाई चलबुली रश्मिता भाई ଶ୍ରୋତା ବନ୍ଧୁଙ୍କ ଉପରେ ଯୋଉ କବିତାଟା ଆବୃତ୍ତି କଲେ ତାଙ୍କ ହୃଦୟକୁ ଛୁଇଁଗଲା। ଆଉ ବିଶେଷ କରି ଆପଣଙ୍କୁ ଧନ୍ୟବାଦ ଦେବି। ଆଉ ଏଇଭଳି କବିମାନେ ଦଉଛନ୍ତି, ସୁଯୋଗ ଦଉଛନ୍ତି, ଆଉ ତାଙ୍କ କବିତା ଶୁଣି ମତେ ବହୁତ ଖୁସି
0: ଲାଗିଲା। କୋଉ ଗୀତ ଶୁଣିବେ
1: ଆଜି? ଗୀତ ଦିଅନ୍ତୁ, ହେମନ୍ତ ସାଗରଙ୍କ କଣ୍ଠରେ ଗୋଟେ ଗୀତ ଅଛି, ତତେ ମିଳିବ ହଜାରେ ପୁଅ। ଆଉ ଏ ଗୀତଟା ଦେଢ଼ କଲେ ଚୁଲବୁଲି ରଶ୍ମିତା ବହି, ବିଶେଷ କରି ମୋ କବିତା ବାନ୍ଧବୀ ରଶ୍ମିତା ବୋଇକେ ସ୍ୱତନ୍ତ୍ର ଆମେ ଗୀତଟା ଡେଡେଟ୍ କରୁଛି। ଆଉ
0: ତେବେ ମୁନା ବାବୁ, ବର୍ତ୍ତମାନ ଆପଣଙ୍କର ସେପଟେ ବର୍ଷା କେମିତି?
1: ବର୍ଷା ତ ଆମର ଏଠି ରବିବାର ଠୁ ଛାଡି ଯାଇଛି, କିନ୍ତୁ ଶନିବାର ରବିବାର ବହୁତ ପ୍ରବଳ ବର୍ଷା ହେଇଥିଲା, ଯାହାକି ଏଠି ପୁରା ଚାଷୀ ଭାଇମାନେ ବେହାଲ ହେଇଗଲେ। କାରଣ ତିନିଥର ଚାରିଥର ଏମିତି ହେଲାଣି, ତଳି ପକଉଛନ୍ତି, ପୁଣି କିଣି ଆଣିକି ଲଗଉଛନ୍ତି, ପୁଣି ଦୁଇ ତିନି ଦିନ ବର୍ଷା ହଉଛି ତାକୁ ଖାଇଯାଉଛି। ଏବର୍ଷ ଏଭଳି ବର୍ଷା ହେଇଛି ଯାହାକି ମୁଁ ହେତୁ ପାଇଲା ଦିନରେ ଏଭଳି ବର୍ଷା ମୁଁ କେବେ ଦେଖିନି। ଆଷାଢ ଶ୍ରାବଣ ମାସରେ ବର୍ଷା, କିନ୍ତୁ ଏଭଳି ବର୍ଷା ମୁଁ କେବେ ଦେଖିନି। ଏମିତି ବର୍ଷା ହେବ ଯାହାକି ଲୋକ ଚାରିଥର ପାଞ୍ଚଥର ତଳି ଆଣିକି ରହୁଛନ୍ତି, ପୁଣି କିଛି ଦିନ ଦିନ ଦୁଇ ଦିନ ଯାଉଛି, ପୁଣି ବର୍ଷା ହିଁ ଖାଇଯାଉଛି। ଆମରି ମନୁଷ୍ୟକୃତ କାରଣ, କାରଣ ଆମେ ଜଳବାୟୁ ପରିବର୍ତ୍ତନ ଆମେ ନିଜ ହାତରେ କରୁଛେ, ଋତୁଚକ୍ର ଠିକ ରହୁନି, ଏଥିପାଇଁ ତ ଆମେ ବହୁତ ଥର ଆଲୋଚନା ବି ହେଲାଣି। ଏଥିପାଇଁ ମନୁଷ୍ୟ ଦାୟୀ, ଆମେ ଉପରେ ହେଲା ଦୋଷ ଦେବାଟା ଭୁଲ।
0: ଏମିତିଆ ବର୍ଷା ପାଗରେ ଆପଣ କଣ କରନ୍ତି?
1: ଦେଖନ୍ତୁ, ବର୍ଷା ପାଗରେ ମୁଁ କିଛି ନାହିଁ, ମୁଁ ତ ବର୍ଷା ଋତୁ ବେଶୀ ଭଲ ପାଏ, କାରଣ ବର୍ଷା ଟିକେ ଯେବେ ଯେବେ ବର୍ଷା ହେଲେ ମତେ ବହୁତ ଭଲ ଲାଗେ। ଆଉ ବର୍ଷା ଋତୁ ଖାଇବା ଟିକେ ନିଆରା ଥାଏ, ବିଶେଷ କରି ବର୍ଷା ଋତୁରେ ଆଷାଢ ଶ୍ରାବଣ ମାସ ଯୋଉ ତାଳ ମିଳେ ପାଚିଲା ତାଳ, କଳାଣ୍ଡିଆ ତାଳ, ଆଉ ତାକୁ ପୋଡ଼ପିଠା କରିକି ତାପରେ ସେକା ପିଠା, ସେଇଟା ଖାଇବାକୁ ବହୁତ ଭଲ ଲାଗେ। ଆଉ ବର୍ଷା ଦିନେ ଯଦି ଆପଣ ପଚାରନ୍ତି ମତେ ବେଶୀ ଭଲ ଲାଗେ କଣ, ଏ ଯୋଉ ବର୍ଷା ଦିନେ ପୋଖରୀ ଚାରିପାଖରେ ନଡ଼ିଆ ଗଛ, ଗୁଆ ଗଛ ଲାଗିଥାଏ, କଦଳୀ ଗଛ ଲାଗିଥାଏ, ପାଣି ଟୁପୁଟୁ ହଉଛି ପଡ଼ୁଥିବ, ବର୍ଷା ପାଣି ମାଛ ମୁଣ୍ଡ ଟୁଙ୍ଗା ଥାଏ, ସେଥିରେ ବୁଲିକି ଦେଖିବାଟା ବହୁତ ଭଲ ଲାଗେ। ଆଉ ଯଦି ହଂସା ବତକ କଲେ ଆହୁରି ସେ ସମସ୍ତେ ସୁହାଗା, କାରଣ ସେ ଦୃଶ୍ୟ ଗୋଟେ ବହୁତ ମନୋରଞ୍ଜନ ଦୃଶ୍ୟ। ଆପଣ ଅନ୍ୟ ଆଡ଼େ ବୁଲି ଯାଆନ୍ତୁ, କିନ୍ତୁ ଥରେ ପୋଖରୀ ଚାରିପଟେ

0: ଛୁଆ ଦିନେ ବୁଲି ଦେଖେ ହଂସ ଗତ ଖେଳୁଥିବେ ମାଛ ମୁଣ୍ଡ ଟେଣୁଥିବେ ସେ ଦୃଶ୍ୟଟା ପ୍ରାକୃତିକ ଦୃଶ୍ୟ ବହୁତ ଉପଭୋଗ ବହୁତ ବଢିଆ ଲାଗେ ବର୍ଷା ଦିନରେ ଆଉ ତାପରେ ପିଜୁଳି ଜାମୁ କରି ବର୍ଷା ଦିନ ଋତୁରେ ତ ଫଳ ତାକୁ ବି ୟା ତା ବାଡ଼େ ବସି ଚୋରି କରି ଖାଉ କାଗଜ ଡଙ୍ଗା ବସାଉ ତାପରେ ମାଟି ରାସ୍ତା ଆଗକୁ ଥିଲା ତାକୁ ପୁରା ସାଇଜ କରିଦେବ ଯାହାକି ଲୋକ ଆସିକି ଖାଲି ରୁଇଁରେ ତାପରେ ଆମ ନାଁ ବି ବିଛାଦି ବାଡ଼େ ମନା ଦିଆହେଇଥିଲା ବିଶେଷ କରି ବର୍ଷା ଦିନ ଏଇ ଛୋଟ ଛୋଟ ଚାରଣା କରିକି ପିଠିରେ ବି ଟିକେ ଟିକେ ବର୍ଷା ହେଇଯାଏ ଆଉ
1: ରହିଲି ଧନ୍ୟବାଦ ନମସ୍କାର
0: ରହୁଛି ଭାଇ ନମସ୍କାର।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ଭାଇ ନମସ୍କାର। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ଚିକା ବଜାର ଜଗତସିଂହପୁର।
0: କୁହନ୍ତୁ ରାଜେଶ ବାବୁ, କୋଉ ଗୀତ ଶୁଣିବେ?
1: ଖୋକା ଭାଇଙ୍କର ଅକ୍ଷୟ ମହାନ୍ତିଙ୍କର ଚନ୍ଦାବାଳଙ୍କ ଚଳଚ୍ଚିତ୍ରର ଟାଇଟଲ ଟ୍ରାକ୍ଟା ଟିକେ ପ୍ଲେ କରିବେ ଆଉ।
0: ଭଲ ଅଛନ୍ତି?
1: ହଁ, ସେମିତି ଭାଇ ଚାଷବାସ ଚାଲିଛି, ବିଲବାଡ଼ି ରୁଆରୁଇ ଚାଲିଛି, ଟିକେ କର୍ମ ବ୍ୟସ୍ତ ରହୁଛି, ଜାମ୍ ରହୁଛି। ଏବେ ଜଷ୍ଟ ଘରକୁ ଆସିଥିଲି, ଏଠି ବସିଥିଲି, ଆପଣଙ୍କୁ ଡାଏଲ କରିଛି। ଆପଣ ତ ଭଲ ଥିବେ ବୋଲି ଜଣାପଡ଼ୁଛନ୍ତି ଆଉ।
0: ତେବେ ରାଜେଶ ବାବୁ, ବର୍ତ୍ତମାନ ଯେମିତି ପାଣିପାଗ, ଆପଣଙ୍କର ସେପଟେ ବନ୍ୟାର ଆତଙ୍କ ନାହିଁ କି?
1: ଭାଇ ଆମର ହଉଛି କଣ ନା, ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟର ଜଗତସିଂହପୁର ଜିଲ୍ଲା ହଉଛି ଉପକୂଳବର୍ତ୍ତୀ ଜିଲ୍ଲା। ଆଗରୁ ଏଇଟା ଅବିଭକ୍ତ କଟକରେ ଥିଲା ଆଗରୁ, ଜଗତସିଂହପୁର, ଯାଜପୁର ଆଉ କେନ୍ଦ୍ରାପଡା ଏସବୁ ମିଶିକି ଥିଲା। ବର୍ତ୍ତମାନ ଭାଇ ସେପାରେଟ ହେଇଯାଇଛି, ଆଉ ଏଠୁ ଆମର ବଙ୍ଗୋପସାଗର ଭାଇ 60-70 କିଲୋମିଟର, ପାରାଦ୍ୱୀପଟା ବହୁତ ପାଖ, ତେଣୁ ବନ୍ୟା ସବୁ ତଳ ଏରିଆ ଯୋଉ ଧୋଇଆ ଅଞ୍ଚଳରେ ପ୍ରାୟ ହେଇଗଲାଣି, ଯେମିତି ଆଉଗାଁ ପୁରୀକିନା ସେପଟ ସବୁ ତଳ ସାଇଡ଼, ଏପଟେ ଧୋଇଆ ଆମର ଗୋଟେ 22 ମୌଜା ଅଛି, ଏପଟ ସାଇଡ଼ ସବୁ ହେଇଗଲାଣି। କିନ୍ତୁ ଆମେ ଭାଇ ଉପରେ ଟିକେ ରହିଛୁ ବୋଲି ବନ୍ୟାଟା ବର୍ତ୍ତମାନ ନାହିଁ। ଆଉ ଯଦି ଦଳେଇ ଘାଇ ଭାଇ ଭାଙ୍ଗିବ, ଆପଣଙ୍କର ଏଇ ଯୋଉ ନୂଆ ବଜାର ଆଗକୁ ଦଳେଇ ଘାଇ ଭାଇ, ଜଗତସିଂହପୁର ଜିଲ୍ଲା ଅଧା ବୁଡ଼ିଯିବ, ସବୁ ଯାଇ ପାରାଦ୍ୱୀପ ସମୁଦ୍ରରେ ଆଜ୍ଞା ପକେଇଦବ ଆଉ। ଦଳେଇ ଘାଇ ଭାଇ 1982 ମସିହାରେ ଭାଙ୍ଗିଥିଲା, ମୁଁ ଜାଣିଛି ବନ୍ୟାର ଅନୁଭୂତି। ଆମେ ଯାଇ ଗୋଟେ ବଡ ସ୍କୁଲ, ଡିଗ୍ରି ସ୍କୁଲ ଅଛି, ସେଇଠି ଆଶ୍ରୟ ନେଇଥିଲୁ। ଆଉ ଭାଇ ଦେଖିବେ ଖାଲି ଯେ ସାପ ଯେ ପ୍ରବଳ, ଏଇ ଯୋଉ ସବୁ ବିଷାକ୍ତ ସାପ ସବୁ ପଳେଇ ଆଇଲେ, ମାଛ ଫାଛ ପଳେଇ, ଘର ଦ୍ୱାର ସବୁ ମାନେ ଭାସିଗଲା। ବର୍ତ୍ତମାନ ତ ଭାଇ ବାତ୍ୟା ଆଶ୍ରୟସ୍ଥଳୀ ସବୁ ହେଇଯାଇଛି, ତା ସାଙ୍ଗେ ଯୋଉ ଘର କୋଠା ଘର ସବୁ ହେଇଗଲାଣି, ତେଣୁ ବର୍ତ୍ତମାନ ବହୁତ ମାତ୍ରାରେ ସମସ୍ତେ ସେଫ୍ ଅଛନ୍ତି ଆଉ।
0: ତାମାନେ ଯଦି ଦଳେଇ ଘାଇ ଭାଙ୍ଗିଗଲା ମାନେ ବିପଦ ଆସିବ
1: ବହୁତ ବଡ଼। ଜଗତସିଂହପୁର ଆଜ୍ଞା 75-80% ସବୁ ନେଇଯିବ ତଳକୁ, ସେ ଗୋଟେ ସେଫ୍ କରିକି ରଖୁଛି। ଦଳେଇ ଘାଇ ଭାଙ୍ଗିଲା ପରେ ପାଣିଟା ପଶେନି, ଆମର ଗୋଟେ ଟ୍ରେନ୍ ଲାଇନ୍ ଯାଇଛି, ପାରାଦ୍ୱୀପ ଯାଇଛି।

0: ସୁନ୍ଦରପୁର ଦେଇକିରି ସେଠି କଣ କରନ୍ତି ନା ଟ୍ରେନ ଲାଇନ ଭାଇ ତାକୁ କାଟି ଦିଅନ୍ତି ଜାଣିଶୁଣି କରି ଗଳିଆ କରିଦିଅନ୍ତି ସେଥିପାଇଁ ପାଣିଟା ତେଡି ହେଇକି ଆମ ଆଡକୁ ମାଡି ଆସେ ଆଉ।
1: ଠିକ ଅଛି, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର କିଛି ଶୁଣି ଦଉଛୁ।
0: ଆଜ୍ଞା ରହିଲି ଭାଇ, ଜୟ ଜଗନ୍ନାଥ।
1: ହଁ ଜୟ ଜଗନ୍ନାଥ।

0: ହ୍ୟାଲୋ, ଡାଇଲ ଆକାଶବାଣୀ
1: ସାର୍ ନମସ୍କାର।
0: ହଁ ନମସ୍କାର
1: ସାର୍, ମୁଁ ପଙ୍କଜ କହୁଥିଲି। ସାର୍
0: କୁହନ୍ତୁ, ପଙ୍କଜ ବାବୁ ଆଜି କୋଉ ଗୀତ ଶୁଣିବେ?
1: ଆଜି ଗୋଟେ ପୁରୁଣା ସିନେମାର ଗୀତ ଦିଅନ୍ତୁ, ଯୋଉଟାକି ଅକ୍ଷୟ ମହାନ୍ତି ଆଉ ଅନୁରାଧା ପୌଡ଼ୱାଲ ଗାଇଛନ୍ତି। ଗୀତଟି ହେଲା ତୁମକୁ ସେ ତ ପାଣିରେ ପୁରିବ ନାହିଁ, ଏ ଗୀତଟା ଦେଇଦେବ।
0: ହଁ, ମା ଆଉ ମମତା କଥା ଚିତ୍ରର ଗୀତ ନାଇଁ କି?
1: ଆଜ୍ଞା ଆଜ୍ଞା।
0: ଆଚ୍ଛା, ଆଉ ପଙ୍କଜ ବାବୁ ବର୍ତ୍ତମାନ କୋଉଠି ଅଛନ୍ତି?
1: ମୁଁ ଅଫିସରେ ଅଛି ସାର୍।
0: ଆଚ୍ଛା, ଜୟପୁର ବର୍ଷା କେମିତି?
1: ବର୍ଷା ତ ଆଜି ହେଇନି ସାର୍, ପାଗ ଠିକ୍ ଠାକ୍ ଅଛି, ଖାଲି ବହୁତ ବର୍ଷା ହେଇଥିଲା।
0: ଏମିତି ବର୍ଷା ହେଲେ ଅଫିସ ଯିବା ପାଇଁ ଇଚ୍ଛା ହୁଏ କି?
1: ହଁ ସାର୍, ଇଚ୍ଛା ତ ଆସିବା ପାଇଁ ପଡୁଛି, ଆଉ କାମ ହବନି ସାର୍। ବର୍ଷା ଖରା ପରିସ୍ଥିତିରେ ଆମେ ଆସିବା ପାଇଁ।
0: ଠିକ୍ ଅଛି, ଆପଣଙ୍କର ପସନ୍ଦର ଗୀତଟା ଆମେ ଶୁଣିଦେଉଛୁ।
1: ରହିଲି ସାର୍, ନମସ୍କାର।
0: ହଁ ନମସ୍କାର।

ଏହି ଗୀତଟି ସହିତ ଶେଷ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଏହି କାର୍ଯ୍ୟକ୍ରମରେ ନିଜ ମନପସନ୍ଦର ଓଡ଼ିଆ ଗୀତ ଶୁଣିବାକୁ ଆପଣ ଫୋନ୍ କରନ୍ତୁ ପ୍ରତି ମଙ୍ଗଳବାର ମଧ୍ୟାହ୍ନ 12:40 ଭିତରେ। ଆମ ନମ୍ବର ମନେ ରଖନ୍ତୁ 0685423069। ତାହେଲେ ପୁଣି ସାକ୍ଷାତ ଆସନ୍ତା ଗୁରୁବାର 9:00। ବିଦାୟ ନେଉଛି ଆଜିର ଡାଏଲ୍ ଆକାଶବାଣୀରୁ, ମୁଁ ରଞ୍ଜନ କୁମାର ବେହେରା। ନମସ୍କାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ପରବର୍ତ୍ତୀ ଗୀତଟି ସନମ ଚଳଚ୍ଚିତ୍ରରୁ, ଶିଳ୍ପୀ ଅଲକା ୟାଗ୍ନିକ ଏବଂ କୁମାର ସାନୁ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶନା ଆନନ୍ଦ ମିଲିନ୍ଦ।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଆପଣମାନେ ବର୍ତ୍ତମାନ ବିଚିତ୍ରା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଆସନ୍ତୁ ଶୁଣିବା ଦେଶବନ୍ଦନା। କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ରଚନାରେ ଶିଳ୍ପୀ ହେଲେ ଶୈଳଭାମା ମହାପାତ୍ର।

ଏହି ଗୀତଟି ସହ ଶେଷ ହେଲା ବିଚିତ୍ରା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ଦେଶବନ୍ଧନ, ଓଡ଼ିଶୀ ଏବଂ ଛାନ୍ଦ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ FM-ରେ 103.6 MHz ଯୋଗେ। ମୋବାଇଲ ଫୋନ୍ର ନ୍ୟୁଜନ୍ AIR ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଏଠି ଆପଣଙ୍କୁ କହି ରଖୁଛୁ ଯେ ଆଜି ରାତି 8:15 ଶୁଣିବେ ଧାରାବାହିକ ନାଟକ ଅମୃତର ସନ୍ତାନ। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଘର ଘରଣୀ ଶୁଣିବେ ଦିନ 1:20 PM। ଏଥିରେ ପ୍ରଥମେ ଶୁଣିବେ ସଦ୍ଭାବନା ଦିବସ।

ସମ୍ପର୍କରେ ପରେ ପରେ ରହିଛି। ଡାଇଲ ଆଉଟ କାର୍ଯ୍ୟକ୍ରମ ହ୍ୟାଲୋ ସଙ୍ଗିନୀ ବିଷୟ ବସି ଖାଇଲେ ନଈବାଲି ସରେ। ଅପରାହ୍ନ ପାଞ୍ଚଟାରେ ଯୁବବାଣୀ, ଏଥିରେ ସ୍ପନ୍ଦନରେ ପ୍ରଥମେ ଶୁଣିବେ ନୂତନ ପ୍ରତିଭା। ଜାଣିବା କଥାରେ ରହିଛି ଭାରତର କେତୋଟି ମହାକାଶଯାନ ସମ୍ପର୍କରେ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ କିଛି ସୂଚନା। ଆକାଶବାଣୀ ଜୟପୁର ଲୋକଗୀତ କ୍ରମରେ ପ୍ରଚାର କରୁଛୁ ଦାସକାଠିଆ। ବିଷୟ ରାଧାକୃଷ୍ଣଙ୍କ ଦରବାର। ପରିବେଷଣ କରିଛନ୍ତି ଉପେନ୍ଦ୍ର ପାଣିଗ୍ରାହୀ ଏବଂ ସାଥୀ।

0: ଭାଇ ବିଦ୍ୟାରେ ଆଧିପତି ସରସ୍ୱତୀ,
1: ଆଚ୍ଛା
0: ସେଇ ମାଙ୍କୁ ଗୋଟିଏ ପଦ ପ୍ରାର୍ଥନା କରି ବିଷୟ କିଛି ଆଲୋଚନା କରିବା।
1: ହଉ,
0: ଏଣୁ ଭକ୍ତ କଣ କହୁଛନ୍ତି?
1: ଆଚ୍ଛା।

ଭାଇ, ମାଙ୍କ ପୟରେ ସେବା କରି ଉତ୍କଳରେ କେତେ କେତେ ଲୋକ କେତେ ବଡ଼ କବିତ୍ୱ ଲାଭ କରିଛନ୍ତି।

0: ଭାଇ, ମାଙ୍କୁ ଯଦି ପଦେ ଡାକିଲେ ତାହେଲେ ବାପାଙ୍କୁ ମଧ୍ୟ ପଦେ ଡାକିବା,
1: ନହେଲେ ବାପାଙ୍କର ମନ ଦୁଃଖ ହବ।
0: ଆରେ ଅଯୋଗ୍ୟ ପିତା ମାତା।

ଧର୍ମରୁ ପୁତ୍ର ହୁଏ ସୁଖୀ, ପୁତ୍ର ଯଦି ସୁଖୀ ହୁଏ କୁଳ ଧର୍ମ ରଖୀ, ଏଇଟା ହଉଛି ସନ୍ତାନର କର୍ତ୍ତବ୍ୟ। ଏଣୁ ଜଗତ ପିତା ଭଗବାନ ଶ୍ରୀକୃଷ୍ଣଙ୍କୁ ଗୋଟିଏ ପଦ ପ୍ରାର୍ଥନା କରିବା,

ଭାଇ, ଆଜି ରାଧାକୃଷ୍ଣଙ୍କର ଦରବାରରୁ କିଛି ଆଲୋଚନା କରିବା। ଦିନେ କୃଷ୍ଣ ରାଧାଙ୍କୁ କଣ୍ଟ ଦେଲେ, ସଖୀରେ ଆଜି ଅର୍ଦ୍ଧରାତ୍ର ସମୟରେ ତୁମ କେଳିକୁଞ୍ଜରେ ମୁଁ ବିରାଜମାନ କରିବି। କୃଷ୍ଣଙ୍କର କଥା ମୁତାବକ ରାଧା କେଳିକୁଞ୍ଜକୁ ସଜେଇକିରି ଅଷ୍ଟ ସଖୀକି ଡାକି ରଖିଛନ୍ତି। ଅନେଇ ଅନେଇ ରାତି ପାଇଗଲା, କୃଷ୍ଣ ଆଉ ଆସିଲେ ନାହିଁ। ଆସୁଥିଲେ କିନ୍ତୁ ରାସ୍ତାରେ ଚନ୍ଦ୍ରାବଳି ତାଙ୍କୁ ଭେଟି ଅନ୍ତପୁରକୁ ନେଇଗଲେ। ଯେମିତି ନ ଆସିଲେ ସେଇ ରାଗ ରଖି ଅଷ୍ଟ ସଖୀଙ୍କି ଡକେଇ କହୁଛନ୍ତି, ରେ ସଖୀ ମାନେ, କୃଷ୍ଣ ଯୋଉ ଆମ ସହିତ ଚୁକ୍ତି କରି ଚୁକ୍ତି ଭଙ୍ଗ କରିଛନ୍ତି, ସେଇ ଦୋଷରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏଣୁ ଭାରତୀୟ ପିଙ୍ଗଳ କୋର୍ଟ ଆଇନ ବଳରେ ତାଙ୍କୁ ବାନ୍ଧି ଆଣିବା। ହେଲେ ଗୋଟେ କୋର୍ଟରେ କଲ୍ ତ ବାନ୍ଧି ଆଣିବେ, ଏଠି କଣ ହେଇଛି ଭାଇ? ବୁଝେ।

ସାଇନ କରିଦେଇ କୃଷ୍ଣ ଦସ୍ତଖତ କରିଦେଲେ ନାଜର ପାଖରେ ଯାଇ ପହଞ୍ଚି ଗଲେ କହିଲେ ଦଫା ଗୁଡାକ ଜାଣିବାର ତ ଅଛି, କୋଉ ଦଫାରେ ତାଙ୍କ ଉପରେ କେସ୍ ହେଇଛି। ହେଲେ କଣ କଲେ

0: ବୁଝିଲ ନା ତୁମେ? ପାଞ୍ଚଶହ ନଅ ଏବଂ ତିନିଶହ
1: ଉଣାଅଶୀ ଦଫାରେ
0: ତୁମେ ଦୋଷୀ ସାବ୍ୟସ୍ତ ହୋଇଛ।
1: ଆଚ୍ଛା,
0: ଆହୁରି ପଞ୍ଚମରେ କଣ କରିଛ?
1: କଣ ହେଇଛି?

0: କହୁଛନ୍ତି ତାହେଲେ ମୁଁ ଅପିଲ କୋଉଠି କରିବି?
1: ଆଚ୍ଛା,
0: ଆରେ ଶ୍ରୀକୃଷ୍ଣ ଅପିଲ ଦରଖାସ୍ତ ଧରି ରାଧାଙ୍କର ଯୋଉ ଜଜ୍ କୋର୍ଟ ଦରଖାସ୍ତ ଧରି ପହଞ୍ଚି ଗଲେ, ଜାମିନ ପାଇଁ ଆବେଦନ କଲେ। ଯେତେବେଳେ ଜାମିନ ପାଇଁ ଆବେଦନ ପତ୍ରଟା ଦେଖିଦେଲେ ରାଧା
1: କଣ କହିଲେ?

0: ଏମିତି ସାତୋଟି ଦଫା ଆପଣଙ୍କ ନାଁରେ ଲାଗୁ ହେଇଛି, ଏଟା କଣ ମିଛ ହେଇଯିବ? ଏକରେ ପୁତନାବଦ୍ଧ, ଦୁଇରେ ଲବଣୀ ଚୋରି, ତିନିରେ ଗୋପୀଙ୍କୁ ଅସଙ୍ଗତ ବ୍ୟବହାର, ଚାରିରେ ବସ୍ତ୍ର ହରଣ, ପାଞ୍ଚରେ କାଳି ଦଳନ, ଛଅରେ ଚୁକ୍ତି ଭଙ୍ଗ ଇତ୍ୟାଦି ଗୁଡାଏ ଦଫାରେ ଆପଣ ଦୋଷୀ ସାବ୍ୟସ୍ତ ହେଇଛନ୍ତି।
1: ଆଉ ଫିଟିବାର ଉପାୟ ନାହିଁ।
0: ଯେତେବେଳେ କୃଷ୍ଣ ଶୁଣିଦେଲେ ମୁହଁଟା ଟିକେ ଶୁଖିଗଲା ରେ ଭାଇ।
1: ଆଚ୍ଛା କଣ କରିଲେ?
0: ହେଲେ ଜାମିନ ଦରକାର, ଜାମିନ ପାଖରେ ଲୋକ ତାଙ୍କ ପାଖରେ କେହି ନଥିବେ। ଯେତେବେଳେ ଲୋକ ନଥିବାରୁ ଜାମିନ ପାଇଁ ଇନ୍ଦ୍ର ନୀଳମଣି ହାର ଏବଂ ବଂଶିକି ଜାମିନ ଦେଇ ଶ୍ରୀକୃଷ୍ଣ ପୌର୍ଣ୍ଣମାସୀ ପାଖରେ ପହଞ୍ଚିଗଲେ। ପୌର୍ଣ୍ଣମାସୀ କିଏ ଜାଣିଛୁ ନା, କୃଷ୍ଣଙ୍କର ଓକିଲ।
1: ମୁକୁଳେଇବେ ବୋଲି ତାଙ୍କ ପାଖରେ ଯାଇ କହିଲେ,
0: ଅନୁରୋଧ କଲେ ପୌର୍ଣ୍ଣମାସୀ କି।
1: ଆଚ୍ଛା
0: ପୌର୍ଣ୍ଣମାସୀ କହିଲେ, ଭୟ କରନ୍ତୁନି, ଏଥିପାଇଁ ଓକିଲ ଆଇନ ଅଛି,
1: ଆପଣ ନିର୍ଦ୍ଦୋଷରେ ଫିଟିବେ,
0: ନିର୍ଦ୍ଦୋଷରେ ଫିଟିବେ। ହେଲେ କଣ ହେଇଛି? କେମିତି ଗୋଟିଏ ଗୋଟିଏ ଦଫାକୁ ପୌର୍ଣ୍ଣମାସୀ କାଟୁଛନ୍ତି। ତା ପର ଦିନ ସକାଳ ହେଲା, ଦଶଟା ସମୟ ହେଲା, କୋର୍ଟରେ ଯାଇ କୃଷ୍ଣ ଏବଂ ପୌର୍ଣ୍ଣମାସୀ ପହଞ୍ଚି ଗଲେ। ପୌର୍ଣ୍ଣମାସୀ କହୁଛନ୍ତି।

0: ଦେଖୁଛୁ ନା କେମିତି ମଜା ଉପରେ କାଟିଦେଲେ ବୋଲେ ହୟ ତିନି ଦିନର ଗୋଟିଏ ଛୁଆ ପିଲାଟିଏ ସିଏ ପୁତନା ଭଳିଆ ରାକ୍ଷ ଶୁଣିକି ମାରିଲା, ଏଇଟା ଗୋଟେ ଅସମ୍ଭବ କଥା।
1: କିଏ ପାରୁନଥିଲେ
0: ପୁତନା ବିଷ ଭରିକିରି ଆସିଥିଲା, ସେ ବିଷ ଜାଳିଲା ତା ସେ ମରିଗଲା।
1: ଆଚ୍ଛା କୃଷ୍ଣର।

0: ହେଇ ଟଙ୍କା ନା ସୁନା ନା କଣଟେ ନେଇଗଲେ?
1: ଆଚ୍ଛା,
0: ତୁମେ କେବେ କେବେ ନେଇକିରି ତାଙ୍କୁ ସରଳ ବୁଣି ଦଉଥିଲ? ଯୋଉ ଦିନ ନ ମିଳିଲା
1: ସିଏ ଘରୁ ଚୋରି କରି ଖାଇଦେଲେ,
0: ଘରେ କାହାର ପଶିକିରି ଖାଇଦେଇଥିବେ।
1: ଆଚ୍ଛା,
0: ଏଥିପାଇଁ ତମେ 448 ଦଫା ନ ଦେଇଛ
1: ତାଙ୍କ ପାଇଁ,
0: ଏଇଟା କଟିଲା।
1: ଆଚ୍ଛା,
0: ଆରେ 3 ନମ୍ବର ସେଠୁ ଆସିଲା ତୃତୀୟରେ।

0: ତୁମେ ଯଦି ଦୋଷୀ ବୋଲି କହୁଛ ତାହେଲେ ଗୋପୀନାଥ ନାଁଟାକୁ କାହିଁକି ଦେଇଥିଲ? ଯଦି ବର୍ତ୍ତମାନ ଦୋଷୀ ତାହେଲେ ଗୋପୀନାଥ ନାଁଟାକୁ ଫେରସ୍ତ କରି ନେଇଛ,
1: ଠିକ?
0: ଆଉ କେହି ହେଲେ ରାଜି ହେଲେନି ଫେରସ୍ତ କରିବା ପାଇଁ। ତାପରେ 309 ଦଫା କଟିଲା।

ପରିବେଷଣ କଲେ ଉପେନ୍ଦ୍ର ପାଣିଗ୍ରାହୀ ଏବଂ ସାଥୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ପ୍ରଥମେ ଆମେ ନେଇଛୁ ଆଶିକି 2 ଏ କଥାଚିତ୍ରର ଗୀତଟି। ଗୀତଟିରେ କଣ୍ଠଦାନ କରିଛନ୍ତି ତୁଳସୀ କୁମାର ଏବଂ କେକେ। ଇର୍ଷାଦ କାମିଲଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଜିତ୍ ଗାଙ୍ଗୁଲି। ତାହେଲେ ଆସନ୍ତୁ ଶୁଣିବା ଆଶିକି 2 କଥାଚିତ୍ରର ଏ ଗୀତଟି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଦୋ ଲାଚୁ କି କାହାନୀ ଏହି କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ଅରମାନ ମଲ୍ଲିକ। ମନୋଜ ମୁନ୍ତାସିନଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅମାଲ ମଲ୍ଲିକ।

ଜୁନୁନିୟତ୍ ଏ କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ଅରମାନ ମଲ୍ଲିକ। ରଶ୍ମି ପିରାଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଜିତ୍ ଗଙ୍ଗୁଲି।

ବଜରଙ୍ଗୀ ଭାଇଜାଲ ଏ କଥା ଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ଜୁବିନ ନୌଟିଆଲ। ନୀଲେଶ ମିଶ୍ରାଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ପ୍ରୀତମ।

ଶେଷରେ ଆସନ୍ତୁ ଶୁଣିବା କବୀର ସିଂ କଥାଚିତ୍ରର ଗୀତଟି। କଣ୍ଠଦାନ କରିଛନ୍ତି ଅରିଜିତ ସିଂ। ଗୀତ ଏବଂ ସଙ୍ଗୀତ ମିଥୁନ।

ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ସୌର ଭାଷାର କାର୍ଯ୍ୟକ୍ରମ ତାରବା। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ଗାଗାରିନ୍ ସବର ଏବଂ ବିଷ୍ଣୁପ୍ରିୟା କାର୍ଜୀ।

0: ତେବେ ବିନା କାଡ଼ି କାନି ରେଗଙ୍ଗା ଖଦ୍ଦା ତେବେ ସବ ଅନୁଭୂତ ରଖୁ କରା ସେଲେ କାନି ୟାଙ୍ଗବୋଧନା ବେର୍ନା ବାୟୁବର୍ଣ୍ଣା ଆନନ୍ଦା ଆଇନ ଡାଲି ସରସ୍ୱତୀ ସବର ଆନି ଆତ୍ରଙ୍ଗବା ଡକୁନି ତେଲା ଡକୁନି ତେରେ କାନି ଆକା ଅଙ୍ଗେର କାନ୍ସର ଆତଗାନ ଆନ୍ତାନ୍ତେ ରେଗମ ନର୍ଦା ମିଶ୍ରିତ ଯେମତେ ତାସନ କାନି ସରସ୍ୱତୀ ୟାନ ବେର୍ନା ବାୟୁବର୍ଣ୍ଣା ଆନନ୍ଦା ଆଡାଲୁ ବା ଅରଲିନ ବେଲେ ଯାଙ୍ଗା ନାବାତା ଯାଙ୍ଗା ମୁକୁତି ଆଇନା କାଡ଼ି ଅରବେଣ୍ଡେ ଆଇନା କାଡ଼ି ଗୁଲବେଣ୍ଡେ ଆଇନା କାଡ଼ି ମେଲେ ଗାଲେ
1: ପଚାଶ ବସ୍ତାରେ ମାଣ୍ଡିଆ ଦରରେ ଆମର ଯିଏ ସରଳ ଆମର ସରା ହେଲେ ପଚାଶ ବସ୍ତାଟେ ଜାଣିଲେ
2: ଆରେ କାମ କାମ କଲା କା ମିଳିବ ଡେ କାମ ନ କଲେ ମିଳିବ କି
1: ନା
2: ଏକର କେତେ ଲକାଶ ରବ
1: ତିନି ଭାଇ
2: ଯୁଡ଼ି ମୋର ସ୍ୱାମୀ ତିନି ଭାଇ ଛଅ ଭାଇ ଡେଲେ ଯେ ନେମି ଡେ
1: ଆଜିକାଲି
2: ତ ବାର ଡେଲେ ଟେନସନ୍
1: ଆଜିକାଲି ମାତ୍ର ଦୁର୍ଗା ବାର ଅଞ୍ଚଳ ନଷ୍ଟ ମାଣ୍ଡି ପାଣି ମାତ୍ର ରେଟ୍ ରେଟ୍ ଆସ ଗଧନ ବାର ତୁପ୍ତୁବି ଶ୍ରୀ ସୁରା ରେଟ୍ ବୋଲେ ଲାଭ ହେଇ ନା ସରକାର ଶ୍ରୀ ପଦ୍ଧତି ଲାଇନ୍ ରୁହା
2: ପଇଁତିରିଶ ହଜାର ଲାଗେ କେତେ ସମୟ ହିସାବରେ ହେଲେ ଇଆ ଘଣ୍ଟା ବ ଘଣ୍ଟା ଇଆ ପନ୍ଦରଶହ ଗ୍ରାମ ଆଉ ତାସିକୁ ଆଉ ନ ବାଧ୍ୟ କରିବାକୁ ପଡିବ ଅଙ୍କୁର ଆଙ୍ଗେ ଯାଏ ନା ମେ
1: ᱠᱩᱨᱩᱫᱟᱢᱤ ᱨᱚᱵᱚᱲᱮ ᱟᱢᱵᱤ ᱡᱟᱠᱤᱛᱮ ᱜᱮᱞᱮ ᱛᱟᱠᱨᱤᱱᱟ ᱢᱚᱱᱟᱭ ᱚᱝᱠᱩᱨ ᱠᱩᱨᱩᱝ ᱜᱟᱞᱵᱚ ᱟᱨ ᱡᱮᱞ ᱚᱝᱠᱩᱨ ᱠᱟᱱᱟ ᱛᱟ ᱨᱩᱝᱠᱩ ᱵᱚᱫᱚᱛ ᱜᱟᱛᱮ ᱯᱟᱲᱟᱭᱤᱱ ᱵᱟᱨᱟ ᱨᱩᱝᱠᱩ ᱟᱜᱨᱟᱵᱮ ᱱᱤᱛ

ଶୁଣିଲେ ସୌରାଭାଷର କାର୍ଯ୍ୟକ୍ରମ ତାରବା, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଓଡ଼ିଆରେ ଭକ୍ତିଗୀତ। ପ୍ରଥମେ ଶିଳ୍ପୀ ନବକିଶୋର ଭତ୍ରା, କଣ୍ଠରେ ଭ୍ରମରବର ଛାଟୋଇଙ୍କ ରଚନା।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆପଣମାନେ ବର୍ତ୍ତମାନ ଭକ୍ତିଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶିଳ୍ପୀ ଗୀତା ପଣ୍ଡା, କଣ୍ଠରେ ରଘୁନାଥ ରାଉତଙ୍କ ରଚନା।

ଭକ୍ତିଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ଦିନ ଗୋଟାଏ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ହିନ୍ଦୀରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଗଜଲ। ଶିଳ୍ପୀ ଉସ୍ତାଦ ଅହମ୍ମଦ ହୁସେନ ଏବଂ ଉସ୍ତାଦ ମହମ୍ମଦ ହୁସେନ।

0: ଶୁଣିଲେ ଗଜଲ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଆଲୋଚନା କରିବା, ବର୍ଷାଦିନେ ଆଳୁ ଚାଷ ଆମେ କିପରି କରିବା। ଆମ ରାଜ୍ୟର ସମୁଦ୍ର ପତନଠାରୁ ଅଧିକ ଉଚ୍ଚରେ ଥିବା ସ୍ଥାନରେ କେତେଜଣ ଚାଷୀ ବର୍ଷାଦିନେ ଆଳୁ ଚାଷ କରୁଛନ୍ତି? ତେବେ ଆଳୁ ଚାଷ କରୁଥିବା ଚାଷୀ ଭାଇଭଉଣୀମାନେ କେତୋଟି ବିଷୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ସାଧାରଣତଃ ଚାଷୀ ଭାଇଭଉଣୀମାନେ ଆଳୁ ଚାଷ ପାଇଁ କୁଫ୍ରି ଜ୍ୟୋତି, କୁଫ୍ରି ହିମାଲିନ କିସମ ବ୍ୟବହାର କରନ୍ତି। ବର୍ଷାଦିନେ ମଧ୍ୟ ଏହି ଦୁଇଟି କିସମକୁ ବ୍ୟବହାର କରି ଚାଷୀ ଚାଷ କରିପାରିବେ। ପ୍ରାମାଣିକ ବିହନ ଦ୍ୱାରା ଚାଷରୁ ଅଧିକ ଅମଳ ମିଳିପାରିବ। ତେଣୁ ଚାଷ ପାଇଁ ସର୍ବଦା ଛାଇ ଆଉ ବାୟୁ ଚଳାଚଳ ହେଉଥିବା ଖୋଲା ସ୍ଥାନରେ ଆଳୁକୁ ରଖିବା ଉଚିତ। ବର୍ଷାଦିନେ ବିହନକୁ ଡିଥେନ୍ M45ରେ ବିଶୋଧନ କରି ଏକର ପିଛା 8-10 କ୍ୱିଣ୍ଟାଲ ଗୋଟା ହିସାବରେ ଲଗାନ୍ତୁ। ଏହା ପୂର୍ବରୁ ଜମିକୁ ଅତି କମ୍ରେ 3-4 ଅଡ଼ ଗଭୀର ଚାଷ କରି ମାଟିକୁ ଗୁଣ୍ଡ ଅବସ୍ଥାରେ ରଖିବା ଦରକାର। ବର୍ଷାଦିନେ ଆଳୁ ଚାଷ ପାଇଁ ଗୋଡ଼ାଣିଆ ଉଚ୍ଚ ଜମି ବାଛନ୍ତୁ। ଖାଲୁଆ ବା ପାଣି ଜମୁଥିବା ଜାଗାରେ ଆଳୁ ଲଗାନ୍ତୁ ନାହିଁ। ଆଳୁ ଲଗାଇବା ସମୟରେ ଏକର ପ୍ରତି 100 କିଲୋଗ୍ରାମ ଡିଏପି ଏବଂ 75 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଲଗାଇବାର 20 ଦିନ ପରେ ଏକର ପ୍ରତି 45 କିଲୋଗ୍ରାମ ଯବକ୍ଷାରଜାନ ସାର ପ୍ରୟୋଗ କରି ହୁଡ଼ା ଟେକି ଦିଅନ୍ତୁ, ଯାହାକି ଗଛ ବଢ଼ିବାକୁ ସାହାଯ୍ୟ କରିଥାଏ। ବର୍ଷାଦିନେ ଆର୍ଦ୍ରତା ଅଧିକ ରହୁଥିବାରୁ ସାଧାରଣତଃ ଆଳୁ ଗଛରେ ଫିମ୍ପିଜନିତ ସମସ୍ୟା ଦେଖାଦେଇଥାଏ। ସେହି ସମସ୍ୟାରୁ ରକ୍ଷା କରିବା ପାଇଁ ସମୟ ଅନୁସାରେ ଫିମ୍ପିନାଶକ ଔଷଧ ମଧ୍ୟ ସିଞ୍ଚନ କରନ୍ତୁ। ବର୍ତ୍ତମାନ ଜାଣିବା ଆଳୁ ଚାଷରେ କିପରି ଆମେ ଜଳସେଚନ କରିବା। ପଟାଳିରେ ଆଳୁ ଲଗାଇବା ପରେ ପ୍ରଥମେ ସିଞ୍ଚା ପାଣି ପ୍ରୟୋଗ କରନ୍ତୁ। ଏପରି ପାଣି 2 ଦିନରେ ଥରେ ଦେବାକୁ ପଡ଼ିବ, ଯଦ୍ୱାରା ଗଛଗୁଡ଼ିକ ସହଜରେ ମାଟିରୁ ବାହାରିପାରିବ। ପ୍ରଥମ ଥର ହୁଡ଼ା ଟେକିବା ପରେ ପରବର୍ତ୍ତୀ ଜଳସେଚନ ସିଆରାରେ କରନ୍ତୁ। ସେତେବେଳେ ମାଟିର ବତର ଦେଖି ଆବଶ୍ୟକ ପରିମାଣରେ ଜଳସିଞ୍ଚନ କରନ୍ତୁ। ସାବଧାନ ରହିବେ ଯେପରି ପାଣିର ପରିମାଣ ମଧ୍ୟ କମ୍ ରହିବ ନାହିଁ ଏବଂ ଆବଶ୍ୟକ ପରିମାଣଠାରୁ ଯେପରି ଅଧିକା ପାଣି ମଧ୍ୟ ନ ଜମେ। ସବୁବେଳେ ଆଳୁ ଚାଷରେ 2/3 ଜଳସେଚନ କଲେ ପାଣି ପାଇଁ ଆଳୁ ଚାଷ ଲାଗି ଆଉ କୌଣସି ବିପଦ ନଥାଏ। ଆଳୁ ଗଛ ପାକଳ ହୋଇଗଲେ ଆଳୁ ଖୋଳିବାର 2 ସପ୍ତାହ ଆଗରୁ ଆଳୁ କିଆରୀରେ ଜଳସେଚନ ବନ୍ଦ କରିଦିଅନ୍ତୁ। ବର୍ତ୍ତମାନ ଜାଣିବା ଆଳୁ ଚାଷରେ ଦେଖାଯାଉଥିବା କେତୋଟି ରୋଗ ଓ ତା'ର ପ୍ରତିକାର ସମ୍ବନ୍ଧରେ। ଆଳୁ ଚାଷ ଲାଗି ସାଧାରଣତଃ ଉଇ ଆଉ କାଣ୍ଡକଟା ପୋକ ମାରାତ୍ମକ ଅଟନ୍ତି, ଯାହାଦ୍ୱାରା ଫସଲର ଅଧିକ କ୍ଷତି ହୋଇଥାଏ। ଏମାନଙ୍କୁ ଦମନ କରିବା ଲାଗି ବିହନ ଲଗାଇବା ଆଗରୁ କିମ୍ବା ହୁଡ଼ା ଟେକିବା ସମୟରେ 100 ଲିଟର ପାଣିରେ 2.5 ଲିଟର 35% ଆଲ୍ଡ୍ରିନ୍ କିମ୍ବା 400 ଲିଟର ଶତକଡ଼ା 20% ହେପ୍ଟାକ୍ଲୋର ମିଶାଇ ପାଣି ସିଞ୍ଚା ସାହାଯ୍ୟରେ ପ୍ରତି ଏକର ପ୍ରତି ସିଞ୍ଚନ କରିଦିଅନ୍ତୁ। ଆଳୁ ଚାଷରେ ଜଉଆ, ହଳଦୀଗୁଣ୍ଡି, କାଙ୍କଡ଼ିଆ ପୋକମାନଙ୍କୁ ଦମନ କରିବା ଲାଗି ପ୍ରତି ଏକର ପିଛା 100 ମିଲିଲିଟର ଡିମେକ୍ରନ୍ 2.5 ଲିଟର ପାଣିରେ ମିଶାଇ ଜମିରେ ପ୍ରୟୋଗ କରିବେ। ଆଳୁ ଚାଷ ସମୟରେ ବିଶେଷ ଭାବରେ କୁହୁଡ଼ି ଦେଖାଗଲେ କିମ୍ବା ମେଘୁଆ ପାଗ ଲାଗି ରହିଲେ ଆଳୁ ଫସଲରେ ପତ୍ରପୋଡ଼ା ରୋଗ ଦେଖାଦେଇଥାଏ। ରୋଗ ଓ ପୋକମାନଙ୍କୁ ଦମନ କରିବା ପାଇଁ ରୋଗନାଶକ ଔଷଧ ଆଉ ପୋକମରା ଔଷଧକୁ ମିଶାଇ ଜମିରେ ସ୍ପ୍ରେ କରିବାକୁ ପଡ଼ିବ। ଯେତେବେଳେ ଆଳୁ ଗଛର ପତ୍ରଗୁଡ଼ିକ ହଳଦିଆ ପଡ଼ିଯାଏ ସେତେବେଳେ ଆଳୁ ଖୋଳିବାକୁ ପଡ଼ିବ। ଆଳୁ ଖୋଳିବା ଆରମ୍ଭ କରିବେ ଚାଷୀ ଭାଇଭଉଣୀମାନେ। ଆଳୁ ଖୋଳିବା ସମୟରେ ଆଳୁଗୁଡ଼ିକ ଯେପରି କଟି ନଯାଏ ସେଥିପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ। ଆଳୁ ଅମଳ କରିବା ସଙ୍ଗେ ସଙ୍ଗେ ଅଖାବସ୍ଥାରେ ପୁରାଇ ରଖିବା ଦରକାର। ଆଳୁ ପାକଳ ହେବା ଆଗରୁ ଆଦୌ ଖୋଳିବେ ନାହିଁ, ଯାହାଦ୍ୱାରା ଆଳୁର ଅମଳ ମଧ୍ୟ କମିଯାଇଥାଏ। ଏହିପରି ଭାବରେ ଆଳୁ ଚାଷର ଯଦି ଚାଷୀ ଭାଇଭଉଣୀମାନେ ଯତ୍ନ ନେବେ ତାହେଲେ ନିଶ୍ଚିତ ରୂପରେ ଅଧିକ ଅମଳ ପାଇପାରିବେ ଏବଂ ଲାଭବାନ ମଧ୍ୟ ହୋଇପାରିବେ।
0: ଶୁଣିଲେ ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜରେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ମୋବାଇଲ୍ ଫୋନ୍ର ନିୟୋଜନ AIR ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ବର୍ତ୍ତମାନ ପ୍ରଚାର କରୁଛୁ ଘର ଓ ଘରଣୀ କାର୍ଯ୍ୟକ୍ରମ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସୁନିତା ପାତ୍ର ଏବଂ ପ୍ରଭାମୟୀ ବିଶ୍ୱାଳ।

0: ପ୍ରକୃତ ଖୁସି ଧନ ଦ୍ୱାରା ନୁହେଁ, ବରଂ ମନର ଶାନ୍ତି ଦ୍ୱାରା ପ୍ରାପ୍ତ ହୁଏ। ଯଦି ମନରେ ଶାନ୍ତି ଥାଏ ତେବେ ଦାରିଦ୍ର୍ୟରେ ମଧ୍ୟ ଖୁସି ଥାଏ। ଯଦି ମନ ଅସ୍ଥିର ଥାଏ ତେବେ ରାଜ୍ୟପ୍ରସାଦରେ ମଧ୍ୟ ଅସ୍ଥିରତା ଦେଖାଦିଏ। ତେଣୁ ପ୍ରଥମେ ମନକୁ ଜୟ କରିବା ଶିଖିବା, ମନକୁ ନିଜ ଆୟତ୍ତରେ ରଖିବା, ତ ଅନ୍ୟ ସବୁ କିଛି ଆପେ ଆପେ ଆସିଯିବ। ଯାହାକୁ ଜିଇଁବାର କଳା ଜଣା ଅଛି ସେ କୌଣସି ସୁବିଧା ବିନା ମଧ୍ୟ ସବୁବେଳେ ଖୁସିରେ ରହିବ, ଆଉ ଯାହାକୁ ଜିଇଁବା ଜଣା ନାହିଁ ସେ ସବୁ ପ୍ରକାର ସୁଖ ସୁବିଧା ଥାଇ ମଧ୍ୟ ସବୁବେଳେ ଦୁଃଖରେ ହିଁ ରହିବ। ଏହି ଚିନ୍ତାଧାରାକୁ ନେଇ ଆରମ୍ଭ କରୁଛୁ ଆଜିର ଘରଘରଣୀ କାର୍ଯ୍ୟକ୍ରମକୁ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ସୁନିତା ପାତ୍ର
1: ଆଉ ମୁଁ ପ୍ରଭାମୟ ବିଶ୍ୱାଳ।
0: ନମସ୍କାର।

0: ପ୍ରତିବର୍ଷ ଅଗଷ୍ଟ ମାସ 20 ତାରିଖରେ ଆମ ଦେଶ ଭାରତରେ ସଦ୍ଭାବନା ଦିବସ ପାଳନ କରାଯାଏ। ଏହି ଦିନଟି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଦିବସ ବୋଲି ଆମେ ସମସ୍ତେ ପାଳନ କରୁଛୁ।
1: ଯାହା ଦେଶରେ ଜାତୀୟ ଏକତା, ଶାନ୍ତି, ସାମ୍ପ୍ରଦାୟିକ ସଦ୍ଭାବ ଏବଂ ଭାଇଚାରାକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ। ଏହି ଦିନ ସରକାରୀ କାର୍ଯ୍ୟାଳୟ ଏବଂ ଅନୁଷ୍ଠାନମାନଙ୍କରେ ଲୋକମାନେ ଜାତି, ଧର୍ମ କିମ୍ବା ଭାଷାଗତ ଭେଦଭାବ ବିନା ଦେଶର ଏକତା ଓ ଶାନ୍ତି ବଜାୟ ରଖିବାକୁ ଶପଥ ନେଇଥାନ୍ତି।
0: ଭାଇଚାରା ମନୋଭାବ ରଖି ବିଭିନ୍ନ ଧର୍ମ ଓ ସଂସ୍କୃତିର ଲୋକଙ୍କ ମଧ୍ୟରେ ପ୍ରେମ ଏବଂ ବନ୍ଧୁତା ବୃଦ୍ଧି କରିବାର ଏହା ମୁଖ୍ୟ ଲକ୍ଷ୍ୟ। ଜାତୀୟ ସଦ୍ଭାବନା ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ କାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଅବସରରେ ସମ୍ମାନିତ ମଧ୍ୟ କରାଯାଇଥାଏ।
1: ସମାଜରେ ଶାନ୍ତି ବଜାୟ ରଖିବା ଏବଂ କୌଣସି ପ୍ରକାର ହିଂସା ନ କରି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ପ୍ରୋତ୍ସାହିତ କରାଯାଏ। ସମାଜରେ ବିଭିନ୍ନ ଜାତି, ଧର୍ମ ଏବଂ ସମ୍ପ୍ରଦାୟ ମଧ୍ୟରେ ଏକତା ବୃଦ୍ଧି ପାଏ। ହିଂସା ଆଉ ଅଶାନ୍ତି ପରିବର୍ତ୍ତେ ପ୍ରେମ ଓ ବନ୍ଧୁତ୍ୱର ଭାବନା ବଢ଼ିଥାଏ। ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଆଧୁନିକ ଭାରତ ଗଠନ ଏବଂ ଶାନ୍ତିପୂର୍ଣ୍ଣ ଚିନ୍ତାଧାରାକୁ ସ୍ମରଣ କରାଯାଇଥାଏ। ସବୁ ଜାତି, ଧର୍ମ, ବର୍ଣ୍ଣର ଲୋକଙ୍କ ମଧ୍ୟରେ ଜାତୀୟ ଏକତା ମନୋଭାବ ସହ ଶାନ୍ତି, ସ୍ନେହ ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଉତ୍ସାହିତ କରି ଭାରତକୁ ଏକ ବିକଶିତ ଦେଶ କରିବାର ସ୍ୱପ୍ନ ଦେଖିଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ।
0: ସଦ୍ଭାବନା ମାଧ୍ୟମରେ ରାଷ୍ଟ୍ରର ଆଧୁନିକରଣ ତଥା ବିକାଶର ପଥ ଖୋଲିପାରିବ ବୋଲି ଚିନ୍ତା କରି ସେ ଦେଶବାସୀଙ୍କୁ ସେହି ବାଟରେ ଚାଲିବା ନିମନ୍ତେ ଉତ୍ସାହିତ କରି ଆସୁଥିଲେ।

0: ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସେହି ଆଧୁନିକ ଚିନ୍ତାଧାରା ଆଉ ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କ ଜନ୍ମଦିବସ ସ୍ମୃତିକୁ ମନେ ପକାଇ ପ୍ରତିବର୍ଷ ଅଗଷ୍ଟ ମାସ 20 ତାରିଖରେ ଦେଶରେ ସଦ୍ଭାବନା ଦିବସ ପାଳନ କରାଯାଏ। ସେହିପରି ବାୟୋଗ୍ୟାସ୍, ସୋଲାର ଶକ୍ତି, ପବନ ବା ୱିଣ୍ଡ ପାୱାର ଭଳି ଅକ୍ଷୟ ଶକ୍ତିର ମହତ୍ୱ ଆଉ ଏହାର ବ୍ୟବହାର ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକକୁ ଅକ୍ଷୟ ଉର୍ଜା ଦିବସ ଭାବେ ମଧ୍ୟ ପାଳନ କରାଯାଇଥାଏ।
1: ଦେଶର ବିକାଶ ପାଇଁ ତାଙ୍କ ଉତ୍ସାହଜନକ ଶବ୍ଦ ଆଜି ମଧ୍ୟ ତାଙ୍କ ଜନ୍ମ ବାର୍ଷିକରେ ସ୍ମରଣୀୟ। ତାଙ୍କର ପ୍ରତ୍ୟେକ ବାକ୍ୟ ଅତ୍ୟନ୍ତ ପ୍ରେରଣାଦାୟକ, ଯାହା ଏବେ ବି ଦେଶର ଯୁବକମାନଙ୍କୁ ଭାରତରେ ନେତୃତ୍ୱ ନେବାକୁ ପ୍ରୋତ୍ସାହିତ କରିଥାଏ। ତାଙ୍କ ମୃତ୍ୟୁର ଏକ ବର୍ଷ ପରେ ଭାରତୀୟ ଜାତୀୟ କଂଗ୍ରେସ 1992 ରାଜୀବ ଗାନ୍ଧୀ ଘୋଷଣା କରିଥିଲେ।
0: ସଦ୍ଭାବନା ଦିବସ କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ପରସ୍ପରକୁ ଆପଣେଇ ନେବାର ଏକ ଦିନ। ଦେଶର ପ୍ରଗତି ପାଇଁ ଶାନ୍ତି ଏବଂ ଏକତା ନିହାତି ଜରୁରୀ। ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉଛି ଏହି ଦିବସର ମୂଳମନ୍ତ୍ରକୁ ଜୀବନରେ ଆପଣାଇ ଏକ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନ କରିବା।

0: ହଁ ପ୍ରଭା ମାଇଁ, ଆଜି ହେଉଛି ମାସର ତୃତୀୟ ଗୁରୁବାର। ଆଜି ଆମ କାର୍ଯ୍ୟକ୍ରମରେ ରହିଛି ହାଲୋ ସଙ୍ଗିନୀ ଡାଇଲ୍ ଆଉଟ୍, ବିଷୟ ରହିଛି ବସି ଖାଇଲେ ନଈବାଲି ସରେ। ତ ଆମ ଭଉଣୀମାନେ କ'ଣ କହୁଛନ୍ତି ଚାଲନ୍ତୁ ଶୁଣିବା। ଆପଣଙ୍କୁ ହାଲୋ ସଙ୍ଗିନୀ କାର୍ଯ୍ୟକ୍ରମକୁ ସ୍ୱାଗତ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ନମସ୍କାର, ମୋ ନାଁ ମମତା ବେହେରା, ମୁଁ ଜଣେ ସାମାଜିକ କର୍ମୀ ଆଉ ଜୟପୁର କୋରାପୁଟ ବାର୍ଣ୍ଣିପୁଟରେ ମୁଁ ରୁହେ। ମୋ ପଞ୍ଚାୟତର ନାଁ ବାର୍ଣ୍ଣିପୁଟ। ଘର ଘରଣୀ କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତା ବନ୍ଧୁ, ସମସ୍ତ ଗୃହିଣୀମାନଙ୍କୁ, ସମସ୍ତଙ୍କୁ ମୋର ବହୁତ ସାରା ପ୍ରଣାମ, ନମସ୍କାର, ବହୁତ ସାରା ଭଲ ପାଇବା।
0: ଆଜି ଆମର ବିଷୟ ରହିଛି ବସି ଖାଇଲେ ନଈବାଲି ସରେ, ଏ ଉକ୍ତିର ଅର୍ଥ ଆମେ କ'ଣ ବୁଝିବା?
1: ଆଜିର ବିଷୟବସ୍ତୁ ଯେଉଁ ରହିଛି ବସି ଖାଇଲେ ନଈବାଲି ସରେ, ତା ବିଷୟରେ ମୁଁ କିଛି ଦ୍ୱିପଦ କହିବା ପାଇଁ ଚାହିଁବି। ନିହାତି ଭାବରେ ଯେତେବେଳେ ସୁନ୍ଦର ପୃଥିବୀକୁ ଈଶ୍ୱର ଆମକୁ ପଠାଇଛନ୍ତି, ଆମେ ଖାଲି ଖାଇବା ପିଇବା ଆଉ ଖାଲି ମଜା ମଜଲିସ୍ କରିବା ଆଉ ଏନ୍ଜୟ କରିବା ପାଇଁ ପଠାଇ ନାହାନ୍ତି ଈଶ୍ୱର ଆମକୁ। ଆମକୁ ଈଶ୍ୱର ପଠାଇଛନ୍ତି ମାନେ ବହୁତ ବଡ଼ ବଡ଼ ଉଦାହରଣ, ଆମେ ପୁରାଣ ଯୁଗରୁ ଆରମ୍ଭ କରିକି ଦେଖୁଛେ ଆଜିର ଯୁଗରେ ବି ବହୁତ ଭଲ ଭଲ ଲୋକ କାମ କରୁଛନ୍ତି, କେତେ କର୍ମଯୋଗୀ, କେତେ ମହାପୁରୁଷମାନେ ଆମର କେତେ ଭଲ ଭଲ କାମ କରିକି ଯାଇଛନ୍ତି, କେତେ ସୁନ୍ଦର ସୁନ୍ଦର ଉଦାହରଣ ଆମ ପାଇଁ ସୃଷ୍ଟି କରିକି ଯାଇଛନ୍ତି ସେମାନେ। ଆମେ ଯେତେବେଳେ ସ୍ୱାଧୀନତା ପୂର୍ବ କଥା କହିବା ବି ତାପରେ ବି ଆପଣ ଦେଖନ୍ତୁ ସବୁବେଳେ ସଂଘର୍ଷ କରି ଚାଲିଛନ୍ତି ଆମର ମହାପୁରୁଷମାନେ ଆମ ପାଇଁ, କାହା ପାଇଁ, ମାଟି ପାଇଁ ସେମାନେ ସଂଘର୍ଷ କରିଛନ୍ତି, ଏ ଦେଶ ପାଇଁ ସେମାନେ ସଂଘର୍ଷ କରିଛନ୍ତି। ଯଦି ଆମେ ଆମ ଅବିଭକ୍ତ କୋରାପୁଟକୁ ଦେଖିବା ତ ଆମ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶହୀଦ ଲକ୍ଷ୍ମଣ ନାୟକଙ୍କର ବହୁତ ବଡ଼ ଉଦାହରଣ ଆମେ ନେଇପାରିବା। ନା ସେ ବହୁତ ପାଠ ପଢ଼ିଥିଲେ, ନା ବହୁତ ବଡ଼ କିଛି ଅଫିସର ଥିଲେ, ନା ରାଜନେତା ଥିଲେ, ନା କ'ଣ ଥିଲେ, ସେ ତାଙ୍କ ପାଖରେ କ'ଣ ସୁଯୋଗ ଥିଲା ନା କ'ଣ ସୁବିଧା ଥିଲା କୁହନ୍ତୁ, କିନ୍ତୁ ସେ ଇଂରେଜମାନଙ୍କ ସହିତ ଲଢ଼ିଥିଲେ, ଏତେ ଲଢ଼ିଥିଲେ ଯେ ପୁରା ମାନସିକ ସ୍ତରରେ ପ୍ରିପେୟାର ହୋଇଥିଲେ ଯେ ମୁଁ ଦେଶ ପାଇଁ ଜୀବନ ଦେଇଦେବି, କିନ୍ତୁ ମୋ ମାଟି ପାଇଁ ମାନେ ଲଢ଼ିବି, ମାଟି ପାଇଁ ଆକୁ ନେବି, ମାଟିକୁ ରକ୍ଷା କରିବି, ମାଟିର ସୁରକ୍ଷା କରିବି। ତ ସେଇ ଜିନିଷ ଆମମାନଙ୍କୁ ବହୁତ ପ୍ରଭାବ କରିଛି। ସେ ମାଥିଲି ଗୁଳିକାଣ୍ଡ ହତ୍ୟା, ମାଥିଲି ଗୁଳିକାଣ୍ଡରେ ଆପଣମାନେ ଜାଣିଥିବେ ଅଗଷ୍ଟ 21 ତାରିଖରେ ଯେଉଁଟା ଆମର ଘଟିଥିଲା, ସେଠି ବହୁତ ଜଣେ ତାଙ୍କର ଜୀବନ ଦେଇଦେଇଛନ୍ତି। ଏମିତି ଆମେ ବହୁତ ଜିନିଷ ଆମେ ଦେଖିବାକୁ ପାଉଛେ। ତ ମୋ ନିଜ କଥା ବ୍ୟକ୍ତିଗତ ସ୍ତରରେ କହିବି, ମୁଁ ବହୁତ ମହାପୁରୁଷଙ୍କର ଜୀବନୀ ଦ୍ୱାରା ବହୁତ ପ୍ରଭାବିତ। ଛୋଟରୁ ମୁଁ ଗାନ୍ଧୀ, ଗୋପବନ୍ଧୁ, ତୁମ ପରି ଛୋଟ ପିଲାଟି ଯେତେବେଳେ ପଢ଼ୁଥିଲି ସେତେବେଳକୁ ସେଦିନେ ମଧୁ ବାରିଷ୍ଟର ବୋଲାଇଲା, ଆମେ ଉପରେ ଏତେ ସୁନ୍ଦର ପ୍ରଭାବ ପଡ଼ିଛି। ମୁଁ ତ ଦିନ ରାତି ସେଟା ହିଁ ମହାପୁରୁଷଙ୍କ ଜୀବନୀ କଥା କହିବି, ସବୁବେଳେ ତାଙ୍କ ଜୀବନୀ ପଢ଼େ ଆଉ ତାଙ୍କ ମୋ ପ୍ରଭାବ ବହୁତ ପଡ଼ିଥିଲା। ମୋତେ ବହୁତ ନିଦ ବି କେବେ ହୁଏନି, ମୁଁ ସବୁବେଳେ ଚେଷ୍ଟା କରେ କେମିତି ଭଲ କାମ କରିବି। ତ କାମ କେମିତି କରିବି, ତ ମାଟି ପାଇଁ କରିବି, ଯେଉଁ ମାଟିରେ ଆମେ ରହୁଛେ, ପାଣି ପବନରେ ଆମେ ବଢ଼ୁଛେ, ତାର ଋଣୀ ଆମେ। ତ ଧରିତ୍ରୀ ମାତାର ଋଣୀ ମୁଁ ହେବା ପାଇଁ କେବେ ଚାହୁଁନଥିଲି, ସବୁବେଳେ ଚାହୁଁଥିଲି ମାଟି ପାଇଁ କିଛି କରିକି ଯେତେ ଦିନ ବଞ୍ଚିବୁ ଆମେ ତ ଜାଣିନୁ, କିନ୍ତୁ ଯେତେ ଦିନ

0: ଯୋଉ ଏଇ ମାଟି ପାଇଁ କାମ କରିବିକି ଯିବୁ, ତାକି ଆମର ଆଗାମୀ ପିଢ଼ି ଯେଉଁମାନେ ଆସିବେ ସେମାନେ ଆମେ ଯେମିତି ଆମ ପୂର୍ବପୁରୁଷଙ୍କଠୁ ଆମେ କିଛି ଶିଖିବାକୁ ପାଇଲୁ, ତାଙ୍କ ଦ୍ୱାରା ଅନୁପ୍ରାଣିତ ହେଲୁ, ତ ଆମ ଯୁବପିଢ଼ି ବି ଆଗାମୀ ପିଢ଼ି ବି ସବୁ ଭଲ କାମ କରିବେ, ଦେଶ ପାଇଁ କାମ କରିବେ, ନିଜ ପାଇଁ ନିଜ ସ୍ୱାର୍ଥ ପାଇଁ ନୁହେଁ, ସବୁବେଳେ ଚିନ୍ତା କରିବେ କି ମୁଁ କିଛି ଦେଇକି ଯିବି ପୃଥିବୀକୁ, କିଛି ନେଇକି ତ ଯିବାର କିଛି ନାହିଁ, ସେ ତ ସମସ୍ତେ ଜାଣିଛନ୍ତି, ଗଲାବେଳକୁ କିଛି ନେବାର ହିଁ ନାହିଁ, ତ କିଛି ଦେବାର ଅଛି ଯଦି ଆମେ କ'ଣ ଦେଇପାରିବେ, ଯାହାଦ୍ୱାରା ଯାହା ସକ୍ଷମ ସବୁ କ୍ଷେତ୍ରରେ ସମସ୍ତେ ଭଲ କାମ କରୁଛନ୍ତି, ଆହୁରି ଭଲ କାମ ସେମାନେ କରିପାରିବେ, କାମଟା ନିଃସ୍ୱାର୍ଥପର ହେବା ଉଚିତ, ଏଇ ମାନସିକତା କେବେ ରହିବା ଅନୁଚିତ ଯେ ମୁଁ କରୁଛି ତ ମୁଁ କ'ଣ ପାଇବି, ମୋତେ କ'ଣ ମିଳିବ, ମୁଁ ଯାଇକି ସେଠି ସୋସିଆଲ ୱାର୍କ କଲେ ମୋତେ କ'ଣ ମିଳିବ, ମୁଁ ଚାରିଘଣ୍ଟା ଯଦି ଯାଇକିନା ସେଠି ଲୋକଙ୍କ ପାଖରେ ଲୋକଙ୍କ ଦୁଃଖ ସୁଖ ବୁଝିବି ତ ମୋତେ କ'ଣ ମିଳିବ, ତ ଏଇ ମାନସିକ ଯେତେବେଳେ ଲୋକ ରଖନ୍ତି ତାହେଲେ ସେ କେବେ ବି ସେ ମାଟି ପାଇଁ କାମ କରିପାରିବେନି, ଯଦି ମାନସିକତା ସବୁବେଳେ ହେଲା ଯେ ମୁଁ କ'ଣ କରିବି, ମୁଁ ଆହୁରି କରିବି କାମ, ମୁଁ ବହୁତ କରିବା ପାଇଁ ଚାହୁଁଛି, ମୋତେ ଈଶ୍ୱର ସୁଯୋଗ ଦିଅନ୍ତୁ, ଆଉ ବ୍ରହ୍ମାଣ୍ଡକୁ ଆମେ ସବୁବେଳେ ଧନ୍ୟବାଦ ଦେବା ଉଚିତ, କାରଣ ଏତେ ସୁନ୍ଦର ପୃଥିବୀକୁ ଈଶ୍ୱର ଯେତେବେଳେ ଆମକୁ ପଠାଇଛନ୍ତି, ଏତେ ସୁନ୍ଦର ନେଚର ସହିତ ଆମେ ଯେତେବେଳେ ରହୁଛେ, ତ ଆମେ ପୁରା ବହୁତ ଭଲ ଭଲ ଜିନିଷ ଆମକୁ ଶିଖିବା ଉଚିତ, ଆମ ଆଖପାଖରେ ସବୁ ଜିନିଷ ଅଛି ଆମ ପାଖରେ, ଆମେ ଯଦି କୋରାପୁଟକୁ ଦେଖିବା, କୋରାପୁଟରେ କ'ଣ ନାହିଁ କୁହନ୍ତୁ, କୋରାପୁଟରେ ପର୍ଯ୍ୟାପ୍ତ ସମ୍ପଦ ମାନେ ହଳଦୀଠୁ ଆରମ୍ଭ କରି କଫିଠୁ ଆରମ୍ଭ କରି ମାଣ୍ଡିଆଠୁ ଆରମ୍ଭ କରିକି ମାନେ ଋତୁ ଅନୁସାରେ ଈଶ୍ୱରଙ୍କର ବରଦାନ କହିବି, ପ୍ରକୃତିର ବହୁତ ବଡ଼ ବରଦାନ କୋରାପୁଟକୁ, ଯେଉଁଠି ପ୍ରକୃତି ଅନୁସାରେ ସବୁ ଜିନିଷ ମିଳେ, ଯଦି ଆପଣ ଶ୍ରାବଣ ମାସକୁ ଦେଖିବେ ଛତୁଠୁ କରଡ଼ଠୁ ଆରମ୍ଭ କରି ସେଠି କାଙ୍କଡ଼ ଯାହା ଯାହା ଜଙ୍ଗଲ ଜାତୀୟ ଜିନିଷ ସବୁ ମିଳୁଛି, ଆଉ ଏମିତି ବି ତ ତେନ୍ତୁଳି ଝୁଣା ସବୁ ଜିନିଷ ମିଳୁଛି, ତ କର୍ମଯୋଗୀ ହେବା ଉଚିତ, ଆମ ପାଖରେ ସବୁ ଜିନିଷ ଅଛି, ଆମେ ତାକୁ କେମିତି ଭଲ କାମ କରି ଭଲ ମାର୍ଗରେ ଆଣି ଭଲରେ ଲଗେଇବା, ଲୋକଙ୍କର ହିତ ହେବ ଯେମିତି, ଲୋକଙ୍କର ଉପକାର ହେବ ଯେମିତି, ଲୋକଙ୍କ ପାଖରେ ଆମର ସୁନ୍ଦର ଜିନିଷ ପହଞ୍ଚିବ, ଯଦି ଜଣେ ଚାହିଁବ ବିଜନେସ୍ ବି ଭଲ କରିପାରିବ, ସମସ୍ତେ ସବୁ କ୍ଷେତ୍ରରେ କାମ କରୁଛନ୍ତି, ଏହା ନୁହେଁ ଯେ କରୁନାହାନ୍ତି, ଏଇଟା ବିଲକୁଲ ବି ନୁହେଁ, ଶିକ୍ଷା କଥା ହଉ ମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖନ୍ତୁ, ସାମ୍ବାଦିକ କଥା କୁହନ୍ତୁ, ଆପଣମାନେ ଯେମିତି ଆକାଶବାଣୀ ଜୟପୁର ରହିଲେ, ଆପଣମାନେ ବି ଆମମାନଙ୍କର ବିଚାରଧାରାକୁ ଆଗକୁ ନେଉଛନ୍ତି, ନିଜର ବିଚାର ସୁନ୍ଦର ସୁନ୍ଦର ଆପଣମାନଙ୍କୁ ତ ଈଶ୍ୱର ଏତେ ଭଲ ଜିନିଷ ଦେଇଛନ୍ତି, ସୁନ୍ଦର ଭଏସ୍ ଦେଇଛନ୍ତି, ଆମେ ଆପଣମାନଙ୍କୁ କେବେ ଦେଖିପାରୁନୁ, କିନ୍ତୁ ଆପଣମାନଙ୍କ ଯେଉଁ ଶୁଣୁଛୁ ଆପଣମାନଙ୍କ ଭଏସ୍ଟା, ସେ ସୁନ୍ଦର କଣ୍ଠକୁ ହିଁ ଆମର ମାନେ ସୁନ୍ଦର ଭାବରେ ପ୍ରେମ ହୋଇଯାଉଛି, ଆମକୁ ବହୁତ ଭଲ ପାଇବା ଆପଣଙ୍କ ପ୍ରତି ରହିଯାଉଛି, ଆମର କେତେ ସୁନ୍ଦର ଭଏସ୍ ଆପଣଙ୍କୁ ଈଶ୍ୱର ଦେଇଛନ୍ତି, ତ ସମସ୍ତଙ୍କୁ ଈଶ୍ୱର କିଛି ନା କିଛି ବହୁତ ଭଲ ଜିନିଷ ଦେଇକି ପୃଥିବୀକୁ ପଠାଇଛନ୍ତି, ଆଉ ତାର ସଦୁପଯୋଗ କରିବା ଆଉ ସୁନ୍ଦର ଭାବରେ କରିବା, ନିଃସ୍ୱାର୍ଥପର ଭାବରେ କରିବା ହେଉଛି ଆମର କର୍ମ ଆଉ ଧର୍ମ, କିନ୍ତୁ ଆମେ ବସି ଖାଇବା ଯଦି କହନ୍ତି, ବସି ଖାଇଲେ ନଈବାଲି ବି ସରିଯାଏ, ଖାଲି ବାପା ମାନେ ପୂର୍ବପୁରୁଷ ଅର୍ଜି ଦେଇଛନ୍ତି ସମ୍ପତ୍ତି, ସେଇଥିରେ ବସିକି ଆମେ ଖାଇଲେ କିଛି କାମ କରିବା ନାହିଁ, ତ ଆମେ କ'ଣ ମାନେ ମଣିଷରେ ଗଣାକି ହେଲେ କି, ତାହେଲେ ଆମେ ସେଠି କର୍ମଠ, ଗୋଟେ ଅଳସୁଆ, ଗୋଟେ ଯୋଗ୍ୟହୀନ, ମାନେ ଆମେ କେଉଁଥିରେ ଗଣା ହିଁ ହେବ ନାହିଁ, ତ ଆମେ ସବୁବେଳେ ଚାହିଁବା କି ଭଲ କାମ କରିବା ଆଉ ଆଗକୁ ବଢ଼ିବା, ସମସ୍ତଙ୍କୁ ନେଇକି ଆଗକୁ ବଢ଼ିବା, ଧନ୍ୟବାଦ, ନମସ୍କାର,
1: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ଆପଣଙ୍କୁ ହାଲୋ ସଙ୍ଗିନୀର କାର୍ଯ୍ୟକ୍ରମକୁ ସ୍ୱାଗତ। ଭଉଣୀ ଆପଣଙ୍କ ପରିଚୟ ଦିଅନ୍ତୁ।
3: ମୁଁ ସୁପ୍ରିୟା ରଥ, ମୁଁ ବର୍ତ୍ତମାନ ଇଂରାଜୀ ଅଧ୍ୟାପିକା ଭାବରେ କାର୍ଯ୍ୟରତ।
2: ଆଜି ଆମର ବିଷୟ ରହିଛି ବସି ଖାଇଲେ ନଈ ବାଲି ସରେ, ତାହେଲେ ଭଉଣୀ ଏଇ ଉକ୍ତିର ତାତ୍ପର୍ଯ୍ୟ କ'ଣ ବୁଝିବା?
3: ଆଜି ଆମେ ଏକ ସୁନ୍ଦର ଶୀର୍ଷକ ଉପରେ ଆଲୋଚନା କରିବାକୁ ଯାଉଅଛି, ଯାହାର ନାଁ ହେଉଛି ବସି ଖାଇଲେ ନଈ ବାଲି ସରେ। ଏହାକୁ ଯଦି ଆମେ ସରଳ ଅର୍ଥାନ୍ତରେ ବୁଝିବାକୁ ଯିବା, ଏହାର ମାନେ ହେଉଛି କାମ ନ କରିକି ଯଦି ଆମେ ଖର୍ଚ୍ଚ କରି ଚାଲିଲୁ, ତ ଯେତେ ସମ୍ପତ୍ତି ଥାଉ ନା କାହିଁକି ତାହା ଦିନେ ନା ଦିନେ ସରିଯିବ, ଏବଂ ଏହି ଜିନିଷ ପରିଶ୍ରମକୁ ଅଧିକ ଗୁରୁତ୍ୱ ପ୍ରଦାନ କରିଥାଏ। ଯଦି ଆମେ ପରିଶ୍ରମ କରିବା ତ କେବେ ନା କେବେ ଏଇଟା ସରି ହିଁ ଯିବ। ତ ଧରନ୍ତୁ କାହାରି ପାଖରେ ବହୁତ ଟଙ୍କା ଅଛି, ସେ ଯଦି କାମ ନ କରି ପ୍ରତିଦିନ ସେହି ଟଙ୍କା ଖର୍ଚ୍ଚ କରି ଚାଲେ, ଦିନେ ନା ଦିନେ ସେ ଟଙ୍କା ସରି ହିଁ ଯିବ। କିନ୍ତୁ ସେଇ ଟଙ୍କାକୁ ଯଦି ସେ ଠିକ୍ ଭାବରେ ସଦୁପଯୋଗ କରିବ, କୌଣସି ବ୍ୟବସାୟରେ କିମ୍ବା କୌଣସି ଜିନିଷରେ ସେ ଲଗେଇ ପାରିବ, ତ ତାକୁ ଅଟୋମେଟିକାଲି ସେଇ ଜିନିଷର ଆୟ ତାକୁ ଦେଖାଯାଇପାରିବ। ଏଇ କଥାକୁ ଯାଇକି ଆଉ ଗୋଟେ ଉଦାହରଣ ମୁଁ ଦେବାକୁ ଚାହୁଁଛି। କଳ୍ପନା ଦାସ, ସିଏ ହେଉଛନ୍ତି ଓଡ଼ିଶାର ପ୍ରଥମ ମହିଳା ଯିଏକି ଏଭରେଷ୍ଟକୁ ଚଢ଼ିଛନ୍ତି। ସାଧାରଣ ଜୀବନରେ ସୁବିଧା ରହି ଅଟକି ଯାଇଥିଲେ ବୋଧେ ଆଜି ସିଏ ଏତେ ବଡ଼ ନାଁ କରିପାରିନଥାନ୍ତେ, ସେଥିପାଇଁ ସେ ନିଜ ଲକ୍ଷ୍ୟ ପାଇ ନିରନ୍ତର ପରିଶ୍ରମ କରିଛନ୍ତି, ବହୁତ ହାର୍ଡ଼ୱାର୍କ କରିଛନ୍ତି ଆଉ ବହୁତ ଅଭ୍ୟାସ ବି କରିଛନ୍ତି। ଅନେକ କଷ୍ଟ ବାଧା ବିଘ୍ନର ବି ସମ୍ମୁଖୀନ ହୋଇଥିଲା ପରେ ମଧ୍ୟ ସେ ଏଭରେଷ୍ଟ ଶିଖରରେ ପହଞ୍ଚି ନିଜର ସ୍ୱପ୍ନକୁ ସାକାର କରିଛନ୍ତି ଆଉ ଓଡ଼ିଶାର ଗର୍ବ ଗୌରବର ଉଦାହରଣ ବି ସାଜିଛନ୍ତି। ଏହା ପ୍ରମାଣ କରେ ଯେ ସୁଯୋଗ ମିଳିବା ଠାରୁ ସୁଯୋଗକୁ ସଦୁପଯୋଗ କରିବା ଅଧିକ ଆବଶ୍ୟକ। ଯେମିତିକି ସମ୍ପତ୍ତି ତ ମିଳିଯାଏ, କିନ୍ତୁ ସମ୍ପତ୍ତିର ସଦୁପଯୋଗ ଯଦି ଆମେ କରିଥାନ୍ତୁ ତ ବୋଧେ ଆମେ ଆମର ଲକ୍ଷ୍ୟକୁ ବହୁତ ସହଜରେ ଆମେ ହାସଲ କରିପାରିବା।

0: ପାରନ୍ତୁ। ଇଭେନ୍ ଆମେ ଛାତ୍ରଛାତ୍ରୀମାନଙ୍କୁ ବି ଏଇ ଜିନିଷ କରିବାର ଦେଖୁଛୁ। ଛାତ୍ରଛାତ୍ରୀମାନେ ମଧ୍ୟ ବର୍ଷ ସାରା ପାଠ ପଢ଼ାପଢ଼ି ନ କରିକି ପରୀକ୍ଷା ସମୟରେ ସେମାନେ ଯାହା ବି ପଢ଼ିକି ଭଲ ଫଳାଫଳର ଆଶା କରିଥାନ୍ତି, ଯେଉଁଟାକି ବହୁତ କଷ୍ଟ। ଏସବୁ ଜିନିଷ ପସିବଲ୍ ନୁହେଁ। କିନ୍ତୁ ଅନ୍ୟପକ୍ଷରେ ଯେଉଁ ଛାତ୍ର ଗୁଡ଼ାକ ଅଳ୍ପ ପରିଶ୍ରମ କରନ୍ତୁ, କିନ୍ତୁ ପ୍ରତିଦିନ ଅଳ୍ପ ଅଳ୍ପ କରି ପଢ଼ନ୍ତି, ନିଜ ଭୁଲରୁ ଶିଖନ୍ତି, ବାରମ୍ବାର ପ୍ରାକ୍ଟିସ୍ କରନ୍ତି, ତାହାର ଫଳାଫଳ ନିଶ୍ଚିତ ଭାବରେ ଭଲ ହେବ, ଏଇଟା ଆମେ ଦେଖିପାରୁ। ଇଭେନ୍ ସମୟକୁ ଯଦି ଆମେ କହିବା, ସମୟ ମଧ୍ୟ ଆମ ଜୀବନର ଗୋଟେ ବହୁତ ବଡ଼ ସମ୍ପଦ। ଯଦି ଆମେ ଟଙ୍କା ହରେଇଦେଉ, ପୁନର୍ବାର ଉପାର୍ଜନ କରିଦେଇପାରିବୁ, କିନ୍ତୁ ସମୟ ଯଦି ଥରେ ଆମ ହାତରୁ ଚାଲିଗଲା, ସେ ପୁନର୍ବାର ଫେରି ଆସିପାରିବା ସମ୍ଭବ ନୁହେଁ। ତେଣୁ ସମୟକୁ ବି ଆମେ ନଷ୍ଟ ନ କରିକି ତାକୁ ଯଦି ଭଲ କାମରେ ଉପଯୋଗ କରିପାରିବୁ, ତାହେଲେ ବୋଧେ ଆମେ ଜୀବନରେ ସଫଳ ଲାଭ କରିପାରିବୁ। ଆଉ ଗୋଟେ ଏକ୍ସାମ୍ପଲ୍ ଦେବାକୁ ଯାଇକି ମୁଁ କହିବି, ଆମର ଶରୀର, ଯେମିତିକି କୁହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ, ଭଲ ସ୍ୱାସ୍ଥ୍ୟ ଆମେ କ'ଣ କରୁ, ହେଲ୍ଥକୁ ବହୁତ କ୍ୟାଜୁଆଲି ନେଇଯାଉ, ଆମେ ସ୍ୱାସ୍ଥ୍ୟର ବହୁତ ଭଲ ଭାବରେ କେୟାର କରିବା ଭୁଲିଯାଉ। ତ ତାହାଦ୍ୱାରା କ'ଣ ହୁଏ ନା, ସବୁଦିନ ଜଙ୍କ୍ ଫୁଡ଼୍ ହେଉ କିମ୍ବା ଶୋଇକି ମୋବାଇଲ ଅଧିକ ସମୟ ୟୁଜ୍ କରିକି, ତାଦ୍ୱାରା କ'ଣ ହୁଏ ନା, ଆମର ଦେହ ଧୀରେ ଧୀରେ ଧୀରେ ଧୀରେ ଖରାପ ହୋଇଯାଏ। ଯଦି ଗୋଟେ ମଣିଷ ସୁଷମ ଖାଦ୍ୟ ଖାଇବ, କମ୍ ଫୋନ୍ ବ୍ୟବହାର କରିବ, ସବୁଦିନ ଅଳ୍ପ ଅଳ୍ପ ହେଉ ପଛକେ ବ୍ୟାୟାମ କରିବ, ଯୋଗ କରିବ, ତାଦ୍ୱାରା ତାହାର ସୁସ୍ଥ ସ୍ୱାସ୍ଥ୍ୟର ଆମେ ଆଶା କରିପାରିବା। ସେଥିପାଇଁ ମୁଁ ଏଇ ଜିନିଷ କହିବାକୁ ଚାହୁଁଛି, ପରିଶ୍ରମ କେବଳ ଧନ ଉପାର୍ଜନ କଥା ନୁହେଁ, ଏଇଟା ପ୍ରତ୍ୟେକ ଜିନିଷରେ ଏକ୍ସପେକ୍ଟ କରେ। ଗୋଟେ ସନ୍ତୁଳିତ ଜୀବନ ବଞ୍ଚିବାକୁ ହେଲେ ପ୍ରତ୍ୟେକ ଜିନିଷରେ ଆମେ ଅଳ୍ପ ଅଳ୍ପ ଅଳ୍ପ ଅଳ୍ପ ସବୁଦିନ ପରିଶ୍ରମ କଲେ ଆମେ ବହୁତ ଭଲ ସନ୍ତୁଳିତ ଜୀବନ ବଞ୍ଚିପାରିବା। ଆଉ ଯଦି ସେଇ ଜିନିଷ ନ କରିକି ଆମେ ବସି ବସି ରହିବା, ମାନସିକ ଭାବରେ, ଶାରୀରିକ ଭାବରେ, ଅର୍ଥନୈତିକ ଭାବରେ, ସବୁ ଦିଗରୁ ଆମେ ଦିଗହରା ହୋଇ ପଡ଼ିବା। ସେଥିପାଇଁ କୁହାଯାଏ ବସି ଖାଇଲେ ନଈ ବାଲି ସରେ। ଆଉ ଏଇଟା ଆମକୁ ଶିଖାଏ ଯେ କେବଳ ଅନ୍ୟ ଉପରେ ନିର୍ଭର ନ କରି ନିଜର ସମ୍ପତ୍ତି ଖର୍ଚ୍ଚ କରି ବଞ୍ଚିବା ଠିକ୍ ନୁହେଁ। ଆମକୁ ନିଜ ଜୀବନରେ କାମ କରିବା, କିଛି ନୂଆ ଶିଖିବା ଏବଂ ନିଜ ଭବିଷ୍ୟତ ପାଇଁ ପରିଶ୍ରମ କରିବା ବହୁତ ଦରକାର। ପରିଶ୍ରମ ହେଉଛି ସଫଳତାର ମୂଳ ମନ୍ତ୍ର। ତେଣୁ ବସି ଖାଇବା ନୁହେଁ, ପରିଶ୍ରମ କରି ଜୀବନକୁ ସାର୍ଥକ କରିବା ହିଁ ଆମର ଲକ୍ଷ୍ୟ ହେବା ଉଚିତ। ଧନ୍ୟବାଦ।
1: ଆପଣ ବହୁତ ସୁନ୍ଦର ଭାବରେ ବୁଝାଇଲେ ଭଉଣୀ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ।
2: ଆପଣଙ୍କୁ ହାଲୋ ସଙ୍ଗିନୀ କାର୍ଯ୍ୟକ୍ରମକୁ ସ୍ୱାଗତ। ଆପଣଙ୍କ ପରିଚୟ ଦିଅନ୍ତୁ।
3: ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ମୋର ନମସ୍କାର। ମୁଁ ଗୀତାରାଣୀ ମିଶ୍ର, ସେମିଳିଗୁଡ଼ା ନେତାଜୀ ଇଂରାଜୀ ବିଦ୍ୟାଳୟର ଶିକ୍ଷୟିତ୍ରୀ।
2: ଆଜି ଆମର ବିଷୟ ରହିଛି ବସି ଖାଇଲେ ନଈ ବାଲି ସରେ। ଏ ଉକ୍ତିକୁ ଆମେ କେମିତି ବୁଝି କାମରେ ଲଗେଇବା?
3: ଏହା ଏକ ଓଡ଼ିଆ ଲୋକ କଥା। ଏହାର ଅର୍ଥ ହେଉଛି କୌଣସି କାମ ନ କରି ବସି ବସି ଖାଇଲେ ଯେତେ ସମ୍ପତ୍ତି ଥିଲେ ମଧ୍ୟ ଦିନେ ନା ଦିନେ ତାହା ଶେଷ ହୋଇଯିବ। ମୋର କହିବାର ଉଦ୍ଦେଶ୍ୟ, ତେଣୁ ଜୀବନରେ ସଫଳ ଓ ସ୍ୱାବଲମ୍ବୀ ହେବା ପାଇଁ ଆମକୁ ପରିଶ୍ରମ କରିବା ନିତାନ୍ତ ଆବଶ୍ୟକ। ମୁଁ ଜାଣିବାରେ ସବୁଠାରୁ ବଡ଼ ଉଦାହରଣ ହେଲା ଆମର ଏହି ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରତ୍ୟେକ ସ୍ଥାନୀୟ ବାସିନ୍ଦାଙ୍କର ନିଜର ପୂର୍ବପୁରୁଷଙ୍କର ସମ୍ପତ୍ତି, ଡଙ୍ଗର ଜମି ବହୁତ ଅଛି, କିନ୍ତୁ ସେମାନେ ନ ବସି ନିଜେ ପରିଶ୍ରମ କରି ଜଙ୍ଗଲ ସଫା କରି ହଳଦୀ, କଫି, ଷ୍ଟ୍ରବେରୀ, ମାଣ୍ଡିଆ, ଝୁଣା ସବୁ ଚାଷ କରି ବିଶ୍ୱ ପ୍ରସିଦ୍ଧ ହୋଇଛନ୍ତି। ମୋର କହିବାର ଉଦ୍ଦେଶ୍ୟ ହେଲା ବିନା ପରିଶ୍ରମରେ ସଫଳତା କିମ୍ବା ସୁଯୋଗ ଆସେ ନାହିଁ। ଯେଉଁ ଜିଲ୍ଲା ଲୋକଲୋଚନକୁ ଆସିନଥିଲା ତାହା ଏବେ ଗିନିସ୍ ବୁକ୍ରେ ରହିଲା। ତାଠାର ବଡ଼ ଉଦାହରଣ କ'ଣ? ପରିଶ୍ରମକୁ ଅଧିକ ଗୁରୁତ୍ୱ ଦେଇ ସୁଯୋଗ ପାଇବା ଠାରୁ ସମୟକୁ ସଦୁପଯୋଗ କରିବା ଉଚିତ। ଯଦି ଆମେ ଅଳସୁଆ ହେବା ସ୍ୱାସ୍ଥ୍ୟ ଅସୁସ୍ଥ ହେବ। କିଛି ଲୋକଙ୍କର ଭୁଲ ଚିନ୍ତାଧାରା ଯେ ପରିଶ୍ରମ କେବଳ ଧନ ଉପାର୍ଜନ ପାଇଁ, କିନ୍ତୁ ମୋ ମତରେ ଅନ୍ୟ ଉପରେ ନିର୍ଭର ନ କରି ଜୀବନର ମୂଳମନ୍ତ୍ର ଆଗାମୀ ପିଢ଼ି ପାଇଁ ଉଦାହରଣ ରହିବା, ପ୍ରତ୍ୟେକ କାମ ପାଇଁ ନିଃସ୍ୱାର୍ଥପର ମନୋଭାବ ରହିବା ଆବଶ୍ୟକ। ଆଚ୍ଛା, ଏତେ ସୁନ୍ଦର ଆମେ ମଣିଷ ଜୀବନ ପାଇଛେ, ଯେତେବେଳେ ଆଗାମୀ ପିଢ଼ି ପାଇଁ କିଛି ଭଲ ପରିଶ୍ରମ କରି ରହିବା, ମୋ ମତରେ କିଛି ଲୋକ ପୂର୍ବପୁରୁଷଙ୍କ ସମ୍ପତ୍ତିକୁ ନେଇ ନିର୍ଭର କରିବା ବା ଅପବ୍ୟୟ ନ କରି ସମସ୍ତେ ନିଜେ ଆଗକୁ କେମିତି ବଢ଼ିବା, ତାହାର ହିଁ ଉଦ୍ଦେଶ୍ୟ ହିଁ ବସି ଖାଇଲେ ନଈ ବାଲି ସରେ। ପୂର୍ବ ସମ୍ପତ୍ତିକୁ ଆମେ ନିର୍ଭର କରି ଯଦି ରହିବା

ଆମେ କିଛି ପରିଶ୍ରମ କରିବାନି, ଧୀରେ ଧୀରେ ସମ୍ପତ୍ତି ଲୋପ ପାଇଯିବ, ସରିଯିବ। ତେଣୁ ପରିଶ୍ରମ କରିବା ନିହାତି ଆବଶ୍ୟକ। ବିନା ପରିଶ୍ରମରେ ସୁଯୋଗ ଆସେନି କି ଆମର ସଫଳତା ହୁଏନି। ତେଣୁ ଆସନ୍ତୁ ଆଜିଠାରୁ ଆମେ ଶପଥ ନେବା ଏହି ବିଚାରଧାରାକୁ ଯେମିତି ବଦଳାଇ ଦେବା, ନିଃସ୍ୱାର୍ଥପର ଭାବରେ କାମ କରିବା। ଏଭଳି ବିଚାରଧାରା ଉପସ୍ଥାପନା ରଖିବା ପାଇଁ ମୋତେ ସୁଯୋଗ ଦେବାରୁ ସବୁ ଶ୍ରୋତାବନ୍ଧୁମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ରହିଲି, ନମସ୍କାର।

ହଁ ଅପା, ର ଆଜିର ବିଷୟ ଥିଲା କି ବସି ଖାଇଲେ ନହି ବୋଲି ସରେ। ଏହି ଉକ୍ତିରୁ ଆମେ ବୁଝିଲୁ ଯେ ଆମକୁ କିଛି ନା କିଛି କାମ କରିବାକୁ ପଡ଼ିବ, କାହିଁକି ନା ଆମେ ଯଦି ଘରେ ବସିବା ଆମେ ଅଳସୁଆ ମଧ୍ୟ ହୋଇଯିବା। ଘରେ ବସି ଖାଇବା ଖାଦ୍ୟ ତ କ'ଣ, ନଈ ବାଲି ମଧ୍ୟ ସରିଯିବ। ଭଉଣୀମାନେ ତ ଯାହା କହିଲେ ସେପରି ଆମକୁ ଘରେ ବସି କିଛି ନା କିଛି କାମ କରି ରୋଜଗାର କରି ଚଳିବାକୁ ପଡ଼ିବ।

0: ସ୍ୱର୍ଗତ ରାଜୀବ ଗାନ୍ଧୀ ଅଗଷ୍ଟ ମାସ 20 ତାରିଖରେ 1984 ମସିହାରେ ବମ୍ବେଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମା ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଆଉ ପିତା ସ୍ୱର୍ଗତ ଫିରୋଜ ଗାନ୍ଧୀ ଥିଲେ ଆଉ ତାଙ୍କ ପତ୍ନୀଙ୍କ ନାମ ସୋନିଆ ଗାନ୍ଧୀ।
1: ସେ 1984 ମସିହାରୁ 1998 ମସିହା ପର୍ଯ୍ୟନ୍ତ ଭାରତରେ ସପ୍ତମ ପ୍ରଧାନମନ୍ତ୍ରୀ ଥିଲେ। ମା ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ସେ ଦାୟିତ୍ୱ ନେଇଥିଲେ।
0: ପୂର୍ବରୁ ସେ ଜଣେ ପାଇଲଟ ଭାବେ କାମ କରୁଥିଲେ। ଦେଶର ଇତିହାସରେ ସବୁଠାରୁ କନିଷ୍ଠ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜୀବ ଗାନ୍ଧୀ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଥିଲେ, ଯାହା ଦେଶରେ ସୂଚନା ପ୍ରଯୁକ୍ତିର ବିସ୍ତାର କରିଥିଲା। ତାଙ୍କ ସମୟରେ ଦେଶରେ ଟେଲିକମ୍ ଏବଂ କମ୍ପ୍ୟୁଟର ବ୍ୟବସ୍ଥାର ଆଧୁନିକୀକରଣ ହୋଇଥିଲା। ସେ ଭୋଟ ଦେବା ବୟସ 21 ବର୍ଷରୁ କମାଇ 18 ବର୍ଷ କରିଥିଲେ। ଅର୍ଥାତ୍ ଜଣକୁ 18 ବର୍ଷ ହୋଇଗଲେ ସେ ଭାରତର ନାଗରିକ ହୋଇପାରିବ ଆଉ ସେ ଭୋଟ ଦେଇପାରିବ। ତା ସହିତ ପଞ୍ଚାୟତ ରାଜ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ସେ ସମ୍ବିଧାନରେ ପଦକ୍ଷେପ ନେଇଥିଲେ।
1: ସେ ଭାରତର ପ୍ରଗତି ଓ ଏକତା ପାଇଁ କାମ କରିଥିଲେ। ଦେଶର ଶିକ୍ଷା ପ୍ରଣାଳୀର ଆଧୁନିକକରଣ ପାଇଁ ସେ ନୂତନ ଜାତୀୟ ଶିକ୍ଷାନୀତି ଆଣିଥିଲେ। ସେ ଭାରତର ପ୍ରଗତି ଓ ଏକତା ପାଇଁ ମଧ୍ୟ କାମ କରୁଥିଲେ।
0: 1991 ମସିହା ମେ ମାସ 21 ତାରିଖ ଦିନ ତାମିଲନାଡୁର ଶ୍ରୀପୁରମ୍ରେ ଏକ ନିର୍ବାଚନ ପ୍ରଚାର ସମୟରେ ଆତ୍ମଘାତ

0: ଙ୍କ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଦେଶ ପାଇଁ ତାଙ୍କର ଅବଦାନ ନିମନ୍ତେ ତାଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯାଇଥିଲା। ସଦ୍ଭାବନାର ଅର୍ଥ ହେଉଛି ସମସ୍ତଙ୍କ ପ୍ରତି ଭଲ ପାଇବା ଓ ସମ୍ମାନ ଦେବା। ଏହି ଦିବସରେ ଜାତି, ଧର୍ମ ଓ ଭାଷାର ଏକତାକୁ ବୃଦ୍ଧି କରାଯାଏ। ସମାଜରେ ଶାନ୍ତି ଆଉ ସହଯୋଗ ବୃଦ୍ଧି କରିବା ଏହାର ଲକ୍ଷ୍ୟ। ଏହା ଆମକୁ ମିତ୍ରତା ଓ ସହିଷ୍ଣୁତା ଶିଖାଇଥାଏ। ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ହେଉଛି ଦେଶର ଏକତା ରଖିବା।
1: ଆଜିର ସମାଜରେ ହିଂସା, ବିଦ୍ୱେଷ ଓ ଅଶାନ୍ତି ଦୂର କରିବା ପାଇଁ ସଦ୍ଭାବନା ଦିବସର ଆବଶ୍ୟକତା ଅଧିକ ରହିଛି। ଆମକୁ ଜାତି, ଧର୍ମ ଓ ବର୍ଣ୍ଣର ଉର୍ଦ୍ଧ୍ୱରେ ରହି ଏକ ଦୃଢ଼ ଓ ଏକତା ବନ୍ଧ ଭାରତବର୍ଷ ଗଠନ କରିବାକୁ ହେବ।
0: ସଦ୍ଭାବ ଓ ଭାଇଚାରା ହିଁ ଏକ ସୁସ୍ଥ ଏବଂ ବିକଶିତ ରାଷ୍ଟ୍ରର ମୂଳଦୁଆ ଅଟେ।
1: ସେ ଦିଲ୍ଲୀର ଡେରାଦୁନ୍ ସ୍ଥିତ ୱେଲ୍ସ କଲେଜ ଏବଂ ପରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ ଶିକ୍ଷା ଲାଭ କରିଥିଲେ। ଭାଇ ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁ ପରେ ସେ 1981 ରାଜନୀତିରେ ପ୍ରବେଶ କରିଥିଲେ।

0: ପ୍ରଭା ମାଈ, ଆମେ ତ ଆମ ଭଉଣୀମାନଙ୍କ ସହିତ କଥା ହେଲେ, ଗୀତ ଶୁଣିଲେ, ତ ଏବେ କଣ କରିବା? ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା?
1: ହଁ ଅପା, ସମୟ ତ ଇସାରା ଦେଲାଣି।
0: ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା, ଆମକୁ ଭଏସ୍ ମେସେଜ କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଆମକୁ ମତାମତ ଜଣାଇବା ପାଇଁ ଆପଣଙ୍କୁ ଅନୁରୋଧ ରହିଲା। ଆମ ସହିତ ଯୋଗାଯୋଗ କରିବାର ନମ୍ବରଟି ହେଲା 9438268568।
1: ପୁଣି ଥରେ ନମ୍ବରଟି କହି ରଖୁଛୁ, 9438268568।
0: ତେବେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ସୁନିତା
1: ଆଉ ମୁଁ ପ୍ରଭା ମାଈ।
0: ନମସ୍କାର।

0: ଶୁଣିଲେ ଘର ଉଖରଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରସାରିତ ହେଉଛି ମିଡିୟମ୍ ୱେବ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍ ଇନ୍ ଇଂଲିଶ, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ହେଲେ ପ୍ରଥମେ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀଠାରେ ଜାରି ରହିଛି ଭାରତ ଜାପାନ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ। ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ସୁନିଶ୍ଚିତ କରିବା ନେଇ ଉଭୟ ଦେଶ ସହଭାଗିତାର ସହ ଦାୟିତ୍ୱ ବହନ କରନ୍ତି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି 31ତମ ଜୋନାଲ୍ ପରିଷଦ ବୈଠକ। ସିଙ୍ଗାପୁରଠାରେ ପ୍ରଧାନମନ୍ତ୍ରୀ ଲରେନ୍ସ ଓଙ୍ଗ୍ଙ୍କ

0: ସାକ୍ଷାତ ଆଲୋଚନା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବିଡବ୍ଲ୍ୟୁଏଫ୍ ବିଶ୍ୱ ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ମହିଳା ଯୋଡ଼ି। ଭାରତ ଜାପାନ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ନୂଆଦିଲ୍ଲୀରେ ଜାରି ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ତାଙ୍କ ଜାପାନ ପ୍ରତିପକ୍ଷ ସିଞ୍ଜିରୋ କୋଇଜୁମି ବୈଠକରେ ସହ ଅଧ୍ୟକ୍ଷତା କରୁଛନ୍ତି। ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ମଜବୁତ କରିବା ଏବଂ ପାରସ୍କରିକ ରଣନୈତିକ ବିଶ୍ୱାସ ଓ ସହଯୋଗ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହେଉଛି। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ଥିରତା ଏବଂ ସୁରକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ନେଇ ନୂତନ ମାର୍ଗ ଉନ୍ମୁକ୍ତ କରିବା ଉପରେ ବୈଠକରେ ମତ ବିନିମୟ ହୋଇଥିବା ଜଣାପଡ଼ିଛି। ବୈଠକକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଉଭୟ ଦେଶ ଆସନ୍ତାବର୍ଷ କୂଟନୈତିକ ସମ୍ପର୍କର 75 ବର୍ଷ ପାଳନ କରିବେ। ଏସିଆର ଦୁଇଟି ପ୍ରମୁଖ ଗଣତନ୍ତ୍ର ରାଷ୍ଟ୍ର ଭାବେ ଭାରତ ଓ ଜାପାନ ଶାନ୍ତି ସ୍ଥିରତା ଏବଂ ସମୃଦ୍ଧିକୁ ସୁନିଶ୍ଚିତ କରିବା ନେଇ ସହଭାଗିତାର ସହ ଦାୟିତ୍ୱ ବହନ କରନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି। ଭାରତ ମହାସାଗର ଏବଂ ପ୍ରଶାନ୍ତ ମହାସାଗରର ସୁରକ୍ଷା ଦିଗରେ ଉଭୟ ଦେଶ ପାରସ୍କରିକ ସହଯୋଗିତାର ସହ କାର୍ଯ୍ୟ କରୁଛନ୍ତି। ବହୁ ବର୍ଷ ଧରି ନୀତି ଆଧାରିତ ପଦକ୍ଷେପ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିଛି ବୋଲି ଶ୍ରୀ ସିଂହ କହିଛନ୍ତି।
1: और सपोर्ट प्रोवाइड करने के लिए पूरी तरह से दृढ़ संकल्पित है। हमारे दोनों देशों के संबंध साझे लोकतांत्रिक मूल्यों, परस्पर सम्मान और एक पुराने सिविलाइज्ड कनेक्ट पर आधारित हैं। अगले वर्ष हम अपने डिप्लोमेटिक रिलेशंस के 75 इयर्स मनाएंगे और इन वर्षों के दौरान हमारी यह दोस्ती सिर्फ हमारे दोनों देशों के लिए ही नहीं बल्कि पूरे इंडो पैसिफिक क्षेत्र में स्टेबिलिटी, रेजिलियंस और रूल्स बेस्ड ऑर्डर का एक कॉर्नर स्टोन बन गई है।
0: ଜାପାନରେ ଭୂମିକମ୍ପ ପ୍ରଭାବିତ ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ କୋଇଜୁମି ଭାରତକୁ କୃତଜ୍ଞତା ପ୍ରକାଶ କରିଛନ୍ତି। ଜାପାନ ସାମୁଦ୍ରିକ ଆତ୍ମରକ୍ଷା ବାହିନୀ ଜାହାଜରେ ଆବଶ୍ୟକ ଜରୁରୀକାଳୀନ ଚିକିତ୍ସା ପ୍ରଦାନ କରିଥିବାରୁ ଭାରତୀୟ ନୌସେନାର ସେ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ତାଙ୍କ ହୃଦୟରେ ଭାରତ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। 2018 ଅଗଷ୍ଟ 6 ତାରିଖରେ ଜାପାନର ଅନ୍ୟ ସଂସଦ ସଦସ୍ୟଙ୍କ ସହ ସେ ଭାରତ ଗସ୍ତରେ ଆସି ପରମାଣୁ ବୋମା ପ୍ରଭାବିତଙ୍କ ସ୍କାରକୀ ଉତ୍ସବରେ ଯୋଗ ଦେଇଥିଲେ ବୋଲି ଶ୍ରୀ କୋଇଜୁମି କହିଛନ୍ତି। ଜାପାନ ବ୍ୟତୀତ ଭାରତ ଏକମାତ୍ର ରାଷ୍ଟ୍ର ଯାହା ପ୍ରତିବର୍ଷ ଏହି ସମାରୋହ ଆୟୋଜନ କରିଥାଏ। ଜାପାନ ପ୍ରତିରକ୍ଷା ମନ୍ତ୍ରୀ ଆଜି ପୂର୍ବାହ୍ନରେ ଜାତୀୟ ଯୁଦ୍ଧ ସ୍କାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗତକାଲି ଶ୍ରୀ କୋଇଜୁମି ପଶ୍ଚିମ ନୌସେନା କମାଣ୍ଡ ଏବଂ ଆଇଏନ୍ଏସ୍ ଚେନ୍ନାଇ ପରିଦର୍ଶନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ 31ତମ ଦକ୍ଷିଣ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ତାମିଲନାଡୁର ମାମଲାପୁରମ୍ ନିକଟସ୍ଥ କୋଭାଲମ୍ଠାରେ ଚାଲିଥିବା ଏହି ବୈଠକରେ ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକର ଶୀର୍ଷ ନେତୃତ୍ୱ ତଥା ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି। ଆନ୍ତଃରାଜ୍ୟ ବିବାଦ, ସୁରକ୍ଷା ଏବଂ ବିକାଶ ପ୍ରସଙ୍ଗରେ ମତ ବିନିମୟ ହେଉଛି। ବୈଠକରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, କେରଳ ମୁଖ୍ୟମନ୍ତ୍ରୀ ଭିଡି ସତୀଶନ, ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ମଲ୍ଲୁଭାଟି ବିକ୍ରମାର୍କ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ପୁଡୁଚେରୀ ଉପରାଜ୍ୟପାଳ ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଉପରାଜ୍ୟପାଳ, ଲାକ୍ଷାଦ୍ୱୀପର ପ୍ରଶାସକ ଏବଂ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ପଦାଧିକାରୀ ବୈଠକରେ ଯୋଗ ଦେଇଛନ୍ତି। ଏ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ଏହାର ସମାଧାନର ପନ୍ଥା ନିର୍ଣ୍ଣୟ କରିବାରେ ଜୋନାଲ ପରିଷଦ ବୈଠକ ଏକ ମଞ୍ଚ ପ୍ରଦାନ କରୁଛି। ମହିଳା ଏବଂ ଶିଶୁଙ୍କ ବିରୁଦ୍ଧରେ ଅପରାଧିକ ମାମଲାର ଶୀଘ୍ର ତଦନ୍ତ ତଥା ବିଚାର ପାଇଁ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ କାର୍ଯ୍ୟକାରୀ କରିବା ଏବଂ ଶିକ୍ଷାକ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହେଉଥିବା ଜଣାପଡ଼ିଛି। ଦିଲ୍ଲୀରେ ଆସନ୍ତା ମାସ 12 ଓ 13 ତାରିଖରେ ବ୍ରିକ୍ସ ଶିଖର ସମ୍ମିଳନୀ 2026 ଆୟୋଜିତ ହେବା ନେଇ କାର୍ଯ୍ୟସୂଚୀ ରହିଛି। ଉପରାଜ୍ୟପାଳ ତରଣଜିତ ସିଂହ ସାନ୍ଧୁଙ୍କ ଅଧ୍ୟକ୍ଷତାରେ ଆଜି ଏନେଇ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ସାନ୍ଧୁ କହିଛନ୍ତି ବହୁପକ୍ଷୀୟ ସମନ୍ୱୟ ଏବଂ ସମୟ ସୀମାବଦ୍ଧ କାର୍ଯ୍ୟ ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଅତିଥି ଦେବଭବ ଦୃଷ୍ଟିକୋଣ ଆଧାରରେ ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ଉପରେ ବୈଠକରେ ମତ ବିନିମୟ ହୋଇଛି। ନିରନ୍ତରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପ୍ରସଙ୍ଗ ଆଧାରିତ ଭାରତ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଶ୍ରୀ ସାନ୍ଧୁ କହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସିଙ୍ଗାପୁରଠାରେ ପ୍ରଧାନମନ୍ତ୍ରୀ ଲରେନ୍ସ ଓଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଆଲୋଚନା ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତିନ୍

0: ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଅର୍ଥମନ୍ତ୍ରଣାଳୟ କହିଛି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଲକ୍ଷ୍ୟରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆର୍ଥିକ ସହଯୋଗ, ଡିଜିଟାଲାଇଜେସନ୍, ଯୋଗାଯୋଗ, ଦକ୍ଷତା ବିକାଶ ଏବଂ ସ୍ଥାୟିତ୍ୱ ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ମଜବୁତ କରିବା ନେଇ ମତ ବିନିମୟ ହୋଇଥିବା ମନ୍ତ୍ରଣାଳୟ କହିଛି। ଭାରତ ସିଙ୍ଗାପୁର ଚତୁର୍ଥ ମନ୍ତ୍ରୀସ୍ତରୀୟ ଗୋଲ୍ ଟେବୁଲ୍ ବୈଠକରେ ଏହି ମନ୍ତ୍ରୀଗଣ ଭାରତର ପ୍ରତିନିଧି ଭାବେ ଅଂଶଗ୍ରହଣ କରୁଛନ୍ତି। 1978 ବାଙ୍ଗାଲୋର ଜଳଯୋଗାଣ ରାୟରେ ଉଲ୍ଲେଖ ଥିବା ଶିଳ୍ପ ଶବ୍ଦର ବ୍ୟାପକତା ନେଇ ସୁପ୍ରିମକୋର୍ଟ ଆଜି ସ୍ୱଷ୍ଟ କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ 9-ଜଣିଆ ସାୟିଧାନିକ ପୀଠ ବହୁମତରେ ଏହି ରାୟ ପ୍ରକାଶ କରିଛନ୍ତି। ଶିଳ୍ପ ବିବାଦ ଆଇନ 1947 ଅନୁଯାୟୀ ଶିଳ୍ପ ଶବ୍ଦର ଅର୍ଥକୁ ଜଳଯୋଗାଣ ରାୟରେ ଗ୍ରହଣ କରାଯିବା ଉଚିତ ବୋଲି ପୀଠ ଉଲ୍ଲେଖ କରିଛନ୍ତି। ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ସମ୍ପର୍କ ରହିଥିବା ପ୍ରତ୍ୟେକ ପ୍ରତିଷ୍ଠାନରେ ଶିଳ୍ପ ଶବ୍ଦର ଏହି ବ୍ୟାପକତା କାର୍ଯ୍ୟକାରୀ କରାଯିବା ଉପରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଏ ବାବଦରେ ଭବିଷ୍ୟତର ମାମଲାଗୁଡ଼ିକ ଶିଳ୍ପ ସମ୍ପର୍କ ସଂହିତା 2020 ଦ୍ୱାରା ପରିଚାଳିତ ହେବ। ନୂତନ ସଂହିତାକୁ ନିଜସ୍ୱ ପାଠ୍ୟ ଏବଂ ପ୍ରସଙ୍ଗ ଆଧାରରେ ବ୍ୟାଖ୍ୟା କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ବାଙ୍ଗାଲୋର ଜଳଯୋଗାଣ ରାୟ ମାଧ୍ୟମରେ ଏହି ବ୍ୟାଖ୍ୟାକୁ ନିୟନ୍ତ୍ରଣ କରାଯିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ 1978 ଫେବୃୟାରୀ 21 ସୁପ୍ରିମକୋର୍ଟର 7-ଜଣିଆ ପୀଠ ବାଙ୍ଗାଲୋର ଜଳଯୋଗାଣ ଓ ସ୍ୱେରେଜ୍ ବୋର୍ଡ ମାମଲାର ବିଚାର ବେଳେ ଶିଳ୍ପର ପରିଭାଷାକୁ ବ୍ୟାପକ କରିଥିଲେ। ଏ ରାୟ ଦ୍ୱାରା ଡାକ୍ତରଖାନା, ଶିଳ୍ପାନୁଷ୍ଠାନ, କ୍ଲବ ଏବଂ ସରକାରୀ କଲ୍ୟାଣ ବିଭାଗରେ କାର୍ଯ୍ୟରତ କର୍ମଚାରୀ ତତ୍କାଳୀନ ଶିଳ୍ପ ବିବାଦ ଆଇନ 1947 ସୁରକ୍ଷା ପରିଭାଷା ଅଧୀନକୁ ଆସିଥିଲେ। ବନ୍ଦେ ମାତରମ୍ର ପୂର୍ଣ୍ଣ ପରିବେଷଣ ପରିବର୍ତ୍ତେ କେବଳ 2 ପଦ ଗାଇବା ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ ନେଇଥିବା ନିଷ୍ପଭିକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିନ୍ଦା କରିଛନ୍ତି। ଗଣମାଧ୍ୟମ ସହ ଆଲୋଚନା କାଳରେ ଶ୍ରୀ ଶାହା କହିଛନ୍ତି ଏଭଳି ନିଷ୍ପଭି ସଂସଦ ଦ୍ୱାରା ପ୍ରଣୀତ ଆଇନର ଖୋଲା ଉଲ୍ଲଙ୍ଘନ, ଏହା ଦେଶ ବିରୋଧୀ ବୋଲି ଶ୍ରୀ ଶାହା ଉଲ୍ଲେଖ କରିଛନ୍ତି। 1937 କଂଗ୍ରେସ ତୁଷ୍ଟିକରଣ ଦୃଷ୍ଟିକୋଣ ଆଧାରରେ ବନ୍ଦେ ମାତରମ୍କୁ 2 ଭାଗରେ ବିଭକ୍ତି କରିଥିଲା ବୋଲି ଶ୍ରୀ ଶାହା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଏହି ଜାତୀୟ ଗୀତର 150ତମ ବାର୍ଷିକୀ ପାଳନ ଅବସରରେ କେନ୍ଦ୍ର ସରକାର ପୂର୍ବ ଭୁଲ୍କୁ ସଂଶୋଧନ କରି ଏହାକୁ ଆଇନଗତ ସ୍ୱୀକୃତି ପ୍ରଦାନ କରିଛନ୍ତି। କଂଗ୍ରେସ ପୁନର୍ବାର ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ତୁଷ୍ଟିକରଣ ନୀତି ଅନୁସରଣ କରୁଛି ବୋଲି ଶ୍ରୀ ଶାହା ଅଭିଯୋଗ କରିଛନ୍ତି। ବାଂଲାଦେଶରେ ଆଜି ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଜାତୀୟ ସଂସଦ ପରିସରରେ ଅପରାହ୍ନ 2 ସନ୍ଧ୍ୟା 5 ପର୍ଯ୍ୟନ୍ତ ଏଥିଲାଗି ଭୋଟ୍ ଗ୍ରହଣ କରାଯିବ। ଶାସକ ବିଏନ୍ପିର ପ୍ରମୁଖ ନେତା ମିର୍ଜା ଫାଖରୁଲ୍ ଇସ୍ଲାମ ଆଲାମଗୀର ଏବଂ 11 ବିରୋଧୀ ଦଳଙ୍କ ପକ୍ଷରୁ ମେଣ୍ଟ ପ୍ରାର୍ଥୀ କୋଲୋନେଲ୍ ଓଲି ଅହମ୍ମଦ ଏହି ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 35 ପରେ ପ୍ରଥମଥର ଲାଗି ବାଂଲାଦେଶରେ ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ଭୋଟ୍ ଗ୍ରହଣ କରାଯିବ। ନବନିର୍ବାଚିତ ରାଷ୍ଟ୍ରପତି ଆସନ୍ତାକାଲି ବଙ୍ଗଭବନର ଦରବାର ହଲ୍ଠାରେ ଶପଥ ଗ୍ରହଣ କରିବେ। ବିଡବ୍ଲ୍ୟଏଫ୍ ବିଶ୍ୱ ଚମ୍ପିୟନ୍ସିପ୍ ପ୍ରତିଯୋଗିତାର ଭାରତୀୟ ମହିଳା ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଖେଳାଯାଇଥିବା ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ରେ ଏ ଭାରତୀୟ ଯୋଡ଼ି ଜାପାନ ଯୋଡ଼ିକୁ 21-16 ଏବଂ 21-12 ପଏଣ୍ଟରେ ପରାସ୍ତ କରିଛନ୍ତି। ମହିଳା ଏକକ ବର୍ଗରେ ପୂର୍ବତନ ବିଶ୍ୱ ଚମ୍ପିୟନ୍ ପିଭି ସିନ୍ଧୁ ଆଜି ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବେ। ଚୀନ୍ର ୱାଙ୍ଗ୍ ଝି ଇଙ୍କ ସହ ଆଜି ସିନ୍ଧୁଙ୍କର ମୁକାବିଲା ହେବ। ପୁରୁଷ ଏକକ ବର୍ଗରେ ଆୟୁଷ ସେଟ୍ଟି ତାଙ୍କ ଇଣ୍ଡୋନେସିଆ ପ୍ରତିପକ୍ଷଙ୍କୁ ଭେଟିବେ। ପୁରୁଷ ଯୋଡ଼ିରେ ସାତ୍ତ୍ୱିକ ସାଇରାଜ, ରାଙ୍କି ରେଡ୍ଡି ଓ ଚିରାଗ ସେଟ୍ଟି ଆଜି ମାଲେସିଆ ପ୍ରତିପକ୍ଷଙ୍କୁ ଭେଟିବେ। ନୂଆଦିଲ୍ଲୀଠାରେ ଜାରି ରହିଛି ଭାରତ ଜାପାନ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ। ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ସୁନିଶ୍ଚିତ କରିବା ନେଇ ଉଭୟ ଦେଶ ସହଭାଗିତାର ସହ ଦାୟିତ୍ୱ ବହନ କରନ୍ତି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି 31ତମ ଜୋନାଲ୍ ପରିଷଦ ବୈଠକ ଏବଂ ବିଡବ୍ଲ୍ୟଏଫ୍ ବିଶ୍ୱ ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ମହିଳା ଯୋଡ଼ି। ସମ୍ବାଦ
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ୱାଲ୍ସା ୱିଲିୟମ୍ସ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines: India and Japan agree to deepen defense partnership, sign memorandum of arrangement on maritime security cooperation. Home Minister Amit Shah chairs 31st Southern Zonal Council meeting in Tamil Nadu to discuss interstate disputes, security and development issues. India-Singapore ministerial roundtable takes place in Singapore to strengthen

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ପରବର୍ତ୍ତୀ କଥାଚିତ୍ର କର୍ମା ଗୀତଟିରେ କଣ୍ଠଦାନ କରିଛନ୍ତି ଅନୁରାଧା, ସୁଖବିନ୍ଦର ଏବଂ ମନୋହର। ଆନନ୍ଦ ବକ୍ସିଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ଏହି ଗୀତଟି ସହ ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ପ୍ରଥମେ କିଛି ବିଜ୍ଞାପନ ବିରତି ଏବଂ ଦିନ 2:32 ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
1: ସବୁରି ଭାଷାରେ କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର ଗ୍ରାମାଞ୍ଚଳଗୁଡ଼ିକରେ ଜନସାଧାରଣଙ୍କୁ ମିଳିବ ସହରୀ ସୁବିଧା କହିଲେ ପଞ୍ଚାୟତରାଜ ମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ଗସ୍ତରେ ରାଜ୍ୟ ବିଧାନସଭାର ଗୃହ କମିଟି ସଦସ୍ୟ। ମଶାବାହିତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ମଶା ଦିବସ। ଏବଂ ବଙ୍ଗୋପସାଗରରେ ଆସନ୍ତା ଶନିବାର ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା। ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ସତର୍କ ସୂଚନା। ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ସହରୀ ସୁବିଧାକୁ ଉପଲବ୍ଧ କରାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ଗ୍ରାମ ପଞ୍ଚାୟତକୁ ସୁଦୃଢ଼, ଆଧୁନିକ ଓ ସମସ୍ତ ସୁବିଧା ପହଞ୍ଚାଇବା ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ପଞ୍ଚାୟତରେ ଆଦର୍ଶ ଖେଳପଡ଼ିଆ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ ଆଦି ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରିବା ପାଇଁ ସରକାର ଆଦର୍ଶ ଖେଳପଡ଼ିଆ ନିର୍ମାଣ କରିବେ, ଏନେଇ 75 ଲକ୍ଷ ଟଙ୍କା ବ୍ୟୟ କରାଯିବ। ସେହିଭଳି ଆଦର୍ଶ କଲ୍ୟାଣ ମଣ୍ଡପ ପାଇଁ 49 ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ବିଧାନସଭାର ଗୃହ କମିଟି ଉପସ୍ଥାପନ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଛନ୍ତି। କମିଟିର ଅଧ୍ୟକ୍ଷ ତଥା ବିଧାୟକ ଲକ୍ଷ୍ମଣ ବାଙ୍କ ନେତୃତ୍ୱରେ ସଦସ୍ୟମାନେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିବା ସହିତ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି। କମିଟି ସଦସ୍ୟମାନେ ଋଷିକୁଲ୍ୟା ନଦୀ ଉପରେ ନିର୍ମିତ ଚେକ୍ଡ୍ୟାମ୍, ବିଭିନ୍ନ ଜଳସେଚନ ପ୍ରକଳ୍ପ ମଧ୍ୟ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱରସ୍ଥିତ ଜଳସମ୍ପଦ ବିଭାଗର ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ଶୋଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଜଳସମ୍ପଦ ବିକାଶର କାର୍ଯ୍ୟାନ୍ୱୟନ ଓ ବ୍ୟୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟର ଜଳସମ୍ପଦ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ପ୍ରକଳ୍ପଗୁଡ଼ିକର ସମୟବଦ୍ଧ କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା କରାଯାଇଛି। ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଥିବା ଏବଂ ପ୍ରସ୍ତାବିତ କାର୍ଯ୍ୟ ସମେତ ପ୍ରମୁଖ ଜଳସେଚନ, ନିଷ୍କାସନ, ଡ୍ୟାମ୍, ବ୍ୟାରେଜ୍ ଓ କେନାଲ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀମତୀ ଶର୍ମା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ପିଏମ୍ ଗତିଶକ୍ତି ପୋର୍ଟାଲ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ପ୍ଲାଟଫର୍ମର ପ୍ରଭାବଶାଳୀ ବ୍ୟବହାର, ଜଳକର ଆଦାୟ ବୃଦ୍ଧି, ବିଭାଗୀୟ କାର୍ଯ୍ୟର ନିରୀକ୍ଷଣ ଓ ପରିଚାଳନାକୁ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏଥିରେ ଗୁରୁତ୍ୱାରୋପ କରାଯାଇଥିଲା। ମଶାବାହିତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଓ ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ଆଜି ବିଶ୍ୱ ମଶା ଦିବସ ପାଳନ କରାଯାଉଛି। ପରିବର୍ତ୍ତିତ ପରିବେଶ, ଜଳବାୟୁ ପରିବର୍ତ୍ତନ, ଅନିୟମିତତା, ଜଳ ନିଷ୍କାସନ, ଅପରିଷ୍କାର ପରିବେଶ ମଶା ବଂଶ ବୃଦ୍ଧିକୁ ଅନୁକୂଳ କରିଥାଏ। 1897 ଆଜିର ଦିନରେ ଭାରତରେ କାର୍ଯ୍ୟରତ ବ୍ରିଟିଶ ଡାକ୍ତର ସାର୍ ରୋନାଲ୍ଡ ରସ୍ ପ୍ରଥମଥର ପାଇଁ ମାଇ ଏନୋଫିଲିସ୍ ମଶାକୁ ଚିହ୍ନଟ କରିଥିଲେ। ଏହି ମଶା ଦ୍ୱାରା ମ୍ୟାଲେରିଆ ରୋଗ ବ୍ୟାପିଥାଏ ବୋଲି ସେ ପ୍ରମାଣ କରିଥିଲେ। 1902 ଡାକ୍ତର ରସ୍ଙ୍କୁ ଶରୀର ବିଜ୍ଞାନ ଅର୍ଥାତ୍ ଚିକିତ୍ସା କ୍ଷେତ୍ରରେ ଏହି ଗବେଷଣା ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଗବେଷଣାକୁ ସ୍କରଣ କରି ପ୍ରତିବର୍ଷ ବିଶ୍ୱ ମଶା ଦିବସ ପାଳନ କରାଯାଉଛି। ବିଭିନ୍ନ ମଶାବାହିତ ରୋଗରେ ପ୍ରତିବର୍ଷ ବହୁ ଲୋକ ଆକ୍ରାନ୍ତ ହେବା ସହ ପ୍ରାଣ ମଧ୍ୟ ହରାଇଛନ୍ତି। ମଶା ଯୋଗୁଁ ମ୍ୟାଲେରିଆ, ଡେଙ୍ଗୁ, ଚିକନଗୁନିଆ, ଜାପାନିଜ୍ ଏନୋସେଫାଲିଟିସ୍, ଜିକା ଭାଇରସ୍ ଏବଂ ଫାଲେରିଆ ପରି ମାରାତ୍ମକ ରୋଗ ବ୍ୟାପିଥାଏ। ପ୍ରତିବର୍ଷ 200 ନିୟୁତରୁ ଅଧିକ ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର 2024 ମ୍ୟାଲେରିଆ ରିପୋର୍ଟ ଅନୁଯାୟୀ 2023 ସମଗ୍ର ବିଶ୍ୱରେ ପ୍ରାୟ 249 ନିୟୁତ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲେ। ଏଥିରେ 6 ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିଲା। ମ୍ୟାଲେରିଆ ଜନିତ ମୃତ୍ୟୁର 80% ହେଉଛନ୍ତି 5 ବର୍ଷରୁ କମ୍ ବୟସ୍କ ଶିଶୁ। ଦେଶରେ ମ୍ୟାଲେରିଆର ପ୍ରାଦୁର୍ଭାବକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। 2027 ସୁଦ୍ଧା ଦେଶରେ ମ୍ୟାଲେରିଆକୁ ଶୂନ୍ୟ ସ୍ତରକୁ ଆଣିବା ସହ 2030 ସୁଦ୍ଧା ଏହାର ମୂଳୋତ୍ପାଟନ ପାଇଁ ଲକ୍ଷ୍ୟ ରଖାଯାଇଛି। ମଶାବାହିତ ରୋଗ ସମ୍ପର୍କରେ ଏସ୍ସିବି ମେଡିକାଲ କଲେଜର ପ୍ରଫେସର

0: ସାର୍ ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀକୁ କହିଛନ୍ତି।
1: କେବଳ କାମୁଡ଼ିଲେ କଷ୍ଟ ହୁଏ, ଏଲର୍ଜି ହୁଏ, କୁଣ୍ଡେଇ ହୁଏ ତାହା ନୁହେଁ, ମଶା ନିଦରେ ମେଡିକେସନରେ ଶୋଇବାରେ ଡିଷ୍ଟର୍ବ କରନ୍ତି ତାହା ନୁହେଁ, ଏହା ବହୁତ ମାରାତ୍ମକ ରୋଗ ଯେମିତି ମ୍ୟାଲେରିଆ, ଲିଭର ଫେଲିୟର, ହାର୍ଟ ଫେଲିୟର ଠୁ ଆରମ୍ଭ କରିକି ଡେଙ୍ଗି ମ୍ୟାଲେରିଆ ମଧ୍ୟ କରିପାରନ୍ତି। ତ ଆମ ସତର୍କତା ଦ୍ୱାରା ନିହାତି ଭାବରେ ଆମେ ରୋଗରୁ ରକ୍ଷା ପାଇପାରିବା ଆଉ ଗୋଟେ ସଫା ସୁତର ରୋଗମୁକ୍ତ ପରିବେଶ ସୃଷ୍ଟି କରିପାରିବା ବ୍ରତୀ ହେବା ଆମେ ଏଇ ମଶାମୁକ୍ତ ସପ୍ତାହରେ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବଙ୍ଗୋପସାଗରରେ ଆସନ୍ତା ଶନିବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ପଶ୍ଚିମ, ଉତ୍ତର, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ପାଇଁ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି 14 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ରାଜ୍ୟରେ ଆଗାମୀ 5 ଦିନ ପର୍ଯ୍ୟନ୍ତ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ସମ୍ବଲପୁର, କନ୍ଧମାଳ ଏବଂ ଝାରସୁଗୁଡ଼ା ଜିଲ୍ଲାର କେତେକ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇଯାଇଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସୁନ୍ଦରଗଡ଼ ଜିଲ୍ଲାର ବଣାଇଠାରେ ସର୍ବାଧିକ 62 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ହ୍ରାସ ପାଉଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି। ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି। 6 ଜିଲ୍ଲାର 34 ବ୍ଲକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି ବୋଲି ଶ୍ରୀ ପାଟିଲ କହିଛନ୍ତି।
2: ଲାଷ୍ଟ 24 ଆୱାର୍ସରେ ନଦୀର ଲେଭେଲ କମିଛି, ତା ଯୋଗୁଁ ଯୋଉ ବନ୍ୟା ପରିସ୍ଥିତି ଯାଜପୁର ଓ ଭଦ୍ରକ ଜିଲ୍ଲାରେ ସୃଷ୍ଟି ହୋଇଛି ଆଉ ଜଳତା ଯୋଗୁଁ ଯୋଉ ବାଲେଶ୍ୱର ସଦର ଆଉ ରେମୁନା ଏରିଆରେ ଯୋଉ ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରେ ବହୁତ ମାତ୍ରାରେ ସୁଧାର ଆସିଛି ଆଉ 12 ଘଣ୍ଟା ଭିତରେ ଲେଭେଲ ଖସିବ ଆଉ ସିମିଲାରଲି ଆମର ବନ୍ୟା ପରିସ୍ଥିତି ବି ଇମ୍ପ୍ରୁଭ ହେବ।
0: ଚଳିତ ବର୍ଷ ଉତ୍ତର ଓଡ଼ିଶା ଉପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନିମ୍ନଚାପରେଖା ସକ୍ରିୟ ରହିଛି। ମୌସୁମୀ ନିମ୍ନଚାପରେଖା ଅନ୍ୟତ୍ର ଯାଉନଥିବାରୁ ଉତ୍ତର ବଙ୍ଗୋପସାଗର, ଓଡ଼ିଶା ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି। ସେଥିପାଇଁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେଉଥିବା ନେଇ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ କମ୍ ରହିଛି। ରାଜ୍ୟରେ ହାରାହାରି ମୌସୁମୀ ବର୍ଷାର ପରିମାଣ 11% ବୃଦ୍ଧି ପାଇଛି। ଚଳିତ ବର୍ଷ ରାଜ୍ୟରେ 1000 ମିଲିମିଟରରୁ ଅଧିକ ମୌସୁମୀ ବର୍ଷା ହୋଇଯାଇଛି। ଜୁନ୍ 1 ତାରିଖରୁ ଅଗଷ୍ଟ 19 ତାରିଖ ମଧ୍ୟରେ 1006.5 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସ୍ୱାଭାବିକ ବର୍ଷାଠାରୁ 220 ମିଲିମିଟର ଅଧିକ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ଦଶନ୍ଧିଗୁଡ଼ିକରେ ଏହା ପ୍ରାୟ 13% ବୃଦ୍ଧି ପାଇବାର ଆକଳନ କରାଯାଇଛି। ଓଡ଼ିଶାର ସାମଗ୍ରିକ ମୌସୁମୀ ବର୍ଷାର ପରିବର୍ତ୍ତନ ଆସିବା ସହ କେତେକ ଜିଲ୍ଲାରେ ଅନିୟମିତତା ମୌସୁମୀ ବର୍ଷା ଏବଂ ଅନ୍ୟ କେତେକ ଜିଲ୍ଲାରେ ତୁଳନାତ୍ମକ ଭାବେ ଅଧିକ ବର୍ଷା ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଭଦ୍ରକ ଜିଲ୍ଲାର 5 ବନ୍ୟା ପ୍ରଭାବିତ ବ୍ଲକରେ ଉଦ୍ଧାର, ସ୍ଥାନାନ୍ତରଣ, ରିଲିଫ, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣ ଆଦି ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ବୋଲି ଜିଲ୍ଲାପାଳ ସୌମେଶ କୁମାର ଉପାଧ୍ୟାୟ କହିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଉପାଧ୍ୟାୟ କହିଛନ୍ତି ଜିଲ୍ଲାର 46 ଗ୍ରାମ ପଞ୍ଚାୟତର 212 ଗ୍ରାମ ଓ 4 ୱାର୍ଡ ପ୍ରଭାବିତ ହୋଇଛି। ପ୍ରାୟ 2,79,704 ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ 1,05,382 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। 122 ମାଗଣା ରନ୍ଧାଘର କାର୍ଯ୍ୟକ୍ଷମ କରାଯାଇ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। 4 ମୋବାଇଲ ଜଳ ବିଶୋଧନ ପ୍ଲାଣ୍ଟ ଏବଂ 19 ପାଣି ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ସ୍ୱାସ୍ଥ୍ୟସେବା ପାଇଁ 40 ମେଡିକାଲ ଟିମ୍ ଏବଂ 6 ପଶୁ ଚିକିତ୍ସା ଟିମ୍ ନିୟୋଜିତ ହୋଇଛନ୍ତି। ଏପର୍ଯ୍ୟନ୍ତ 825 ନଳକୂପକୁ ବିଶୋଧନ କରାଯାଇଛି। 4 ଓଡ୍ରାଫ୍ ଟିମ୍କୁ ନିୟୋଜିତ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ପଟାମୁଣ୍ଡାଇ, ଆଳି ଓ ରାଜକନିକା ବ୍ଲକରେ ଏବେ ମଧ୍ୟ ବନ୍ୟା ପରିସ୍ଥିତି ଜାରି ରହିଛି। ରାଜକନିକା ବ୍ଲକ ଅନ୍ତର୍ଗତ କନୁପୁରଠାରେ ବୈତରଣୀ ନଦୀବନ୍ଧରେ 15 ମିଟର ଖାଇ ସୃଷ୍ଟି ହୋଇଛି, ଫଳରେ ବହୁ ଚାଷଜମି ଜଳମଗ୍ନ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର, ସ୍ଥାନାନ୍ତରଣ, ରିଲିଫ ଓ ଚିକିତ୍ସା ସେବା ନିରନ୍ତର ଭାବେ ଜାରି ରହିଛି। ଉଦ୍ଧାର ଓ ସ୍ଥାନାନ୍ତରଣ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ 7 ପାୱାର ବୋଟ୍, 121 ଦେଶୀ ଡଙ୍ଗା ଓ 12 ଯାନ୍ତ୍ରିକ ଦେଶୀ ଡଙ୍ଗା ନିୟୋଜିତ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ବୈତରଣୀ ନଦୀର ତଳମୁଣ୍ଡରେ ଅନିୟନ୍ତ୍ରିତ ବନ୍ୟା ପରିସ୍ଥିତି ସୃଷ୍ଟି ନେଇ ଅଭିଯୋଗ ହେବା ପରେ ବୈତରଣୀ ପାୱାର ପ୍ରୋଜେକ୍ଟ ପ୍ରାଇଭେଟ୍ ଲିମିଟେଡ୍ ବିପିପିଏଲ୍କୁ ଜଳସମ୍ପଦ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏଥିସହ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପରିଚୟ, ବହୁ ଭାଷା, ଧର୍ମ, ସଂସ୍କୃତି ଓ ପରମ୍ପରାକୁ ନେଇ ଦେଶ ଗଢ଼ି ଉଠିଛି। ଏହି ବିବିଧତା ମଧ୍ୟରେ ଭାଇଚାରା, ପରସ୍କର ସମ୍ମାନ ଏବଂ ଏକତାର ଭାବନାକୁ ଅଧିକ ସୁଦୃଢ଼ କରିବାର ବାର୍ତ୍ତା ନେଇ ପ୍ରତିବର୍ଷ ଆଜିର ଦିନରେ ଜାତୀୟ ସଦ୍ଭାବନା ଦିବସ ପାଳନ କରାଯାଇଥାଏ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମଦିବସକୁ 2008 ସଦ୍ଭାବନା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ରାଜ୍ୟର ଗ୍ରାମାଞ୍ଚଳଗୁଡ଼ିକରେ ଜନସାଧାରଣଙ୍କୁ ମିଳିବ ସହରୀ ସୁବିଧା, କହିଲେ ପଞ୍ଚାୟତରାଜ ମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ଗସ୍ତରେ ରାଜ୍ୟ ବିଧାନସଭାର ଗୃହ କମିଟି ସଦସ୍ୟ। ମଶାବାହିତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ମଶା ଦିବସ ଏବଂ ବଙ୍ଗୋପସାଗରରେ ଆସନ୍ତା ଶନିବାର ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା। ପ୍ରବଳ ବର୍ଷାକୁ ନେଇ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲେ ଓ ଆକାଶବାଣୀ କଟକ କେନ୍ଦ୍ରର ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରର। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ସ୍ପନ୍ଦନରେ ଶୁଣିବେ ନୂତନ ପ୍ରତିଭା, ଜାଣିବା କଥାରେ ଶୁଣିବେ ଭାରତର କେତୋଟି ମହାକାଶଯାନ ସମ୍ପର୍କରେ। ଚୈତିଜନ ଏ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30। ଏଥିରେ ହାଲଚାଲରେ ଶୁଣିବେ ସଦ୍ଭାବନା ଦିବସ ସମ୍ପର୍କରେ। ଭେଟଘାଟରେ ଶ୍ୱାସରୋଗ ବୋଇଲେ କାଇଟା ଏ ସମ୍ପର୍କରେ ଏକ ସାକ୍ଷାତକାର ଶୁଣିବେ। ପରେ ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ବଡ଼ା ଛତୁ ଶ୍ରାବଣ ଛତୁ କାଏ କାଜେ ଅଧିକ ରେଟ୍ ହେଲାନି। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10 ଏବଂ ରାତି 10:30। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ବିକାଶ ମନ୍ତ୍ର, 6:55 ଆଜିର ପ୍ରସଙ୍ଗ, ରାତି 7:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ, ରାତି 7:25।

ହାଲଚାଲରେ ବରଗଡ଼ ଜିଲ୍ଲା ସମ୍ପର୍କରେ ଏବଂ ରାତି 7:30ରେ କିଷାନବାଣୀ କାର୍ଯ୍ୟକ୍ରମ ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ରାତି 7:05ରେ ଏବଂ ରାତି 8:00ରେ। ରାତି 8:15ରେ ଶୁଣିବେ ଧାରାବାହିକ ନାଟକ ଅମୃତର ସନ୍ତାନ, ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:30ରେ। ଏଥିରେ ଖୟାଲ ପରିବେଷଣ କରିଛନ୍ତି ନିଶାର ହୁସେନ ଖାନ ଏବଂ ସର୍ଫରାଜ ହୁସେନ ଖାନ, ରାଗ ଛାୟାନଟ। ସଜମୌଜ କାର୍ଯ୍ୟକ୍ରମ ଶୁଣିବେ ରାତି 9:30ରେ। ରାତି 9:45ରେ ପ୍ରଚାର କରିବୁ କେତୋଟି ଦେଶିଆ ଗୀତ, ଶିଳ୍ପୀ ପ୍ରଶାନ୍ତ କୁମାର ସାମନ୍ତରାୟ, ମନୋଜ କୁମାର ଦାସ, ମୋନାଲିସା ପଣ୍ଡା ଏବଂ ପ୍ରଦୀପ କୁମାର ମିଶ୍ର। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 10:00ରେ। ଏଥିରେ ଖୟାଲ ପରିବେଷଣ କରିଛନ୍ତି ବିଦୁଷୀ ଗିରିଜା ଦେବୀ, ରାଗ ପୁରୁଫି। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:48। ଏଇଠି ଶେଷ କରୁଛୁ ଆମର ଆଜିର ପ୍ରଥମ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରିବୁ ଆମ ଦ୍ୱିତୀୟ ଅଧିବେଶନରେ ଅପରାହ୍ନ 5:00। ସେତେବେଳେ ଯାଏଁ ଆପଣମାନେ ଶୁଣୁଥାନ୍ତୁ ମୁମ୍ବାଇ ବିବିଧ ଭାରତୀର ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ରହୁଛୁ, ନମସ୍କାର।

ଆକାଶବାଣୀ ଜୟପୁର ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଆଜି ସାନ୍ଧ୍ୟ ଅଧିବେଶନର ପ୍ରଥମ କାର୍ଯ୍ୟକ୍ରମ, ଯୁବ ଶ୍ରୋତାଙ୍କର ମନପସନ୍ଦର କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଯୁବବାଣୀ।

0: ବର୍ଷା ଆସିଲେ ପ୍ରକୃତି ଯେମିତି ଏକ ନୂଆ ରୂପରେ ସଜେଇ ହୋଇଯାଏ, ଠିକ୍ ସେହିପରି କଳାମେଘର ଆସର, ଝିପିଝିପି ବର୍ଷାର ଶବ୍ଦ, ମାଟିର ବାସ୍ନା ଆଉ ଚାରିଆଡ଼େ ସବୁଜିମା ସବୁକିଛି ମନକୁ ଛୁଇଁଯାଏ।
1: ବର୍ଷା ବୁନ୍ଦା ଯେତେବେଳେ ଶୁଖିଲା ମାଟିକୁ ଛୁଇଁଯାଏ, ସେତେବେଳେ ମାଟିରୁ ଉଠେ ଏକ ନିଆରା ସୁଗନ୍ଧ। ଗଛଲତା ପାଇଯାଏ ନୂଆ ଜୀବନ, ନଦୀନାଳ ଭରିଯାଏ ପାଣିରେ, ଏବଂ ପକ୍ଷୀମାନଙ୍କ କୁହୁ କୁହୁରେ ମୁଖରିତ ହୁଏ ପରିବେଶ।
0: କେବେ ଝରଝର ବର୍ଷା, କେବେ ଟିପ୍ ଟିପ୍ ବର୍ଷା, ପ୍ରତ୍ୟେକ ବର୍ଷା ବୁନ୍ଦା ଯେମିତି ପ୍ରକୃତିର ଏକ ନୂଆ କାହାଣୀ କହେ। ବର୍ଷା କେବଳ ଆକାଶରୁ ଝରୁଥିବା ପାଣି ନୁହେଁ, ବରଂ ଏହା ଧରିତ୍ରୀର ତୃଷା ମେଣ୍ଟାଇବାର ଏକ ଅମୂଲ୍ୟ

0: ପାହାଡ଼। ତେବେ ଆସନ୍ତୁ ସାଥୀ, ଏହି ବର୍ଷା ଭିଜା ପରିବେଶର ସୌନ୍ଦର୍ଯ୍ୟକୁ ଅନୁଭବ କରିବା ଏବଂ ପ୍ରକୃତିକୁ ଭଲ ପାଇବା ସହ ତାହାର ସୁରକ୍ଷା ପାଇଁ ଆମର ଛୋଟ ଛୋଟ ପଦକ୍ଷେପ ନେବା। ବର୍ଷାର ଏହି ସୁନ୍ଦର ଋତୁରେ ଆପଣମାନଙ୍କ ସହ ଆମର ଏହି ସୁନ୍ଦର କାର୍ଯ୍ୟକ୍ରମକୁ ଆରମ୍ଭ କରିବା ସାଥୀ, ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ। ମୁଁ ସ୍ମୃତିମୟୀ ପାଣିଗ୍ରାହୀ,
1: ଆଉ ମୁଁ ମେହେକ ମିଶ୍ର।
0: ନମସ୍କାର।

0: ଏବେ ଚାଲନ୍ତୁ ସାଥୀ କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ଏବଂ ଶୁଣିବା ଏକ ସୁନ୍ଦର ବିଚାର। ଜୀବନରେ ସଫଳତା ପାଇବା ପାଇଁ ଭାଗ୍ୟଠାରୁ ଅଧିକ ଆବଶ୍ୟକ ହେଉଛି ପରିଶ୍ରମ, ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ। ପଥ ଯେତେ କଷ୍ଟକର ହେଉ ନା କାହିଁକି, ଯିଏ ନିଜ ଲକ୍ଷ୍ୟକୁ ଧରି ଆଗକୁ ବଢ଼େ ସଫଳତା ଦିନେ ନା ଦିନେ ତାହାର ପାଦ ଛୁଇଁବ। ତେଣୁ ଅସୁବିଧା ଆସିଲେ ଭାଙ୍ଗି ନ ପଡ଼ି ତାହାକୁ ଶିକ୍ଷା ଭାବେ ଗ୍ରହଣ କରି ଆଗକୁ ବଢ଼ିବା ହିଁ ପ୍ରକୃତ ଜୀବନର ସୌନ୍ଦର୍ଯ୍ୟ।
1: ଠିକ୍ କଥା କହିଲ ଦିଦି, ଯେତେ ବିପଦ ଆସୁନା କାହିଁକି ଆମେ ଧୈର୍ଯ୍ୟର ସହିତ ଯଦି ରହିବା ଦିନେ ନା ଦିନେ ନିଶ୍ଚିତ ସଫଳତାର ଶିଖରରେ ପହଞ୍ଚି ପାରିବା।
2: ଦିଦି
0: ହଁ କୁହ,
2: ଆଜି କାହାର ଜନ୍ମବାର୍ଷିକୀ ଜାଣିଛ?
0: ନା ଜାଣିନି।
2: ଆଜି ହେଉଛି ରାଜୀବ ଗାନ୍ଧୀଙ୍କ ଜନ୍ମବାର୍ଷିକୀ।
0: ଆଚ୍ଛା, ରାଜୀବ ଗାନ୍ଧୀଙ୍କ ଜନ୍ମବାର୍ଷିକୀ, ତାହେଲେ ତାଙ୍କ ବିଷୟରେ ଆଉ କିଛି ବି ଶୁଣିବାକୁ ମୋତେ ଇଚ୍ଛା ଅଛି, ଟିକେ କହିକି ଶୁଣେଇବ?
2: ହଁ ଦିଦି ଶୁଣ, ଭାରତର ଇତିହାସରେ ଅନେକ ମହାନ ନେତା ଦେଶର ଉନ୍ନତି, ଏକତା ଓ ଆଧୁନିକୀକରଣ ପାଇଁ ନିଜର ଅବଦାନ ରଖିଛନ୍ତି। ସେମାନଙ୍କ ମଧ୍ୟରେ ରାଜୀବ ଗାନ୍ଧୀ ଜଣେ ଉଲ୍ଲେଖନୀୟ ରାଜନେତା ଥିଲେ। ସେ ଭାରତର ସପ୍ତମ ପ୍ରଧାନମନ୍ତ୍ରୀ ଭାବେ 1985 1998 ପର୍ଯ୍ୟନ୍ତ ଦେଶର ନେତୃତ୍ୱ ନେଇଥିଲେ। ତାଙ୍କ ଜନ୍ମଦିନ ଅଗଷ୍ଟ 20 ପାଳନ କରାଯାଏ। ତାଙ୍କ ଜନ୍ମଦିନକୁ ଦେଶର ସଦ୍ଭାବନା ଦିବସ ଭାବେ ମଧ୍ୟ ପାଳନ କରାଯାଏ। ରାଜୀବ ଗାନ୍ଧୀଙ୍କ ଜନ୍ମ 20 ଅଗଷ୍ଟ 1944 ବମ୍ବେ ବର୍ତ୍ତମାନର ମୁମ୍ବାଇରେ ହୋଇଥିଲା। ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ନାତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁତ୍ର ଥିଲେ। ତାଙ୍କ ପିତା ଫିରୋଜ ଗାନ୍ଧୀ ମଧ୍ୟ ଜଣେ ସାଂସଦ ଓ ସାମାଜିକ ଭାବେ ସକ୍ରିୟ ବ୍ୟକ୍ତି ଥିଲେ। ରାଜୀବ ଗାନ୍ଧୀ ଏକ ରାଜନୈତିକ ପରିବାରରେ ବଢ଼ିଥିଲେ ମଧ୍ୟ ତାଙ୍କ ପ୍ରାରମ୍ଭିକ ଜୀବନ ରାଜନୀତିଠାରୁ ଦୂରେଇ ଥିଲା। ସେ ଶିକ୍ଷା ଶେଷ କରିବା ପରେ ବିମାନ ଚାଳକ ଭାବେ କାମ କରିଥିଲେ। ପରେ ପରିବାର ଓ ଦେଶର ପରିସ୍ଥିତି ତାଙ୍କୁ ସକ୍ରିୟ ରାଜନୀତିକୁ ଆଣିଥିଲା।
0: 1984 ତାଙ୍କ ମା ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ରାଜୀବ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ସମୟରେ ତାଙ୍କ ବୟସ ମାତ୍ର 40 ହୋଇଥିଲା। ପ୍ରଧାନମନ୍ତ୍ରୀ ଭାବେ ରାଜୀବ ଗାନ୍ଧୀ ଭାରତକୁ ଆଧୁନିକ ଓ ପ୍ରଯୁକ୍ତି ନିର୍ଭର ଦେଶ ଭାବେ ଗଢ଼ିବା ଉପରେ ଗୁରୁତ୍ୱ ଦେଇଥିଲେ। କମ୍ପ୍ୟୁଟର, ଟେଲିଯୋଗାଯୋଗ ଓ ଆଧୁନିକ ପ୍ରଯୁକ୍ତିର ବିକାଶକୁ ସେ ଅଧିକ ପ୍ରୋତ୍ସାହନ ଦେଇଥିଲେ। ତାଙ୍କ ସମୟରେ ଭାରତର ଟେଲିଫୋନ୍ ଓ ସୂଚନା ପ୍ରଯୁକ୍ତିର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା। ଏହି କାରଣରୁ ତାଙ୍କୁ ଭାରତର ପ୍ରଯୁକ୍ତିଗତ ଆଧୁନିକୀକରଣର ଜଣେ ପ୍ରମୁଖ ପ୍ରବକ୍ତା ଭାବେ ସ୍ମରଣ କରାଯାଏ। ଶିକ୍ଷା କ୍ଷେତ୍ରରେ ମଧ୍ୟ ରାଜୀବ ଗାନ୍ଧୀଙ୍କ ଅବଦାନ ଉଲ୍ଲେଖନୀୟ। ଦେଶର ଯୁବ

0: ଯୁବପିଢ଼ିକୁ ଆଧୁନିକ ଶିକ୍ଷା ଓ ଦକ୍ଷତା ପ୍ରଦାନ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଗ୍ରାମୀଣ ଅଞ୍ଚଳର ପ୍ରତିଭାବନ ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଶିକ୍ଷାର ସୁଯୋଗ ବଢ଼ାଇବା ଲକ୍ଷ୍ୟରେ ଜବାହର ନବୋଦୟ ବିଦ୍ୟାଳୟ ବ୍ୟବସ୍ଥା ବିକାଶ କରାଯାଇଥିଲା।
1: ସେ ଭାରତର ଯୁବ ସମାଜକୁ ଦେଶର ଭବିଷ୍ୟତ ଶକ୍ତି ଭାବରେ ଦେଖୁଥିଲେ। ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ମଧ୍ୟ ପ୍ରୟାସ କରିଥିଲେ। ଗ୍ରାମ ସ୍ତରରେ ଲୋକମାନଙ୍କର ଅଧିକ ଭାଗିଦାରୀ ଓ ସ୍ଥାନୀୟ ଶାସନକୁ ସୁଦୃଢ଼ କରିବା ତାଙ୍କ ଚିନ୍ତାଧାରାର ଏକ ଅଂଶ ଥିଲା। ରାଜୀବ ଗାନ୍ଧୀଙ୍କ ଚିନ୍ତାଧାରାରେ ଯୁବ ସମାଜର ଭୂମିକା ବିଶେଷ ଥିଲା। ସେ ଚାହୁଁଥିଲେ ଯେ ଯୁବକ ଯୁବତୀମାନେ ଶିକ୍ଷିତ, ଦକ୍ଷ ଓ ଦାୟିତ୍ୱବାନ ହୋଇ ଦେଶର ଉନ୍ନତିରେ ଭାଗ ନିଅନ୍ତି। ଆଧୁନିକ ବିଜ୍ଞାନ, ପ୍ରଯୁକ୍ତି ଓ ନୂଆ ଚିନ୍ତାଧାରାକୁ ଗ୍ରହଣ କରି ଭାରତକୁ ଆଗକୁ ନେବାର ସ୍ୱପ୍ନ ସେ ଦେଖିଥିଲେ। ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀକୁ ସଦ୍ଭାବନା ଦିବସ ଭାବେ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜରେ ପ୍ରେମ, ଶାନ୍ତି, ଏକତା ଓ ଭାଇଚାରାର ଭାବନାକୁ ବଢ଼ାଇବା। ଭାରତ ଏକ ବିବିଧତାପୂର୍ଣ୍ଣ ଦେଶ। ଏଠାରେ ବିଭିନ୍ନ ଧର୍ମ, ଭାଷା, ଜାତି, ସଂସ୍କୃତି ଓ ପରମ୍ପରା ଲୋକମାନେ ବାସ କରନ୍ତି। ଏହି ବିବିଧତା ମଧ୍ୟରେ ଏକତା ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ।
0: ହେଲେ ସ୍ମୃତି, ତମେ ଯୋ କହିଲ ରାଜୀବ ଗାନ୍ଧୀଙ୍କ ଜନ୍ମବାର୍ଷିକୀକୁ ସଦ୍ଭାବନା ଦିବସ ରୂପେ ପାଳନ କରାଯାଏ, ତାହେଲେ ମୋତେ କୁହ ସଦ୍ଭାବନା ଦିବସ ମାନେ କ'ଣ?
1: ଦିଦି, ସଦ୍ଭାବନା ଦିବସ ମାନେ ତ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଯଦି ଆମେ ଏକତା ହେଇକି ରହିବା ତାହେଲେ ତାକୁ ସଦ୍ଭାବନା ଦିବସ ବୋଲି କୁହାଯାଏ।
0: ଖାଲି ଏତିକି କା ନା ଆଉ କ'ଣ ବି ଅଛି?
1: ନାଇଁ ଦିଦି, ମୁଁ ତ ଏତିକି କା ଜାଣିଛି।
0: ଆଚ୍ଛା, ତାହେଲେ ମୁଁ କହୁଛି, ଶୁଣ।
1: ଠିକ୍ ଅଛି ଦିଦି।
0: ଭାରତ ଏକ ବିଶାଳ ଓ ବିବିଧତାପୂର୍ଣ୍ଣ ଦେଶ। ଏଠାରେ ବିଭିନ୍ନ ଧର୍ମ, ଭାଷା, ଜାତି, ସମ୍ପ୍ରଦାୟ ଓ ସଂସ୍କୃତିର ଲୋକମାନେ ଏକାଠି ବସବାସ କରନ୍ତି। ଏହି ବିବିଧତା ହିଁ ଭାରତର ସବୁଠାରୁ ବଡ଼ ଶକ୍ତି। ଦେଶରେ ଏକତା, ଭାଇଚାରା, ଶାନ୍ତି ଓ ସମ୍ପ୍ରତିର ଭାବନାକୁ ମଜବୁତ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ 20 ତାରିଖରେ ସଦ୍ଭାବନା ଦିବସ ପାଳନ କରାଯାଏ। ଏହି ଦିନଟିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ପାଳିତ ହୁଏ। ସଦ୍ଭାବନା ଶବ୍ଦର ଅର୍ଥ ହେଉଛି ଭଲ ଭାବନା, ପରସ୍ପର ପ୍ରତି ସମ୍ମାନ, ସ୍ନେହ, ସହଯୋଗ ଓ ଭାଇଚାରା। ଜାତି, ଧର୍ମ, ଭାଷା, ଅଞ୍ଚଳ କିମ୍ବା ସାମାଜିକ ପରିଚୟ ଆଧାରରେ ଭେଦଭାବ ନ କରି ସମସ୍ତଙ୍କୁ ସମାନ ଭାବରେ ଦେଖିବା ହେଉଛି ସଦ୍ଭାବନାର ମୂଳ ଲକ୍ଷ୍ୟ। ସମାଜରେ ଶାନ୍ତି ଓ ଏକତା ରହିଲେ ଦେଶର ଉନ୍ନତି ମଧ୍ୟ ଦ୍ରୁତ ହୋଇପାରେ। ସଦ୍ଭାବନା ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ଜାତୀୟ ଏକତା ଓ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ବୃଦ୍ଧି କରିବା। ଲୋକମାନଙ୍କ ମନରୁ ଘୃଣା, ହିଂସା, ଭେଦଭାବ ଓ ସଂକୀର୍ଣ୍ଣ ମନୋଭାବକୁ ଦୂର କରି ପରସ୍ପରକୁ ସମ୍ମାନ କରିବାର ଶିକ୍ଷା ଦେବା ଏହାର ଅନ୍ୟତମ ଲକ୍ଷ୍ୟ। ଏହି ଦିନ ଆମକୁ ବୁଝାଇଥାଏ ଯେ ଭିନ୍ନତା ମଧ୍ୟରେ ଏକତା ହିଁ ଭାରତର ପରିଚୟ। ରାଜୀବ ଗାନ୍ଧୀ ଭାରତର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ଥିଲେ। ସେ ଆଧୁନିକ ଭାରତ ଗଠନ, ବିଜ୍ଞାନ ଓ ପ୍ରଯୁକ୍ତିର ବିକାଶ, ଯୁବପିଢ଼ିର ଭୂମିକା ଓ ଜାତୀୟ ଏକତା ଉପରେ ଗୁରୁତ୍ୱ ଦେଇଥିଲେ। ତାଙ୍କ ଜନ୍ମଦିନକୁ ସଦ୍ଭାବନା ଦିବସ ଭାବେ ପାଳନ କରି ଶାନ୍ତି, ଏକତା ଓ ଭାଇଚାରାର ବାର୍ତ୍ତାକୁ ଲୋକମାନଙ୍କ ନିକଟରେ ପହଞ୍ଚାଯାଏ।
1: ଦେଶର ଭବିଷ୍ୟତ ହେଉଛନ୍ତି ଛାତ୍ରଛାତ୍ରୀ। ସେମାନଙ୍କ ମନରେ ଯଦି ଛୋଟବେଳୁ ସହନଶୀଳତା, ସହଯୋଗ, ମାନବିକତା ଓ ଭାଇଚାରାର ଭାବନା ସୃଷ୍ଟି ହୁଏ, ତେବେ ଭବିଷ୍ୟତରେ ଏକ ଶାନ୍ତିପୂର୍ଣ୍ଣ ସମାଜ ଗଠନ ହୋଇପାରିବ। ଛାତ୍ରଛାତ୍ରୀମାନେ ଧର୍ମ, ଭାଷା କିମ୍ବା ଜାତି ଆଧାରରେ ଭେଦଭାବ ନ କରି ସମସ୍ତଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବା ଉଚିତ। ସଦ୍ଭାବନା ଦିବସ ଜାତୀୟ ଏକତାକୁ ମଜବୁତ କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ଅବସର। ଭାରତ ଭଳି ବିବିଧତାପୂର୍ଣ୍ଣ ଦେଶରେ ପରସ୍ପର ପ୍ରତି ସମ୍ମାନ ଓ ସହିଷ୍ଣୁତା ଅତ୍ୟନ୍ତ ଆବଶ୍ୟକ। ଯଦି ଲୋକମାନେ ପରସ୍ପରକୁ ବୁଝିବା ଓ ସମ୍ମାନ କରିବା ଶିଖନ୍ତି, ସମାଜରେ ସଦ୍ଭାବନା ସୃଷ୍ଟି କରିବା କେବଳ ସରକାର କିମ୍ବା କୌଣସି ସଂଗଠନର ଦାୟିତ୍ୱ ନୁହେଁ, ପ୍ରତ୍ୟେକ ନାଗରିକଙ୍କର ଏଥିରେ ଭୂମିକା ରହିଛି। ଆମେ ସମସ୍ତଙ୍କୁ ସମ୍ମାନ କରିବା, ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବା, ଭେଦଭାବକୁ ଦୂର କରି ସମାଜରେ ଶାନ୍ତି ବଜାୟ ରଖିବା। ଆମେ ଯଦି ପରସ୍ପରର ଧର୍ମ, ଭାଷା, ସଂସ୍କୃତି ଓ ମତାମତକୁ ସମ୍ମାନ କରିବା, ତେବେ ଦେଶରେ ଏକତା ଓ ଶାନ୍ତି ଆହୁରି ସୁଦୃଢ଼ ହେବ। ଏକତାରେ ଶକ୍ତି, ସଦ୍ଭାବନାରେ ଶାନ୍ତି, ଏହି ଭାବନା ସହିତ ଆମେ ଏକ ସୁନ୍ଦର, ଶାନ୍ତିପୂର୍ଣ୍ଣ ଓ ଏକତାବଦ୍ଧ ଭାରତ ଗଠନ କରିପାରିବା।

0: ଯେତେବେଳେ ହୃଦୟକୁ ଛୁଇଁଯାଏ ସେତେବେଳେ ଗୀତ କେବଳ ଗୀତ ହୋଇ ରହେ ନାହିଁ, ସେ ପାଲଟି ଯାଏ ଏକ ସୁନ୍ଦର ଅନୁଭବ। ଆଉ ସେଇ ଅନୁଭବକୁ ନିଜ କଣ୍ଠର ମାଧୁର୍ଯ୍ୟରେ ଶ୍ରୋତାଙ୍କ ନିକଟରେ ପହଞ୍ଚାଉଥିବା କଳାକାର ହେଉଛନ୍ତି ଆମ ଗାୟିକା ଧନେଶ୍ୱରୀ ହରିଜନ। ଆଜି ଆମ ସହ ଅଛନ୍ତି ଜଣେ ପ୍ରତିଭାବାନ ଗାୟିକା ଯାହାଙ୍କ କଣ୍ଠରେ ରହିଛି ସୁରର ମାଧୁର୍ଯ୍ୟ ଏବଂ ଗୀତ ପ୍ରତି ଭଲ ପାଇବା। ତେବେ ଆସନ୍ତୁ ସେଠି ତାଙ୍କ ସହ କଥା ହେବା, ଜାଣିବା ତାଙ୍କ ସଙ୍ଗୀତ ଯାତ୍ରା, ପ୍ରେରଣା ଓ ସଂଘର୍ଷ ଓ ସଫଳତାର କାହାଣୀ।
1: ନମସ୍କାର ଭଉଣୀ, ଆପଣଙ୍କୁ ଆମ ଯୁବବାଣୀ କାର୍ଯ୍ୟକ୍ରମର ସ୍ପନ୍ଦନ ଅଭଡ଼ାକୁ ସ୍ୱାଗତ ଜଣାଉଛି।
2: ନମସ୍କାର,
1: ଆପଣ ନିଜର ପରିଚୟ ଆମ ଶ୍ରୋତାବନ୍ଧ ମାନଙ୍କୁ ଦେଇ ଦିଅନ୍ତୁ।
2: ମୁଁ ଧନେଶ୍ୱରୀ ହରିଜନ, ମୁଁ କୁତ୍ମୀ ପଞ୍ଚାୟତର ଲାଠିଆଗୁଡ଼ା ଗ୍ରାମରେ ରୁହେ। ମୁଁ କୁନ୍ଦରା ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟରେ ପାଠ ପଢୁଛି, ଓଡ଼ିଆ ବିଭାଗର ଛାତ୍ରୀ, ତୃତୀୟ ବର୍ଷ ହେଇଛି ମୋର।
1: ଆଚ୍ଛା ଭଉଣୀ, ହେଲେ ଆପଣଙ୍କର ହବି କଣ ରହିଛି?
2: ମୋ ହବି ଗୀତ ଗାଇବା।
1: ଆଚ୍ଛା, ହେଲେ ଆପଣ ଗୀତ ଗାଇବା ପାଇଁ ଆପଣଙ୍କ ମନରେ କିପରି ଆଗ୍ରହ ଆସିଥିଲା ଯେତେବେଳେ ପ୍ରଥମ ଥର ଗୀତ ଗାଇଥିଲେ?
2: ପ୍ରଥମରୁ କହିଲେ ମୁଁ ପଞ୍ଚମ ଶ୍ରେଣୀ ଯେତେବେଳେ ପଢୁଥିଲି ସେତେବେଳେ ମୋତେ ଜଣେ ସାର୍ କହିଥିଲେ ଗୀତ ଗାଇବାକୁ, ସାର୍ କହିଥିଲେ ଗୀତ ଗାଇବାକୁ। ମୁଁ ସେଠି ଗାଇଥିଲି, ସେତେବେଳେ ସାର୍ ମୋତେ ରିଜେକ୍ଟ କରିଥିଲେ ସେଠି। ତ ମୁଁ ସେଇ ଦିନରୁ ନିଷ୍ପତ୍ତି ନେଲି ମୁଁ ଏମିତି ଗୀତ ଗାଇବି ଏମିତି ଦିନ ଆସିବ ଯେ ଲୋକେ ମୋତେ ପ୍ରଶଂସା କରିବେ। ଅଭ୍ୟାସ ରହିଗଲା ସେ ଦିନରୁ ଯେ ସେ ଅଭ୍ୟାସ, ସତ କଥା କହିବା ବୋଲି ଗୋଟେ ସିଙ୍ଗରକୁ ଅଭ୍ୟାସ ଥିଲେ ହିଁ ତାର ସ୍ୱର ତାଳ ସବୁ ମିଶିବ।
1: ହେଲେ ଭଉଣୀ, ଆପଣ ଯୋଉ ଗୀତ ଗାଉଛନ୍ତି କାହାକୁ ଅନୁସରଣ କରି ଗାଉଥିଲେ ନା ନିଜେ ନିଜେ ହିଁ ଗାଉଥିଲେ?
2: ନା, ମୁଁ ଅନୁସରଣ କାହାକୁ କରିନି, ମୁଁ ନିଜେ ନିଜେ ହିଁ ଗାଉଛେ।
1: ହେଲେ ଏଇ ଗୀତ ଯୋଉ ଗାଉଛନ୍ତି ଆପଣଙ୍କ ଫ୍ୟାମିଲି ଆପଣଙ୍କୁ ସପୋର୍ଟ କରୁଛନ୍ତି ନା?
2: ହଁ, ଫ୍ୟାମିଲି ତ ସପୋର୍ଟ କରନ୍ତି, ଖାଲି ଫ୍ୟାମିଲି ନୁହେଁ, ମୋର ସାଙ୍ଗସାଥି, ମୋର ଟିଚର୍ସ ମାନେ ସମସ୍ତେ ମୋତେ ସହଯୋଗ କରନ୍ତି, ଆଗକୁ ବଢ଼ିବାକୁ ଆଗ୍ରହ କରନ୍ତି ମୋତେ। କିନ୍ତୁ ଲୋକେ, ବାହାର ଲୋକ କହିବେ କ'ଣ, ମାନେ ଝିଅଟିଏ ବାହାରେ ଯାଇକି ଗୀତ ଗାଉଛି, ଆସୁ ଆସୁ ମାନେ ରାତି ମଧ୍ୟ ହେଇଯିବ କେବେ କେବେ। ତ ଲୋକଙ୍କର କେତେଟା ଭାବନା ରହୁଛି, ତାଙ୍କ ଯୋଗୁଁ ଘର ଲୋକ ଟିକେ ପଛଘୁଞ୍ଚା ଯାଆନ୍ତି ଆଉ।
1: ହଁ, ଠିକ୍ କହିଲେ। ହେଲେ ଭଉଣୀ, ପ୍ରଥମେ ଯେତେବେଳେ ଆପଣ ଷ୍ଟେଜ୍ ପରଫର୍ମାନ୍ସ କରିଥିଲେ ଆପଣଙ୍କ ମନରେ ଭୟ ରହିଥିଲା ନା ନାହିଁ?
2: ଭୟ କିଛି ନଥିଲା, ମତେ ବହୁତ ମାନେ ମୁଁ ଖୁସି ଥିଲି ମୁଁ ଷ୍ଟେଜ୍ ପରଫର୍ମାନ୍ସ ଦଉଛି ବୋଲିକି। ଭୟ ତ ଲାଗୁଥିଲା, ନର୍ଭସ୍ ଟିକେ ଟିକେ ଥିଲି, କିନ୍ତୁ ତା ସହିତ ମୁଁ ଖୁସି ବି ବହୁତ ଥିଲି।
1: ହେଲେ ଭଉଣୀ, ଆପଣଙ୍କ ପ୍ରଥମ ଷ୍ଟେଜ୍ ପରଫର୍ମାନ୍ସ କୋଉଠି କରିଥିଲେ ଏବଂ କେଉଁ ଗୀତ ଗାଇଥିଲେ?
2: ମୁଁ ସର୍ବପ୍ରଥମେ କୁନ୍ଦରାରେ ପର୍ବ ହଉଥିଲା ସେଠି ମୁଁ ମୋର ପରଫର୍ମାନ୍ସ ଦେଇଥିଲି। ତାପରେ ଆମ କଲେଜରେ ସିଲଭର ଜୁବଲି ହଉଥିଲା ସେଠି ମୁଁ ଦୁଇଟି ଗୀତ ଗାଇଥିଲି। ସେ ଗୀତ ଶୁଣିକି ମୋତେ ସମସ୍ତେ ମାନେ ଏତେ ପ୍ରଶଂସା କରିଛନ୍ତି, ଉତ୍ସାହିତ କରିଛନ୍ତି, ମୁଁ ସେଠି ବହୁତ ମାନେ ଖୁସି ହେଇଥିଲି ସେଠି।
1: ହେଲେ ଭଉଣୀ, ସେହି ଗୀତରୁ ଦୁଇ ପଦ ଆମକୁ ଶୁଣେଇ ପାରିବେ କି?
2: ହଁ ନିଶ୍ଚୟ, ମୁଁ ଦୁଇଟି ଗୀତ ଗାଇଥିଲି। ପ୍ରଥମଟା ଥିଲା ନାହିଁ ମୋ ପାଦେ ଆଜି ନୁପୁର, ଏଇଟା ହଉଥିଲା। ସେକେଣ୍ଡ ମୁଁ ଗୋଟେ ଦେଶୀୟ ଗୀତ ଗାଇଥିଲି, ସେଇଟା ହେଉଛି

0: ବହୁତ ବଢ଼ିଆ ଭଉଣୀ। ହେଲେ ଆପଣ ଯେତେବେଳେ ଗୀତ ଗାଉଛନ୍ତି, ପ୍ରଥମେ ଆପଣ ପ୍ରାକ୍ଟିସ୍ କରିକି ଯାଇଥାଉଛନ୍ତି ନା ଏମିତି ହିଁ ଗାଆନ୍ତି?
1: ହଁ, ଷ୍ଟେଜ୍ ପର୍ଫର୍ମାନ୍ସ କହିଲେ ତ ପ୍ରାକ୍ଟିସ୍ ନିହାତି ଦରକାର। ଷ୍ଟୁଡିଓରେ ଗଲେ ପ୍ରାକ୍ଟିସ୍ ନ କଲେ ବି ଚଳିବ, ଖାଲି ଆମର ଗଳାକୁ ଟିକେ ମାନେ ପ୍ରିପେୟାର କରିବାକୁ ପଡ଼ିବ ଗାଇବା ପାଇଁ, କିନ୍ତୁ ଷ୍ଟେଜ୍ ପର୍ଫର୍ମାନ୍ସରେ ମୁଁ ସବୁବେଳେ ପ୍ରିପେୟାର ହେଇକି ଯାଉଛି, ଯେମିତିକି ଗରମ ପାଣି ଦ୍ୱାରା ଆଉ କ'ଣ ଅଦା ଖାଇକି, ଆହୁରି 2-3 ଥର ପ୍ରାକ୍ଟିସ୍ ବି ଥାଉଛି ଷ୍ଟେଜ୍ ଚଢ଼ିବା ଆଗରୁ।
0: ବହୁତ ବଢ଼ିଆ ଭଉଣୀ। ହେଲେ ଆପଣଙ୍କୁ ବେଶୀ ଲାଇଭ୍ ପର୍ଫର୍ମାନ୍ସ କରିବାକୁ ଭଲ ଲାଗେ ନା ଷ୍ଟେଜ୍ ପର୍ଫର୍ମାନ୍ସ?
1: ଷ୍ଟେଜ୍ ପର୍ଫର୍ମାନ୍ସ।
0: ହେଲେ ଭଉଣୀ, ଆପଣ ଯେତେବେଳେ ଷ୍ଟେଜ୍ରେ ପର୍ଫର୍ମାନ୍ସ କରନ୍ତି, ତେବେ ଆପଣଙ୍କୁ କ'ଣ ପ୍ରୋବ୍ଲେମ୍ ଦେଖା ଦେଇଥାଏ କି?
1: ସତ କଥା କହିବାକୁ ଗଲେ ପ୍ରଥମେ ପ୍ରଥମେ ମୋତେ ବହୁତ ପ୍ରୋବ୍ଲେମ୍ ହଉଥିଲା, ଯେମିତିକି ଏତେ ଦର୍ଶକ ଥିବେ ସାମ୍ନାରେ, ତାଙ୍କ ସାମ୍ନାରେ ଛିଡ଼ା ହେଇକରି ଗୀତ ଗାଇବାଟା, ମୁଁ ମାନେ ମୋତେ ଲାଗୁଥିଲା କି ମୁଁ ଠିକ୍ସେ ଛିଡ଼ା ହେଇଛି ତ ତାଙ୍କ ସାମ୍ନାରେ, ମୁଁ ମାନେ ତାଙ୍କୁ ସମ୍ମାନ ଦେବା ସହିତ ତାଙ୍କର ହୃଦୟ ଶୁଣିବାର ଅଛି ମୋର, ସେଥିପାଇଁ ମୁଁ ଡର ଲାଗୁଥିଲା, ମୋ ହାତ ଗୋଡ଼ ବି ଥରୁଥିଲା ପ୍ରଥମେ ପ୍ରଥମେ, କିନ୍ତୁ ଏବେ ମୋତେ ସେମିତି କିଛି ଡର ଲାଗିନି, ମୋତେ ଖୁସି ଲାଗେ ଷ୍ଟେଜ୍କୁ ଗଲେ।
0: ବହୁତ ବଢ଼ିଆ ଭଉଣୀ। ହଁ, କୁହାଯାଏ କି ପ୍ରାକ୍ଟିସ୍ ମେକ୍ସ ଏ ମ୍ୟାନ୍ ପରଫେକ୍ଟ ବୋଲି।
1: ହଁ, ମୁଁ ପ୍ରଥମେ ସତ କଥା କହିବାକୁ ଗଲେ 10-20 ଥର ପ୍ରାକ୍ଟିସ୍ କରିଛି ଗୀତ, ମାନେ ଯେତେବେଳେ ବି ଫାର୍ଷ୍ଟ ଟାଇମ୍ ଟିକେ ଇଏରେ ଥିବାର ଅଛି ନା, ତ ମୁଁ ସର୍ବପ୍ରଥମେ ପ୍ରାକ୍ଟିସ୍ ଥିଲା ମୋର ସବୁଠୁ ବେଶୀ, ଆଉ ଏବେ ଏବେ ବି ପ୍ରାକ୍ଟିସ୍ ଥାଉଛି, କିନ୍ତୁ 2-3 ଥର କରୁଛି, ବେଶୀ ନାହିଁ, ଆଗରେ ବେଶୀ କରୁଥିଲି।
0: ହେଲେ ଭଉଣୀ, ଆପଣ ଦିନକୁ କେତେ ଥର ପ୍ରାକ୍ଟିସ୍ କରନ୍ତି?
1: ପ୍ରାକ୍ଟିସ୍ କହିବାକୁ ଗଲେ ମୁଁ ସକାଳେ ସନ୍ଧ୍ୟାରେ ସବୁବେଳେ କରେ, ସବୁଦିନ ମୋର ପ୍ରାକ୍ଟିସ୍ ଥାଉଛି।
0: ହେଲେ ଭଉଣୀ, ଆପଣ କୁହନ୍ତୁ, ଆମର ଆଗାମୀ ଯୁବପିଢ଼ି ମାନେ ଯଦି ସଙ୍ଗୀତ ଜଗତରେ ଆଗକୁ ଯିବାକୁ ଚାହାନ୍ତି, ତାହେଲେ ଆପଣ କ'ଣ ବାର୍ତ୍ତା ଦେବେ?
1: ମୁଁ ଆମ ଯୁବପିଢ଼ି ମାନଙ୍କୁ ଏତିକି କହିବାକୁ ଚାହିଁବି, ମାନେ ଆଜିକା ଦୁନିଆରେ ସମସ୍ତେ ପୁଅ ଝିଅ ମାନେ ତାଙ୍କ ଭିତରେ କିଛି ନା କିଛି ଗୋଟେ କଳା ଥାଉଛି, କିଏ ଭଲ ଗୀତ ଗାଇପାରୁଛି ତ କିଏ ଭଲ ବଜେଇ ପାରୁଛନ୍ତି ବାଜା, ତ ମ୍ୟୁଜିକ୍ ଉପରେ ତାଙ୍କର ବହୁତ ଟିକେ ଇଏ ଥାଉଛି, ଆଉ ଏହାକୁ ନେଇ ଅନେକ ଲୋକ ନିଜର କ୍ୟାରିୟର ଦେଖୁଛନ୍ତି। ତାଙ୍କମାନଙ୍କୁ ମୁଁ ଏତିକି କହିବାକୁ ଚାହିଁବି ଯେ ମ୍ୟୁଜିକ୍ ଉପରେ ଆମେ ଆମର ଓଡ଼ିଆ ଲୋକଗୀତ, ଲୋକନୃତ୍ୟ ଓ ପାରମ୍ପରିକ ସଙ୍ଗୀତକୁ ମଧ୍ୟ ଭୁଲିବା ଉଚିତ ହେବ ନାହିଁ, ତ ଆଧୁନିକ ସଙ୍ଗୀତ ସହିତ ନିଜ ମାଟିର ସଙ୍ଗୀତକୁ ମଧ୍ୟ ସମ୍ମାନ ଦେବା ବୋଲି ମୁଁ ବାର୍ତ୍ତା ଦେବାକୁ ଚାହୁଁଛି।
0: ବହୁତ ବଢ଼ିଆ ପରାମର୍ଶ ଦେଲେ ଭଉଣୀ, ଆପଣଙ୍କ ସହ କଥା ହେଇ ମଧ୍ୟ ବହୁତ ଭଲ ଲାଗିଲା। ଆପଣଙ୍କ ବହୁମୂଲ୍ୟ ସମୟରୁ କିଛି ସମୟ ଆମକୁ ଦେଇଥିବାରୁ ଧନ୍ୟବାଦ।
1: ଆପଣଙ୍କୁ ବି ମୁଁ ଧନ୍ୟବାଦ ଜଣାଉଛି।

ସାଥୀ ଶୁଣିଲେ ତ ଗୀତ ପ୍ରତି ଭଲ ପାଉଥିବା ଜଣେ ଗାୟିକା ଯାହାର କଣ୍ଠରେ ରହିଛି ସ୍ୱରର ମାଧୁର୍ଯ୍ୟ ଏବଂ ଗୀତ ପ୍ରତି ଭଲ ପାଇବା। ତେବେ ଚାଲନ୍ତୁ ସାଥୀ ବର୍ତ୍ତମାନ ଶୁଣିବା କିଛି ଜାଣିବା କଥା।

0: ତେବେ ସାଥୀ, ପ୍ରଥମେ ଶୁଣିବା ଭାରତର କେତୋଟି ମହାକାଶ ଯାନ ସମ୍ପର୍କରେ।
1: ମହାକାଶ ହେଉଛି ମାନବ ସଭ୍ୟତା ପାଇଁ ଏକ ଅସୀମ ରହସ୍ୟମୟ ଜଗତ। ଆକାଶରେ ଦେଖାଯାଉଥିବା ଚନ୍ଦ୍ର, ସୂର୍ଯ୍ୟ, ତାରା ଓ ଗ୍ରହମାନଙ୍କ ବିଷୟରେ ଜାଣିବା ପାଇଁ ମଣିଷ ପ୍ରାଚୀନ କାଳରୁ ପ୍ରୟାସ କରି ଆସିଅଛି। ବିଜ୍ଞାନ ଓ ପ୍ରଯୁକ୍ତିର ଅଗ୍ରଗତି ଫଳରେ ଆଜି ଅନେକ ମହାକାଶ ଯାନଗୁଡ଼ିକ ସଫଳ ହୋଇପାରିଛି। ମହାକାଶ ଯାନ ହେଉଛି ଏକ

ମାନବନିର୍ମିତ ଯାନ ଯାହାକୁ ପୃଥିବୀର ବାୟୁମଣ୍ଡଳ ଉପରକୁ ନେଇ ମହାକାଶରେ ବିଭିନ୍ନ କାର୍ଯ୍ୟ କରାଯାଏ। କେତେକ ମହାକାଶ ଯାନ ଉପଗ୍ରହ ଭାବେ ପୃଥିବୀକୁ ପରିକ୍ରମା କରେ, ଆଉ କେତେକ ଯାନ ଚନ୍ଦ୍ର ମଙ୍ଗଳ କିମ୍ବା ସୂର୍ଯ୍ୟ ଭଳି ମହାକାଶୀୟ ବସ୍ତୁ ସମ୍ପର୍କରେ ଅଧ୍ୟୟନ କରେ। ଏହି ମହାକାଶ ଯାନ ଗୁଡ଼ିକର ସଫଳତାର ମୁଖ୍ୟ ସଂସ୍ଥା ହେଉଛି ଇସ୍ରୋ ବା ଭାରତୀୟ ମହାକାଶ ଗବେଷଣା ସଂସ୍ଥା। ଭାରତର ମହାକାଶ କାର୍ଯ୍ୟକ୍ରମର ବିକାଶରେ ଡକ୍ଟର ବିକ୍ରମ ସାରଙ୍କର ଅବଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ତାଙ୍କୁ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବୋଲି ମଧ୍ୟ କୁହାଯାଏ। ତାଙ୍କର ଦୃଷ୍ଟି ଥିଲା ଯେ ମହାକାଶ ପ୍ରଯୁକ୍ତିକୁ କେବଳ ଗବେଷଣାରେ ନୁହେଁ ବରଂ ସାଧାରଣ ଲୋକଙ୍କ ଜୀବନ ଓ ଦେଶର ବିକାଶରେ ବ୍ୟବହାର କରିବା ଉଚିତ। 1996 ଇସ୍ରୋ ପ୍ରତିଷ୍ଠିତ ହୋଇ ଭାରତର ମହାକାଶ କାର୍ଯ୍ୟକ୍ରମକୁ ନୂଆ ଗତି ଦେଇଥିଲା।

0: ପ୍ରଥମେ ଶୁଣିବା ସାଥୀ ଚନ୍ଦ୍ରଯାନ ସମ୍ପର୍କରେ।
1: ଭାରତର ମହାକାଶ ଯାନମାନଙ୍କ ମଧ୍ୟରୁ ଚନ୍ଦ୍ରଯାନର ଗୁରୁତ୍ୱ ଅତ୍ୟଧିକ। ଚନ୍ଦ୍ରଯାନ ଏକ ଭାରତର ପ୍ରଥମ ଚନ୍ଦ୍ର ଅନୁସନ୍ଧାନ ମିଶନ। ଏହା ଚନ୍ଦ୍ରର ପୃଷ୍ଠ ଓ ଖଣିଜ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା। ଚନ୍ଦ୍ରଯାନ ଏକ ଚନ୍ଦ୍ରର ଜଳ ଅଣୁ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିବାର ସହାୟକ ହୋଇଥିଲା। ତାପରେ ଚନ୍ଦ୍ରଯାନ ଦୁଇ ଚନ୍ଦ୍ରଯାନ ଅନୁସନ୍ଧାନ ପାଇଁ ପଠାଯାଇଥିଲା। ଏହା ଚନ୍ଦ୍ରକୁ ପରିକ୍ରମା କରି ବିଭିନ୍ନ ବୈଜ୍ଞାନିକ ତଥ୍ୟ ପଠାଯାଇଥିଲା। ଚନ୍ଦ୍ରଯାନ ତିନି ଭାରତର ମହାକାଶ ଇତିହାସରେ ଏକ ବଡ଼ ସଫଳତା। 2023 ମସିହାରେ ଏହା ଚନ୍ଦ୍ରର ଦକ୍ଷିଣ ଧ୍ରୁବ ନିକଟ ଅଞ୍ଚଳରେ ସଫଳ ଅବତରଣ କରିଥିଲା। ଏହି ସଫଳତା ଭାରତକୁ ଚନ୍ଦ୍ରରେ ସଫଳ ଭାବେ ଅବତରଣ କରିଥିବା ଦେଶମାନଙ୍କ ମଧ୍ୟରୁ ସ୍ଥାନ ଦେଇଛି।
0: ଦ୍ୱିତୀୟରେ ଶୁଣିବା ସାଥୀ ମଙ୍ଗଳଯାନ ସମ୍ପର୍କରେ। ଭାରତର ଅନ୍ୟ ଏକ ଐତିହାସିକ ମହାକାଶ ଯାନ ହେଉଛି ମଙ୍ଗଳଯାନ। ଏହା ମଙ୍ଗଳ ଗ୍ରହର ଅଧ୍ୟୟନ ପାଇଁ ପଠାଯାଇଥିଲା। ମଙ୍ଗଳର ପୃଷ୍ଠ ବାୟୁମଣ୍ଡଳ ଓ ପରିବେଶ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ଏହାର ଉଦ୍ଦେଶ୍ୟ ଥିଲା। ଭାରତ ଏହି ଅଭିଯାନକୁ ତୁଳନାତ୍ମକ ଭାବେ କମ୍ ଖର୍ଚ୍ଚରେ ସଫଳ କରିଥିଲା। ଏହା ଭାରତୀୟ ବୈଜ୍ଞାନିକଙ୍କ ଦକ୍ଷତାର ଏକ ଉଦାହରଣ। ତାପରେ ଶୁଣିବା ସାଥୀ ଆଦିତ୍ୟ ଏଲୱାନ ଯାନ ସମ୍ପର୍କରେ।
1: ସୂର୍ଯ୍ୟ ସମ୍ପର୍କରେ ଅଧ୍ୟୟନ ପାଇଁ ଭାରତ ଆଦିତ୍ୟ ଏଲୱାନ ମହାକାଶ ଯାନ ପଠାଇଛି। ଏହା ସୂର୍ଯ୍ୟର ବାହ୍ୟ ବାୟୁମଣ୍ଡଳ, ସୂର୍ଯ୍ୟ ପବନ ଓ ସୂର୍ଯ୍ୟର ବିଭିନ୍ନ ଘଟଣା ସମ୍ପର୍କରେ ଅଧ୍ୟୟନ କରିବାରେ ସହାୟକ ହୋଇଥାଏ। ସୂର୍ଯ୍ୟର କାର୍ଯ୍ୟକଳାପ ପୃଥିବୀର ଯୋଗାଯୋଗ ଓ ମହାକାଶ ପରିବେଶକୁ ପ୍ରଭାବିତ କରିପାରେ, ତେଣୁ ଏହି ମହାକାଶ ଯାନର ମହତ୍ତ୍ୱ ଅଧିକ।
2: ବର୍ତ୍ତମାନ ଶୁଣିବେ ସାଥୀ ମହାକାଶ ଯାନର ଗୁରୁତ୍ୱ ସମ୍ପର୍କରେ।
0: ମହାକାଶ ଯାନ କେବଳ ଚନ୍ଦ୍ର କିମ୍ବା ମଙ୍ଗଳ ଯାନର ଗବେଷଣା ପାଇଁ ନୁହେଁ, ଏହା ଆମ ଦୈନନ୍ଦିନ ଜୀବନ ସହିତ ମଧ୍ୟ ଗଭୀର ଭାବରେ ଜଡ଼ିତ। ଉପଗ୍ରହ ମାଧ୍ୟମରେ ଟେଲିଭିଜନ ପ୍ରସାରଣ, ଟେଲିଫୋନ, ଇଣ୍ଟରନେଟ୍ ଓ ଅନ୍ୟାନ୍ୟ ଯୋଗାଯୋଗ ସେବା ଉନ୍ନତ ହୋଇଛି। ପାଣିପାଗ ବିଜ୍ଞାନରେ ଉପଗ୍ରହ ତଥ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ବାତ୍ୟା, ଘୂର୍ଣ୍ଣିବାତ୍ୟା, ଭାରି ବର୍ଷା ଓ ମେଘର ଗତିବିଧି ସମ୍ପର୍କରେ ଆଗୁଆ ସୂଚନା ପାଇବାରେ ଏହା ସହାୟକ, ଫଳରେ ପ୍ରାକୃତିକ ବିପଦ ସମୟରେ ଲୋକମାନଙ୍କୁ ସୁରକ୍ଷିତ କରିବା ସହଜ ହୁଏ। କୃଷି କ୍ଷେତ୍ରରେ ମଧ୍ୟ ମହାକାଶ ପ୍ରଯୁକ୍ତିର ବହୁତ ଉପକାର ରହିଛି। ଉପଗ୍ରହ ଚିତ୍ର ମାଧ୍ୟମରେ ଫସଲର ସ୍ଥିତି, ଜମିର ବ୍ୟବହାର, ଜଳ ସମ୍ପଦ ଓ ଜଙ୍ଗଲ ସମ୍ପର୍କରେ ତଥ୍ୟ ମିଳେ। ଶେଷରେ କୁହାଯାଇପାରେ ଯେ ଭାରତର ମହାକାଶ ଯାନ ଓ ମହାକାଶ ଗବେଷଣା ଦେଶର ବୈଜ୍ଞାନିକ ପ୍ରଗତିର ଏକ ଗୌରବମୟ ପରିଚୟ।
1: ମହାକାଶ ବିଜ୍ଞାନ ଆଜି କେବଳ ଭାରତର ଗୌରବ ନୁହେଁ, ଦେଶର ଆର୍ଥିକ ଓ ସାମାଜିକ ବିକାଶର ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ। ଆଗାମୀ ଦିନରେ ଭାରତ ମହାକାଶ ଗବେଷଣାର ଆହୁରି ନୂଆ ସଫଳତା ହାସଲ କରି ବିଶ୍ୱ ମହାକାଶ ବିଜ୍ଞାନରେ ନିଜର ସ୍ଥାନକୁ ଆହୁରି ମଜବୁତ କରିବ। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ପ୍ରେରଣାର ବିଷୟ।

0: ତେବେ ସାଥୀ ସମୟ ତ ଇସାରା ଦେଲାଣି, ଯିବା ପୂର୍ବରୁ ଶୁଣି ରଖିବା ଆଗାମୀକାଲିର ଆକର୍ଷଣ।
1: ଆଗାମୀକାଲି ଶୁକ୍ରବାର ସମ୍ପର୍କ କାର୍ଯ୍ୟକ୍ରମରେ ଶୁଣିବେ ଆପଣମାନଙ୍କ ପ୍ରିୟର କାର୍ଯ୍ୟକ୍ରମ ହେଲୋ ଗୁଞ୍ଜନ।
0: ହଁ ସାଥୀ, ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମରେ ଶୁଣିବେ ଆପଣଙ୍କ ମନପସନ୍ଦର ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ସେଥିପାଇଁ କଲ୍ କରିବାକୁ ଆମ ନମ୍ବରଟି ହେଉଛି 06854230690। ତେବେ ସାଥୀ, ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ମତାମତ ଦେବାକୁ ଯେପରି ନ ଭୁଲନ୍ତି। ଆମ ପାଖକୁ ମେସେଜ ଆଉ ଭଏସ୍ ମେସେଜରେ ମତାମତ ଜଣାଇବା ପାଇଁ ଆମ ନମ୍ବରଟି ହେଉଛି
1: 9438268568
0: ଏବଂ ମେଲ୍ ମାଧ୍ୟମରେ ଜଣାଇବା ପାଇଁ ଆମ ମେଲ୍ ଆଇଡିଟି ହେଉଛି
1: airjaipur@gmail.com।
0: ତେବେ ସାଥୀ, ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ସ୍ମୃତିମୟୀ ପାଣିଗ୍ରାହୀ
1: ଆଉ ମୁଁ ମେହେକ ମିଶ୍ର।
0: ରହିଲୁ ସାଥୀ,
1: ନମସ୍କାର।

ପ୍ରଚାର କଲୁ ଯୁବଶ୍ରୋତାଙ୍କର ମନପସନ୍ଦର କାର୍ଯ୍ୟକ୍ରମ ଯୁବବାଣୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ଦେଶୀୟ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ।

0: ତ ପିଲାମାନଙ୍କର ଅଧିକ ହୁଏ, ଯେଉଁମାନେ ଧୂମ୍ରପାନ କରୁଥିବେ ଆଉ ଧୂଆଁ ଭୂଆଁରେ ବେଶି କାମ କରୁଥିବେ ସେମାନଙ୍କୁ ବୃଦ୍ଧ ଅବସ୍ଥାରେ ବେଶି ହୁଏ।
1: ଲେଖାଏଟା ଖାଇଲେ ଅଧିକ ଶିବ କିନ୍ତୁ ମଦ ମୁଦା ମିଶା ଖାଇଲେ ଅଛି
0: ହଁ, ସେମାନେ ମଦ ପିଇଲେ ବି ତାର ମଦ ନିଶା ଇଏ କଲେ ତାକୁ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯିବ, କମିଲେ ନିଶ୍ଚୟ ଭାବେ ରୋଗ ଆକ୍ରମଣ କରିବ।
1: ହେଲେ ଅବେଟା ଯଦି ନ ପାଖେ ଖାଇବା ଜିନିଷ ଖାଇଟା ଅଛି କି
0: ହଁ,
1: ଯଦି
0: ଉଷୁମ ଖାଦ୍ୟ, ଉଷୁମ ଖାଦ୍ୟ ଖାଇବେ, ରନ୍ଧା ଖାଦ୍ୟ ହିଁ ଖାଇବେ ସବୁବେଳେ, ଗରମ ପାଣି ପିଇବେ, ଉଷୁମ ପାଣି ଗାଧେଇବେ, ଆଉ କୌଣସି ଯୋଉ ଆଇସକ୍ରିମ, ଥଣ୍ଡା ପାନୀୟ ଆଉ ବାସି ଖାଦ୍ୟ, ଖଟା ଦହି ଏସବୁ ଜିନିଷ ଖାଇବେନି, ଭିଟାମିନ ସି ଜାତୀୟ ଖାଦ୍ୟ ଖାଇବେ,
1: ହେଲେ ସେଟା ମନ କାଟା ସି ଯଦି ଖାଦ୍ୟ ବୋଲେ ଖାଇଟା ବାବୁ
0: ଲେମ୍ବୁ, କମଳା, ଅଁଳା ଏସବୁ, ଜାମ ବିଷୟ ଯିବ, ଏସବୁ ଜିନିଷ ଗୁଡାକ ଆପଣ ଭିଟାମିନ ସି ଖାଦ୍ୟ ରହିବ ତା ଦେହରେ, ଆଉ ଯେତେ ସବୁ ସବୁଜ ପନିପରିବା, ଫ୍ରୁଟ୍ସ ଏସବୁ ଯୋଉ ଋତୁକାଳୀନ ଫ୍ରୁଟ୍ସ ସବୁ ଖାଇବେ, ସେ ଖାଇଲେ ନିଶ୍ଚିତ ଭାବେ ଶରୀରର ରୋଗ ପ୍ରତିରୋଧ
1: ହେଲେ ଡଗରା ଟକି ମନକେ ଅଧିକ ହେଇଥିଲେ ସେ ବାବୁ ଏଇଟା ମନକେ ଡଗରା ବୟସ ଅଧିକ ଅଛି କେମିତି ବାବୁ
0: ଡକରା ବୟସରେ ହେଲେ ସେମାନେ ମୁଖ୍ୟତଃ ଉଷୁମ ଖାଦ୍ୟ ହିଁ ତାଙ୍କୁ ଦେବା ଉଚିତ, କୌଣସି ପ୍ରକାର ଥଣ୍ଡା ପାନୀୟ ପିଇବେନି, ଆମର ଯାହା ଇଏ ଅଛି ଉଷୁମ ପାଣି ଗାଧେଇବେ, ଉଷୁମ ପାଣି ପିଇବେ, ଗରମ ଖାଦ୍ୟ ଖାଇବେ, ଏବଂ ଚବନପ୍ରାସ ଖାଇପାରିବେ, ନିୟମିତ ଚବନପ୍ରାସ ଖାଇବେ, ଅଁଳା ଜୁସ୍ ପିଇବେ, ମାନେ ତାଙ୍କର ଆଉ ହଠାତ୍ ଧରିବନି, ଏଗୁଡ଼ା ରୋଗ ଗୁଡାକ ଆସିବନି।
1: ଏଇଟା କୋନ ମାସେ ଅଧିକ ଅଛି ବାବୁ କାଇ
0: ଏ
1: ଏମିତି
0: ଯୋଉ
1: ବର୍ଷା ଦିନ କି କାଇ
0: ବର୍ଷା ଦିନେ, ବର୍ଷା ଦିନେ ମୁଖ୍ୟତଃ ବେଶୀ ହେବ, କାହିଁକି ସାଧାରଣ ଓଦା ହେଇଗଲେ ହବ, ଆଇସକ୍ରିମ ଖାଇଦେଲେ ବଢ଼ିଯିବ, ଆମର ଥଣ୍ଡା ପାନୀୟ ପିଇଦେଲେ ବଢ଼ିଯିବ, ଏସବୁ ଜିନିଷ ଗୁଡା ବର୍ଷା ଦିନେ ବେଶୀ। ସାଧାରଣ ଭାବେ ଯଦି ବାହାରୁ କୁଆଡେ ଯାଉଛନ୍ତି, ପୁରା ଶ୍ୱାସରୋଗୀ ମୁହଁ ମୁଣ୍ଡ ସବୁ ଗୋଡ ହାତ ସବୁ କଭର କରିକି ସକ୍ସ ଆଉ ଗ୍ଲୋଭ ସବୁ ପିନ୍ଧିକି ଯିବା ଉଚିତ, ମଫଲର ସବୁ ପିନ୍ଧିକି ଯିବା ଉଚିତ ବୟସ୍କ ଲୋକମାନେ।
1: ଏମାନଙ୍କର ଏବେ କାମ ଦାମ କଲେ ଗଲେ ମିଶା ଅଲପ ଆସିକରି ସୁମ ସୁମ ପାଣି ମନ ଅଲପ କି
0: ହଁ
1: ଜୟ ଜୁଆ ଅଲପ ଛେକା ଛେକି କରବାର ଅଛି।
0: ହଁ ଠିକ ଅଛି।
1: ହେଲେ ବାବୁ ଏ ଆମର ଗର୍ଭବତୀ ମା ମାନଙ୍କ ଆସିବ ବାବୁ ଏଟା ଦେଖ
0: ହଁ, ଗର୍ଭବତୀ ମାଙ୍କୁ ବି ହବ, ଗର୍ଭବତୀ ମାଙ୍କୁ ଥଣ୍ଡା ଜନିତ ରୋଗ ଧରିଲା ମାନେ ଏଇ ରୋଗ ହବ, ଥଣ୍ଡା ନ ଧରିବା ପାଇଁ ତାକୁ ଚିନ୍ତା କରିବା ଅଛି ସବୁବେଳେ।
1: ଏ ପିଲାକେ ଦର୍ଶି ବାବୁ ଯଦି ଗର୍ଭବତୀ ମା କେ ଧରିଲେ ପିଣ୍ଡା ପିଲାକେ
0: ହଁ,
1: ମିଶା ପ୍ରଭାବ ପଡୁଛି
0: ପିଲାକୁ ବି ରହିବ, ଆଉ ଅଟୋମେଟିକ ତାର ଯଦି ଥଣ୍ଡା ବଢିକି ରହିବ, ପିଲା ଦେହରେ ବି ଥଣ୍ଡା ରହିବ, ଭବିଷ୍ୟତରେ ସେଟା ଅସୁବିଧା ହବ।
1: ଆଲେ ବାବୁ ବଡ଼ ନିମାନ କଥା କହିଲା ଏ ଆମ ଶ୍ୱାସ ରୋଗ ବିଷୟରେ ବେଶୀ ଧନ୍ୟବାଦ ଦେଲି ବାବୁ ତେବେ ଯିବାର ରହିଲିନି
0: ହଁ,
2: ବଢିଆ କଥା
1: କାମ ଲୋକ କରିଦେବୁ ଏପଟେ କାକର ଦ୍ୱାରା କରିବେ ସେ ତାର ମନ ଦାୟିତ୍ୱରେ
2: ଭାଇ ବାବୁ ଗୋଟେ ଗୀତ ଶୁଣାଇ ଦେବୁ।

0: ଗୋଟେ ଆମର ଲୋକ ବାକ ମନକୁ ଅଟକେ ଦିଏ, କାକୁ ପାଏ ଏମିତି ବାଟି ଦବ, ଆର ବଡ କଥା 100-150 ଟଙ୍କାର ବିକି ଦବ, ସେଟା ଜଣେ କିଣିବା 100 କେ ଆମକୁ ତ ପଇସା ନ ରହେନି ନି, ଦେଇଦେଲୁନି 100 ଟଙ୍କା ଲେଖା, ଯାହାକୁ ଦେଲୁନି କିଏ ସିଏ ଆସିକିରି ଟାଉନେ 200 ଟଙ୍କା ଲେଖା ଦେଇଦେଇଛି, ଇ ଟାଉନ ର ଧରବା ଲୋକମାନେ 1000 ଲେଖା ବିକିଲେ।
1: ଓ ଜବର ହାଲା ମାରଲାଇନି ବାବୁ, ଖାଇବା ଲୋକ ତ ଖାଇଲାଇନି ନେଇ କି
0: ଖାଇବା ଲୋକ ମିଶା କାଇ ନ ବୋଲ, ଯେତେ ବୋଇଲେ ସେତିକି ଦେଇ ଦେବା ଆର ନେଇ ଯିବା।
1: ହେଲେ ଇଏ ବଡା ଛତୁ ବୋଲବାଟା ପୁଣି ଦୁଇ ରକମର ଆସେ ପୁଣି ବାବୁ, ସେ କେମିତି ଚିନ୍ତା ପଡ଼ଲାନି।
0: ଏଟା ଧଳା ଧଳା ରହିଛି, କଳା ରହିଛି। ଧଳାଟା ଯେତେବେଳେ ନୂଆରେ ବାହାରୁଛି ସେତେବେଳେ ଏକା ଭଲ ଲାଗିଛି, 15 ଦିନ ଜିତି ଗଲେ ସେଟା ପିତା ଲାଗିଛି ଆର ଜୁରାଇ ଯାଇଛି, ଶସ୍ତା ମିଶା ମିଳୁଛି ସେତେବେଳେ।
1: ହେଲେ ଇଏ ସାବୁନ କଡି ଛତୁ ମିଳିଲାନି ଯେ, ସେଟା ମିଶା ତ ଅଧିକ ରେଟ ହେଲାନି, ସେଟା କିନ୍ତି ବାବୁ
0: ସେଟା ସେଟା ମାନେ ବୋଲେ ସାବୁନ ଛତୁ ସବୁ ଜାଗାରେ ନ ଫୁଟେ, ଯେଉଁ ଜାଗାରେ ଫୁଟବ ସେଟା ଜାଣିରେ ଭାଇ ଲୋକମନ, ସେ ଜାଗାରେ ଏକା ଫୁଟସି, ଆହୁରି ନୂଆ ଜାଗାରେ ନ ଫୁଟେ।
1: ସେଟା ବାଲି ତାନେ ଫୁଟସି କି କେମିତି ତାନେ ହେଇଛି ବାବୁ?
0: ନାଇଁ ନାଇଁ, ଟିକେ ବାଲି ମାଟି ଉଷୁଆସ ମାଟି ଆନେ ଏକା ରହିଛି, ଯେତେବେଳେ ଗଡ଼ଗଡ଼ି ମାରିଛି ସେତେବେଳେ ବାହାରିଛି ସବୁ ଜାଗାରେ ନବାରେ।
1: ଆର ସେଟାକେ କେମିତି ବେଟବାକେ ଗଲାଇନି, ସେଟା ମିଶା ତ
0: ଲୋକମାନେ ଗଡ଼ଗଡ଼ି ମାରିଲେ ଯେଉଁ ଜାଗାରେ ଫୁଟସି ଜାଣିଲା ଲୋକ ଗାଧୋଇବା ଆହୁରି ଆଣବା, ଆଣିକିରି ସେଟା ଫୁଟିଲେ ଜବର ଜବର ଫୁଟସି, କ୍ୱିଣ୍ଟାଲ ପାଖାପାଖି ଫୁଟସି,
1: ଜବରାକା ନେଇକି ହେଲେ
0: ଜବରାକା ଫୁଟସି। ଫୁଟିଲେ କାଇ କରବେ ଘରେ ଟିକେ ବଳକାଟା 150 ଟଙ୍କା ବିକବା, ଏଇଠି ଟାଉନେ ଏକା ରେଟ୍ କରଲେନି,
1: କାହିଁକି ରେଟ୍ କଲାଇନି ବାବୁ
0: କାହିଁକି ନେ ବୋଇଲେ ଦେଖା ମୁଇଁ ବିକିଲିନି ଚତୁ ତମେ ନବା ଖୁଆଇବା, ମୁଇଁ 1000 ବୋଇଲେ ହଁ ଦେବେ, 4 କେଜି ଦେଇଦେ ବୋଲେ ତମେ ଭୁଲ ଚାଲ କରବାର ଅଛେ ନା। ଲୋକ ମାନେ ଆଗର ଲୋକ ବଢିଆ ରହିଲେ, ଏବର ଲୋକ ମାନେ ଠିକ ନା, ଏବର ଲୋକ ମନ୍ତ୍ରୀ ସବୁ ଜବର ଟାବୁ ହେଲାନି, କାହିଁକି କାଇ ମିଶା ନା ବୋଲ, ଯେତେ ବୋଇଲେ ସେତେ ଦେଇଦେବେ ଆର ନେଇଯିବା, ନହେଲେ ବାଲିସରା ଛତୁ ମିଶା ବଢିଆ ଲାଗ୍ସି।
1: ସେ ବାଲିସରା ଛାତି ତ ନ ମିଳେ ତଜେ
0: ବେଶୀ ମିଳିବ ନାଇଁ,
1: ସେ ବାଲିସରା ଛାତି ସେଟା କେମିତି ଫୁଟସି?
0: ସେଟା ବୋଇଲେ ବେଶୀରେ ଫୁଟସି ବୋଇଲେ ପୁରା ଉଇ ଅଙ୍କା ମାଟିରେ ନେଇକି ଜାଗା ମନକରେ ଏକା ଫୁଟସି, ବନ ଜଙ୍ଗଲରେ ଏକା ବେଶୀ ମିଳୁଛି।
1: ସେ ଉଇ ଅଙ୍କା ବୋଲବାଟ ବୋଲେ ଜନ୍ତି ସାପ ରହିଛି ନିକି, ସେ ଛାତି ଆଣିକରି ଖାଇଲେ କାଇ ଅସୁବିଧା ନୁହେଁ କି? ସାପ ତାର ବିଚାର
0: ଖାଇଲେନି ଲୋକ ମନ ନା,
1: ମାତ୍ର ଜବର ସ୍ୱାଦ ଆଗା ସେଟା ଖାଇଲି ନିକି,
0: ବେଶୀ ସ୍ୱାଦ
1: ପୁଆଲ ଛତୁ ଆରି
0: ଖାଇଟା ମାନେ ଚାଷ କଲାନି ଆଜିକାଲି,
1: ଆରି ସେଟା ଖାଇଟା ବଟମ ଛତୁ କି ଖାଇଟା ବୋଲାଇନି, ସେଟା
0: କଲାଇନି, ସେଟା ତ ଲୋକ ଶ୍ରଦ୍ଧାରେ ଖାଉଛନ୍ତି। ପ୍ରାକୃତିକ ଜିନିଷ ଯେତେବେଳେ ଫୁଟସି, ବଡା ଛତୁ କି ଶ୍ରାବଣ ଛତୁ ବାଲିସରା ଛତୁ, ଥରେ ଅଧେ ଖାଇଦେବାର କଥା, ମାରି ଖାଇଲା ପରା ଏକା ହେଲାନି କଥାଟା, 200 ଟଙ୍କା କେ ଆଣିଲେ 1000 ଟଙ୍କା 1200 ଟଙ୍କା କେ ବିକୁଏ,
1: ଜବର ଲାଭ ଏକା ମାରଲାଇନି ନେଇକି,
0: ଜବର ଲୋକ ମାରଲେନି
1: ଖାଇଟା କି ଚାଷ କରବାର ଲୋକ କସରତ ପଡବାର ଲୋକ ସେତିକି ଡାବୁ ନ ମିଳେ, ସେ ଜଙ୍ଗଲ ଭିତରେ ବୁଲି କରି ତାକେ ବେଟି କରି ଆଣିକରି ବିକଲାଇନି,
0: ତାକୁ କିଛି ନ ମିଳେ କାଇ
1: ଓଇ ଓଇ
0: ସିଏ କାଇ ଏଇଟା ଖରାପ ହେଇଯାଇଛି ବୋଲିକି ସେ ଧାବରା ମାର କେତେ ହେଲେ ମିଲ ବୁତି ବାହାରିଲା ପରେ ହେଲେ ବାର ବୋଇଲା ପରେ ବିକି ଦେଇଛି
1: ତାକେ
0: ଜଣ ଲୋକ ବିକବା ଟାଉନ ଲଗେ ଆଣିକି ସିଏ ମିଶା ଲାଭ ମାରବ, ଆର ଜଣ ଲୋକ ଟାଉନ ଲଗେ ବିକିଲେନି ସେମାନେ ମିଶା ଲାଭ ମାରବା।
1: ହେଲେ ଇଏ ପାନି ଦିନେ ଛାତି ବିକି କରି
0: ଜବର ଲାଭ ଏକା ମାରବେ।
1: ହେଲେ ବାବୁ ତମ ସାଙ୍ଗରେ କଥା ହେଇକି ଜବର ସାଧା ଲାଗଲା, ତମର କଥା କି ଶୁଣାଇ ଦେବି ଏମିତି ସେ କଥାବାର୍ତ୍ତା କରତେ ରହୁ ଜୁଆର ଲାଗ ରହିଲିନି
0: ଜୁଆର ଜୁଆର ଜୁଆର।
2: ହେଲେ ସମରା କାତା ତ ହେଲୁ, ହେଲେ ହାଇ ବାବୁ କି ଗୋଟେ ଗୀତ ଶୁଣାଇ କରି ସାରଦା କରିଦେଉ ହେଁ।

0: ପ୍ରଚାର କଲୁ ଚୈତି ଜହ୍ନ କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8

ଚଳିତ ଅଧିବେଶନରେ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଶୁଣିବେ ବିକାଶ ମନ୍ତ୍ର। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ। ରାତି 7:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଜୀବିକା ମିଶନ। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ, ଏବଂ ରାତି 7:30 କିଷାନବାଣୀ କାର୍ଯ୍ୟକ୍ରମ। ଏହି ସମସ୍ତ କାର୍ଯ୍ୟକ୍ରମ ଲେଖରେ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ରାତି 7:05 ଏବଂ ରାତି 8:00। ରାତି 8:15 ଶୁଣିବେ ଧାରାବାହିକ ନାଟକ ଅମୃତର ସନ୍ତାନ। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ଶ୍ରୀନାଥ ମିଶ୍ର, ପ୍ରଯୋଜନା କରିଛନ୍ତି ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 8:30। ଏଥିରେ ଖୟାଲ ପରିବେଷଣ କରିଛନ୍ତି ନିସାର ହୁସେନ ଖାନ ଓ ସରଫରାଜ ହୁସେନ ଖାନ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ଛାୟାନତ। ସଜମୌଜ କାର୍ଯ୍ୟକ୍ରମ ଶୁଣିବେ ରାତି 9:30। ରାତି 9:45 ପ୍ରଚାର କରିବୁ କେତୋଟି ଦେଶୀୟ ଗୀତ। ଶିଳ୍ପୀମାନେ ହେଲେ ପ୍ରଶାନ୍ତ କୁମାର ସାମନ୍ତରାୟ, ମନୋଜ କୁମାର ଦାସ, ମୋନାଲିସା ପଣ୍ଡା, ପ୍ରଦୀପ କୁମାର ମିଶ୍ର। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 10:00। ଏଥିରେ ଶୁଣିବେ ଖୟାଲ, ପରିବେଷଣ କରିଛନ୍ତି ଶିଳ୍ପୀ ବିଦୁଷୀ ଗିରିଜା ଦେବୀ, ରାଗ ପୂର୍ବୀ। ଏଥିଲା ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆସନ୍ତାକାଲି 6:05 ପ୍ରଚାର କରିବୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଗୀତାଞ୍ଜଳି ଦାସ, ପ୍ରସନ୍ନଜିତ ମହାନ୍ତି, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ପଙ୍କଜ ବେହେରା ଏବଂ କଳ୍ପନା ପଟ୍ଟନାୟକ। ଆଜିର ଅନୁଚିନ୍ତା ପ୍ରଚାର କରିବୁ 6:35। ଉପସ୍ଥାପନ କରିଛନ୍ତି ମନୋଜ କୁମାର ପୂଜାରୀ। 7:25 ଶୁଣିବେ ସଂଯୋଗ କାର୍ଯ୍ୟକ୍ରମ। ବିଷୟ ରହିଛି ଧାନ ସମ୍ମାନ, କୀର୍ତ୍ତନର ଗାଁ ପଦ୍ମଗୁରୁ। ସୁରଲହରୀ ଶୁଣିବେ 8:35। ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ।

ସୁରଲହରୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ସକାଳ 8:35। ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ସୁଗମ ସଙ୍ଗୀତ କ୍ରମରେ ଶୁଣିବେ କେତୋଟି ଆଲବମ୍ ଗୀତ। ଶିଳ୍ପୀମାନେ ହେଲେ ମହମ୍ମଦ ଅଜିଜ, ଇରା ମହାନ୍ତି, ବାବୁଲ ସୁପ୍ରିୟ ଏବଂ ସ୍ୱତେଲିନା। ଦିନ 11:00 ପ୍ରଚାର କରିବୁ ନାଟକ ଚିଡ଼ିଆଖାନା। ମୂଳ ରଚନା କରିଛନ୍ତି ପଦ୍ମା ରାଜୁ, ଓଡ଼ିଆ ଅନୁବାଦ ଏବଂ ପ୍ରଯୋଜନା କ୍ଷେତ୍ରବାସୀ ବେହେରା, ସହଯୋଗିତା କରିଛନ୍ତି ଲକ୍ଷ୍ମୀଧର ସାହୁ। ଦିନ 1:20 ଶୁଣିବେ ବିଚିତ୍ରା। ଶିଳ୍ପୀମାନେ ହେଲେ ଭିକାରୀ ବଳ, ଗୀତା ଖୁଣ୍ଟିଆ, ବାଳକୃଷ୍ଣ ଦାସ। ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ 5:00। ଆଦିବାସୀ ଭାଇ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ ଚୈତି ଜହ୍ନ ଶୁଣିବେ 5:30। ଏଥିରେ ଶୁଣିବେ ସାକ୍ଷାତକାର କର୍ଡିଆରି କନ୍ଦାମନ କିନେ କମନେ ସରିଗଲାନି। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ 6:10 ଏବଂ ଅନୁରୋଧ କ୍ରମରେ 10:00। ରାତି 8:15 ପ୍ରଚାର କରିବୁ ନୈବେଦ୍ୟ। କଣ୍ଠଶିଳ୍ପୀ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ମୋନାଲିସା ପଣ୍ଡା, ଗୀତିକାର ଅଶୋକ କୁମାର ପଟ୍ଟନାୟକ, ସଙ୍ଗୀତ ବିଜୟ କୁମାର ସାମନ୍ତରାୟ। ନାଟକ କୌଟିଲ୍ୟଙ୍କ ସନ୍ୟାସ ଶୁଣିବେ 9:30। ମୂଳ ରଚନା ରତ୍ନଲାଲ ଯୋଶୀ, ଓଡ଼ିଆ ଅନୁବାଦ ଏବଂ ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ, ସହଯୋଗିତା କରିଛନ୍ତି ରଞ୍ଜନ କୁମାର ବେହେରା। ଶ୍ରୋତାବନ୍ଧୁ ଶୁଣିଲେ ଚଳିତ ଅଧିବେଶନ ଏବଂ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ କଥାଚିତ୍ର ୟେସ୍ ବୋସ୍ରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ଜାଭେଦ ଅଖତର। ସଙ୍ଗୀତରେ ସଜେଇଛନ୍ତି ଯତୀନ ଲଲିତ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତରେ ଦ୍ୱୈତ କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ ସୋନୁ ନିଗମ, ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ, ଚଳଚ୍ଚିତ୍ର ଜପିଆର କିସି ସେ ହୋତା ହେ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 175ତମ ଅଧ୍ୟାୟ।

ଇନ୍ଦ୍ରଙ୍କ ବଜ୍ରାଘାତରେ ବୃତ୍ରାସୁରର ଗୋଟିଏ ହସ୍ତ କଟିଯାଇଛି। ଜୟରୁ ମରଣ ଭଲ ବୋଲି ଭାବି ସେ କିନ୍ତୁ ଦ୍ୱିଗୁଣ ଉତ୍ସାହରେ ଇନ୍ଦ୍ରଙ୍କୁ ଆକ୍ରମଣ କରିଛି। ତାହାର ଲୋହମୟ ପରିଘ ଆଘାତରେ ଇନ୍ଦ୍ରଙ୍କ ହାତରୁ ବଜ୍ର ଖସି ପଡ଼ିଛି। ଇନ୍ଦ୍ର ସ୍ଖଳିତ ବଜ୍ରକୁ ଲଜ୍ଜାରେ ପୁନରାୟ ଗ୍ରହଣ କରିବାକୁ ଇତସ୍ତତ ହେବାରୁ ବୃତ୍ରାସୁର ତାଙ୍କୁ ଯୁଦ୍ଧ ପାଇଁ ପ୍ରବର୍ତ୍ତାଇଛି। ଯେଉଁଠି ଭଗବାନ ସେଇଠି ବିଜୟ।

0: ପ୍ରଚାର କଲୁ ଶ୍ରୀମଦ୍ ଭାଗବତ। ଆକାଶବାଣୀ ଜୟପୁର ଶୁଣନ୍ତୁ ବିକାଶ ମନ୍ତ୍ର କ୍ରମରେ ଆଞ୍ଚଳିକ ସମ୍ବାଦ ଏବଂ ପରେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ସନ୍ତୋଷ ପିଙ୍କ।

0: ଆଜିର କାର୍ଯ୍ୟକ୍ରମରେ ଆମେ ଯାହାଙ୍କୁ ପାଇଛୁ ସିଏ ହେଲେ ସ୍ୱର୍ଣ୍ଣଲତା ମେହେରା, ବରପାଲି ଗ୍ରାମର ବାସିନ୍ଦା। ତାଙ୍କ ବିଷୟରେ ଆମେ ଯେତିକି ଜାଣିଛେ, ବୁଣାକାର ପରିବାରର ବୋହୂଟିଏ, ସଂଘର୍ଷ କରିଛନ୍ତି ଆଉ ନିଜର ପ୍ରତିଭା ବଳରେ ସିଏ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ନମସ୍କାର ମ୍ୟାଡମ୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ।
1: ନମସ୍କାର।
0: କେତେ ବର୍ଷ ହେଲାଣି ମ୍ୟାଡମ୍ ବାହାଘର?
1: 47 ସାଲ ମୋର ବାହା ହୋଇଥିଲା।
0: ସେମିତି ଯଦି ଅନୁମାନ କରିବା, 47 ବର୍ଷ ପୁରୀ ଗଲାଣି, 48 ବର୍ଷ
1: ଚାଲିଛି।
0: ଆପଣ ଯେତେବେଳେ ବାହା ହେଲେ, ବୋହୂଟେ ହେଇ ଘରକୁ ଆସିଲେ, ସେତେବେଳେ ଏଇ ବୁଣାବୁଣି କାମ ଜାଣିଥିଲେ?
1: ନାଇଁ ନାଇଁ ଜାଣି।
0: ତେବେ ଯେତେବେଳେ ବାହା ହେଲେ, ଦେଖିଲେ ଘରେ ସମସ୍ତେ ବୁଣାବୁଣି କାମ କରୁଛନ୍ତି, ସେଇ ଅନୁଭୂତି କେମିତି ଥିଲା, କଣ ଥିଲା ସେତେବେଳର ପରିସ୍ଥିତି?
1: ନାଇଁ, ଯେତେବେଳେ ମୁଁ ତ ବାହା ହେଇକି ଆସିଲି, ମୁଁ ତ କିଛି କାମ କରି ନାଇଁ ଜାଣୁଥାଏ, ଆମର ସୂତା କାମଟା ନାଇଁ ଜାଣୁଥାଏ। ବେଲେ ମୋର ଶାଶୁରା ଯେମିତିଲେ ସ୍ୱେ ସିଙ୍ଗିଲ ସୂତା ବୋଲନ, ଆଜିକାଲି ତ ଦେଖାନି ସେ ସୂତା, ଏତେ ଫାଇନ ସୂତା, ପତଳା ସୂତା ଯିଏ ସେ ସୂତା ମତେ ବୋଇଲେ ତୁଇ ସୂତାକେ ଉକୁଲ ବୋଇଲେ, ତାକେ ବାହାର କରା ସବୁ ବୋଇଲେ, ବୁଣା କାମରେ ଲଗାମା ସବୁ ବୋଇଲେ। ବେଲେ ମୁଇଁ ନାଇଁ ଜାଣୁଥିଲି, ସେମାନେ ମତେ ଶିଖାଲେ, ବେଲେ ମୁଇଁ ସେଟା ଶିଖିଲି ଶିଖିଲି ଆର ସେ କାମଟା ମୁଁ କଲି, ସେଟା ଶିଖି ଶିଖିକି ଲାଷ୍ଟରେ।
0: ହେଲେ ଯେତେବେଳେ ବିବାହ ପାଇଁ ପ୍ରସ୍ତାବ ପଡିଲା, ଆପଣ ତ କାମ ଜାଣିନାହାନ୍ତି, ଆଉ ଏମାନେ ଘରେ ଆପଣଙ୍କର ଶ୍ୱଶୁର ମଧ୍ୟ ଜଣେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବୁଣାକାର, ତେବେ ଏଇଭଳିଆ ଗୋଟେ ପରିବାରକୁ ଯେତେବେଳେ ଆପଣ ବୋହୂ ହେଇକି ଯିବାର କଥା ଉଠିଲା, ଭୟ ଲାଗିଲା କି ମନରେ?
1: ହଁ, ଟିକେ ଲାଗୁଥିଲା, ଏନ୍ତା କାମ ଟିକେ କର ଶିଖିବ କରବାରଟା ତ ଟିକେ ନିଜକେ ବି ନାଇଁ ଜାଣିଥିଲା କାମ, ହେନ୍ତି ଦେଖୁଥିଲୁ, ତାଙ୍କର ଘରକେ ଯାଉଥିଲୁ, ତାଙ୍କର ଘରେ ଦେଖୁଥିଲୁ।
0: ତେବେ ତାର ଗୋଟିଏ ମାତ୍ର ସାକ୍ଷୀ ହେଉଛନ୍ତି ଆପଣଙ୍କର ସ୍ୱାମୀ, ସ୍ୱାମୀଙ୍କର ନାଁଟା ଟିକେ କହିଲେ। ତାହେଲେ ଆମେ କହିଦଉଛୁ, ଆପଣଙ୍କର ସ୍ୱାମୀ ହେଉଛନ୍ତି ଦୟାଳୁ ଚରଣ ମେହେର। ଇଏ ସୁନ୍ଦର କଥାଟିଏ ଗୃହିଣୀ ମାନେ ଆମର ଜାଣିସାରିବେଣୀ, ଯେଉଁମାନେ ଭୁଲି ଯାଇଥିବେ ଯେ ସ୍ୱାମୀଙ୍କ ନାଁ ନବାକୁ ପୁରସ୍କାର ପ୍ରାପ୍ତ ଏତେ ସମ୍ମାନ ପାଇଥିବା ଆମର ଆଜିର ଯିଏ ଅତିଥି ସିଏ କୁଣ୍ଠାବୋଧ କରୁଛନ୍ତି। ତେବେ ସୁନ୍ଦର ବାର୍ତ୍ତାଟିଏ, ଖୁବ ସମ୍ମାନ ବୋଧ ରହିଛି ଆପଣଙ୍କର ସ୍ୱାମୀଙ୍କ ପ୍ରତି। ଆପଣ କାମ ଶିଖିନଥିଲେ, ଜାଣିନଥିଲେ, ଆଜି କିନ୍ତୁ ଅନେକ ପୁରସ୍କାର ସାଉଁଟିଲେଣି। ଘରେ ଖାଲି ବୁଣାବୁଣି କାମ କରନ୍ତି ନା ଅନ୍ୟ ସବୁ କାମ କରନ୍ତି? ଅନ୍ୟ ସବୁ କାମ କରିବା ପାଇଁ କିଏ ଅଛନ୍ତି ସାହାଯ୍ୟ କରିବା ପାଇଁ?
1: ନାଇଁ, ବୁଣାବୁଣି କାମ ସବୁ, ବୁଣାବୁଣି ବାନ୍ଧ ରଙ୍ଗ
0: ପୁରା ଶାଢୀ ଯାକ ତିଆରି ହଉଛି।
1: ଶାଢୀ ଯାକ ବହୁତ ପରିଶ୍ରମ, ଏଟା ପରିଶ୍ରମ ନାଇଁ ହେଲେ ନାଇଁ ହୁଏ।
0: ଆଜ୍ଞା, ଏ ଯୋଉ ପିନ୍ଧିଛନ୍ତି ଆପଣ ଲୁଗାଟା, ସେ ଲୁଗା ଆପଣ ନିଜେ ବୁଣିଛନ୍ତି?
1: ନାଇଁ, ଆମ ବୁଣାକାର ବି ଅଛନ୍।
0: ଆଜ୍ଞା,
1: ଆମେ ବି ବୁଣୁଥିଲୁ, ଆଗେ ବୁଣୁଥିଲୁ, ଏହା ତ ଆମେ ବୁଣାବୁଣି ନା କରୁ, ବୟସ ହେଇଗଲା ନା।
0: ଆଜ୍ଞା, ଆପଣ କେତେ ରଖିଛନ୍ତି ପାଖାପାଖି ସାହାଯ୍ୟ କରିବା ପାଇଁ ଲୋକ, ଆପଣଙ୍କର ବୁଣାକାର କେତେ ରହିଛନ୍ତି?
1: ଅଛନ୍, ବହୁତ ଅଛନ୍, ଇହାଦେ ଆଗେ ତ ଆମେ ବହୁତ ଲୋକଙ୍କୁ ଶିଖେଇ ସାରିଲୁନୁ।
0: ଆଜ୍ଞା,
1: ସେମାନେ ବି ପୁରସ୍କାର ମାନେ ବି ପାଇ ସାରିଲେନ, ତାଙ୍କୁ ଶିଖେଇ ଶିଖେଇ କରି।
0: ଆଜ୍ଞା, ତ ଘରେ କିଏ କିଏ ଅଛନ୍ତି ପରିବାରରେ?
1: ପରିବାରରେ ଆମର ଇହାଦେ ପରିବାରରେ ଆମର ତ ଦୁଇ ପୁଅ, ବଡ ପୁଅଟା ସେ ଅଲଗା ଅଛି, ଝିଅଟା ବାହା କରିଦେଲୁ ନ, ଆର ସାନ ପୁଅଟା ଆମର ସାଙ୍ଗେ ଅଛି।
0: ଆଜ୍ଞା, ହେଲେ ସାନ ପୁଅ ବୋହୁ, ଆପଣ ସ୍ୱାମୀ ସ୍ତ୍ରୀ,
1: ଆର ଆମର ଦୁଇଟା ନାତି ଅଛନ୍।
0: ଦୁଇଟା ନାତି, ତେବେ ବୋହୁ ଜାଣିଛନ୍ତି କି ନାଇଁ ବୁଣାବୁଣି?
1: ଏଟା ତ ଆସିଛେ, ସେ ନୁହେଁ ଶିଖେ, ସେ ବି ଶିଖବା ସେଟା।
0: ତେବେ ଆପଣଙ୍କର ଆଗ୍ରହ ହଉନି ଯେ କି ତାଙ୍କର ଆଗ୍ରହ ସେ ପ୍ରକାଶ କରିଛନ୍ତି, ମାନେ ଯେମିତି ଆପଣ ଯାଇକି ବହୁତ ଜାଗାରେ ପୁରସ୍କୃତ ହେଇକି ଆସିଲେଣି, ସେମିତି ସେ ବି ପୁରସ୍କାର ଆଣନ୍ତୁ?
1: ହଁ, ଯିଏ କରବ ଜୀବନଟା। ଶୁଣୁ, ମୁଁ ଗୋଟେ କଥା କହିଦେଉଛି, ଆମର ବୁଣା କାମଟା ଏମିତି କାମଟିଆ ଯେ

0: ଜୀବନରେ ମୁଇଁ ଯେତ୍କି ପରିଶ୍ରମଟେ କରିଛି ସେ ପରିଶ୍ରମ କରିବାଟା ବହୁତ ମୁସ୍କିଲ ହେଇ ହାତ ମୋର ଆଖି ବି ଧାରା ବୋହି ପଡ଼ବା ସେନ୍ତା ପରିଶ୍ରମ
1: ନିହାତି ସେଇ କଥା ତ ଆମେ ଜାଣିବା ପାଇଁ ଚାହୁଁଛୁ ସେଇ ସଂଘର୍ଷର କାହାଣୀ
0: ସଂଘର୍ଷ ନେଇ ହେଲେ ତ ନାଇଁ ହୁଏ ଆଗେ ତ ମୁଁ ବଡ଼ ହୋଇ ନାଇଁ ପାରେ ଆଗେ ଚଢ଼ି ନାଇଁ ପାରେ ଜୀବନ ଦେଖ ଏମିତି କଥା ଥିଲା ଆମେ ଦେଖ ଆମେ ସମସ୍ତେ ଗୋଟେ ଜାଗାରେ ଥିଲୁ ମୋର ଶାଶୁ ଶ୍ୱଶୁର ମୋର ଦିଅର ଥିଲେ ନନ୍ଦ ଥିଲେ ସମସ୍ତେ ଆମେ ଗୋଟେ ଜାଗାରେ ଥିଲୁ ଯେତେବେଳେ ଆମେ ଅଲଗା ହୋଇଗଲୁ ସେତେବେଳେ ଆମର ଜୀବନରେ ଗୋଟେ ଦୁସରା ଆସିଗଲା ଆମକୁ ଖାଇବାର ମଧ୍ୟ ନାଇଁ ଥାଇ ଗୋଟେ ଛୁଆ 5 ବରଷ ଗୋଟେ ଛୁଆ 2 ବରଷ ଗୋଟେ ଛୁଆ 6 ମାସ ସେ ଟାଇମରେ ଯେନ୍ କାମ ପଡିଛି ଦିନ ଆର ରାତି ଏକାକାର ହୋଇଯାଇଛି କାମ କରିବାର
1: ତ ବର୍ତ୍ତମାନ ଯୋଉ ସ୍ଥିତି ଆପଣ ଅନେକ ଜାଗାରେ ପୁରସ୍କୃତ ହେଇସାରିଲେଣି କୋଉ କୋଉ ଜାଗା ମ୍ୟାଡାମ ଆପଣ ଯାଇଛନ୍ତି
0: ପ୍ରତିବର୍ଷ ଦିଲ୍ଲୀ ଯାଉଛୁ
1: ଆଜ୍ଞା
0: 30 ବର୍ଷ ହେଲାଣି
1: ବିଦେଶ କୁଆଡେ ଯାଇଛନ୍ତି
0: ବିଦେଶ ତ ମୁଁ ଖାଲି ଇଥିଓପିଆ ଯାଇଥିଲି
1: ଇଥିଓପିଆ
0: ହଁ ଆଫ୍ରିକା
1: ଆଫ୍ରିକା
0: ଆମର ଘରେ ମତେ ବି ଛାଡ଼ବାର କି କେହି ମନ ନାଇଁ ଥାଏ ଗୋଟେ ଲେଡିଜ ଟିକେ ଆମେ ଏକଲା ନାଇଁ ଛାଡ଼ୁ ବୋଲି କାହିଁକି ଆମର ଓଡ଼ିଶାରେ ବି କେହି ନାଇଁ ଯାଇ ଖାଲି ମୁଁ ଏକଲା ଯାଇଥିଲି
1: ସେଠି ଡର ଲାଗିଲାନି
0: ନାଇଁ 22 ଲେଡିଜ ଯାଇଥିଲୁ
1: ଆଚ୍ଛା ସମସ୍ତଙ୍କ ସାଙ୍ଗରେ
0: ସାରା ଇଣ୍ଡିଆରେ 22 ଲେଡିଜ ଇଏ ହୋଇଥିଲେ
1: ଆପଣ କେବେ ଭାବି ନଥିବ ନାଇଁ
0: ନାଇଁ
1: ଆଫ୍ରିକା କୋଉଠି ଆଉ ବରପାଲି ଗାଁ କୋଉଠି
0: କୋଉଠି ସେଟା ମୁଇଁ ନାଇଁ ଜାଣି ଏତିକି ବି ନାଇଁ ଜାଣିଥିଲି ଖାଲି ପହଲା ଜାଣିଥିଲି ମୋର ଶ୍ୱଶୁର ଆମେରିକା ଯାଇଥିଲେ 3 ମାସ ଥିଲେ ଆମେରିକା ଯାଇଥିଲେ ହଂକଂ ଯାଇଥିଲେ
1: ତ ସେଠିକି ଯୋଉ ଆପଣ ଯାଇଥିଲେ ମ୍ୟାଡମ ଆଫ୍ରିକା ସେଇଠି କଣ କୋଉ କାମ ପାଇଁ ଯାଇଥିଲେ କଣ ସବୁ କାର୍ଯ୍ୟକ୍ରମ ହେଇଥିଲା ସେଠି
0: ସେଠି ଆମର ବୁଣା କାମ ଦେଖାବା ପାଇଁ ମୁଇଁ ଲୁମ୍ଟେ ଧରିକି ଯାଇଥିଲି ଛୋଟିଆ ଲୁମ୍ଟେ ରଖିଛି ସେ ଲୁମ୍ଟା ଧରିକି ଯାଇଥିଲି
1: ସେଠି କେମିତି ବୁଣା ହଉଛି ସୂତା କାମ କେମିତି ହଉଛି
0: ସେଠି ତାଙ୍କର ବି ଲୁମ୍ ଆସିଥିଲା
1: ଆଜ୍ଞା
0: ଆର ଆମର ବି ଲୁମ୍ ଯାଇଥିଲା ତାଙ୍କ ଲୁମ୍ଟା କାଣା ସେମାନେ ଦେଖନ୍ତି ତାଙ୍କର ପ୍ଲେନ ବୁଣା ନେଇ ଏନ୍ତା ନା ବାହାରୁଥି ସବୁ ବୋଲେ ଆମର ବୁଣା କେ ଦେଖନ ଆର ସେମାନେ ବୋଲନ କି ଇତାକର ବୁଣା ବି ହଉଛି ଆର ଫିଗର ବି ବାହାରୁଛି ଦୁଇଟା ହଉଛି ଆମଟା ଖାଲି ବୁଣା ହଉଛି ବୋଲନ
1: ମାନେ ଯୋଉ ଆମେ ଶାଢୀରେ ଦେଖୁଛୁ ନିଜେ ପିନ୍ଧୁଛୁ ମଧ୍ୟ କିନ୍ତୁ ଆମର ସେତିକି ଅଭିଜ୍ଞତା ନାହିଁ ମ୍ୟାଡମ ଏଇଠି ଆପଣଙ୍କୁ ମୁଁ ପଚାରିବା ପାଇଁ ଚାହିଁବି ସେଇ କଥାଟି ଯେ ଯୋଉ ଆମେ ଚିତ୍ର ଦେଖୁଛୁ ଶୁଆର ଚିତ୍ର ହେଲା ଗଛର ଚିତ୍ର ହେଲା ମୟୂର ଚିତ୍ର ହେଲା ଏସବୁ ଚିତ୍ର କେମିତି ଆପଣ କନା ଦେହରେ ତାକୁ ପ୍ରସ୍ଫୁଟିତ କରନ୍ତି
0: ସେଟା ପହଲା ଗୋଟେ ଡ୍ରଇଂ ହବ
1: ଆଜ୍ଞା
0: ଗୋଟେ ଡ୍ରଇଂ କଟା ହବ ଡ୍ରଇଂ ହେଲେ ଡ୍ରଇଂ କେ ତାହାକେ ଗ୍ରାମ ବନା ହବ ଗ୍ରାମରେ ତାହାକେ ମେଜରମେଣ୍ଟ କରିବେ କେତେ କାରିରେ କେତେ ବସବ ଗୋଟେ ଜିନିଷଟେ ସେଟା କରିକି ତାହାକେ ଆମେ ସୂତାରେ ବାନ୍ଧିବୁ ସେଟା ସେଟା ତାର ସୂତାକେ ଉକୁଲମୁ ତାରକେ ଗୋଟେ ତାର ଫ୍ରେମ୍ ହଉଛେ କମଡା ବୋଲସନ୍ ଆମର ସେନ ଲଗାମୁ ସେ ଗ୍ରାଫଟା ପକେଇ କରି ସେନ ବାନ୍ଧଟା ବାନ୍ଧିମୁ
1: ସେଟା ଦେଖିକି କୋଉ ଗଣ୍ଠି ଯାକେ ଗଲେ ସେଇ ଫିଗରଟା ବାହାରିବ
0: ଯେ ସେଟା ଆମେ ଗଣ୍ଠି ନାଇଁ ସେ ଗଣ୍ଠି କେ ଯେ ଆମର ଗ୍ରାଫରେ ଥିବା ସେ ଗ୍ରାଫ ଆଗରେ ଗୋଟେ ଗଣ୍ଠି ହେବା
1: ଆଚ୍ଛା
0: ସବୁ ଗୋଟେ ଗୋଟେ ଗୋଟେ ଗୋଟେ କରି ଦେଖୁନ ଗୋଟେ କି କେନ 50 କେରା ଲାଗବା କେନ 60 ଲାଗବା କେନ 100 ଲାଗବା ତାର ମାନେ ସେନ୍ତା କରିକରି ସେଟା ଗଣ୍ଠି ପଡ଼ବା ଗଣ୍ଠି ପଡିକରି ସେଟା ବନ୍ଧି ହେବା ବାନ୍ଧି ସାରିଲେ ତାହାକେ ଆମେ ରଙ୍ଗ କର୍ମା ବହୁତ ସୂତାରେ ଯେନ୍ ବନ୍ଧା ହେବା ସେ ଗଣ୍ଠି ପଡିଗଲା ସେ ଗଣ୍ଠି ଭିତରେ ଧୋଇ ରହିବା ତାହାକେ ଆମେ ପହଲା ଶାଗୁଆ କରିଦେଲା କି ହଲଦିଆ କରିଦେଲା ଯେନ୍ ରଙ୍ଗଟି କରିଦେଲା ଲାଷ୍ଟ ରଙ୍ଗଟା ହେସି କଲା ଶୁଆଟି କଲା ବେଲେ ଶାଗୁଆ ହେବା ତା ଥଣ୍ଡଟା ଲାଲ ହେବା
1: ମାନେ ପରିଶ୍ରମ ବହୁତ ଲାଗୁଛି
0: ହଁ ପରିଶ୍ରମଟା ଲାଗବା ସେଟା କରିକରି ତାହାକେ ଆମେ ଲାଷ୍ଟକେ କଲା ରଙ୍ଗ କର୍ମା ତାହାକେ ଯେତେବେଳେ ଖୁଲି ଦେମା ଖୁଲି ଦେଲେ ତେରା ପୁରା ଫିଗରଟା ବାହାରି ପଡ଼ବା
1: ଆଜ୍ଞା ଆମର ମୁଖ୍ୟତଃ ମାର୍କେଟରେ ଯେତିକି ଲୁଗା ଆଭେଲେବୁଲ ହଉଛି ବଜାରରେ ଏବେ ଏଇଟା ଆଗରୁ ବି ଦେଖି ଆସୁଛୁ ବର୍ତ୍ତମାନର ବି ଚାହିଦା ସିନା ବଢିଛି କିନ୍ତୁ ଯୋଉ ପରିମାଣରେ ତାର ମୂଲ୍ୟଟା ରହିଥାଏ ଲୋକ ଦେଖିକି ଭାବନ୍ତି ଯେ ଏତେ ୟାର ଦାମ କିନ୍ତୁ ପ୍ରକୃତରେ ତା ଦେହରେ ସେତିକି କଷ୍ଟ ତା ମାନେ କରିବା ପାଇଁ ପଡୁଛି ତେବେ ଯାଇକି ଶୁଆଟିଏ କିମ୍ବା ଗଛଟିଏ ଆମେ ଦେଖିବା ଲାଗି ପାଉଛୁ ତ ଏଇ ଯୋଉ ପୁରସ୍କାର ଆପଣଙ୍କୁ ମିଳିଛି ମ୍ୟାଡମ ସିଏ ଡିଜାଇନ ପାଇଁ ମିଳିଛି ନା କୋଉଥି ପାଇଁ ମିଳିଛି
0: ଡିଜାଇନ ବୁଣା
1: ଦୁଇଟା ପାଇଁ
0: ସେ ଡିଜାଇନଟା କାଁ ହେଇଛି ଶୁଣ ସେଟା ଗୋଟେ କଥା ହେଇଛି ଯେତେବେଳେ ନ୍ୟାସନାଲ ଆୱାର୍ଡ ପାଇଲି ସେଟା ମହାଲକ୍ଷ୍ମୀ ଶାଢୀ ନାଁ ହଉଛି
1: ମହାଲକ୍ଷ୍ମୀ ଆଚ୍ଛା
0: ସେ ଡିଜାଇନ ଟା କାନ୍ଦା ହେଲା ନା ମୁଁ ଯେତେବେଳେ ଛୋଟ ଥିଲି ମୋର ଆଇଟା ସେଟା କାଣା କରୁଥିଲେ ଆମେ ସେ ଝୁଟି ପକଉଥିଲୁ ମକ୍ସିର ମାସେ ମହାଲକ୍ଷ୍ମୀ ଝୁଟି ପକଉଥିଲୁ
1: ସେ ଯୋଉ ପାଦ ଚିହ୍ନ ଥାଇକି ଯୋଉ ଶାଢୀ
0: ବୋଲେ ସେଟା ସେ ଝୁଟି ମତେ ମୋର ଆଇ ଶିଖେଇଥିଲେ
1: ଆଚ୍ଛା
0: ବୋଲେ ସେନୁ
1: ଛୋଟିଆ ଛୋଟିଆ ଘର ହେଇକି ତା ଦେହରେ ଛୋଟିଆ ଛୋଟିଆ ପାଦ ଚିହ୍ନ
0: ବୋଲେ ସେଟା ସେନୁ କରୁଥିଲି ଝୁଟି ପକଉଥିଲି ମା ଘରେ କରୁଥିଲି ସେଟା ଯେତେବେଳେ ଶାଶୁ ଘର ଆସିଲି ତେବେ ଶାଶୁ ଘରେ ବି ସେନ୍ତା ଝୁଟି କରୁଛନ୍
1: ଆଜ୍ଞା
0: ବେଲେ ସେ ବାପ ଘରଟା ଆର୍ ମା ଘରଟା ଦୁଇଟାକେ ମେସେଇ ଦେଲି ଦୁଇଟାକେ ମେସେଇ କରି ଗୋଟେ ଶାଢୀ ତିଆରି କଲୁ
1: ଆଜ୍ଞା
0: ବେଲେ ସେ ସେଟା ମହାଲକ୍ଷ୍ମୀ ଶାଢୀ
1: ଆଜ୍ଞା ସେ ଯୋଉ ଛୋଟିଆ ଛୋଟିଆ ପାଦ ଚିହ୍ନ ଆଉ
0: ଫୁଲ
1: ଫୁଲ
0: ଆମର ସେ
1: ଝୁଟି
0: ଆଜ୍ଞା ଶଙ୍ଖ ମାଛ ଏଟା ସେ ବାପ ଘରଟା ଯାହା ଦେଖୁଥିଲେ ଆର ଶାଶୁ ଘରଟା ବି ଯାହା ଦେଖିଲି ଦୁଇଟାକେ ମିକ୍ସ କରିକରି ସେଟା ମହାଲକ୍ଷ୍ମୀ
1: ନୂଆ ଡିଜାଇନଟେ ଆପଣ ବାହାର କରିଦେଲେ ତାର ପୁଣି ନାଁ ହେଇଗଲା ମହାଲକ୍ଷ୍ମୀ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜଣେ

0: ବୁଣାକାରଙ୍କର ବୋହୂ ଆଉ ଆପଣ ହେଲେ ପ୍ରକୃତରେ ଗୃହଲକ୍ଷ୍ମୀ
1: ପୁରସ୍କାର ପ୍ରାପ୍ତ ଘର ମୁଁ ବି ଗୋଟେ ଝିଅ ଆଜ୍ଞା ଇ ବୁଣା ବାବଦ ପାଇଁ ମୋ ଅଜାରେ ଯେନ୍ ଥିଲେ ସେମାନେ ଗୋଲ୍ଡ ମେଡାଲ ପାଇଛନ୍ ସେମାନେ ପଥର କାମ କରୁଥିଲେ ଗଛ କାମ କରୁଥିଲେ
0: ଖୁବ ଧନ୍ୟବାଦ ମ୍ୟାଡମ ଆପଣ ଆସିଲେ ଆମର ଅନୁରୋଧ ରକ୍ଷା କଲେ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ନମସ୍କାର
1: ନମସ୍କାର।

0: ଶୁଣିଲେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ସନ୍ତୋଷ ପିଂ, ଉପସ୍ଥାପନା ବିଶ୍ୱଭାରତୀ ମିଶ୍ର। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ପ୍ରତ୍ୟେକ ଚାଷୀ ଭାଇ ଭଉଣୀଙ୍କୁ ଅନୁରୋଧ, ସମସ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା କରନ୍ତୁ।
1: ଖରିଫ ଫସଲ ବୀମା ପାଇଁ ଶୀଘ୍ର ପଞ୍ଜୀକରଣ କରନ୍ତୁ।
2: ବ୍ୟାଙ୍କ ଶାଖା, ବୀମା କମ୍ପାନୀ, କୃଷି ଋଣ ସମିତି, ଜନସେବା କେନ୍ଦ୍ର CSC କୁ ଯୋଗାଯୋଗ କରନ୍ତୁ।
1: ଫସଲ ବୀମା ସମ୍ବନ୍ଧୀୟ ସୂଚନା ପାଇଁ ହେଲ୍ପଲାଇନ୍ ନମ୍ବର 1447 କୁ କଲ୍ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ରାଜ୍ୟ ପ୍ରଶାସନର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାକୁ ମାସକୁ ଦୁଇଥର ଅନୁଷ୍ଠିତ ହେବ କ୍ୟାବିନେଟ୍ ବୈଠକ। ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ବୈଦ୍ୟୁତିକ, ମିଥାନଲ ଓ ଇଥାନଲ ଚାଳିତ ଯାନର ଅନୁମତି ଶୁଳ୍କ ଛାଡ଼ କଲେ ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜୀକରଣ ଅବଧି ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗ ଅଦାଲତରେ ଆସନ୍ତା ମାସ 12 ତାରିଖରେ ଅନୁଷ୍ଠିତ ହେବ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଏବଂ ବଙ୍ଗୋପସାଗରରେ ଆସନ୍ତା ଶନିବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ରାଜ୍ୟ ପ୍ରଶାସନର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପ୍ରତି ମାସରେ ଦୁଇଥର କ୍ୟାବିନେଟ୍ ବୈଠକ ବସିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଧାରିତ ବୈଠକର ଯଥେଷ୍ଟ ପୂର୍ବରୁ ଏଥିପାଇଁ ସମସ୍ତ ପ୍ରଶାସନିକ ବିଭାଗ ନିଜ ନିଜ ପ୍ରସ୍ତାବ ପ୍ରସ୍ତୁତ କରି ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି। କ୍ୟାବିନେଟ୍ ପ୍ରସ୍ତାବ ଉପରେ ଏହାଦ୍ୱାରା ସମୟୋଚିତ ନିଷ୍ପତ୍ତି ନେବାର ପ୍ରକ୍ରିୟା ସହଜସାଧ୍ୟ ହୋଇପାରିବ। କ୍ୟାବିନେଟ୍ରେ ଅନୁମୋଦିତ ନିଷ୍ପତ୍ତିଗୁଡ଼ିକୁ ନିୟମିତ ଅନୁଧ୍ୟାନ କରି ଧାର୍ଯ୍ୟ ସମୟରେ କାର୍ଯ୍ୟକାରୀ କରିବାକୁ ସମସ୍ତ ପ୍ରଶାସନିକ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ଖାରବେଳ ଭବନଠାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋହାହନ ଦେବା ପାଇଁ ବୈଦ୍ୟୁତିକ ଯାନ, ମିଥାନଲ ଓ ଇଥାନଲ ଚାଳିତ ଗାଡ଼ିଗୁଡ଼ିକୁ ଅନୁମତି ଶୁଳ୍କ ଛାଡ଼ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ନିୟମ ଅଧୀନରେ ଯୋଗ୍ୟ ଗାଡ଼ିଗୁଡ଼ିକୁ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିନା ଦେୟରେ ଅନୁମତି ଶୁଳ୍କ ପ୍ରଦାନ କରାଯିବ। 3000 କିଲୋଗ୍ରାମରୁ କମ୍ GVW ମାଲ ପରିବହନ ଗାଡ଼ିଗୁଡ଼ିକୁ ଏହି ଦେୟ ଛାଡ଼ ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି। ମୋଟରଯାନ ଅଧିନିୟମ 1988 ନିୟମାବଳୀ ଅନୁଯାୟୀ ଏହି ସମସ୍ତ ଯାନ ପାଇଁ ଅନୁମତି ନେବା ବାଧ୍ୟତାମୂଳକ ରହିବ। ଏହା ସହିତ ଗାଡ଼ିଗୁଡ଼ିକର ବୈଧ ପଞ୍ଜୀକରଣ, ବୀମା, ଫିଟ୍ନେସ୍ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଓ ଅନ୍ୟାନ୍ୟ ସରକାରୀ ଟିକସ ପୈଠ ଭଳି ସମସ୍ତ ପ୍ରଚଳିତ ନିୟମ ପାଳନ କରିବାକୁ ପଡ଼ିବ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ବୈଦ୍ୟୁତିକ ଗାଡ଼ିର ବ୍ୟବହାର ବୃଦ୍ଧି ସହ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଏହା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା PMFBY ଖରିଫ୍ ଋତୁ ପାଇଁ ପଞ୍ଜୀକରଣ ଅବଧିକୁ ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ପୁନର୍ବାର ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ ସମବାୟ ବିଭାଗର ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ଅନିଶ୍ଚିତତା ହେତୁ ହେଉଥିବା ଫସଲ ହାନିରୁ ସୁରକ୍ଷା ତଥା ଅଧିକରୁ ଅଧିକ ଯୋଗ୍ୟ ଚାଷୀଙ୍କୁ ବୀମାଭୁକ୍ତ କରିବା ପାଇଁ ଏହି ଅବଧିକୁ ବୃଦ୍ଧି କରାଯାଇଛି। ସର୍ବାଧିକ 5 ଏକର ପର୍ଯ୍ୟନ୍ତ ଜମି ପାଇଁ ମାଗଣାରେ ଫସଲ ବୀମା ସୁବିଧା ଚାଷୀମାନେ ପାଇପାରିବେ। ତେବେ ବର୍ଦ୍ଧିତ ଅବଧିରେ ଗଞ୍ଜାମ, କଳାହାଣ୍ଡି, ପୁରୀ, ସୁବର୍ଣ୍ଣପୁର, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର ଓ ଜଗତସିଂହପୁର ଜିଲ୍ଲାର ଋଣୀ ଚାଷୀମାନେ ଏହି ସୁବିଧା ପାଇବାକୁ ଥିବାବେଳେ ଅବଶିଷ୍ଟ ଜିଲ୍ଲାଗୁଡ଼ିକର ସମସ୍ତ ଯୋଗ୍ୟ ଚାଷୀଙ୍କ ପାଇଁ ବୀମା ପଞ୍ଜୀକରଣ ଉପଲବ୍ଧ ହେବ। ଖରିଫ୍ ଋତୁ ପାଇଁ ବିଜ୍ଞପିତ ଅଞ୍ଚଳ ଓ ବିଜ୍ଞପିତ ଫସଲ ଅନୁଯାୟୀ ଧାନ, ମକା, ଚିନାବାଦାମ, ହଳଦୀ ଭଳି ଫସଲଗୁଡ଼ିକୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇଛି। ସମସ୍ତ ଯୋଗ୍ୟ ଋଣୀ, ଅଣଋଣୀ ଚାଷୀ ଏବଂ ଭାଗଚାଷୀ ଏହି ଯୋଜନାର ଲାଭ ଉଠାଇପାରିବେ।

0: ନିମନ୍ତେ ଆବଶ୍ୟକ ସହାୟତା ପାଇଁ ଚାଷୀମାନେ ନିକଟସ୍ଥ ପ୍ୟାକ୍ସ ଲାମ୍ପସ୍ ଏଆର୍ସିଏସ୍ ଡିଆର୍ସିଏସ୍ ସିଡିଏଓ କାର୍ଯ୍ୟାଳୟ କିମ୍ବା ସ୍ୱୀକୃତିପ୍ରାପ୍ତ ବୀମା ପ୍ରତିନିଧିଙ୍କ ସହ ଯୋଗାଯୋଗ କରିପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ମାସ 12 ତାରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ତଥା ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ। ଏ ନେଇ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମାମଲା, ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ, ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଆଦିର ଆପୋଷ ସହମତିରେ ସମାଧାନ କରାଯିବ। ଏହି ସମସ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀଙ୍କୁ ଦେବାକୁ ପଡ଼ିବ ନାହିଁ। ରାଜ୍ୟ ବିଧାନସଭାର ଗୃହ କମିଟିର 10 ଜଣିଆ ଟିମ୍ ଆଜି ଗଞ୍ଜାମ ଜିଲ୍ଲା ଆସିକା ଗସ୍ତରେ ଆସିଛନ୍ତି। କମିଟିର ଅଧ୍ୟକ୍ଷ ତଥା ବିଧାୟକ ଲକ୍ଷ୍ମଣ ବାଗ୍ଙ୍କ ନେତୃତ୍ୱରେ ସଦସ୍ୟମାନେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିବା ସହିତ ଏଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସଦସ୍ୟ ଦଳ ଟିପିସରା ନାଳର ଜବରଦଖଲ ସ୍ଥିତି ଅନୁଧ୍ୟାନ, ଋଷିକୁଲ୍ୟା ନଦୀ ଉପରେ ନିର୍ମିତ ଚେକ୍ ଡ୍ୟାମ୍, ଋଷିକୁଲ୍ୟା ଓ ବଡ଼ନଦୀ ଉପରେ ନିର୍ମାଣାଧୀନ ହାଇଲେବୁଲ ବ୍ରିଜ୍, ପାଟଲିଗୁଡ଼ା ଦେଇ ଆସ୍କା ବାଇପାସ୍ ରାସ୍ତା ନିର୍ମାଣ, ମଣ୍ଟାପଡ଼ା ବାଘୁଆ ନଦୀ ଚେକ୍ ଡ୍ୟାମ୍ ଓ କଇଁଫୁଲିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରକଳ୍ପଗୁଡ଼ିକର ଅନୁଧ୍ୟାନ ପରେ ଆସ୍କା ପୌର ପରିଷଦ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ବିଧାନସଭା କମିଟି ସଦସ୍ୟଙ୍କ ଆଲୋଚନା ହୋଇଛି। ଏ ସମ୍ପର୍କରେ କଣ୍ଟାବାଞ୍ଚି ବିଧାୟକ ତଥା ବିଧାନସଭା ଗୃହ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାଗ୍ କହିଛନ୍ତି,
1: ଜିଲ୍ଲାରେ ବୁଲିକରି ବିଭିନ୍ନ ଅଞ୍ଚଳ ବିଭିନ୍ନ ସ୍ପଟ ଦେଖିଲୁ। ନିଶ୍ଚିତ ଭାବରେ ଅଞ୍ଚଳର ସମସ୍ୟା ଯେଉଁଭଳି ବିଧାନସଭା କମିଟିରେ ଆସିବ ଏବଂ ତୁରନ୍ତ ପଦକ୍ଷେପ ନିଆଯିବ ତା ପ୍ରତି ଆମେ ସମସ୍ତେ ଧ୍ୟାନ ଦେବୁ। ତେବେ ଯାହା ବି ଅନୁଧ୍ୟାନ କରିଛି ଗୃହ କମିଟି ନିଶ୍ଚିତ ଭାବରେ ଏଇଟା ସ୍ୱାଗତ ଯୋଗ୍ୟ, ଆଉ ଏହି କାର୍ଯ୍ୟ ଆମେ ଯେଉଁଭଳି ପଦକ୍ଷେପ ନିଆଯିବ ତା ପ୍ରତି ଗୃହ କମିଟି ମତାରକ କରିସାରିଛି। ଏ ଖବର ସରକାର ପାଖରେ ପହଞ୍ଚାଇବ ଆଉ ତାକୁ ତୁରନ୍ତ 100%-100% କାମ କରିବା ପାଇଁ ନିଷ୍ପତ୍ତି ନେବ।
0: ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥାର ଅତିରିକ୍ତ ମହାନିର୍ଦ୍ଦେଶକ ଜାହ୍ନବୀ ଶର୍ମା ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗର୍ଭଗୃହରୁ ବାଲିକଢ଼ା କାର୍ଯ୍ୟ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ବୈଷୟିକ ଟିମ୍, କୋର୍ କମିଟି ଏବଂ ବହୁ ଅଧିକାରୀ ମନ୍ଦିର ପରିସର ଯାଞ୍ଚ କରିଛନ୍ତି। 2022 ଲିଫ୍ଟ ଟନେଲ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଗାମୀ ଦିନରେ ଖୁବ୍ ଶୀଘ୍ର ବାଲିକଢ଼ା ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟସଭା ସାଂସଦ ମନମୋହନ ସାମଲ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ବିପନ୍ନ ଲୋକ ଏବଂ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି। ଚାନ୍ଦବାଲି ବ୍ଲକର ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗୋ ଆଦି ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଉଥିବା ରନ୍ଧା ଖାଦ୍ୟ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ସମ୍ପର୍କରେ ଶ୍ରୀ ସାମଲ ପଚାରି ବୁଝିଥିଲେ। ଅତିରିକ୍ତ ରିଲିଫ୍ କମିଶନର ସୁବାସନାଥ ଶର୍ମା କେନ୍ଦ୍ରାପଡ଼ା ଜିଲ୍ଲା ମହାଦେଇପାଟଣା ଆଶ୍ରମ ବିଦ୍ୟାଳୟରେ ପହଞ୍ଚ ସ୍ଥାନାନ୍ତର ହୋଇଥିବା କୁଳସାହି ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ରହଣି, ଖାଦ୍ୟ, ପାନୀୟ ଏବଂ ଆବଶ୍ୟକୀୟ ସୁବିଧା ସମ୍ପର୍କରେ ସେ ଅଧିକାରୀ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ପଚାରି ବୁଝିଛନ୍ତି। ମାଲକାନଗିରି ପିଏମ୍ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ଦିନିକିଆ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ କର୍ମଶାଳାରେ ଯୋଗଦେଇ ଗୁଣାତ୍ମକ ଶିକ୍ଷାଦାନ ଏବଂ ସହ ପାଠ୍ୟକ୍ରମ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମ୍ବଳ ଶିକ୍ଷକମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଛନ୍ତି। ବାଲେଶ୍ୱର ସଦର ବ୍ଲକ ରସାଳପୁରସ୍ଥିତ ଡାକ୍ତର ଯଦୁନାଥ କଲେଜରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର କାର୍ଯ୍ୟାଳୟ ବାଲେଶ୍ୱରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବକାରୀ ବିଭାଗ ଉପ ଅଧୀକ୍ଷକ ସ୍ୱପ୍ନାରାଣୀ ସାହୁ ଯୋଗଦେଇ ସୁସ୍ଥ ବ୍ୟକ୍ତି, ପରିବାର, ସମାଜ ତଥା ଭବିଷ୍ୟତ ଗଠନ ପାଇଁ ନିଶାଠାରୁ ଦୂରେଇ ରହିବା ଅନିବାର୍ଯ୍ୟ ବୋଲି ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଏକ ସଚେତନତା ପଦଯାତ୍ରା ସହ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଗୁଣୁପୁର ପୌର ପରିଷଦ ପକ୍ଷରୁ ଭୀମଭୋଇ ସାମର୍ଥ୍ୟ ଶିବିର ଗୁଣୁପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଯୋଗଦେଇ ଦିବ୍ୟାଙ୍ଗମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରିଛନ୍ତି।

0: ଶିବିରରେ ସାମିଲ ହୋଇଥିବା ଦିବ୍ୟାଙ୍ଗମାନଙ୍କୁ ସହାୟତା ଉପକରଣ ପ୍ରଦାନ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଜ୍ୟ ପ୍ରଶାସନର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାକୁ ମାସକୁ ଦୁଇଥର ଅନୁଷ୍ଠିତ ହେବ କ୍ୟାବିନେଟ୍ ବୈଠକ। ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋହାହନ ଦେବା ପାଇଁ ବୈଦ୍ୟୁତିକ ମିଥାନଲ ଓ ଇଥାନଲ ଚାଳିତ ଯାନର ଅନୁମତି ଶୁଳ୍କ ଛାଡ଼ କଲେ ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜୀକରଣ ଅବଧି ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗ ଅଦାଲତରେ ଆସନ୍ତା ମାସ 12 ତାରିଖରେ ଅନୁଷ୍ଠିତ ହେବ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ବିଶ୍ୱ ମଶା ଦିବସ, ସଚେତନତା ଆହ୍ୱାନ ଓ ପ୍ରତିକାର, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସରିତା ସାହୁ। ମଶା ଏକ ଛୋଟ ପ୍ରାଣୀ ହୋଇପାରେ, କିନ୍ତୁ ମାନବ ସମାଜର ଦୈନନ୍ଦିନ ଜୀବନରେ ଏହା ଏକ ବଡ଼ ଆହ୍ୱାନ। ବିଭିନ୍ନ ମଶାବାହିତ ରୋଗରେ ପ୍ରତିବର୍ଷ ବହୁ ଲୋକ ଆକ୍ରାନ୍ତ ହୁଅନ୍ତି ଏବଂ ସ୍ଥଳବିଶେଷରେ ମଧ୍ୟ ପ୍ରାଣ ହରାଇଥାନ୍ତି। ତେଣୁ ଅନ୍ୟ ପ୍ରକାରେ କହିଲେ ମଶାକୁ ବିଶ୍ୱର ଏକ ଘାତକ ଜୀବ ଭାବେ ପରିଗଣିତ କରାଯାଏ। ମଶା ଯୋଗୁଁ ମ୍ୟାଲେରିଆ, ଡେଙ୍ଗୁ, ଚିକନଗୁନିଆ, ଜାପାନିଜ୍ ଏନ୍ସେଫାଲାଇଟିସ୍, ଜିକା ଭାଇରସ୍ ଏବଂ ଫାଇଲେରିଆ ବା ବାତଜ୍ୱର ପରି ମାରାତ୍ମକ ରୋଗ ବ୍ୟାପିଥାଏ। ଏହି ମଶାବାହିତ ରୋଗଗୁଡ଼ିକ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଏବଂ ଏହାକୁ ପ୍ରତିହତ କରିବା ନେଇ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ତେବେ 1897 ଅଗଷ୍ଟ ମାସ 20 ତାରିଖରେ ବ୍ରିଟିଶ ଡାକ୍ତର ସାର୍ ରୋନାଲ୍ଡ ରସ୍ ଭାରତର ସିକନ୍ଦରାବାଦଠାରେ ପ୍ରଥମଥର ପାଇଁ ମାଇ ଏନୋଫିଲିସ୍ ମଶାକୁ ଆବିଷ୍କାର କରିଥିଲେ। ଏହି ମଶା ଦ୍ୱାରା ହିଁ ମ୍ୟାଲେରିଆ ରୋଗ ବ୍ୟାପିଥାଏ ବୋଲି ପ୍ରମାଣ କରିଥିଲେ। 1902 ଡାକ୍ତର ରସ୍ଙ୍କୁ ଶରୀର ବିଜ୍ଞାନ ଅର୍ଥାତ୍ ଚିକିତ୍ସା କ୍ଷେତ୍ରରେ ଏହି ଗବେଷଣାଗତ ଉପଲବ୍ଧତା ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ତେଣୁ ଏହି ଗବେଷଣାକୁ ସ୍ମରଣ କରି ପ୍ରତିବର୍ଷ ଅଗଷ୍ଟ ମାସ 20 ତାରିଖରେ ବିଶ୍ୱ ମଶା ଦିବସ ପାଳନ କରାଯାଉଛି। ବର୍ଷାଦିନେ ଡେଙ୍ଗୁ ଏବଂ ମ୍ୟାଲେରିଆର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳିଥାଏ। ଜନସ୍ୱାସ୍ଥ୍ୟ ପ୍ରତି ଏହା ସଙ୍କଟ ସୃଷ୍ଟି କରିଥାଏ। ଡେଙ୍ଗୁ ରୋଗର ବାହକ ଏଡିସ୍ ମଶା ସନ୍ତସନ୍ତିଆ ତଥା ଅପରିଷ୍କାର ସ୍ଥାନରେ ନିଜର ବଂଶବୃଦ୍ଧି କରିଥାଏ। ଡେଙ୍ଗୁ ଏକ ମାରାତ୍ମକ ରୋଗ। 2 ସପ୍ତାହରୁ ଅଧିକ ଦିନ ଧରି ଜ୍ୱର ଲାଗି ରହିଲେ ଡେଙ୍ଗୁ ପରୀକ୍ଷା କରାଇ ନିଆଯିବା ଉଚିତ। ସକାଳେ କିମ୍ବା ସନ୍ଧ୍ୟା ସମୟରେ ମୁଖ୍ୟତଃ ଏଡିସ୍ ମଶା କାମୁଡ଼ିଥାଏ। ଏହି ରୋଗର ଲକ୍ଷଣ ହେଉଛି ଅଧିକ ଦିନ ଜ୍ୱର ସହ ଗଣ୍ଠି ବିନ୍ଧା ଏବଂ ଆଖିରେ ମଧ୍ୟ ଯନ୍ତ୍ରଣା ହୋଇଥାଏ। ଡେଙ୍ଗୁ ଏବଂ ଚିକନଗୁନିଆ ରୋଗର ଲକ୍ଷଣ ପ୍ରାୟ ସମାନ ରହୁଥିବାରୁ ଏହାର ଚିହ୍ନଟ ପାଇଁ କେତେକ ପରୀକ୍ଷା କରିବାକୁ ପଡ଼ିଥାଏ। ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ପ୍ରତିବର୍ଷ ମେ 16 ତାରିଖରେ ଭାରତରେ ଜାତୀୟ ଡେଙ୍ଗୁ ଦିବସ ମଧ୍ୟ ପାଳନ କରାଯାଇଥାଏ। ମାଇ ଏନୋଫିଲିସ୍ ମଶା କାମୁଡ଼ିବା ଦ୍ୱାରା ପରଜୀବୀଙ୍କ ସଂକ୍ରମଣ ଯୋଗୁଁ ଲକ୍ଷ ଲକ୍ଷ ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥାନ୍ତି। ଏସିଆ, ଆଫ୍ରିକା, ମଧ୍ୟ ଏବଂ ଦକ୍ଷିଣ ଆମେରିକାର ଲୋକମାନେ ଏହି ରୋଗରେ ଅଧିକ ଶିକାର ହୋଇଥାନ୍ତି। ଏହି ରୋଗର ଲକ୍ଷଣ ହେଉଛି ଶରୀରରେ ତାପମାତ୍ରା ବୃଦ୍ଧି ପାଇବା, ମୁଣ୍ଡବିନ୍ଧା, ବାନ୍ତି ଲାଗିବା, କମ୍ପ ଆସିବା, ପେଟ ମାଂସପେଶୀରେ ବ୍ୟଥା ଏବଂ ଅଧିକ ଶୋଷ ଲାଗିବା। ଏହି ରୋଗର ସଂକ୍ରମଣ ବର୍ଷା ଦିନରେ ଅଧିକ ହୋଇଥାଏ। ଦୂଷିତ ଆବର୍ଜନାପୂର୍ଣ୍ଣ ଜଳ ମ୍ୟାଲେରିଆ ମଶା ବଂଶ ବୃଦ୍ଧିର କାରଣ ହୋଇଥାଏ। ମ୍ୟାଲେରିଆ ରୋଗର ପ୍ରାଦୁର୍ଭାବ ସମଗ୍ର ବିଶ୍ୱରେ ପରିଲକ୍ଷିତ ହେଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର 2024 ମ୍ୟାଲେରିଆ ରିପୋର୍ଟ ଅନୁଯାୟୀ 2023 ସମଗ୍ର ବିଶ୍ୱରେ ପ୍ରାୟ 249 ନିୟୁତ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲେ। 6 ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କର ମ୍ୟାଲେରିଆରେ ମୃତ୍ୟୁ ହୋଇଥିଲା। ସେଥିମଧ୍ୟରୁ ଅଧିକାଂଶ ଆଫ୍ରିକା ଦେଶର। ମ୍ୟାଲେରିଆ ଜନିତ ମୃତ୍ୟୁର 80% ହେଉଛନ୍ତି 5 ବର୍ଷରୁ କମ୍ ବୟସ୍କ ଶିଶୁ। ଦେଶରେ ମ୍ୟାଲେରିଆ ରୋଗର ପ୍ରାଦୁର୍ଭାବକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର କେତେକ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି। 2027 ସୁଦ୍ଧା ଦେଶରେ ମ୍ୟାଲେରିଆ ରୋଗକୁ ଶୂନ୍ୟ ସ୍ତରକୁ ଆଣିବା ସହ 2030 ସୁଦ୍ଧା ଏହାର ମୂଳୋତ୍ପାଟନ ଲକ୍ଷ୍ୟ ରଖାଯାଇଛି। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ପ୍ରତିବର୍ଷ ଏପ୍ରିଲ 25 ତାରିଖରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରାଯାଇଥାଏ। ସେହିଭଳି ଜିକା ଭାଇରସ୍ ସଂକ୍ରମଣ ଏବଂ ଜାପାନିଜ୍ ଏନ୍ସେଫାଲାଇଟିସ୍ ରୋଗ ଗର୍ଭବତୀ ମହିଳା ତଥା ପିଲାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ଏହିସବୁ ରୋଗର ପ୍ରତିରୋଧକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିମଧ୍ୟରେ ଜାତୀୟ ଭୂତାଣୁଜନିତ ରୋଗ ନିୟନ୍ତ୍ରଣ ଅଭିଯାନ, ମ୍ୟାଲେରିଆ ନିରାକରଣ, ମଶାରୀ ବଣ୍ଟନ, ଦମନ ଯୋଜନା ଆଦି ଅନ୍ତର୍ଭୁକ୍ତ। ଏପରିକି ବିଭିନ୍ନ ସମୟରେ ସଚେତନତା

0: କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଲୋକଙ୍କୁ ଏହିସବୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଅବଗତ କରାଉଛନ୍ତି। ତେବେ ଶେଷରେ ଏତିକି କୁହାଯାଇପାରେ, ସଚେତନତା ହିଁ ସୁରକ୍ଷା। ଏହି ଦୃଷ୍ଟିକୋଣ ଆଧାରରେ ଆସନ୍ତୁ ମିଳିମିଶି ମଶାମୁକ୍ତ ପରିବେଶ ଗଠନ କରିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱ ମଶା ଦିବସ, ସଚେତନତା, ଆହ୍ୱାନ ଓ ପ୍ରତିକାର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସରିତା ସାହୁ।

0: ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡ଼ିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡ଼ିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
2: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
0: ଶୁଣିଲେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଶଶାଙ୍କ ଶେଖର ଓ

ଶୁଣିଲେ ବିକାଶ ମନ୍ତ୍ର କ୍ରମରେ ଆଞ୍ଚଳିକ ସମ୍ବାଦ, ପରେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ରିଲେକରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ କଥାଚିତ୍ର ଜଗା ହାତରେ ପଘାରୁ। କଣ୍ଠଶିଳ୍ପୀ ମହମ୍ମଦ ଅଜିଜ, ଗୀତ ରଚନା ଶୀର୍ଷାନନ୍ଦ ଦାସ, ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ କଥାଚିତ୍ର ମୁଁ ଦିୱାନା ତୋ ପାଇଁ। ଦ୍ୱୈତକଣ୍ଠ ଶିଳ୍ପୀ ଉଦିତ ନାରାୟଣ ଏବଂ ଅନ୍ତରା। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ଅଗ୍ନିରାଜ।

0: ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, କ୍ରମରେ ଜିଲ୍ଲା ହାଲଚାଲ ଏବଂ ପରେ କିଷାନବାଣୀ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଓଡ଼ିଆ କଥାଚିତ୍ର ଗୀତ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ఆకాశవాణి సంవాద పఢుచంతి మళయరంజన్ మిశ్ర ముఖ్య సంవాద ଦିଲ୍ଲୀରେ ପ୍ରତିବାଦକାରୀ ଛାତ୍ର ଏବଂ ପୁଲିସ୍ ମଧ୍ୟରେ ହିଂସାତ୍ମକ ଘଟଣାର ଯାଞ୍ଚ ପାଇଁ ପାଞ୍ଚଜଣିଆ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କଲେ ସୁପ୍ରିମକୋର୍ଟ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକ ନାଗରିକ କୈନ୍ଦ୍ରିକ ବିକାଶକୁ ତ୍ୱରାନ୍ୱିତ କରିବ କହିଲେ ପ୍ରଧାନମନ୍ତ୍ରୀ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 31ତମ ଦକ୍ଷିଣ ଜୋନାଲ୍ ପରିଷଦ ବୈଠକ ଅନୁଷ୍ଠିତ ବାଂଲାଦେଶର 23ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ବିଏନ୍ପି ନେତା ମିର୍ଜା ଫକରୁଲ୍ ଇସ୍ଲାମ ଆଲମଗୀର ଏବଂ ବିଡବ୍ଲ୍ୟଏଫ୍ ବିଶ୍ୱକପ୍ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗ ପ୍ରି କ୍ୱାର୍ଟର ଫାଇନାଲ୍ରେ ପରାସ୍ତ ହେଲେ ଆୟୁଷ ସେଟ୍ଟି। ଦିଲ୍ଲୀରେ ସାମ୍ପ୍ରତିକ ପ୍ରତିବାଦକାରୀ ଛାତ୍ର ଏବଂ ପୁଲିସ୍ ମଧ୍ୟରେ ହିଂସାତ୍ମକ ଘଟଣା ଅଭିଯୋଗର ଯାଞ୍ଚ ପାଇଁ ଏକ ପାଞ୍ଚଜଣିଆ ଉଚ୍ଚ କ୍ଷମତା ସମ୍ପନ୍ନ ତଦନ୍ତ କମିଟି ସୁପ୍ରିମକୋର୍ଟ ଗଠନ କରିଛନ୍ତି। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଆର୍ ସୁଭାଷ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ ଏହି କମିଟି ଗଠନ କରିବା ସହ ଅନ୍ୟ ସଦସ୍ୟଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି। ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ରବିଶଙ୍କର ଝା ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଶାଲିନ୍ଦର କୌର ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଋଷିକ କୁମାର ଶୁକ୍ଲା ଏବଂ ମେଘାଳୟର ଅବସରପ୍ରାପ୍ତ ପୁଲିସ୍ ମହାନିର୍ଦ୍ଦେଶକ ଆର୍ଏଲ୍ ବିଷ୍ଣୋଇ କମିଟିର ସଦସ୍ୟ ଭାବେ ରହିବେ। ଖଣ୍ଡପୀଠ କହିଛନ୍ତି ବହୁ ବିଚାର ବିମର୍ଶ ପରେ ଏହି କମିଟି ଗଠନ କରାଯାଇଛି। ପ୍ରସଙ୍ଗଗୁଡ଼ିକର ଯାଞ୍ଚ କରିବା ସହ ନିର୍ଦ୍ଧାରିତ ସମୟସୀମା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ କହିଛନ୍ତି। ମହିଳା ପ୍ରତିବାଦକାରୀଙ୍କ ଉପରେ ହୋଇଥିବା ହିଂସାତ୍ମକ କାର୍ଯ୍ୟ ସଂକ୍ରାନ୍ତ ଅଭିଯୋଗକୁ ପ୍ରାଥମିକତାର ସହ ଯାଞ୍ଚ କରିବାକୁ ଖଣ୍ଡପୀଠ କହିଛନ୍ତି। ସୂଚନାଯୋଗ୍ୟ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ଦିଲ୍ଲୀରେ ଗତମାସ 20 ତାରିଖରେ ସଂସଦ ଅଭିମୁଖେ ପଦଯାତ୍ରା ସମୟରେ ହିଂସାତ୍ମକ ଘଟଣା ନେଇ ଉଭୟ ପ୍ରତିବାଦକାରୀ ଏବଂ ପୁଲିସ୍ ଅଭିଯୋଗ କରିଛନ୍ତି। ପୃଥକ୍ ପୃଥକ୍ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକ ନାଗରିକ କୈନ୍ଦ୍ରିକ ଜଳବାୟୁ କାର୍ଯ୍ୟକଳାପ ମାଧ୍ୟମରେ ସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବ। ପରିବେଶ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଏକ ଆଲେଖ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ନିର୍ଗମନ ତୀବ୍ରତା ହ୍ରାସ ଏବଂ ଅଣୁ ଜୀବାଶ୍ମ ଶକ୍ତି କ୍ଷମତା ବ୍ୟାପକ କରିବା ମାଧ୍ୟମରେ ଭାରତର ପ୍ରଗତି ନିରନ୍ତର ଏବଂ ସବୁଜ ଆଭିମୁଖ୍ୟକୁ ସୁଦୃଢ଼ କରୁଛି। ନିରନ୍ତର ଜୀବନଶୈଳୀ ବନୀକରଣ ପୁନଃ କାର୍ଯ୍ୟକାରୀ ଯୋଗ୍ୟ ଅର୍ଥନୀତି ସମ୍ପ୍ରଦାୟ ଆଧାରିତ ପଦକ୍ଷେପ ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକରେ ଭବିଷ୍ୟତ ରୂପରେଖ ନେଇ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ମନ୍ତ୍ରୀ ଶ୍ରୀ ଯାଦବ ତାଙ୍କ ଆଲେଖ୍ୟରେ ବର୍ଷ୍ଣନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ 31ତମ ଦକ୍ଷିଣ ଜୋନାଲ୍ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ତାମିଲନାଡୁର ଚେନ୍ନାଇ ନିକଟବର୍ତ୍ତୀ ମହାବଳୀପୁରମ୍ଠାରେ ଅନୁଷ୍ଠିତ ବୈଠକରେ ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକର ଶୀର୍ଷ ନେତୃତ୍ୱ ତଥା ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଆନ୍ତଃରାଜ୍ୟ ବିବାଦ ସୁରକ୍ଷା ଏବଂ ବିକାଶ ପ୍ରସଙ୍ଗରେ ମତ ବିନିମୟ ହୋଇଛି। ବୈଠକରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କେରଳ ମୁଖ୍ୟମନ୍ତ୍ରୀ ଭିଡି ସତୀଶନ୍ ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭାଟ୍ଟି ବିକ୍ରମାର୍କ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପୁଡୁଚେରୀ ଉପରାଜ୍ୟପାଳ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଉପରାଜ୍ୟପାଳ ଲାକ୍ଷାଦ୍ୱୀପର ପ୍ରଶାସକ ଓ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ପଦାଧିକାରୀ ବୈଠକରେ ଯୋଗ ଦେଇଥିଲେ। ରୁଦ୍ଧଦ୍ୱାର ବୈଠକରେ ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ଏହାର ସମାଧାନର ପନ୍ଥା

ନିର୍ଣ୍ଣୟ କରିବା ନେଇ ଆଲୋଚନା ହୋଇଛି। ସ୍ୱାସ୍ଥ୍ୟସେବା ପାଣ୍ଠି, ଭିଭିଭୂମି ବିକାଶ, ପରିବେଶ ଏବଂ ଆଞ୍ଚଳିକ ସୁରକ୍ଷା କ୍ଷେତ୍ରରେ ସଂଘୀୟ ସହଯୋଗିତା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତୀୟ ଇସ୍କାତ ପ୍ରାଧିକରଣ ଲିମିଟେଡ୍ ସେଲ୍ ଖଣି ଏବଂ ଖଣିଜ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ ଆଇନ 2026କୁ ସ୍ୱାଗତ କରିଛି। ଗତ 17 ତାରିଖରେ କେନ୍ଦ୍ର ସରକାର ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛନ୍ତି। ଖଣିଜ କ୍ଷେତ୍ରରେ ଆକଳନଯୋଗ୍ୟ ଆର୍ଥିକ ବ୍ୟବସ୍ଥା ଏବଂ ଦୀର୍ଘକାଳୀନ ନୀତିଗତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଏହି ସଂଶୋଧିତ ଆଇନ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେଲ୍ ପକ୍ଷରୁ କୁହାଯାଇଛି। ଇସ୍କାତ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସଂସ୍କାର ନିବେଶ ଏବଂ ଉତ୍ପାଦନ କ୍ଷେତ୍ରକୁ ଅଧିକ ଉତ୍ସାହିତ କରିବ, ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇବା ସହ ଖଣିଜ ଏବଂ ଶକ୍ତି ସୁରକ୍ଷା କ୍ଷେତ୍ର ଅଧିକ ସଶକ୍ତ ହେବ, ଖଣିଜ ଭିତ୍ତିକ ଶିଳ୍ପଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ବୃଦ୍ଧି ପାଇବ ବୋଲି ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି। ବାଂଲାଦେଶର 23ତମ ରାଷ୍ଟ୍ରପତି ଭାବେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନ୍ପି ନେତା ମିର୍ଜା ଫକରୁଲ ଇସ୍ଲାମ ଆଲମଗୀର ନିର୍ବାଚିତ ହୋଇଛନ୍ତି। ଆଜି ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ 78 ବର୍ଷୀୟ ଆଲମଗୀର 255 ଖଣ୍ଡ ଭୋଟ୍ ପାଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଦକ୍ଷିଣପନ୍ଥୀ ବାଂଲାଦେଶ ଜମାୟତ ଏ ଇସ୍ଲାମୀ ଏବଂ ନ୍ୟାସନାଲ୍ ସିଟିଜେନ୍ ପାର୍ଟି ସମର୍ଥିତ ପୂର୍ବତନ ସେନା ଅଧିକାରୀ ଓଲି ଅହମ୍ମଦଙ୍କୁ ପରାସ୍ତ କରିଛନ୍ତି। ଶ୍ରୀ ଅହମ୍ମଦ 88 ଖଣ୍ଡ ଭୋଟ୍ ପାଇଥିଲେ। ମୁଖ୍ୟ ନିର୍ବାଚନ କମିଶନର ଏଏସ୍ଏମ୍ ନାସିରୁଦ୍ଦିନ୍ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ନିର୍ବାଚନରେ ସଂସଦର ମୋଟ 343 ଜଣ ସଦସ୍ୟ ଭୋଟ୍ ଦେଇଥିଲେ। 35 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ଏକାଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବଙ୍ଗଭବନ ଦରବାର ହଲ୍ଠାରେ ଶ୍ରୀ ଆଲମଗୀର ଆସନ୍ତାକାଲି ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି ଦେଶର ବିକାଶରେ ନାଗରିକ ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତୃଣମୂଳ ସ୍ତରରେ ଏହି ନୀତି କାର୍ଯ୍ୟକାରୀ ହେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଉତ୍ତରାଖଣ୍ଡର ମସୁରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀରେ 2024 ବ୍ୟାଚ୍ ଭାରତୀୟ ପ୍ରଶାସନିକ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମର ଉଦ୍ଯାପନୀ ସମାବେଶରେ ଯୋଗଦେଇ ଉପରାଷ୍ଟ୍ରପତି ଏହା କହିଛନ୍ତି। ସେ କହିଛନ୍ତି ଚରିତ୍ର ଏବଂ ସଚ୍ଚୋଟତା ହେଉଛି ଜନସେବାର ଭିଭିଭୂମି। ଯୁବ ପ୍ରଶାସନିକ ଅଧିକାରୀଙ୍କୁ ଜନସେବା ପ୍ରତି ସମର୍ପିତ ରହିବାକୁ ଉପରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ସମାଲୋଚନା ଦ୍ୱାରା ବିଚଳିତ ନ ହୋଇ କାର୍ଯ୍ୟ ଏବଂ ନିଷ୍ପତ୍ତି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସମାଜ କଲ୍ୟାଣ ପାଇଁ ନିଷ୍ପତ୍ତି ଗ୍ରହଣ କରିବା ଏବଂ ସାଧାରଣ ଲୋକଙ୍କୁ ଉନ୍ନତ ସେବା ପ୍ରଦାନ କରିବା ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି। ଏହି ସମାରୋହରେ ରାଜ୍ୟପାଳ ଗୁରୁମିତ ସିଂ ଯୋଗଦେଇ ରାଷ୍ଟ୍ର ପ୍ରଥମ ଭାବନାକୁ ପ୍ରତ୍ୟେକ ନିଷ୍ପତ୍ତିରେ ପ୍ରାଥମିକତା ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ଝାଡ଼ଖଣ୍ଡ ଲୋକସେବା ଆୟୋଗ ଜେପିଏସ୍ସିର ଏକାଦଶରୁ ତ୍ରୟୋଦଶ ସଂସ୍କରଣ ପରୀକ୍ଷା ବାତିଲ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ଝାଡ଼ଖଣ୍ଡ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ବିଚାରପତି ଜଷ୍ଟିସ୍ ଦୀପକ ସୋରନଙ୍କ ଜଣିକିଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷା ଏବଂ ନିଯୁକ୍ତି ବାତିଲ ସଂକ୍ରାନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ମଙ୍ଗଳବାର ପ୍ରକାଶିତ ବିଜ୍ଞପ୍ତି ବିରୋଧରେ ଆଗତ ତିନୋଟି ପୃଥକ ପୃଥକ ଆବେଦନର ଶୁଣାଣି କରି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ମନୋନୀତ ପ୍ରାର୍ଥୀଙ୍କୁ ପୁନଃ କାର୍ଯ୍ୟରେ ଅବସ୍ଥାପିତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଉପଯୁକ୍ତ ପ୍ରକ୍ରିୟା ଏବଂ ନୀତି ଅନୁସରଣ ନ କରି ମନୋନୀତ ପ୍ରାର୍ଥୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇପାରିବ ନାହିଁ ଦୃଷ୍ଟିକୋଣ ଆଧାରରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାଗୁଡ଼ିକରେ ପକ୍ଷ ରଖିବାକୁ କୋର୍ଟ ରାଜ୍ୟ ସରକାର ଏବଂ ଜେପିଏସ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ 15 ତାରିଖକୁ ଧାର୍ଯ୍ୟ ହୋଇଛି। ସୂଚନାଯୋଗ୍ୟ ଏହି ପରୀକ୍ଷାଗୁଡ଼ିକ ମାଧ୍ୟମରେ ମନୋନୀତ ହୋଇଥିବା 342 ଜଣ ପ୍ରାର୍ଥୀ କାର୍ଯ୍ୟ କରୁଛନ୍ତି। ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ 22 ପରୀକ୍ଷାକୁ ବାତିଲ କରିଥିବା ବେଳେ 6 ପ୍ରକ୍ରିୟାକୁ ସ୍ଥଗିତ ଏବଂ 17 ତଦନ୍ତ ପରିସରଭୁକ୍ତ କରିଛନ୍ତି। ନୂତନ ନବୀକରଣ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଦେଶରେ ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ କାର୍ଯ୍ୟକାରୀ ହେଉଛି। ଏ କ୍ଷେତ୍ରରେ ଏକ ଶକ୍ତିଶାଳୀ ଘରୋଇ ଇକୋସିଷ୍ଟମ ସୃଷ୍ଟି କରିବା ଏବଂ ହାଇଡ୍ରୋଜେନ୍ ଉତ୍ପାଦନ, ବ୍ୟବହାର ଓ ରପ୍ତାନୀରେ ଭାରତକୁ ଏକ ବିଶ୍ୱ କେନ୍ଦ୍ର ଭାବେ ସ୍ଥାନିତ କରିବା ଲକ୍ଷ୍ୟରେ ଏହି ମିଶନ କାର୍ଯ୍ୟକାରୀ ହେଉଛି। 2023 ଜାନୁଆରୀ ମାସରେ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ଏହି ମିଶନ ଆସନ୍ତା 2029-30 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ 19,744 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ପ୍ରତିଷ୍ଠିତ ହୋଇଥିବା ଏନ୍ଟିପିସି ସବୁଜ ହାଇଡ୍ରୋଜେନ୍ ମୋବିଲିଟି ଷ୍ଟେସନ ଏ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରୁଛି। ବିଡବ୍ଲ୍ୟଏଫ୍ ବିଶ୍ୱକପ୍ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗର ପ୍ରି କ୍ୱାର୍ଟର ଫାଇନାଲ୍ରେ ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ଆୟୁଷ ସେଟ୍ଟି

0: ଇଣ୍ଡୋନେସିଆର ଅଲ୍ ୱେଇ ଫରହାନ୍ଙ୍କଠାରୁ ପରାସ୍ତ ହୋଇଛନ୍ତି। 19-21 ଏବଂ 11-21 ସେଟ୍ରେ ସେଟ୍ଟି ହାରିଯାଇଛନ୍ତି। ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଖେଳାଯାଇଥିବା ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ରେ ଏହି ଭାରତୀୟ ଯୋଡ଼ି ଜାପାନ ଯୋଡ଼ିକୁ 21-16 21-12 ପଏଣ୍ଟରେ ପରାସ୍ତ କରିଛନ୍ତି। ମହିଳା ଏକକ ବର୍ଗରେ ପୂର୍ବତନ ବିଶ୍ୱ ଚମ୍ପିୟାନ୍ ପିଭି ସିନ୍ଧୁ ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ରେ ଚୀନ୍ର ୱାଙ୍ଗ୍ ଝିଙ୍କ ସହ ଖେଳୁଛନ୍ତି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଦିଲ୍ଲୀରେ ପ୍ରତିବାଦକାରୀ ଛାତ୍ର ଏବଂ ପୁଲିସ୍ ମଧ୍ୟରେ ହିଂସାତ୍ମକ ଘଟଣାର ଯାଞ୍ଚ ପାଇଁ 5-ଜଣିଆ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କଲେ ସୁପ୍ରିମକୋର୍ଟ। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକ ନାଗରିକ କୈନ୍ଦ୍ରିକ ବିକାଶକୁ ତ୍ୱରାନ୍ୱିତ କରିବ କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 31ତମ ଦକ୍ଷିଣ ଜୋନାଲ୍ ପରିଷଦ ବୈଠକ ଅନୁଷ୍ଠିତ। ବାଂଲାଦେଶର 23ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ବିଏନ୍ପି ନେତା ମିର୍ଜା ଫକରୁଲ୍ ଇସ୍ଲାମ ଆଲମଗୀର ଏବଂ ବିଡବ୍ଲ୍ୟଏଫ୍ ବିଶ୍ୱକପ୍ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗରେ ପ୍ରି କ୍ୱାର୍ଟର ଫାଇନାଲ୍ରେ ପରାସ୍ତ ହେଲେ ଆୟୁଷ ସେଟ୍ଟି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ଭାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୌଷ୍ଟିକ ଆହାର ପ୍ରଦାନ ପାଇଁ ସାରା ଦେଶରେ ପ୍ରଧାନମନ୍ତ୍ରୀ ପୋଷଣ ଅଭିଯାନ ଚାଲିଛି। ଏହି ଯୋଜନାରେ ବିଦ୍ୟାଳୟ ସହିତ ଜନସାଧାରଣଙ୍କୁ ଯୋଡ଼ିବା ପାଇଁ ଏକ ଅଭିନବ ଯୋଜନା ହେଉଛି ତିଥି ଭୋଜନ। ବିଦ୍ୟାଳୟରେ ପିଲାଙ୍କୁ ଜନସହଭାଗିତାରେ ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମଦିନ, ଶ୍ରାଦ୍ଧବାର୍ଷିକୀ, ବିବାହ ବାର୍ଷିକୀ ତଥା ଯେକୌଣସି ବିଶେଷ ଦିବସରେ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ସହିତ ଫଳ, ମିଷ୍ଟାନ୍ନ, କ୍ଷୀରି ଆଦି ଅତିରିକ୍ତ ସ୍ୱାଦିଷ୍ଟ ତଥା ପୌଷ୍ଟିକ ଭୋଜନ ଦେବାର ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ଶ୍ରାବଣ ମାସ ତୃତୀୟ ସୋମବାର, ସଂକ୍ରାନ୍ତି, ନାଗପଞ୍ଚମୀ ଏବଂ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀଗିରିଙ୍କ ପୁଣ୍ୟତିଥି ଅବସରରେ ବରଗଡ଼ ଜିଲ୍ଲା କଳାପାଣି ପଞ୍ଚାୟତ ଅନ୍ତର୍ଗତ ବୁଦେଲପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣଦୃଷ୍ଟି ସାଥୀ ପକ୍ଷରୁ ତିଥି ଭୋଜନର ଆୟୋଜନ କରାଯାଇଥିଲା। ଏଥିରେ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ବୁଦେଲପାଲି ବିଦ୍ୟାଳୟରେ ତିଥି ଭୋଜନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଶିଶୁ ସାହିତ୍ୟିକ ପ୍ରଫୁଲ୍ଲ କୁମାର ସାହୁ କହିଥିଲେ,
3: ଖୁସ୍ ଲାଗ୍ଲା ବୁଦେଲପାଲି ସ୍କୁଲରେ ଗଣଦୃଷ୍ଟି ମିଡ଼ିଆ ତରଫରୁ ଯେନ୍ ତିଥି ଭୋଜନର ବ୍ୟବସ୍ଥା କରାଯାଇଛେ, ବେଲେ ଗୋଟେ ସ୍ୱତନ୍ତ୍ର ଦିବସରେ ଏନ୍ତା ଗୋଟେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ହେ।
2: ଅନ୍ୟତମ ଅତିଥି ଶିକ୍ଷାବିତ୍ ପତିତ ପାବନ ସାହୁ କହିଥିଲେ,
4: ତିଥି ଭୋଜନ ହଉଛେ ଯେନ୍ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ଯେନ୍ ସ୍କୁଲ ଗୁଡ଼ିକରେ ମଧ୍ୟାହ୍ନ ଭୋଜନ ଦିଆଯାଉଛେ, ସେଇ ମଧ୍ୟାହ୍ନ ଭୋଜନ ସହିତ କିଛି ନିର୍ଦ୍ଦିଷ୍ଟ ତିଥିରେ ଯେନ୍ ତିଥିରା ନିଜକେ ଭଲ ଲାଗ୍ବା ଯେନ୍ ଦିନରା ସେ ଦିନରେ ପୁରାତନ ଛାତ୍ର, ସଚେତନ ନାଗରିକ, କୌଣସି ଅନୁଷ୍ଠାନ ବା ଅଭିଭାବକମାନେ ଶିକ୍ଷକମାନଙ୍କ ସହିତ କଥାବାର୍ତ୍ତା କରି ପ୍ରଧାନ ଶିକ୍ଷକ ସହିତ ଯୋଗସୂତ୍ର ରକ୍ଷା କରିକିରି ମଧ୍ୟାହ୍ନ ଭୋଜନ ସହିତ ମାନେ ଅନ୍ୟ କିଛି ଆନୁଷଙ୍ଗିକ ଖାଦ୍ୟ ଦେଇପାରିବେ।
2: ଚଳିତ ମାସ 17 ତାରିଖରୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ କୁଷ୍ଠ ରୋଗୀଙ୍କ ସନ୍ଧାନ ଚାଲିଛି। ଏହା ଜିଲ୍ଲାର ଗୋଟିଏ ସହରାଞ୍ଚଳ ସମେତ 12 ବ୍ଲକରେ କାର୍ଯ୍ୟକାରୀ ହେଉଛି। ଆଶାକର୍ମୀମାନେ ଘରକୁ ଘର ବୁଲି ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରୁଛନ୍ତି। ଚିହ୍ନଟ ରୋଗୀଙ୍କ ପାଇଁ ନିଃଶୁଳ୍କ ଚିକିତ୍ସା ବ୍ୟବସ୍ଥା ରହିଛି। ନିଶାମୁକ୍ତ ଭାରତ ଅଭିଯାନର ଷଷ୍ଠ ବାର୍ଷିକୀ ପାଳନର ଅଂଶ ଭାବରେ ଅଗଷ୍ଟ 18 ତାରିଖ ସାରା ଦେଶରେ ନିଶା ବିରୋଧୀ ଜାତୀୟ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟରେ ନିଶା ବିରୋଧରେ ସଂକଳ୍ପ ପାଠ କରାଯାଇଥିଲା। ବରଗଡ଼ ଜିଲ୍ଲା ମୁଖ୍ୟାଳୟ ସମେତ ଜିଲ୍ଲାର ସର୍ବତ୍ର 80ତମ ସ୍ୱାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି। ବୀର ସୁରେନ୍ଦ୍ର ସାହି ଛକ ନିକଟରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସଂଗ୍ରାମୀମାନଙ୍କ ତ୍ୟାଗ, ବୀରତ୍ୱ ଓ ବଳିଦାନକୁ ସ୍କରଣ କରିବା ସହ ଜିଲ୍ଲା, ରାଜ୍ୟ ଓ ଦେଶର ପ୍ରଗତି ଓ ବିକାଶରେ ସହଭାଗୀ ହେବାକୁ ଜିଲ୍ଲାପାଳ ଶ୍ରୀ ଗୋୟଲ ଆହ୍ୱାନ ଜଣାଇଥିଲେ। ପ୍ରଥମଥର ପାଇଁ ବରଗଡ଼ର ମୁଖ୍ୟ ରାସ୍ତା ବୀର ସୁରେନ୍ଦ୍ର ସାହି ଛକରୁ ମହାତ୍ମା ଗାନ୍ଧି ଛକ ପର୍ଯ୍ୟନ୍ତ ହୋଇଥିବା ବର୍ଣ୍ଣାଢ଼୍ୟ ପ୍ୟାରେଡ୍ ଆୟୋଜନ ହୋଇଥିଲା। ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ସମାରୋହରେ ଉପସ୍ଥିତ ଥିଲେ। ବରଗଡ଼ ଜିଲ୍ଲାରେ ଅଗଷ୍ଟ 9-17 ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଜିଲ୍ଲା ସଦର ମହକୁମା ସମେତ ପଦ୍ମପୁର, ସୋହେଲା, ଅତାବିରା, ବିଜେପୁର, ବରପାଲି, ଭେଡେନ, ଭଟଲି, ବିଜେପୁର, ଆମ୍ଭାଭୁନା, ଗାଇସିଲଟ, ଝାରବନ୍ଦ ଆଦି ବ୍ଲକ ମୁଖ୍ୟାଳୟରେ ହୋଇଥିବା ଜାତୀୟ ପତାକା ଶୋଭାଯାତ୍ରାରେ ଜିଲ୍ଲାର ସମସ୍ତ ପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଛାତ୍ରଛାତ୍ରୀ, ସ୍ୱେଚ୍ଛା

ସ୍ୱେଚ୍ଛାସେବୀ ସଂଗଠନ ତଥା ଜନସାଧାରଣ ସାମିଲ ହୋଇଥିଲେ। ସେହିପରି ତ୍ରିରଙ୍ଗା ଉତ୍ସବ ଅବସରରେ ସାଇକେଲ ଶୋଭାଯାତ୍ରା, ରଙ୍ଗୋଲି, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ ପ୍ରତିଯୋଗିତା ଆଦି ଆୟୋଜନ ହୋଇଥିଲା। ବରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ କରିବା ପାଇଁ ଚାଷୀଙ୍କ ନାମ ପଞ୍ଜୀକରଣ ଚଳିତ ମାସ 6 ତାରିଖରୁ ଆରମ୍ଭ ହୋଇଛି। ଜିଲ୍ଲାର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ତଥା ବଜାର ପ୍ରାଙ୍ଗଣମାନଙ୍କରେ ନାମ ପଞ୍ଜୀକରଣ କରାଯାଉଛି। ଏହା ଚଳିତ ମାସ ଶେଷ ପର୍ଯ୍ୟନ୍ତ ଚାଲିବ। ତେବେ ନାମ ପଞ୍ଜୀକରଣ ସମୟରେ ଏଗ୍ରିଷ୍ଟେକ୍ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଉଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ମାତ୍ର ବିଭାଗ ପକ୍ଷରୁ

0: ଏହା ଚଳିତ ମାସ ଶେଷ ପର୍ଯ୍ୟନ୍ତ ଚାଲିବ। ତେବେ ନାମ ପଞ୍ଜିକରଣ ସମୟରେ ଏଗ୍ରିଷ୍ଟେକ୍ ପଞ୍ଜିକରଣକୁ ବାଧ୍ୟତାମୂଳକ କରାଯାଉଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ମାତ୍ର ବିଭାଗ ପକ୍ଷରୁ ଏଗ୍ରିଷ୍ଟେକ୍ ପଞ୍ଜିକରଣ ବାଧ୍ୟତାମୂଳକ ନୁହେଁ ବୋଲି ସ୍ୱଷ୍ଟୀକରଣ ଦିଆଯିବା ପରେ ଚାଷୀ ଅସନ୍ତୋଷ ଦୂର ହୋଇଛି। ଶ୍ରାବଣ ମାସ ସୋମବାର ଅବସରରେ ବରଗଡ଼ ଜିଲ୍ଲାର ଅଷ୍ଟଶମ୍ଭୁପୀଠ, ଗାଇସୀମା, ଦେଓଗାଁ, ସରଣ୍ଡା, ନୀଲଜି, ସୋର୍ଣ୍ଣା, ଆମ୍ବାଭନା ସମେତ ଝାଡ଼େଶ୍ୱର, ରିଷିପାଲି, ଜଳମାଦେବ ଆଦି ପୀଠରେ ଶ୍ରଦ୍ଧାଳୁମାନଙ୍କ ବ୍ୟାପକ ସମାଗମ ହୋଇଥିଲା। ନୃସିଂହନାଥ ପୀଠରୁ ପାପନାଶିନୀ ଝରଣାରୁ ପବିତ୍ର ଜଳ ନେଇ କାଉଡ଼ିଆମାନେ ପାହାଡ଼ ଦେଇ ହରିଶଙ୍କର ପୀଠକୁ ଯାଇ ଠାକୁରଙ୍କ ଦର୍ଶନ କରୁଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: प्रधानमंत्री फसल बीमा योजना किसानों के लिए वरदान है।
1: अब सूखा पड़े या बाढ़ आ जाए कोई डर नहीं,
2: अब ओले पड़े या कीट पतंगे फसल खा जाए कोई फिक्र नहीं,
3: क्योंकि हमने लिया है प्रधानमंत्री फसल बीमा।
4: बुआई से फसल कटाई तक हर जोखिम का दावा, न्यूनतम प्रीमियम पर अधिकतम भुगतान का वादा।
5: योजना से हर साल जुड़ रहे हैं 5 करोड़ से ज्यादा किसान। अब आपकी है बारी।
4: नजदीकी कृषि कार्यालय, सहकारी समिति, बैंक शाखा, अधिकृत बीमा कंपनी या जन सेवा केंद्र में स्वेच्छा से करा सकते हैं पंजीकरण।
5: फसल बीमा पोर्टल या फसल बीमा ऐप द्वारा भी कराया जा सकता है पंजीकरण।
4: प्रधानमंत्री फसल बीमा योजना, आपकी फसलों का संपूर्ण सुरक्षा कवर। कृषि एवं किसान कल्याण मंत्रालय, भारत सरकार।
6: मागुनिया जाइछि ए पर्यंत आसिला नै हूं सियाडे पुनी कोन भलमंद हैला खबर टिके मिलि थेले मणी सब टिके हालुका नागी थाता एपटे भी कहार देखा दर्शन नै।
7: जुहारे जुहारे नवघन भाई।
6: जुहारे जुहारे जुहारे जमापा।
7: नाइ बा मु मालोपा।
6: मालोपा
7: आज्ञा।
6: मला मला मला मला आ तमरी जो सब कोन परा सेपटे हेछि जो पानी फाणी हे जाइछि
7: ମଲା
6: ବର୍ଷା କାଳ ପରା ବର୍ଷା କାଳ ଦେଖୁଛ ବନ୍ୟା
7: ପରେ
6: ବନ୍ୟା
7: ପ୍ରଶାସନ ତତ୍ପର ଅଛନ୍ତି, ଚୁଡା ଚାଉଳ ଦେଇକି ଆସିଲି। ହଁ ସବୁ ଭଲ ଅଛି, ହେଲେ ଭାଇ ଫସଲ ବୀମା ଯୋଜନା କରିଥିଲେ ବୋଲି ମୋ ଭାଇ ଯାହା ହଉ ଦି ପଇସା ପାଇବ।
6: ଫସଲ ବୀମା
7: ମଲା ଏମିତି ଆଶ୍ଚର୍ଯ୍ୟ ହେଇକି ଚାହିଁଛନ୍ତି ବା,
6: ମାନେ
7: ଆପଣ କରୁନାହାନ୍ତି କି?
6: ହଁ ମୁଁ ତ କରିଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା।
7: ଦୈବ ଦୁର୍ବିପାକ ପାଇଁ ଏଇଟା ଭଲ
6: ଭଲ
7: ଆଜ୍ଞା,
6: ସମସ୍ତେ ସାମିଲ ହବା ଉଚିତ
7: ନିହାତି। ବିଶେଷ କରି ଆମେ ଚାଷୀ ବନ୍ଦୀ ଲୋକ ଅଣ୍ଟା ସଳଖି ଛିଡା ହେବା ଏଇ ଯୋଉ ଦୈବ ଦୁର୍ବିପାକକୁ, କାହାର କଣ ହାତ ଅଛି?
6: ତମ ଭାଇ ପୁରା କଣ ଗୋଟାଏ କରୁଥିଲା, କଣ ଗୋଟାଏ ସେ କରୁନଥିଲା, ଗୋଟାଏ ଭଲ ଚାଷ ଗୋଟାଏ କଣ ତାର ଚାଲିଥିଲା,
7: ତାକୁ ବି ଆପଣ ଦେଖିକି ଆସିଲେଣି। ଫୁଲ ବାଗେନା କରିଛି
6: ତାକୁ ଦେଖିଛି, କଡ଼ରେ ନଡ଼ିଆ ଗଛ ଲାଗିଛି ତାକୁ ବି ଦେଖିଛି। ତମେ ପ୍ରାୟ ମୋ ଘରେ ଆଣିକି 4-6 ଦିନ ତଳେ ଦେଇଥିଲ ପୂଜା।
7: ମଲା କଥାରେ ପୁରା ଅଛି, ଜ୍ୟେଷ୍ଠ କଦଳୀ ଆଷାଢେ କିଆ ପୋତ ନପୋତ ହୁଅ ଇଠିଆ,
6: ମାନେ କଦଳୀ ବି ଲାଗିଗଲାଣି,
7: ପୋଖରୀ ହୁଡ଼ା ଯାକ ଦେଖିଛନ୍ତି ଟି ଏମିତି ଝଟକୁଛି ପୁରା।
6: ଆଚ୍ଛା ଆଚ୍ଛା, ଏଇ ଯୋଉ ବର୍ଷା ନାଗି ତ ସବୁ ଅକଳିଆ ହେଇଯାଇଥିବ।
7: ଓହୋ ଭାଇ, ପାଣିକୁ କଣ କାହାର ହାତ ଅଛି?
6: ମୁଁ କଣ ସେଇଆ ପଚାରିଲି,
7: ଆଉ
6: ମୁଁ କହିଲି ମାନେ ତାର ଯୋଉ ହେଇଛି କଣ ଆମର ସେଇଟା କଣ କହୁଛ?
7: ବନିଆ।
6: ଓ ନାଇଁ ମୋ ଫଳ ବଗିଚା।
7: ହଁ
6: ହଁ ଫୁଲ ବଗିଚା।
7: ହଁ
6: ଇଏ ତ ସବୁ।

0: ନଷ୍ଟ ହେଇଥିବ?
1: ବିଶେଷ କିଛି ନଷ୍ଟ ହେଇନି।
0: ଯା ହଉ ଯା ହଉ ଯା ହଉ, ଭଲ କଥା ଭଲ କଥା।
1: ଭାଇ କହୁନାହାନ୍ତି, ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ।
0: ପରିଚାଳନାଟା ଠିକ କରିଛି ଚାଙ୍ଗେଡ଼ା ଟୋକା, ମୁଁ ଜାଣିଛି ପାଠ ପଢୁଆ ପିଲା।
1: ମଲା ନିତି ବଡି ଭୋରୁ ପୁରା ଯାଇକି ବିଲ ବାଲି ଆଡେ ଦେଖିକି ଆସେ। ହଁ,
0: ତାମାନେ ପାଣି ନାଗି ନଥିଲା?
1: ନାଇଁ ନାଇଁ, ପାଣି ନିଷ୍କାସନର ବ୍ୟବସ୍ଥା କରିଛି। ହଁ, ପଢା ପିଲା ପରା।
0: ମୁଁ ପୁରା ସେୟା କହିଲି, ତମେ ଅଧିକା ଆଉ କଣ କହିଲ?
1: ହଁ,
0: କିନ୍ତୁ ଗୋଟେ ପାଠ ରହିଗଲା।
1: କଣ ପୁଣି?
0: ଦେଖ, ଯୋଉ ଆଡେ ସବୁ ବଦଳ ପାଣି ପଶିଲା,
1: ହଁ,
0: ରୋଗ ହବ,
1: ହଁ,
0: ପୋକ ମାତିବେ,
1: ହଁ,
0: ହଁ, ଅକଳିଆ ହବ,
1: ମଲା ଅର୍ଥହାନି ପ୍ରାଣ ପୀଡା।
0: ପଚାରିବାର କଥା ହେଲା,
1: ହଁ,
0: ନାଇଁ ଟୋକା କୋଉ ବିଶେଷଜ୍ଞଙ୍କର ପରାମର୍ଶ କିଛି ନେଇଛି ନା ନାଇଁ?
1: ନିତି ପରା କୃଷି ବିଜ୍ଞାନ କେନ୍ଦ୍ର ଯାଏ
0: ଯାଉଛି। ଅକଳିଆ ସମୟ, ସାହସ ଭାଙ୍ଗିବା ନାହିଁ, ଅଣ୍ଟା ସଳଖିକି ଠିଆ ହବା, କୃଷି ବିଜ୍ଞାନୀଙ୍କର ପରାମର୍ଶ ନଉଥିବା, ଯୋଉ ଜେମା ଅପା
1: ତମେ ବା ମୁଁ ମାଳ ଅପା,
0: ମାଳ ଅପା
1: ଆଜ୍ଞା,
0: ମୋ ମନଟା ତ ଯାଇକି ତମର ସେଇ ଯୋଉ କଣ ଯୋଉ ତମ
1: ଫୁଲ ବାଗେରା,
0: ଫୁଲ ବାଗେରା ସବୁ ଜାତୀୟ ଫୁଲ ହେଇଛି।
1: ମଲା ବରଷ ଦିନିଆକୁ ଯୋଉ ଯୋଉ ଫୁଲ ଦରକାର, ଯୋଉ ଯୋଉ ଫୁଲର ଚାହିଦା ରହିଛି, ସବୁ ପରା ସେ ଚାଷ କରିଛି।
0: ଆ ଦେଖ, ମୁଁ ଆଉ ଦିନ କେଇଟା ପରେ ବହୁତ
1: ପରବର ଋତୁ ଆରମ୍ଭ ହେଇଗଲା,
0: ପାର୍ବଣ ସମୟକୁ ଫୁଲ ବେପାର ଜାଣିକି ଚମତ୍କାର।
1: ପଇସା ଲାଭ ପାଉ, ପରିଶ୍ରମ କରିଛି, ଶ୍ରମର ମୂଳରେ ପରା ଏ ଜଗତ। ହଉ ହେ ଭାଇ, ସଞ୍ଜ ଘଡି, ଭଲ ଗୀତଟେ ଶୁଣିବା।
0: ପଲ୍ଲୀ ଗୀତ?
1: ପଲ୍ଲୀ ଗୀତ ଆଉ ଆମେ ଚାଷୀ ବନ୍ଦୀ ଲୋକ ଗାଁ ଗହଳିରେ ରହୁଛେ, ତାପରେ କଥା ହବା।

0: କଥା ତାହେଲେ ଏମନ୍ତ, ତଥାପି କେତେ ମାଣେ ଜମି ସିଏ ଟୋକା ଚଷିଛି?
1: ମୋ ଲାଜା ବୁଲେଇ ବାଙ୍କେଇ ତାରି ଜମି ଉପରେ ଆପଣଙ୍କର ଲୋଭ
0: ଜମାରୁ ସେ କଥା ନୁହଁ।
1: ଆଉ କୋଉ କଥା?
0: ପାଠ ଅଛି। ହଁ ପାଠଟା ହଉଛି କଣ, ଯଦି ପରିଶ୍ରମ କରୁଛି ଖର୍ଚ୍ଚ ବାର୍ଚ୍ଚ ହଉଛି ତାହେଲେ ଦି ପଇସା ଅଧିକ ଲାଭ ମିଳିଲେ କ୍ଷତି କଣ?
1: ସେଇଥିପାଇଁ ପରା ପରିଶ୍ରମ କରୁଛି, ଉଦ୍ୟୋଗୀ ପୁରୁଷଙ୍କୁ ଲକ୍ଷ୍ମୀ ମିଳେ।
0: କହିବାର ଉଦ୍ଦେଶ୍ୟ ହେଲା ବଜାର ଉପଯୋଗୀ ଚାଷ, ଯେମିତି ହଉଛି ଫୁଲ ଚାଷ ଫଳ ଚାଷ, ସେଇ ଫୁଲ ବଗିଚାରେ ଆମର ଯଦି ଋତୁକାଳୀନ ଫୁଲ ହଉଥିବ
1: ତାହେଲେ ତ ଚାହିଦା ବଢିବ।
0: ଆଜି କିଷାନବାଣୀ କାର୍ଯ୍ୟକ୍ରମରେ ସେମିତିଆ ଗୋଟେ ଆଲୋଚନା ଅଛି।
1: ଆଜିର ଆଲୋଚନାର ବିଷୟ ରହିଛି ବର୍ଷା ଦିନିଆ ଋତୁକାଳୀନ ଫୁଲର ପରିଚାଳନା। ଏ ବିଷୟରେ ଆଲୋଚନା କରିବେ ଡକ୍ଟର ଶୁଭସ୍ମିତା ସାହୁ।
0: ବଢିଆ, ଆଉ କଣ ଶୁଣିବା?
1: ଶୁଣିବା।
2: ଶ୍ରୋତାବନ୍ଧୁ ନମସ୍କାର, ଆମ ସହିତ ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଉପସ୍ଥିତ ଅଛନ୍ତି ଉଦ୍ୟାନ କୃଷି ବିଭାଗର ସହକାରୀ ଅଧ୍ୟାପିକା ଡକ୍ଟର ଶୁଭସ୍ମିତା ସାହୁ। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ନମସ୍କାର।
3: ନମସ୍କାର।

0: ସମସ୍ତେ ଜାଣିଛେ ଠାକୁର ପୂଜାଠୁ ଆରମ୍ଭ କରି ବିଭିନ୍ନ ସାଜସଜାରେ ଫୁଲର ଆବଶ୍ୟକତା ଅଧିକ ରହିଥାଏ ଏବଂ ଫୁଲଟିଏ ବଗିଚାରେ ଦେଖିଲେ ସମସ୍ତଙ୍କ ମନ ମଧ୍ୟ ଆନନ୍ଦିତ ହୁଏ। ତେବେ ବର୍ଷା ଦିନେ ଯେଉଁ ସବୁ ଫୁଲ ଚାଷ ହେଉଛି ତାର ପରିଚାଳନା ସମ୍ପର୍କରେ ଆଜି ଆମେ ଆଲୋଚନା କରିବା। ଏଇ ଯେଉଁ ବାର୍ଷିକ ଫୁଲ ଅଥବା ଋତୁକାଳୀନ ଫୁଲ କହିଲେ ସାଧାରଣତଃ ଆମ ଚାଷୀ ଭାଇମାନେ କ'ଣ ବୁଝିବେ?
1: ବାର୍ଷିକ ଫୁଲ ଅଥବା ଋତୁକାଳୀନ ଫୁଲ କହିଲେ ଆମେ ସାଧାରଣତଃ ବୁଝିବା କି ବାର୍ଷିକ ଫୁଲ ହେଉଛି ଯେଉଁଟାକି ଗୋଟିଏ ବର୍ଷ ଭିତରେ ନିଜର ଜୀବନକାଳ ସମାପ୍ତ କରିଥାନ୍ତି। ତା ସହିତ ହେଲା କି ସେମାନଙ୍କର ଅବଧି ରହିଥାଏ, ଆମର ଦୁଇ ତିନି ମାସ ଅବଧି ହେଇଥାଏ। ତ ଆମେ ଯେତେବେଳେ ଗୋଟେ ପାର୍କ ଯାଉଛେ କି ବଗିଚା ଯାଉଛେ, ଆପଣ ଦେଖିଥିବେ ସେଠି ବଡ଼ ବଡ଼ ଗଛ ଥାଏ, ତାପରେ ଆମର ସ୍ରବ୍ ଯାହାକୁ ଆମେ କହୁଛେ ଆମର ଟଗର ଭଳିଆ ଗଛ ଥାଏ, ଲାଷ୍ଟକୁ ଆସେ ଆମର ହର୍ବାସିୟସ୍ ଗୁଳ୍ମ ଜାତୀୟ ଯୋଉ ଗଛ ଗୁଡାକ ରହୁଛି। ତ ଇଏ କଣ କରେ ନା ପାର୍କରେ ପରିବର୍ତ୍ତନର ଯୋଉ ଆଭାସଟା ଆଣିଥାଏ, କାରଣ ଆପଣ ବଡ଼ ଗଛ ଲଗେଇଲେ ସିଏ ସବୁବେଳେ ପାଇଁ ଲାଗିଲା, ଆମର ଦେବଦାରୁ ଲାଗିଲା କି ଚମ୍ପା ଲାଗିଲା, ତ ଯୋଉ ପରିବର୍ତ୍ତନ ଚେଞ୍ଜ ହେଲେ ଯୋଉ ମଣିଷର ମନରେ ବି ପରିବର୍ତ୍ତନ ଆସେ, ସେଇଗୁଡାକ କରିବା ପାଇଁ ଏଇ ଫୁଲ ଗୁଡିକ ଆମର ବାର୍ଷିକ ଫୁଲ ଗୁଡିକ ଦରକାର ହେଇଥାନ୍ତି। ଆଉ ଯେହେତୁ ଏହାର ଅବଧି କାଳ ଅଳ୍ପ ସମୟ, ତ ଚାଷୀ ଏହାକୁ ଲଗେଇଲେ ଫୁଲ ଅମଳ କଲେ ତାପରେ ଛାଡ଼ିଦେଲେ ଅଲଗା କଣ ଲଗେଇଲେ, କି ଦୁଇଟି ଧର ଫସଲ ଆମେ ଖାଦ୍ୟ ଫସଲ କରୁଛେ ତା ମଝିରେ ବି ଫୁଲ ଲଗେଇ ପାରିବେ। ତ ଏଇଟା ହଉଛି ବାର୍ଷିକ ଫୁଲ ହେଲା ସାଧାରଣତଃ ଯାହାର ଅଳ୍ପ କାଳ ଅବଧି ଭିତରେ ଗୋଟିଏ ବର୍ଷ ଭିତରେ ଏମାନେ ନିଜର ଜୀବନକାଳ ସମାପ୍ତ କରନ୍ତି। ଋତୁକାଳୀନ ଏଥିପାଇଁ ଆମେ କହୁଛେ କି ଇଏ ଗୋଟିଏ ଋତୁରେ ଏମାନେ ଆସନ୍ତି, ନିଜର ଫୁଲ ଦିଅନ୍ତି, ତାପରେ ତାଙ୍କର ଜୀବନକାଳ ସମାପ୍ତ ହୋଇଯାଇଥାଏ।
0: ତେବେ ଏଇ ଯୋଉ ବଗିଚା ଆଉ ଉଦ୍ୟାନରେ ଏଗୁଡିକ ଆମେ କେମିତି କାର୍ଯ୍ୟବାହିତା ଏଗୁଡିକର କଣ ରହିଛି?
1: ଦେଖନ୍ତୁ ବଗିଚାରେ ଆମେ ସାଧାରଣତଃ ଯୋଉ ଥାଏ ଆମର ଫୁଲର ସେଜ ଥାଏ, ଦେଖିଥିବେ ଗୋଟିଏ ବଡ ବଡ ଜାଗା ଏକଦମ ଗୋଟେ ବେଡ୍ ପ୍ରିପାରେସନ ବା ସେଜ ଭଳିଆ ହେଇକି କେବଳ ଗୋଲାପ ଲାଗିଥାଏ, କେବଳ ଗେଣ୍ଡୁ ଲାଗିଥାଏ, ତ ଆମେ ଆକୁ ସେଇଭଳିଆ ଭାବେ ଲଗେଇ ପାରିବା। ତ କି ବଗିଚା ମଧ୍ୟରେ ରାସ୍ତା ଅଛି, ରାସ୍ତାର ଦୁଇ କଡ଼ରେ ଆମେ ତାକୁ ଗୋଟେ ବଡ଼ ଭଳିଆ ଯୋଉ ଶାଢ଼ୀ ଧଡ଼ି ଟାଇପ୍ର ଆମେ ଆକୁ ଲଗେଇ ପାରିବା। ଏବେ ତିନି ମାସ ଗୋଟିଏ ଫୁଲ ଲାଗିଲା, ତାପରେ ଚେଞ୍ଜ କରିକି ଆପଣ ଅଲଗା ଫୁଲ ଲାଗିଲେ, ତ ବଗିଚାରେ ରଙ୍ଗର ମାନେ ଯୋଉ ଚେଞ୍ଜଟା ହେଲା ପରିବର୍ତ୍ତନ ହେଲା ସେଇଟା ୟାଦ୍ୱାରା ହେଇଥାଏ। ତ ଏଇଟା ଯେହେତୁ ଜଲ୍ଦି ଫୁଲ ଆସିଥାଏ ସେଥିପାଇଁ ଆମକୁ କଣ ବେଶ କୃଷକ ହୋଇଥାଏ ଆଉ ବହୁତ ମାତ୍ରାରେ ଆସିଥାଏ, ଛୋଟ ଛୋଟ ଅଳ୍ପ ଉଚ୍ଚତାର ହେଇଥାଏ, ତ ଆପଣ ବସିଲେ ଆମର ଗାଲିଚାରେ ବସିଲେ ଘାସ ଗାଲିଚାରେ ବସିଲେ ଏଇ ଫୁଲକୁ ଉପଭୋଗ କରିପାରିବେ।
0: ଫୁଲ ଚାଷୀ ଅଛନ୍ତି ସେମାନେ ନିହାତି ଜାଣିବା ପାଇଁ ଚାହୁଁଥିବେ ଯେ ବର୍ଷା ଦିନରେ କେଉଁ କେଉଁ ଫୁଲ ଚାଷ କଲେ ସେମାନଙ୍କ ପାଇଁ ଲାଭଦାୟକ ହବ?
1: ଆଜିକାଲି ତ ଏବେ ଆମର ଗେଣ୍ଡୁ ଫୁଲ ମନ୍ଦିର ହଉ ମାଳ ହଉ ଗେଣ୍ଡୁ ଫୁଲର ମାନେ ବେଶୀ ଆବଶ୍ୟକତା ରହୁଛି, ବେଶୀ ପ୍ରୟୋଗ ହଉଛି, ତ ଗେଣ୍ଡୁ ଫୁଲକୁ ବର୍ଷା ଦିନେ ଲଗେଇ ହବ। ହରଗୌରା ଫୁଲ ଆମର ଯୋଉଟା ରହିଲା ଗୋଡ଼ିବାଣ ଫୁଲ ଯୋଉଟାକୁ ଆମେ ଗମ୍ଫ୍ରେନା କହୁଛେ ସିଏ ବି ଲଗେଇ ହବ, ଜିନିଆ ଫୁଲ ବି ଆମେ ଲଗେଇ ପାରିବା, କିନ୍ତୁ ବ୍ୟବସାୟିକ ରୂପରେ ସାଧାରଣତଃ ଆମର ଗେଣ୍ଡୁଟାକୁ ଚାଷ କରୁଛନ୍ତି। ତାପରେ ଆମର ବଗିଚାର ଶୋଭା ବର୍ଦ୍ଧନ ପାଇଁ ଆମର ଜିନିଆ ହେଲା କି ହରଗୌରା ହେଲା ଗୋଡ଼ିବାଣ ହେଲା ଇଭିନ୍ ଆମର ଯୋଉ କୁକୁଡ଼ା ମୁକୁଟ ରହୁଛି କୁକୁଡ଼ା ଚୂଳ ଫୁଲ ସେଟାକୁ ବି ଆମେ ବଗିଚାର ଶୋଭା ବର୍ଦ୍ଧନ ପାଇଁ ବି ଚାଷ କରିପାରିବା। ଫୁଲ ଆକ୍ଚୁଆଲି ଦୁଇ ପ୍ରକାରର ଥାଏ, ଗୋଟେ ଝୁରା ଫୁଲ ଯୋଉଟା ଆମେ ଠାକୁରଙ୍କ ପାଖରେ ଦଉଛେ ମାଳ ଗୁନ୍ଥୁଛେ, ଆଉ ଗୋଟେ ରହୁଛି ଲମ୍ବା ଦେମ୍ଫ ସଂଲଗ୍ନ ଫୁଲ ଯୋଉଟାକୁ ଆମେ ଇଂଲିଶରେ କଟ୍ ଫ୍ଲାୱାର କହୁଛେ। ତ ଏବେ କଣ ହଉଛି ଆମର ଯୋଉ କୁକୁଡ଼ା ଚୂଳ ଫୁଲ ରହୁଛି ତାର ଭେରାଇଟି ଆସୁଛି ଲମ୍ବା ପ୍ରକାରର କିସମର ଆସୁଛି, ଯାହାକୁ କି ଆମେ ସେ ଡେମ୍ଫ ସଂଲଗ୍ନ ଫୁଲ ଭଳିଆ ଆମେ ତାକୁ ବ୍ୟବହାର କରିପାରୁଛେ। ତାକୁ ଆମେ ସାଧାରଣତଃ ଯୋଉ ଫୁଲଦାନୀରେ ଫୁଲ ରଖନ୍ତି କି କାହାକୁ ଆମେ ଫୁଲ ତୋଳାରେ ଉପହାର ସଦୃଶ୍ୟ ଦେଲେ ତ ସେଇ ଭଳିଆରେ ଆମେ ତାକୁ ବ୍ୟବହାର କରିପାରୁଛେ। ତ ଏଇସବୁ ଫୁଲ ଗୁଡାକୁ ଆମେ ବର୍ଷା ଦିନେ ଲଗେଇ ପାରିବା।
0: ତେବେ ଏଇଠି ଚାଷୀ ଭାଇମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଯଦି ସେମାନେ ଏଇ ଏଇ ଫୁଲକୁ ଚାଷ କରିବେ ତାହେଲେ ସେମାନେ କି ପ୍ରକାର ମୃତ୍ତିକା ତା ପାଇଁ ବ୍ୟବହାର କରିବେ ଏବଂ ସେମାନେ ବିହନ ରୋପଣ କେଉଁ ସମୟରେ କରିବେ?
1: ବେଶୀ ଯେତେବେଳେ ବର୍ଷା ହଉଛି ସେଇ ଟାଇମ୍ରେ ଯଦି ଆମେ ବିହନ ରୋପଣ କରିବା ମଞ୍ଜି ଧୋଇ ହବାର ଗୋଟେ ସୁଯୋଗ ରହୁଛି, ଆଉ ଗୋଟେ ରହୁଛି କି ମଞ୍ଜି ପଚିଯିବାର ଗୋଟେ ଇଏ ରହୁଛି ସୁଯୋଗ ରହୁଛି। ତ ତେଣୁକରି ଆମେ ବର୍ଷା ଆରମ୍ଭରୁ କି ବର୍ଷା ଦିନର ଟିକେ ପୂର୍ବରୁ ଆମେ ବିହନ ରୋପଣ କରିପାରିବା। ସାଧାରଣତଃ ଜୁନ ମାସର ମଧ୍ୟଭାଗରେ ଆମେ ବିହନ ରୋପଣ କରିପାରିବା ଏବଂ ମାସେ ପରେ ଯେତେବେଳେ ଆମର ଜୁଲାଇର ମଝିଆ ମଝି ହେଇଯିବ ସେଇ ଟାଇମ୍ରେ ଆମେ ତାକୁ ପ୍ରତିରୋପଣ କରିପାରିବା, ଯୋଉ ଚାରାକୁ ଆଣିକି ଆଉ ଥରେ ମୁଖ୍ୟ ଜମିରେ ପ୍ରତିରୋପଣ କରିପାରିବା। ମୃତ୍ତିକା ଦେଖନ୍ତୁ ବର୍ଷା ଦିନେ ଜଳଟା ଯେତେବେଳେ ମୂଳରେ ଜମି ଯାଉଛି ଆମ ଭଳି ଗଛ ବି ନିଶ୍ୱାସ ପ୍ରଶ୍ୱାସ ନିଏ, ତ ଗଛର ମୂଳଟା ନିଶ୍ୱାସ ନେଇପାରିବନି ତାକୁ ସେତିକି ମାନେ ଯେତିକି ପରିମାଣରେ ଅମ୍ଳଜାନ ଆବଶ୍ୟକ ମିଳିପାରିବନି, ସେଥିପାଇଁ ଟିକେ ବାଲିଆ ମାଟି କି ଦୋରସା ମାଟି ହେଲେ ଯୋଉଥିରେ କି ଜଳ ନିଷ୍କାସନ ଭଲ ଭାବରେ ହେଇପାରୁଥିବ ସେଇଭଳିଆ ମୂର୍ତ୍ତିକା ଯଦି ଆମେ ନେବା ତ ମାଟିରେ ଫୁଲ ଚାଷଟା ଭଲରେ ହେଇପାରିବ।
0: ତ ଯଦି ଏଇଠି ଅଧିକ ବର୍ଷା ହେଉଛି ବା ଆମର ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେଉଛି ସେଇଠି ଆମ ଚାଷୀ ଭାଇମାନେ କିପରି ପରିଚାଳନା କରିବେ ବା ଫୁଲ ଗଛକୁ କେମିତି ରକ୍ଷା କରିବେ?
1: ସେଥିପାଇଁ ସାଧାରଣତଃ ଆମେ ଚାଷୀମାନଙ୍କୁ କହିଥାଉ କି ବର୍ଷା ଦିନରେ ଟିକେ ଉଚ୍ଚା ସେଜ କରିବା କଥା, ମାଟିରୁ ଟିକେ 15 ସେମି

0: ଉଚ୍ଚତା ବାଲା କଲେ ପାଣିଟା ଗଡି ଆସିବା ସମ୍ଭାବନା ରହୁଛି। ଆମେ ସେ ବେଡ୍ ମଝିରେ ବି ନାଳର ବ୍ୟବସ୍ଥା କରିପାରିବା, ତ ତଳକୁ ବି ନାଳ ରହିଲେ ପାଣିଟା ଗଡି ଆସିକି ନାଳରେ ନାଳରେ ପଡିବ, ଅଧିକ ବର୍ଷା ହବ। ଆଉ ଯଦି ଆମେ କୁଣ୍ଡରେ ଲଗାଉଛେ ବାର୍ଷିକ ଫୁଲ, ତ ଜଳ ନିଷ୍କାସନ ପାଇଁ କଣ ହୁଏ କି ତଳେ କଣା ଥାଏ, ତା ଉପରେ ଖପରା ଦିଆଥାଏ, ତ ପାଣିଟା ଗଡି ଆସିବ।
1: ଆମେ ଜଳ ନିଷ୍କାସନର ସମ୍ପୂର୍ଣ୍ଣ ବ୍ୟବସ୍ଥା ରଖିବା, ଯେମିତି ପାଣି ଯଦି ହଉଛି ତାହେଲେ ସେ ନିଷ୍କାସିତ ହେଇଯାଉଥିବ। ଫଲ ଫୁଲ ଉତ୍ପାଦନ ପାଇଁ ସେମାନେ କେଉଁ ସାର କେତେ ପରିମାଣର ପ୍ରୟୋଗ କରିବେ, କାହିଁକି ନା ବିଭିନ୍ନ ସମୟରେ ଚାଷ ଯେତେବେଳେ ଆମେ କରୁଛେ ତାର ସାର ପରିଚାଳନା କରିବା ମଧ୍ୟ ଆବଶ୍ୟକତା ରହିଛି। ଏ ସମ୍ପର୍କରେ ଆମେ ଚାଷୀ ଭାଇମାନଙ୍କୁ କ'ଣ କହିବେ?
0: ଭଲ ଫୁଲ ଚାଷ କରିବା ପାଇଁ ପ୍ରଥମତଃ ହେଲା ମାଟିର ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ଆମର ଜୈବିକ ସାର ଉତ୍ତମ ପରିବାର ରହିବା ଦରକାର। ଏ ଗେଣ୍ଡୁ ହଉ କିମ୍ବା ଆମର ଯୋଉ କୁକୁଡ଼ା ମୁକୁଡ଼ା ହଉ, ତା ପାଇଁ ପାଖାପାଖି 25 ଟନ୍ ଭଲ ଭାବରେ ପଚିଥିବା ସାର ଦରକାର, ଭଲ ଭାବରେ ପଚିଥିବା ଗୋବର ଖତ। କାହିଁକିନା ଯଦି ଗୋବର ଖତ ଭଲସେ ପଚି ନଥିବ, ପୁଣି ବର୍ଷା ଦିନେ ତା ଉପରେ ପାଣି ପଡିବ, ତ ସିଏ ତାର ରାସାୟନିକ କ୍ରିୟା ଯୋଗୁଁ ମାନେ ଉତ୍ତାପ ବଢିବ, ମାତ୍ର ଉତ୍ତାପ ବଢିଲେ ବି ଗଛର ଚେର ମରିଯିବାର ସମ୍ଭାବନା ରହୁଛି। ଯେମିତି ଧର ଗେଣ୍ଡୁ ରହୁଛି, ଗେଣ୍ଡୁରେ ଆମେ ଗୋଟେ ପଲିଫିଡ ରହୁଛି 19-19-19 NPK ମାନେ ନାଇଟ୍ରୋଜେନ ଫସ୍ଫରସ ପୋଟାସିୟମ 19-19-19 ବି ଦେଇପାରିବା। ସାର ଦବାକୁ ହେଲେ ଆମେ ୟୁରିଆ ଯୋଉ ସୁପର ଫସ୍ଫେଟ ମ୍ୟୁରେଟ ଅଫ ପଟାସ ହେକ୍ଟର ପିଛା 100 kg ଲେଖା ଦେଇପାରିବା। ସାଧାରଣତଃ ବର୍ଷା ଦିନେ ଜଳସେଚନର ଆବଶ୍ୟକତା ନଥାଏ, କିନ୍ତୁ ଯଦି ବର୍ଷା ସବୁବେଳେ ହୁଏନି ନା, ମଝିରେ ମଝିରେ ଯଦି ଶୁଷ୍କ ପିରିୟଡ ଆସିଯାଉଛି କି ଶୁଷ୍କ ପର୍ଯ୍ୟାୟ ଆସୁଛି, ସେହି ସମୟରେ ଆମେ ସପ୍ତାହକୁ 2 ଥର ଖଣ୍ଡେ ଏହାକୁ ପାଣି ଦେବା କଥା। ଯେତେବେଳେ ପାଣି ଦେବା ସେତେବେଳେ ବି ଆମେ ଦେଖିବା କି ଯେମିତି ଗଛରେ ଯେତିକି କୁଣ୍ଡରେ ଯଦି ପାଣି ଦେଉଛି ପୁରା ସମ୍ପୂର୍ଣ୍ଣ ମାଟି ଓଦା ହେଇକି ପାଣି ଟିକେ ନିଷ୍କାସନ ହେଲା ପରେ ପାଣି ଦେବା ବନ୍ଦ କରେ, ତାକି ସେ 3-4 ଦିନ ଖଣ୍ଡେ ବିନା ପାଣିରେ ରହିପାରିବ। ଆଉ ଯଦି ଜମିରେ ପାଣି ଦେଉଛି ଦେଖିବା କି ମାଟିଟା ଯେମିତି ଭଲସେ ଓଦା ହେଉଛି, କିନ୍ତୁ ବେଶୀ ମାନେ କାଦୁଅ ନ ହେଉଛି। କାଦୁଅ ହେଇଗଲା ମାନେ ଆମେ ଜାଣିବା କି ସେଠି ପାଣିଟା ଜମିକି ରହିଗଲା।
1: ବେଳେବେଳେ ଆମେ ଦେଖିଛେ ଗେଣ୍ଡୁ ଫୁଲ ଯଦି ଗଛଟିଏ ହେଉଛି, ସେ ଗଛ ଯଦି ଅଧିକ ବଢିଯାଉଛି ତା ଅଗ ଟିକେ ଛିଣ୍ଡେଇ ଦିଅନ୍ତି, କାହିଁକି ନା ଗଛଟି ଝଙ୍କାଳି ହେବା ପାଇଁ ଅଧିକ ଫୁଲ ଧରିବା ପାଇଁ। ତେବେ ଏ ଯୋଉ ଗେଣ୍ଡୁ ଫୁଲ ଆଉ ଗୋଟିଏ ଫୁଲ ହଉଛି ଜିନିଆ ଫୁଲ, ଆକୁ ଛିଣ୍ଡେଇବା କଣ ନିହାତି ଆବଶ୍ୟକ?
0: କାହିଁକିନା ଯେତେବେଳେ ଗଛର ଅଗଟା ବଢିଯାଉଛି ସେ ଗୋଟିଏ ହିଁ ଫୁଲ ଦବ, ନହେଲେ ଅଧିକରୁ ଅଧିକ 2-3 ଫୁଲ ଦବ। ଅଗଟା ଛିଡେଇବା ଦ୍ୱାରା ଆମର ଯୋଉ ଅକ୍ସିଜେନ୍ ରହୁଛି, ଆମର ତାକୁ ହରମୋନ ଅକ୍ସିଜେନ୍ ହରମୋନ ରହୁଛି, ସେ ଚାରିଆଡକୁ ସ୍ପ୍ରେଡ୍ ହେଇଯାଉଛି, ତାର ବିସ୍ତାର ଘଟୁଛି, ତ ସିଏ ଯୋଉଠି ଯୋଉଠି ରହୁଛି ତ ଆମର ଶାଖା ଅଧିକ ଆସିବ, ଶାଖା ଅଧିକ ଆସିବ ତ ଫୁଲ ଅଧିକ ଆସିବ। ଗେଣ୍ଡୁଟା ଆମେ ସାଧାରଣତଃ ଝୁରା ଫୁଲ ହିସାବରେ ବ୍ୟବହାର କରନ୍ତି ନା, ତ ଆମକୁ ଅଧିକ ଫୁଲ ଦରକାର, ଯୋଉଠି ଆମେ ୟୁଜ କରୁଛେ କି ଲମ୍ବା ଡେମ୍ଫ ଦରକାର, ତ ସେଇ ହିସାବରେ ଆମେ ନ କାଟି ପାରନ୍ତି କି ଆମକୁ ଗୋଟେ ବଡ ଲମ୍ବା ଡେମ୍ଫ ମିଳିବ ଯାହାର ମାନେ ପର ଡେମ୍ଫ ପ୍ରାଇସ ଟା ଅଧିକ ରହିବ।
1: ତ ଏଇ ଯୋଉ ବର୍ଷା ଦିନରେ ଆମ ଫୁଲ ଗଛ ମାନଙ୍କରେ କଣ ସବୁ ରୋଗ ହୁଏ, ଯାହାର ପରିଚାଳନା ଆମ ଚାଷୀ ଭାଇମାନେ ନିହାତି କରିବା ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି?
0: ବର୍ଷା ଦିନେ ସାଧାରଣତଃ ପାଣି ଜମିବା ଯୋଗୁଁ ଚାରାରେ ଆଗ ରୋଗ ଦେଖା ହୁଏ, ଆମର ଡ୍ୟାମ୍ପିଙ୍ଗ ଯାହାକୁ ଆମେ କହୁଛେ କି ମୂଳ ସଢା କି ମୂଳ ପଚା ରୋଗ କହୁଛେ। ସାନ ପ୍ରୟୋଗ ପୂର୍ବରୁ ଆମେ ପ୍ରଥମେ ଦେଖିବା କି ଆମେ କେମିତି ସାଧାରଣ କୃଷି ପ୍ରଣାଳୀ ଦ୍ୱାରା ରୋଗଟାକୁ ବ୍ୟାପିବାରୁ ଅଟକାଇବା, ତ ସେଇଟାରେ ହେଲା କି ଭଲସେ ଜଳ ନିଷ୍କାସନ କରିବା ଦ୍ୱାରା ପାଣି ନ ଜମିଲେ ରୋଗର ସଂଖ୍ୟା କମିବ। ଆଉ ଗୋଟେ ରହୁଛି କି ଯଦି ଆମର ଗଛ ପାଖାପାଖି ରହୁଛନ୍ତି, ଯେମିତି ରୋଗଗ୍ରସ୍ତ ମଣିଷ ମାନେ ମିଶିଲେ ସଂକ୍ରମଣଟା ବହୁତ ଶୀଘ୍ର ବ୍ୟାପିଥାଏ, ସେମିତି ଗଛ ମଧ୍ୟରେ ଯଦି ଦୂରତା କମ୍ ଥିବ ତାଙ୍କର ବି ସଂକ୍ରମଣ ଶୀଘ୍ର ବ୍ୟାପିବ।
1: ମାନେ ଆପଣ କହିବା କଥା ଯଦି କୌଣସି ଗୋଟେ ଗଛ ସଂକ୍ରମିତ ହେଉଛି ତାହେଲେ ଆମେ ବ୍ୟବସ୍ଥା କରିବା ଯେ ସେ ଅନ୍ୟ ଗଛ ସହିତ ମିଶିକି ରହିବ ନାହିଁ।
0: ଆଜ୍ଞା, ଆଉ ତା ପୂର୍ବରୁ ଆମେ ତାକୁ ଆମର ଯୋଉ ରହୁଛି କବକନାଶକ ରହୁଛି କାର୍ବେଣ୍ଡାଜିମ, ସେଥିରେ ଆମେ ତାକୁ ବୁଡାଇକି ଚାରାଟାକୁ ପ୍ରତିରୋପଣ କଲେ ରୋଗ ହବାର ସୁଯୋଗଟା କମ୍ ରହିବ।
1: ଆଜ୍ଞା, ତେବେ ଆଗକୁ ଯାଇକି ମଧ୍ୟ କିଛି ରୋଗ ଆସୁଥିବ ତାର ପରିଚାଳନା କେମିତି କରିବେ?
0: ସାର୍, ଆଗକୁ ଆମର ଆସୁଛି ପତ୍ରରେ ଦାଗ ରୋଗ ଆସୁଛି, ଯୋଉଟାକୁ ଆମେ ଇଂରାଜୀରେ ଲିଫ୍ପଟ୍ କହୁଛନ୍ତି। ଆଉ ଗୋଟେ ଆସୁଛି ପାଉଡର ମିଲ୍ଡ୍ୟୁ, ଯୋଉଟା କି ବର୍ଷା ଦିନଟେ ଆମର ଦେଖିବେ ତାପମାତ୍ରା ଠିକ୍ ଠାକ୍ ଥାଏ, ତ ତାପମାତ୍ରା ବି ଅଧିକ ଥାଏ ଆଉ ଆମର ଆର୍ଦ୍ରତା ବି ଅଧିକ ଥାଏ, ଯୋଉଟାକି କବକର ବଢିବା ପାଇଁ ଗୋଟେ ଭଲ ବାତାବରଣ ସୃଷ୍ଟି କରେ। ତେଣୁକରି ଏଇ ଯୋଉ ପାଉଡର ମିଲ୍ଡ୍ୟୁ ହଉଛି ତା ପାଇଁ ଆମେ ସଲଫର ପ୍ରୟୋଗ କରିପାରିବା। ଆଉ ରହିଲା ଆମର ପତ୍ରପୋଡା ରୋଗ ଯୋଉ ରହୁଛି, ସେଥିପାଇଁ ଆମେ କପର ଅକ୍ସି କ୍ଲୋରାଇଡ ଯୋଉ ରହୁଛି ବ୍ଲିଟକ୍ସ ନାଁରେ ସେଟା ମିଳୁଛି ବଜାରରେ, ତାକୁ ଆମେ ପ୍ରୟୋଗ କରିପାରିବା।
1: ପତ୍ର ହଳଦିଆ ମଧ୍ୟ ଲାଗେ,
0: ମାନେ ତାର ମୂଳ ପଚିବା ଯୋଗୁଁ ପାଣି ଜମିବା ଯୋଗୁଁ ପତ୍ର ହଳଦିଆ ହେଇକି ପତ୍ର ତାପରେ ଝାଉଳି ଯାଏ।
1: ତାର ପରିଚାଳନା କେମିତି କରିବେ?
0: ତାର ହଉଛି କି ଜଳ ନିଷ୍କାସନର ବ୍ୟବସ୍ଥା ଭଲ ରହିବା ଦରକାର, ଆଉ କାର୍ବେଣ୍ଡାଜିମ୍ କି ବାଭିଷ୍ଟ୍ରିନ୍ ଆମେ ଯଦି ସିଞ୍ଚନ କରୁଛେ ତାହାଦ୍ୱାରା ସେ ରୋଗକୁ ଆମେ ନିୟନ୍ତ୍ରଣ କରିପାରିବା।
1: ଆଜ୍ଞା, ଯେମିତି ଆମେ ରୋଗ କଥା ଆଲୋଚନା କଲେ, ଆମର ଫୁଲ ଗଛରେ ବିଭିନ୍ନ ସମୟରେ ପୋକ ଆକ୍ରାନ୍ତ ମଧ୍ୟ ହଉଥିବ, ତ ସେଇ ପୋକ କେଉଁ କେଉଁ ପୋକ ଆକ୍ରାନ୍ତ ହୁଏ ଏବଂ କେମିତି ପରିଚାଳନା କରିବେ ଆମ ଚାଷୀ ଭାଇମାନେ?
0: ସାଧାରଣତଃ ବର୍ଷା ଦିନରେ ଦୁଧିଆ ପୋକ ନହେଲେ ଜଉ ପୋକ ଆକ୍ରାନ୍ତ କରନ୍ତି, ଯୋଉଟା କି ମାନେ ପତ୍ର

0: କାଣ୍ଡରେ ଲାଗିଲେ ତାଙ୍କର ରସ ଶୋଷଣ କରିଥାନ୍ତି। ତ ଏହିପରି ପୋକ ପାଇଁ ଆମର ଡାଇମିଥୋଏଟ୍ ଗୋଟେ ରସାୟନ ରହୁଛି ଯାହାକି 2 ଗ୍ରାମ ପର୍ ଲିଟର ଆମେ ୟୁଜ୍ କରିପାରିବା। ଇମିଡାକ୍ଲୋପିର ହଉଛି ତାକୁ ଆମେ ବ୍ୟବହାର କରିପାରିବା। ପ୍ରୟୋଗର ପରିମାଣ ସାଧାରଣତଃ 3 ମିଲିଲିଟର ପର୍ ଲିଟର କି 2 ମିଲିଲିଟର ପର୍ ଲିଟର ହିସାବରେ ଆମେ ସ୍ପ୍ରେ କରନ୍ତି ତାକୁ।
1: ତ ଯୋଉଠି ଆମ ଚାଷୀ ଭାଇମାନେ ଜାଣିପାରୁନାହାନ୍ତି ସେମାନେ ଆମର ଯୋଉମାନେ ଅଛନ୍ତି କୃଷି ପରାମର୍ଶଦାତା ମାନେ ସେମାନଙ୍କର ପରାମର୍ଶ ନେଇକି ମଧ୍ୟ ପ୍ରୟୋଗ କରିପାରିବେ। ତେବେ ଏଇ ଯୋଉ ଫୁଲର ଗୁଣବତ୍ତା ବଢେଇବା ପାଇଁ ସେମାନେ କଣ କଣ ପଦକ୍ଷେପ ଅବଲମ୍ବନ କରିବେ ଯାହାଫଳରେ ଗୋଟେ ଭଲ ଫୁଲ ଆସିପାରିବ ଏବଂ ତାଙ୍କୁ ଅଧିକ ଲାଭ ମିଳିପାରିବ?
0: ତ ଆମେ ଜାଣିଛେ ଗୁଣବତ୍ତାଟା ଆମର ଆସେ ଜିନ୍ରୁ। ତ ସେଥିପାଇଁ ଆମକୁ ପ୍ରଥମେ ଫୁଲର ମଞ୍ଜିଟାକୁ କୌଣସି ଗୋଟେ ମାନେ ଆମର ଗଭର୍ଣ୍ଣମେଣ୍ଟ ହେଲା ସରକାରୀ ସଂସ୍ଥା କିମ୍ବା ଜଣାଶୁଣା ସଂସ୍ଥାରୁ ମଞ୍ଜିଟା ଆଣିବା, ଯାହା ଉପରେ କି ଯେମିତି ମଞ୍ଜିର ଯୋଉ ପ୍ୟାକେଟରେ ରହୁଛି ସେଥିରେ ଯେମିତି ତାର କେତେ ଦିନ ଯାଏ ମଞ୍ଜି ଜୀବିତ ଅଛି, ମଞ୍ଜିର କିସମର ନାଁ, ଏସବୁ ଠିକ ଥିବା ଦରକାର। ତ ଫାର୍ଷ୍ଟ ଆସୁଛି ଆମର ଭଲ କିସମ,
1: ଭଲ ମଞ୍ଜି
0: ଭଲ କିସମର ଭଲ ମଞ୍ଜି ଲଗେଇଲେ ଆମର ନିଶ୍ଚିନ୍ତ ରୂପେ ଭଲ ଫୁଲ ହବ। ତାପରେ ଆସିଲା ଗଛକୁ ଆମେ ଠିକ ଠାକ ମାନେ ମାଟି ଆଉ ପାଣି ଦବା, ଜଳ ବିହୁନେ ଆଉ ଜଳ ବହୁଳେ ଦୁଇଟାରେ ସୃଷ୍ଟି ନାଶ କହନ୍ତି। ତ ଠିକ ପରିମାଣର ଜଳ ନିଷ୍କାସନ ବି ଦରକାର, ଯେହେତୁ ଆମର ଫୁଲ ଗଛ ତା ସହିତ ବାର୍ଷିକ ଫୁଲ ଗୁଡାକ ସବୁ ତକ ଗୁଳ୍ମ ଜାତୀୟ ଗଛ, ବେଶୀ ପାଣି ତାଙ୍କ ପାଇଁ ଖରା। ତ ଜଳ ନିଷ୍କାସନ ଉପରେ ମୁଖ୍ୟ ବ୍ୟବସ୍ଥା କରିବା। ତାପରେ ରହିଲା ଆମର ସାର, ଜୈବିକ ସାର, ଅଣୁସାର, ସାଧାରଣତଃ ଫୁଲ ପାଇଁ ଗେଣ୍ଡୁ ହେଲା କି ଆମର ସେଲୋସିଆ ଯାହାକୁ ଆମେ କହୁଛେ କୁକୁଡ଼ା ମୁକୁଟ ହେଲା, ତା ପାଇଁ ଆମର ଆଇରନ୍, ଆମର ଆଉ ରହିଲା ଆମର ଜିଙ୍କ, ଏଇ ସାର ଅଣୁସାର ଦିଟା ପ୍ରୟୋଗ କରାହୁଏ କି ଭଲ ଫୁଲ ଆସୁ କହିକି। ଆଉ ଫୁଲ ହବା ପାଇଁ ଆଉ ଗୋଟେ ସାର ଆମର ଅତି ଜରୁରୀ ରହୁଛି ବୋରନ। ତ ଏସବୁ ଅଣୁସାର ବି ଯେମିତି ମୁଖ୍ୟ ସାର ସହିତ ଫୁଲକୁ ମିଳିବ ସେ ଉପରେ ବ୍ୟବସ୍ଥା କରିବା। ତାପରେ ତାର ହେଲା କି ଦୂରତା ଠିକ ରଖିବା, ଆଉ ଆମର ଯେତିକି ବି ଉଦ୍ୟାନ କୃଷି ଇଏରେ ରହୁଛି ଯେତିକି ବି ଆମର ଫସଲ ରହୁଛି ଫୁଲ ରହିଲା, ଯେମିତି ଆମେ କହିଲେ ଅଗ ଛିଣ୍ଡେଇବା, ଏଇଭଳି କେତେଟା ସାଧାରଣ କୃଷି ପ୍ରଣାଳୀ ହେଉଛି ମେନ୍। ତ ଆମେ ତାକୁ ଅଗ ଛିଣ୍ଡେଇବା, ଫୁଲର ଓଜନ ଅଧିକା ହେଲେ ଗଛ ଯୋଉ ଭାଙ୍ଗି ପଡୁଛି ସେଥିପାଇଁ ଆମକୁ ତାକୁ ମାନେ ନିୟମିତ ବ୍ୟବଧାନ ତାକୁ ବାଡ଼ି ଦେଇକି ବାନ୍ଧିବାର ଅଛି, ତାକୁ ଠିକ ସମୟରେ ଫୁଲକୁ ହାର୍ଭେଷ୍ଟ ଅମଳ ବି କରିବାର ତୋଳିବାର ଅଛି। ତ ଏଇସବୁ ଜିନିଷ ଉପରେ ଯଦି ଆମେ ନଜର ରଖିବା ତାହେଲେ ଆମର ଚାଷଟା ଭଲ ହେଇପାରିବ।
1: ଆଜ୍ଞା, ନିଶ୍ଚିତ ଭାବରେ ଏଇଠି ଆମେ ଆପଣଙ୍କୁ ପଚାରିବା ପାଇଁ ଚାହିଁବୁ ଯେ ଏଇ ଯୋଉ ବର୍ଷା ଦିନେ ସେମାନେ ଆମର କେମିତି ଫୁଲର ନର୍ସରୀ ବେଡ୍ ପ୍ରସ୍ତୁତ କରିବେ ଏବଂ କେବେ ତାକୁ ନେଇକି ମୁଖ୍ୟ କିଆରୀରେ ଲଗେଇବେ?
0: ବର୍ଷା ଦିନେ ନର୍ସରୀ ବେଡ୍ ପ୍ରସ୍ତୁତ ରହିଲା କି ପଟାଳିଟା ଉଚ୍ଚ
1: ପଟାଳି,
0: ତାପରେ ହଉଛି କି ଯେତେବେଳେ ଆମେ ଦେଖିବା କି ଗଛର ମଞ୍ଜି କେମିତି, ଆମେ ଗେଣ୍ଡୁ ମଞ୍ଜିଟାକୁ ସାଧା ସିଧା ଭାବେ ପୋତିପାରିବା, ହରଗୌରା ମଞ୍ଜି ହେଲା କି ଆମର ହେଲା ଆମର ଯୋଉ କୁକୁଡ଼ା ମୁକୁଟର ମଞ୍ଜି ହେଲା ସେଟା ବହୁତ ଛୋଟ, ତ ତାକୁ ବାଲି ସହ ମିଶେଇକି ଧାଡି ପ୍ରଣାଳୀରେ ବୁଣିବା। ତାପରେ ରେଗୁଲାର ସେଥିରେ ଆମର ଯୋଉ ରୋଜକେନ୍ ରହୁଛି ସେଥିରେ ପାଣି ଦେଇପାରିବା। ତାକୁ ବର୍ଷା ଦିନେ ଯେହେତୁ ଆମେ ଲଗାଉଛେ ବର୍ଷାରେ ମଞ୍ଜି ଧୋଇବାର ସମ୍ଭାବନା ରହୁଛି, ତ ସେଥିପାଇଁ ତା ଉପରଟା ଛାଇ କରିକି ଟିକେ ରଖିବା। ଆଉ ରହିଲା କି ବର୍ଷା ପୂର୍ବରୁ ନର୍ସରୀ ପ୍ରସ୍ତୁତ କରିବା, ମାନେ ଆମର ଜୁନ୍ର ମଧ୍ୟଭାଗରେ ରଜ ପାଖାପାଖି ଆମେ ନର୍ସରୀ କଲେ ଗଛ ଗୁଡିକ ସାଧାରଣତଃ 10-15 ସେଣ୍ଟିମିଟର ଉଚ୍ଚତାରେ ଯେତେବେଳେ ହେଇଯାନ୍ତି କି ମାସେ ତାଙ୍କର ବୟସ ହେଇଗଲେ ଆମେ ତାଙ୍କୁ ପ୍ରତିରୋପଣ କରିବା ମୁଖ୍ୟ ଜମିରେ।
1: ଆଜ୍ଞା, ତ ଏଇଠି ସବୁ କଥା ଆମେ ଆଲୋଚନା କଲେ, ଗୋଟିଏ କଥା ଆମେ ଆମ ଚାଷୀ ଭାଇମାନଙ୍କ ମନରେ ପ୍ରଶ୍ନ ଆସୁଥିବ ସର୍ବଶେଷରେ ଯେ ସେମାନେ କେଉଁ ସମୟରେ ଫୁଲ ତୋଳିବେ, କାହିଁକି ନା ଚାଷୀଟିଏ ଚାରା ପ୍ରସ୍ତୁତ କଲା, ମୁଖ୍ୟ କିଆରୀରେ ଗଛ ଲଗେଇଲା, ରୋଗ ପୋକ ପରିଚାଳନା କଲା, ସାର ପରିଚାଳନା କଲା, ଜଳ ପରିଚାଳନା କଲା, କିନ୍ତୁ ସର୍ବଶେଷରେ ଆସୁଛି ଫସଲ ଅମଳ। ଯେତେବେଳେ ଫୁଲ ଚାଷରୁ ଫୁଲ ଅମଳ କରିବାର ସମୟ ଆସୁଛି ସେହି ସମୟ ଯଦି ସେ ତାକୁ ଠିକ ଭାବରେ ଅମଳ ନ କରିବ ଏବଂ ଅମଳ ସହିତ ସଂରକ୍ଷଣ ମଧ୍ୟ ଆଉ ଗୋଟିଏ ବାଟ, କାହିଁକି ନା ତାକୁ ହଠାତ୍ ତ ନେଇକି ବିକି ପାରିବନି ଆଜି ରହିଗଲା, ତ ସେଇ ଯୋଉ ସଂରକ୍ଷଣ ଆଉ ଅମଳ ଏଇ ଦୁଇଟି ବିଷୟରେ ଆପଣ କଣ କହିବେ?
0: ଫୁଲଟା ଯେହେତୁ ଆମର ରହୁଛି କୋମଳ ରହୁଛି, ଆଉ ତା ଛଡ଼ା ମୁଁ ଏବେ ବୋଲେ ଗଛ ବି ନିଶ୍ୱାସ ପ୍ରଶ୍ୱାସ କରେ, ତ ସେ ଗରମ ନିଶ୍ୱାସ ଫୁଲ ଝାଉଁଳି ଯିବାର ସମ୍ଭାବନା ରହୁଛି, ତ ଆମେ ଫୁଲକୁ ଥଣ୍ଡା ସମୟରେ ହିଁ ଅମଳ କରିବା, ଯେମିତି ଫ୍ରିଜ୍ରେ ଜିନିଷଟା ଅଧିକ ସମୟ ଯାଏ ସତେଜ ରହେ, ତ ସେଥିପାଇଁ ହେଲା ଥଣ୍ଡା ସମୟରେ ସକାଳେ କରିପାରିବା ନହେଲେ ସନ୍ଧ୍ୟାରେ କରିପାରିବା। ସକାଳେ କରିବା ଦ୍ୱାରା କଣ ହୁଏ କି ସକାଳେ ବି ଦିନ ବେଳର କମ୍ ତାପମାତ୍ରା ଥାଏ, ଆଉ ସନ୍ଧ୍ୟାରେ ଏଇଥିପାଇଁ କୁହନ୍ତି କି ଗଛଟା ଦିନଯାକ ଯୋଉ ଖାଇବା ପ୍ରସ୍ତୁତ କରୁଥିବ ସେଇଟା ଫୁଲରେ ସଂରକ୍ଷିତ ହେଇଥିବ, ତ ତା ପାଖରେ ସେ ସେଇ କାର୍ବୋହାଇଡ୍ରେଟ୍ ଯୋଉ ରହିଲା ତାକୁ ସେ ବ୍ୟବହାର କରିକି ବେଶୀ ଦିନ ସତେଜ
1: ରହିବ,
0: ତ ସକାଳେ କିମ୍ବା ସନ୍ଧ୍ୟାରେ ଆମେ ତାକୁ ହାର୍ଭେଷ୍ଟ କରିବା। ଆଉ ହେଲା କି ଆମେ ଦେଖିକି ଆମର ବଜାରଟା କେତେ ଦୂରରେ ଅଛି ସେଇ ହିସାବରେ ହାର୍ଭେଷ୍ଟ କରିବା, ଯଦି ଦୂର ବଜାର ଅଛି ଆମେ ଡେମ୍ପ ଟିକେ ଲମ୍ବା ରଖିକି ଅମଳ କରିବା ତାକି ଆମେ ତାକୁ ଫ୍ରିଜ୍ରେ ହେଲା କୋଲ୍ଡ ଷ୍ଟୋରେଜ୍ ହେଲା ତାକୁ ସଂରକ୍ଷଣ କରିପାରିବା। ନର୍ମାଲି ଗେଣ୍ଡୁ ହଉ କି ଆମର କୁକୁଡ଼ା ମୁକୁଟ ହଉ ତାକୁ

0: ଆମେ ବାହାରେ ବି ଟିକେ ଛାଡି ଛାଡିକି କିଛି ଦିନ ଗୋଟେ ଦି ଦିନ ଖଣ୍ଡେ ଆମେ ନର୍ମାଲ ତାକୁ ଟୋକେଇରେ ବି ରଖିପାରିବା, ତ ସେଗୁଡା ଏତେ ଜଲ୍ଦି ଯେହେତୁ ଖରାପ ହୁଅନ୍ତି ନାହିଁ, ଆଉ ନହେଲେ କୋଲ୍ଡ ଷ୍ଟୋରେଜ୍ ସବୁଠୁ ହେଲା। ଆଉ ଯଦି ଡେମ୍ଫ ଲମ୍ବା ରଖୁଛେ, ତାର ସଂରକ୍ଷଣର ପ୍ରଥମ ଉପାୟ ହେଉଛି ଫୁଲଟାକୁ ତୋଳିଲା ପରେ ଯଦି ଆମେ ସନ୍ଧ୍ୟାରେ ତୋଳୁଛେ, ଯଦିଓ ତା ପାଖରେ ଖାଦ୍ୟ ସଂରକ୍ଷଣ ସେ ଫୁଲରେ ଅଧିକ ଅଛି, କିନ୍ତୁ ସେ ଦିନ ଯାକର ଉତ୍ତାପ ବି ସହିଛି, ତେଣୁକରି ଆମେ କାଟିକି ସାଙ୍ଗେ ସାଙ୍ଗେ ଥଣ୍ଡା ପାଣିରେ ତାକୁ ବୁଡ଼ୁ। ତ ସେଇଟା ହେଲା ମେନ୍ କି ସାଙ୍ଗେ ସାଙ୍ଗେ କାଟିବା ପରେ ଜମି ମଧ୍ୟରେ ଗୋଟେ ବାଲ୍ଟି ଫୁଲ ଥଣ୍ଡା ପାଣିରେ ଫୁଲକୁ ବୁଡ଼େଇବା। ବୁଡ଼େଇ ସାରିଲା ପରେ ଆଣିକି ତାପରେ ତା ତଳ ଡେମ୍ଫରୁ କିଛି ଅଂଶ ଆମେ କାଟିଥାଉ, କାଳେ ମାନେ କାଟିବା ଦ୍ୱାରା ସେଥିରେ କିଛି ରୋଗ ବୃଦ୍ଧି ହେଇଥାଉ, ସେଥିପାଇଁ କିଛି ତାକୁ କାଟିକି ତାପରେ କୋଲ୍ଡ ଷ୍ଟୋରେଜ୍ ବାନ୍ଧିକି ସଂରକ୍ଷଣ କରାଯାଇଥାଏ।
1: ଆଜ୍ଞା, ବହୁତ ବଢିଆ କଥା ଆପଣ କହିଛନ୍ତି। ସର୍ବଶେଷରେ ଆମ ଚାଷୀ ଭାଇମାନଙ୍କୁ, ଯେହେତୁ ଆମ ଚାଷୀ ଭାଇମାନେ ଅଧିକ ଗେଣ୍ଡୁ ଫୁଲ ଚାଷ କରୁଛନ୍ତି, ତ ଏଇ ଗେଣ୍ଡୁ ଫୁଲର କେତୋଟି କିସମ ଆପଣ ଜଣେ ବିଶେଷଜ୍ଞ ଭାବରେ ଆମ ଚାଷୀ ଭାଇମାନଙ୍କୁ କୁହନ୍ତୁ।
0: ଗେଣ୍ଡୁ ଫୁଲର କିସମ ହେଉଛି ଆମର ଗୋଟେ ପୁଷା ନାରଙ୍ଗୀ ଗେଣ୍ଡା ରହୁଛି, ଆଉ ଗୋଟେ ପୁଷା ବାସନ୍ତୀ ଗେଣ୍ଡା। ସେଇଟା ରହୁଛି ଆମର ଯୋଉ ବଡ ବଡ ମଣ୍ଡା ଫୁଲ ଯୋଉଟାକି ଆମର ମାଣବସାରେ ଲାଗେ, ସେଇ ଫୁଲଟାକୁ ମାନେ ସେଇ ଫୁଲର ଦିଟା କିସମ ରହୁଛି। ଆଉ ଗୋଟେ ହେଲା ଯୋଉ କେଳି କୁସୁମ ଆମେ କହୁଛେ, ଇଂରାଜୀରେ ଆମେ କହୁଛେ ଫ୍ରେଞ୍ଚ ମେରିଗୋଲ୍ଡ, ତାର ଭେରାଇଟି ରହୁଛି ପୁଷା ଅର୍ପିତା। ତ ଏଇ ତିନୋଟି ଭେରାଇଟି ଲଗେଇ ହବ। ଆଉ ଗୋଟେ କିସମ ରହୁଛି MD1, ଯୋଉଟାକି ଆମେ ଦେଶୀ ଗୋଟେ କହୁଛେ, ତାକୁ ବି ଆମେ ବର୍ଷା ଦିନେ ଚାଷ କରିପାରିବା।
1: ତେବେ ଶୁଭସ୍ମିତା ମ୍ୟାଡମ୍, ଆଜି ଆପଣ ଆସିଲେ ଆମ କିଷାନ ବାଣୀ କାର୍ଯ୍ୟକ୍ରମରେ, ଆପଣ ଏତେ ସୁନ୍ଦର ଏବଂ ଶିକ୍ଷଣୀୟ ଆଲୋଚନା ଆମ ଚାଷୀ ଭାଇମାନଙ୍କ ପାଇଁ ରଖିଲେ। ଆମର କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ, ଆମ ଅନୁଷ୍ଠାନ ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରହୁଛୁ। ନମସ୍କାର।
2: ମହାଶୟା କେଡ଼େ ସୁନ୍ଦର ଭାବରେ ବୁଝେଇକି କହିଲେ।
3: ମହାଶୟାଙ୍କୁ ଆମ ବୈଠକୀ ଘର ତରଫରୁ, ଆମ କାର୍ଯ୍ୟକ୍ରମ ତରଫରୁ ଆଉ ଥରେ ଧନ୍ୟବାଦ।
2: ପଇସା ପତ୍ର କଥା କହୁଥିଲ,
3: ହଁ,
2: ବଜାର ଦର,
3: ହଁ,
2: ଭାବୁ ବିଷୟରେ ଟିକେ ଜାଣିବା ନା ନାହିଁ?
3: ଆଉ ସେଇଟା ଆଗ ନା।
4: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 20-30 ଟଙ୍କା, ପିଆଜ କିଲୋ ପ୍ରତି 25-35 ଟଙ୍କା, ଟମାଟୋ କିଲୋ ପ୍ରତି 30-40 ଟଙ୍କା, ବାଇଗଣ କିଲୋ ପ୍ରତି 40-60 ଟଙ୍କା, କୋବି କିଲୋ ପ୍ରତି 60-70 ଟଙ୍କା, ବିନ୍ସ କିଲୋ ପ୍ରତି 80-90 ଟଙ୍କା, ଭେଣ୍ଡି କିଲୋ ପ୍ରତି 50-70 ଟଙ୍କା, କଖାରୁ କିଲୋ ପ୍ରତି 30-40 ଟଙ୍କା, ଝୁଡ଼ଙ୍ଗ କିଲୋ ପ୍ରତି 50-60 ଟଙ୍କା, ଜହ୍ନି କିଲୋ ପ୍ରତି 50-60 ଟଙ୍କା, କଲରା କିଲୋ ପ୍ରତି 40-60 ଟଙ୍କା, ଗାଜର କିଲୋ ପ୍ରତି 50-70 ଟଙ୍କା, ସଜନା ଛୁଇଁ କିଲୋ ପ୍ରତି 60-80 ଟଙ୍କା ରହିଛି। ମନେ ରଖନ୍ତୁ, ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ ବଜାର ଦର କମ୍ ବେଶୀ ହେବାର ସମ୍ଭାବନା ରହିଛି।
2: ବଜାର ଯଦି ଠିକ୍ ରହିଲା,
3: ତାହେଲେ ଆମେ ମଧ୍ୟ 2 ପଇସା ଲାଭ ପାଇବା।
2: ଭାଉଟା ତ ଠିକ୍ ହବା ଦରକାର, ଆଉ କଣ?
3: ଆଉ ଆମେ ଗାଁ ଗହଳି ଲୋକ ଜାଣିପାରୁନି
2: ସବୁ କଥା ଠିକ୍। ବଜାର କଥା ଜାଣିଲେ, ଫୁଲ ଚାଷ ବିଷୟରେ ଜାଣିଲେ,
3: ଆଉ ରହିଲା ପାଣିପାଗ।
2: ପାଣିପାଗ ପାଣିପାଗ ଗୁରୁତ୍ୱପୂର୍ଣ୍ଣ ଏଇଟା ଜାଣିବା। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ଭିତରେ ରାଜ୍ୟର ପାଣିପାଗ ପ୍ରାୟତଃ ସ୍ୱାଭାବିକ ରହିବ। କେତୋଟି ଜିଲ୍ଲାରେ ହାଲକା ଏବଂ ମଧ୍ୟମ ଧରଣର ବର୍ଷା ହେବା ଲାଗି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
3: ହେଲେ ଫୁଲ ଚାଷ କେମିତି କଣ କରିବେ ସବୁ ଜାଣିଲେ ତ?
2: ନାଇଁ, ସବୁ ଜାଣିଲି ମାନେ କଣ, ଟିକେ ପାଗ ଫିଟି ଯାଉ, ଖର୍ଚ୍ଚ ବାର୍ଚ୍ଚ ତମର
3: ସେଇ ଖର୍ଚ୍ଚ ପାଖରେ ମୁଣ୍ଡଟା ରହିଛି।
2: ସେ କଥା ନୁହଁ, ସେ କଥା ନୁହଁ, ଯିବା ମାନେ ତମ ବାପ ଘର ଆଡକୁ ଯିବା, ଟୋକାର ସେ ଯୋଉ ବଗିଚା କରିଛି ସେଇଟାକୁ ଟିକେ ଦେଖିବା, କିଛି ଶିଖିବା।
3: ଶିଖିଲେ ଆଗକୁ ବଢିବା। ହଉ
2: ଉଠିବା।
3: ହଉ।

ଶୁଣିଲେ ଓଡ଼ିଆରେ ସମ୍ବାଦ କ୍ରମରେ ଜିଲ୍ଲା ହାଲଚାଲ ଏବଂ ପରେ କିଷାନବାଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତରେ ଦ୍ୱୈତକଣ୍ଠର ଶିଳ୍ପୀ ବାବୁଲ ସୁପ୍ରିୟ ଏବଂ ଇରା ମହାନ୍ତି ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାସ କଥାଚିତ୍ର ତୁ ମୋ ଆରମ୍ଭ ତୁ ମୋ ଶେଷ

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, କଥାଚିତ୍ର ଆମ ଭିତରେ କିଛି ଅଛି। ଦ୍ୱୈତ କଣ୍ଠଶିଳ୍ପୀ ସୁରେଶ ୱାଡେକର ଏବଂ ନମିତା ଅଗ୍ରୱାଲ। ଗୀତ ରଚନା କରିଛନ୍ତି ଦେବୀ ଦତ୍ତ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097।

0: ସାଥିରେ
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ। ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଧାରାବାହିକ ନାଟକ ଅମୃତର ସନ୍ତାନ। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସିନାଥ ମିଶ୍ର, ପ୍ରଯୋଜନା କରିଛନ୍ତି ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ।

0: ବେତାର ଧାରାବାହିକ ନାଟକ ଅମୃତର ସନ୍ତାନର ଦ୍ୱିତୀୟ ଭାଗରେ ଆପଣମାନେ ସର୍ବୁସାଉତା ମିଣିଆକା ହାକିନା ଭାବରେ ପୁୟୁ ଅର୍ଥାତ୍ ତା ବୋହୂ ଗର୍ଭରୁ ଜନ୍ମ ନେଇଥିବା କଥା ଶୁଣିଥିଲେ। ଲେଞ୍ଜୁ ସାଉତା ପୁୟୁକୁ ତା ସ୍ତ୍ରୀକୁ କେମିତି ବାଘ ଖାଇଲା ସେ କଥା କହିଥିଲା। ଲେଞ୍ଜୁର ଅପେକ୍ଷା ଗୋଟିଏ ନୂଆ କନିଆକୁ, ଯାହା ସ୍ୱାମୀକୁ ବାଘ ଖାଇଥିବ ତାକୁ ହିଁ ସେ ବାହା ହୋଇପାରିବ। ଏ ଅପେକ୍ଷା ଲେଞ୍ଜୁର ଆଉ କେତେଦିନ। ଏଣେ ପୁବୁଲିର ମନଦିଆନିଆ ମିଟିଂ ଗାଁର ଯୁବକ ବେଶୁ କନ୍ଧ ସହ, ଆଉ ତାପରେ
1: ତୁଇ ପଳେ ଯିବୁ କି ବେଶୁ?
2: ଆର କିଏ ସେଠି ଘର ଜୁଇଁଥିବି କି?
1: ରହିଲେ କି ସାଲା?
2: ତୋର ଭାଇ ଠେଙ୍ଗା ସାଙ୍ଗେ ମାରବ,
1: ମୋର କଥା ତୋର ମନ ପଡ଼ବ।
2: ତୋତେ ଛାଡ଼ି ଛନେ ମିଶା ଯିବାକୁ ମନ ନାଇଁ ହେଲେ କିସ କରିବି? ତେନେ ମିଶା କାନ ପଡ଼ିଛି, ମୁଇଁ ତ ଏକଟା ଲୋକ।
1: କାହିଁକି ଧାଙ୍ଗଡ଼ି ଗୋଟେ ଆଣୁନ, ଡାବୁ ସରିଯିବ ବୋଲି ଲ ପରା।
2: କିଏ ଆଇବାକୁ ମନ କଲେ ତ, ଡଗରେ ଡଗରେ ଏତେ ଦିନ ଗଲା,
1: ଏବେ ମିଳିଲା।
2: ଏତକି ଦିନକେ ଦେବତାର ଦୟା ହେଲା।
1: କାହାକେ ମନ କଲୁ ତ?
2: ମୁଇଁ ମନ କଲେ କି ସେବ, ସେ ମନ କଲେ ତ।
1: ପଚାରି ଦେଖ।
2: ପଚାରୁଛି ପରା, ଆଇବୁ ମୋର ସଙ୍ଗେ?
1: ନାଇଁ ନାଇଁ ଏବେ ନାଇଁ।
2: ଆର କେବେ ଆଇବୁ ତ?
1: ମୋର ଭାଇକୁ କ, ଦାଦାକେ କ, ଜଲ ଟଙ୍କା ଆଣ।
2: ଯୋଗାଡ଼ କରିବାକୁ ବେଲ ଲାଗବ, ତୁଇ ଜଗବୁ?
1: ତୋର ପାଇଁ ମୁଇଁ ଦିନ ଦିନ ମାସ ମାସ ବରସ ବରସ ଜଗବି, ହେଲେ
2: ହେଲେ ପୁଣି କିସ?
1: ଭାଇ କହୁଥିଲା ହାରଗୁଣା ସାଉନ୍ତାରକୁ ବାପା କଥା ଦେଇଥିଲା।
2: ବାପା ତ ମୋଲା, ଆର କି କଥା? ହାରଗୁଣା କେ ମନ କରବୁ?
1: ମୁଇଁ ତାକୁ ଦେଖି ମିଶା ନାଇଁ।
2: ଦେଖିଲେ ମନ କରବୁ?
1: ଡାଙ୍ଗଡ଼ି ଥରେ ମନ ଦେଇସି, ତମେ ଡାଙ୍ଗଡ଼ା ମାନେ ସିନା ନୂଆଟା ଦେଖିଲେ ପୁରୁଣାକେ ଛାଡ଼ି ଦବ।
2: ତୁଇ ଆଇବୁ ଆମର ଗାଁକୁ?
1: ନାଇଁ ଏତେ ଦୂର
2: ମୁଁ ଯିବି। ତୋର କଥା ଦେଉଛି, ଚୈତ ମାସକେ ନିଶ୍ଚୟ ଆଇବି।
1: ହଉ ତୋର ଇଚ୍ଛା।
2: ଯାଉଛି ରେ ନୁନି, ମନ ପକାଉଥିବୁ।
3: ଗାଁ ଲୋକ ତ ତାକୁ ସାଉତା କଲେ, କହିଲେ ରୋଜାର ପୁଅ ରୋଜା, ସାଉତାର ପୁଅ ସାଉତା।
4: ହେଲା ଯେ ଦୁଙ୍ଗେ ଖଣ୍ଡେ ଦେ ମାପ୍ରୁ। କତାରେ ଅଛି ପରା, ଶୀତ ଦିନରେ ଦୋଇ କାଇଲେ ଜରର କାଲ, ବୁଢା ଦିନରେ ମାଇଜି ଆଣିଲେ ପରର କାଲ।
3: ତୁଇ ମିଶା ମତେ ବୁଢା ବୋଲି କରି କହିଲୁ, ଦିଉଡ଼ ତ ସବୁବେଳେ ବୁଢା ବୁଢା ବୁଢା ବୋଲି ରବ ରବ କପ କପ ହଉଛି, ତୁଇ ମିଶା ସେ କଥା କହିଲୁ ବୁଢା ବୋଲି କରି।
4: ନାଇଁ ନାଇଁ ମୋର କାଇଲି ହେଇଗଲା।
3: ମୋର ମନ ଭିତରେ କିସ ହଉଛି ଜାଣିଛୁ କିରେ ବାରିକ? ମୋର ମିଶା ଗୋଟେ ଘର ଥାନ୍ତା, ଘରେ ଗୋଟେ ମାଇକିଣା ଥାନ୍ତା, ପଚାଡ଼େ ପିଟିକି ଆଉ ଜି କରି ମୋର ମୁଣ୍ଡରୁ କୁଣି କାଢ଼ି ଦେଉଥାନ୍ତା।

0: ପାଣି ତ ପାଇ କରି ଲାଉ ଥୁବିରେ ମାଝି ମାଝି କରି ଗାଧାଇତ ହୋଇଥାନ୍ତା।
1: ଦେବତା ଇଚ୍ଛା କଲେ ସବୁ ହେବ। ତୁ କାହିଁଟା ବୁଢ଼ାଇ ଗଲୁ କି? ଧୀରେ ତୋର ଗୋଟେ ହାତୀର ବଲ ଅଛି।
0: ଖିସେବ ଆମର କୁଅନ୍ କୁଳର ବିଧି ହିସାବରେ କୁଅଣ୍ଡରାକୁ ବାକ ଖାଇଲେ ତାର ମାଇଜି କେ ମୁଇଁ ବିବାହି ପାରବି। ଏତେ ବର୍ଷ ଜଗଲି ହେଲେ ମୋର କରମକୁ କାକେ ମିଶା ବାକ ଖାଉ ନାହିଁ, ଯାକେ ମିଶା ଖାଉଛି ତାର ମାଇଜି ମୋତେ ମନ କରୁ ନାହିଁ।
1: ଏବ ଦିଶାରିକି ଦେଖା ଗଣା ପୋଚା କର।
0: କେବେ ଆଉ ହେବ ଏ ବାରି? କେବେ ହେବ ଦେଉଡ଼ି ପାଖରେ ରହିବାକୁ ମୋତେ ଭଲ ଲାଗୁ ନାହିଁ। ମୋର ଭିତରଟା କେମିତି କେମିତି ହେଇଯାଉଛି। ଦେଉଡ଼ୁକୁ ସଂସ୍ଥା ବୋଲି ମାନିବାକୁ ମୋର ମନ ଖୁବ ନାହିଁ। ମୋତେ ଗୋଟେ ଗୋଟେ ତୋର କେମିତି ଲାଗୁଛି ଜାଣିଛୁ କି ବାରିକ? ମୁଣ୍ଡରେ ଖିଳା ଫାଡ଼ାଇ କରି ବୁସି ହେବାକୁ ଇଚ୍ଛା ହଉଛି। ମୁଇଁ ମିଶା ତିନି ଫଲିଆ ନାହିଁ। ଏଟା ଗୋଟେ ଜେଲ କାନ୍ନା ଆର କାନ୍ତକୁ ଭାଙ୍ଗି କରି କୁଆଡ଼େ ହେଲେ ଫୁଳାଇବାକୁ ମୋର ମନ ଖୋଉଛି। ତୁଇ ଗୋଟେ ଖିସି ଉପାୟ ଘରରେ ବାରିକ, ନହେଲେ ମୁଇଁ ବୁଢ଼ା ହେଇଯିବି। ମୋର ଐଶ୍ୱରୀ ଯିବ, ଏ ଜୀବନ ଚୁଚାରେ ଯିବ।
1: ମୁଇଁ ଅଧିକାରୀକି କହିବି, ସେ ଦିଓଡ଼କୁ କାଢ଼ି କରି ତତେ ସାଉତା କରିବ। ଦିଓଡ଼ କାଲିର ପିଲା
0: ଦେହର ଭୋଗ, ମୋର ମନର ଭୋଗ ଜାଣବାକୁ ଆହୁରି କେ ନାହିଁ। ବୁଝିଲୁ କିରେ?
1: ନାଇଁ ଏବ ତୋର ମିଶା ଗୋର ବସିବ। ମୋର ଆଗରେ ତୁଇ ତ ପିଲା।
0: ଗୋଟେ ଗୋଟେ ତୋର ବନକୁ ବୁଲି ଗଲା ବେଳେ ଦାଙ୍ଗଡ଼ା ଦାଙ୍ଗଡ଼ି ମାନଙ୍କର କୋତା ବାର୍ଷା ଖୁସି ଗପ ମୁଇଁ ଶୁଣୁଛି। ସେଟା ଶୁଣିଲେ ମୋତେ ମିଶା ଓସ ଲାଗୁଛି, ରକତ ବେଘି ବେଘି ତୋପି ଯାଉଛି। ହେଲେ କି ସେବୁ ମୋର ପାଦର ଶବଦ ଶୁଣିଦେଲେ ମୋର ଚାଇ ପଡ଼ିଗଲେ ଗଛରେ ଚଢ଼ାଇ ଉଡ଼ି ଯାଉଛି। ଧାଙ୍ଗଡ଼ା ଧାଙ୍ଗଡ଼ି ମନେ ଟିକେ ମୋତେ ଦେଖିଲେ ଚମକି କରି ତୁନ ପଡ଼ି ଦେଉଛନ୍ତି। ତାର ପଛେ ହସି ହସି ହସି ହସି ବଣକୁ ପଠାଇ ଦେଉଛନ୍ତି। ଦେଉଡ଼ୁକୁ ଦେଖିଲେ ଟୋକି ମାନେ କେତେ ଖୁସି, ହେଲେ ମୋତେ ଦେଖିଲେ ବଳଦ ଖେଦଲା ପରେ ଖେଦି ଦେଉଛନ୍ତି।
1: ଦିଓଡ଼ ସାଉତା ସେ ତ ବେଙ୍ଗିଆ ଲୋକ।
0: ଆରେ ମୁଇଁ କିସ ବୁଢ଼ା କି?
1: ତୁଇ ମିଶା ବେଙ୍ଗିଆ।
0: ଆଜିକାଲି ଦିଓଡ଼ୁ ବେଶୀ ମଦ ପିଉଛି, ଆଖି ରଙ୍ଗ ରଙ୍ଗ କରି କରି ଆସୁଛି, ମାତି ମାତି କରି ଗୀତ ଗାଉଛି। ହେଲେ ମିଶା ଟୋକି ମାନେ ତାର ପଛେ ଏକା ଯାଉଛନ୍ତି। ଦିଓଡ଼ୁ ଗୋଟେ ସାଉତା, ଏ ଗାଁର ତାର ଗୋଟେ ଇଜ୍ଜତ ଅଛି। ଖରାପ ହେଲେ ବେଡ଼ାରେ ବାଡ଼ିରେ ମାଣ୍ଡିଆ ଡଙ୍ଗରରେ ଧାଙ୍ଗଡ଼ି ମାନଙ୍କର ସାଙ୍ଗେ ଯେମିତି ହେଉଛି ନାହିଁ କି ବାରି, ଏଟା ଭଲ କଥା ନାହିଁ। ଛି ଛି ଛି, ଏଟା ଭଲ କଥା ନାହିଁ।
1: ସତ ଯେ ତୁଇ ସାଉତାକେ ଟିକେ ବତେଇ ଦେଉନୁ।
0: ମୁଁ ଦୁଆ ଲୋକ କହିଲେ ଶୁଣିବ ନାହିଁ, ମିତରେ ଗୋଡ଼ କରବ, ମାଡ଼ ଗୋଡ଼ ଲାଗବ। ଗାଁର ସାଉତା ହେଲା ଟୁ ଦିଓଡ଼ୁର ମୁଣ୍ଡରେ ଫିତ ଚଢ଼ିଛି ଫିତ, ଏମିତି ସେ ନଷ୍ଟ ହେବ। ଏ ଟୋକା ଟୋକି ମାନେ ଏମିତି ହେବେ। ଛି ଛି ଛି,
1: ମୁଇଁ ଯାଉଛି ସାଉତା।
0: ହଁ ଯା ଯା ଯା ଯା, ମୁଇଁ ଯାଉଛି। ସେ ଆମ ଗଛ ଚାଇରେ ଚନେକ ପରା ବସବେ। ଆଜିକାଲି କି କାଳ ହେଲା ଯେ ଭଲକୁ ଭଲ କହିଲେ ସଲ ହାରେ, ଏତେ ସୁନା ଦେଇ ଏ ବାଟେ ଆସୁଛି। ସୁନା ଦେଇ କେତେ ଭଲଟା, ମୁହଁରେ କିଛି ମିଶା କହିବ ନାହିଁ, ଖାଲି ହସୁ ଆଖା ଥିବ। ବେଶୀ ଭଲଟା ସୁନା ଦେଇ, ତାର ମୁହଁକୁ ଦେଖିଲେ ମୋତେ କେମିତି କେମିତି ଲାଗିଯିବ। ତାକୁ କିଏ ନାହିଁ, କେତେ ସୁନ୍ଦର ମାଇକିନାଟା, ଖରାରେ ଥରାରେ ବିଲ ବିଲ ବୁଲି କରି ପଡ଼ିଥିବା ଦାନକୁ ଘୁଟଉଛି। ଓ କେତେ ପରିଶ୍ରମ କରୁଛି, ଜଣେ କଥା ହେବି ତାର ସାଙ୍ଗେ। ସୁନା ଦେଇ, ଏ ସୁନା ଦେଇ,
2: କିସ୍ଟା
0: ତୋତେ ପଟେଇ ଦେଇକରି ସବୁ ଲୋକ ପାର ହେଇଗଲେ। ସୁନା ଦେଇ, ବାରିକ ବୁଢ଼ା କିଣି ଗଲା କି?
2: କାମରେ ଯାଇଛି।
0: ଏମିତି ଖରାରେ ବୁଲୁଛୁ କାହିଁକି ସୁନା ଦେଇ? ଟିକେ କୋଠି ବସ। ଆରେ ଖାଲି ଅସୁତୁବୁ ନା, କଥା ହେଲେ କହିବୁ। ଟୁକିଟା କେଡ଼େ ସୁନ୍ଦର, କେଡ଼େ ମିଠା ତାର ହସ। ତାର ହସକୁ ଦେଖିଲେ ମୋର ଗାଖୋଡ଼ ଭିତରେ କେମିତି କେମିତି ଚଟପଟ ଚଟପଟ ଲାଗିଯାଉଛି। ଏଠି ଗଲା ଦାନ ଗୋଟେ ଗୋଟେ କରି ଧୁର୍ଗୁ ଧୁର୍ଗୁ ପଳାଇଲା। ତାକୁ ବେଶୀ ଲାଜ, କିଛି କଥା କହିବ ନାହିଁ।

0: କାଲି ହସୁଆ ଥିବ ହସୁଆ ଥିବ ବେଶୀ ସୁନ୍ଦରଟା
1: କିସ୍ ଲୋ ବୁୟୁ ଏମିତି ବସି କରି କିସ୍ ଭାବୁଛୁ
2: ପିଲାକୁ କ୍ଷୀର ଖୁଆଉଛି ପରା
1: କାଲିର କଥା ତୋର ମନେ ପଡୁଛି କି
2: କୋ କଥା
1: କାଲି ପଣରେ କାହାକୁ ଭେଟ ହେଇଥିଲା ତୋର ମନ ନାଇଁ
2: କିସ୍ଟା ସେ ପାଣ୍ଡକା ପାଇଁ ଗାର୍ସି ଧାଙ୍ଗଡ଼ି କଥା କହୁଛୁ କି
1: ହଇ
2: ହଇ ସତେ ତ ଧାଙ୍ଗଡ଼ି କେତେ ସାହସ କଲା କି ତାର ନିଜ ରଣ୍ଡ୍ରାକୁ ଛାଡି ଦେଇକରି ଭିନ୍ ଧାଙ୍ଗଡ଼ା ସାଙ୍ଗରେ ଭରି ଆଇଲା
1: ଆସବ ନାଇଁ ତୁ କି ରଣ୍ଡ୍ରା ତାର ଠାରୁ ବେଶୀ ବଡ଼ ଆରି ମଧୁଆ ମିଶା ସାନ୍ତାର ଭାଇ ବୋଲି କିସ୍ ମଧୁଆ ପାଖରେ ଥିବ କି
2: ହଇ ନଇଲେ ମଧୁଆ ଅଣ୍ଡ୍ରା ସାଙ୍ଗରେ କେତେ ହଇରାଣ ହେଇଥାତା ଦଶ ଲୋକ ଆଗରେ ଅଣ୍ଡ୍ରାକୁ ସଫା ସଫା କହିଦେଲା ତକେ ମୋର ଦରକାର ନାଇଁ ଛିଡ଼ଲା ଘର ଛାଡ଼ଲା ଅଣ୍ଡ୍ରାକୁ ଛାଡ଼ଲା ନୂଆ ଅଣ୍ଡ୍ରା ସାଙ୍ଗରେ ପଳେଇ ଆଇଲା
1: ଆମର କନ୍ଦ ଆଇନ ହିସାବରେ ଏତକି କହିଦେଲେ ବିବାହ ଭାଙ୍ଗିଯିବ ହେଲେ ସବୁ ମାଇଜୀ ସେମିତି କରିପାରିବେ କି
2: ତାର ସାଙ୍ଗରେ ଯୋଉ ଧାଙ୍ଗଡ଼ା ମାନେ ଆସିଥିଲେ କେଡେ ସୁନ୍ଦର ଗୀତ ଭାଙ୍ଗୁଥିଲେ ଲୋ ପୁଲମେ
1: ପୁୟୁ ଧାଡ଼ା ଧାଡ଼ି ମାନଙ୍କର ମନ ଥିଲା ରାତି ଆମର ଗାଁରେ ରହିବାକେ
2: କି ପାଇଁ କାହାକୁ ଫସେଇତୁ କି
1: ଯା ସବୁବେଳେ ତୋର ସେଟା ଏକା କଥା
3: ସତେ ଲୋ ପୁଲମେ ଛାଡି ଦେଲେ ସିନା ରାତିଟା ଆମର ଗାଁରେ ସେ ଧାଙ୍ଗଡ଼ିକୁ ରଖି ସକାଳ ସକାଳ ପଠେଇଥିଲେ ଭଲେଇତା ଶୀତ ଦିନ ରାତି ଆହୁରି ବଣବାଟ
1: କିଛି ଦରକାର ନାହିଁ ପୁବଲି ବଣବାଟ ତାର କିସ୍ କରବ ତାର କରମ ତ ସଡ଼କ ପଡିଛି ମଦୁଆ ଦରବୁଡା ଚିଡଳ ଅଣ୍ଡ୍ରା ଛାଡି ଜୁଆନ ଅଣ୍ଡ୍ରାର ହାତ ଧରଲା ସେ ଗଲା ନୂଆ ଘର ବସାଇବାକୁ ତାର ମନରେ ଡର ଭୟ ଥିଲେ ନିଜର ସୁଖ ନିଜେ ତିଆରି କରିଥାତା କି
2: ହଇଲ ତମେ ମନେ ଏମିତି ଚାବି ନା ପଡିବି ବୋଇଲା ପରା କିସ୍ ପାଇଁ ହଉଛ ତମେ ମିଶା ଗଲ ନାଇଁ ତାଙ୍କ ମନଙ୍କର ସାଙ୍ଗରେ ଛାଡ଼ବାକୁ
3: ସେଦିନ
2: ମିଟିଂ ଗାଁରୁ ଆସିଥିବା ଭେଣ୍ଡିଆ ମାନଙ୍କର ସାଙ୍ଗରେ କେଡେ ସୁନ୍ଦର ଭିଡି ଗଲେ ହଇ ହଇ ତମେ କଥା ହଉ ତ ମୁଇଁ ଗଲିନି ମୁଇଁ ଗାଈକୁ କୁଣ୍ଡା ଦେବି
1: ଖିଲ ପୁବଲି କାର କଥା ଭାବୁଛୁ
3: ନାଇଁ ତ
1: ମତେ ଲୁଚାଉଛୁ
3: ହେଟି ତତେ କିସ୍ ପାଇଁ ଲୁଚାଇବି
1: ସେଦିନ ମିଟିଂ ଗାଁର ବେଶୁ କନ୍ଦ ସାଙ୍ଗରେ ଚାଞ୍ଚଡ଼ା ପଥରରେ ବସି କିସ୍ଟା ସବୁ ଫୁସର ଫାସର ହେଉଥିଲୁ କି ମୁଇଁ କଣ ଜାଣିନି
3: ବେଶୁ କନ୍ଦ ପାଇଁ ତୋର ମନ ବିକଳ ହଉଛି କି ମୋର ନିନ୍ଦା କାହିଁକି ଦଉଛୁ
1: ମୁଇଁ ନେବି କି
3: ନାଇଁ ମୁଇଁ କଣ ବାନ୍ଧି ରଖିଛି ଧାଙ୍ଗଡ଼ା ପିଲା ସେ ଯାହାକେ ମନ କଲା ତାକେ ନେବ ଚାଲ ଚାଲ କେତେ କାମ ଅଛି ତୋ ସାଙ୍ଗ ଏଇଠି କିଏ କଥା ହେଇ ବସିଥିବ
4: ଘରେ ବସି ବସି ବିଜାର ଲାଗଲା ଫସଲ କଟା ତ ସରିଲା ଫସଲ ଘରକୁ ଆଇଲା ଏଥର ଆଉ କି କାମ ଯେ
5: ହଇ ହଇ ବରଷ ଜାଗର କମାଣି ଘରେ ପସିଲା ପଛେ ଚାଷୀର କାମ ସରିଲା
4: କାମ କରୁଆ ଲୋକକୁ ଘରେ ବସିଲେ ବେଶି ଖରାପ ଲାଗବ ସେଠି ସବୁବେଳେ ପୁରୁଣା କଥା ତ ନୂଆ କଥା ତ କିଛି ଆଗା
5: ନାହିଁ କିସ୍ କରୁଛି
4: କିସ୍ ଆଉ କରବ ପିଲାକୁ କାକରେ ଜାକି କରି ଦାନ କାଟୁଛି
5: ତୋର ବଣି ପୁବଲି
4: ସେଟା ବାୟାଣୀଟା ଇଟିର ଜିନିଷ ନେଇ ସିଟି ରଖବ ସିଟିଟା ନେଇ ଇଟି ରଖବ ତାକୁ ସବୁବେଳେ କାମ ଆକା
5: ଏସୁ ତାକୁ ବିବାହ କରିଦେ ବୟସ ହେଲା ବେ
4: ବାବୁଛି ବାବୁଛି ସେମିତି ଦେଖବା ଆମର ହାତରେ କିସ୍ ଅଛି ସବୁ ସେଇ ଦରମୁ ଆରୁ ଦର ତୁନି ରହିଛା ତ
5: ହଇ ହଇ
4: ଏ ଶିବ ଜାନି କିସ୍ କରୁଛୁ ରେ
6: ଏ ଦୌଡ଼ି କୋଟଟା ବୁଣୁଛି ସାଉନ୍ତା ଆ ଘରକୁ ଆ ଦୁଙ୍ଗିଆ କୁଣ୍ଡେ କାଇବୁ
4: ଓହୋ ବେଶୀ ସର୍ଦା ତ ଏ ବୁଢା ମାନେ ବସି କରି ପିକା ଝିକୁଛନ୍ତି ଏ
5: ଦ୍ୱୀପରେ ବୁଢା ମାନଙ୍କର ଆଉ କିସ୍ କାମ କି
4: ମତେ କିସ ରୋଗ ହେଇଛି କି ଘରେ ମିଶା ଭଲ ଲାଗୁନାହିଁ ଦାଣ୍ଡରେ ମିଶା ଭଲ ଲାଗୁନାହିଁ ଆମର ସାନ ବାପା ଲେଞ୍ଜୁ କନ୍ ମତେ ସାଉତା ବୋଲି ମାନିବାକୁ ତିଆର ନାହିଁ ଆରେ ପୁୟୁ ତାର ମୁଣ୍ଡ ମିଶା ଶୁଖଲା ଦୁଶୁଛି ସେମଟା ସେମଟା ସବୁବେଳେ ପିଲା ପିଲା ପିଲା

ଶୁଣିଲେ ଧାରାବାହିକ ନାଟକ ଅମୃତର ସନ୍ତାନ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି କାର୍ଯ୍ୟକ୍ରମରେ ଶିଳ୍ପୀ ନିସାର ହୁସେନ ଖାନ୍ ଏବଂ ସରଫରାଜ ହୁସେନ ଖାନ୍। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ।

ଶୁଣିଲେ ସମାଚାର ସନ୍ଧ୍ୟା କ୍ରମରେ ନ୍ୟୁଜ୍ 8 ଏବଂ ପରେ ସ୍ପଟ୍ଲାଇଟ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ସଜମହୁଜ।

ଆଜ୍ଞା, ଆଜିକାଲି ମଣିଷ ମୋବାଇଲ ବିନା ଗୋଟିଏ ମିନିଟ୍ ବି ରହିପାରୁନି। ସକାଳେ ଉଠିବା ପୂର୍ବରୁ ଯଦି ମୋବାଇଲ ନାହିଁ, ସାଙ୍ଗେ ସାଙ୍ଗେ ଆମେ କହିବା, ଆରେ ମୋ ଫୋନ କାହିଁ।

0: ଲୋକେ 10 ମିନିଟ୍ରେ ଥରେ ଦେଖନ୍ତି କେତେ ଚାର୍ଜ ହେଲା ବୋଲି। ଏମିତିକି ଯଦି ମା ପୁଅକୁ କହେ, ଆରେ ପୁଅ ବଜାରରୁ ଯାଇ ଟିକେ ଆଳୁ ଆଣିଦେଲୁ, ପୁଅ ସାଙ୍ଗେ ସାଙ୍ଗେ କହେ, ମା ଗୁଗୁଲରେ ସର୍ଚ୍ଚ କରିଦେବି କି? ମା କହନ୍ତି, ଗୁଗୁଲ ନୁହେଁ ପୁଅ, ବଜାରକୁ ଯା, ନହେଲେ ଆଜି ରାତିରେ ତୋର ୱାଇଫାଇ ବନ୍ଦ। ଏଇଥିରୁ ଆମେ ବୁଝିଲେ ଯେ ମୋବାଇଲ ଆମ ଜୀବନକୁ ସହଜ କରିଛି, କିନ୍ତୁ ଯଦି ଆମେ ମୋବାଇଲକୁ ଜୀବନ କରିଦେବା, ଚାର୍ଜର ଖୋଜୁ ଖୋଜୁ ଜୀବନ ସରିଯିବ। ହଁ ଶ୍ରୋତା ବନ୍ଧୁ, ଜୀବନରେ ଏମିତି ଅନେକ ମଜା କଥା ଆସେ, ଆମେ ମୋବାଇଲକୁ ଅତି ଆପଣାର କରିସାରିଛେ, କିନ୍ତୁ ଏତିକି ମନେ ରଖିବା, ଯେତେଦିନ ବଞ୍ଚିବା ଖୁସିରେ ବଞ୍ଚିବା, ହସୁଥିବା ହସଉଥିବା। ତେଣୁ ଆମର ଏହି ସାପ୍ତାହିକ ହାସ୍ୟରସର କାର୍ଯ୍ୟକ୍ରମ ସଜ ମଉଜ ଆଜି ଏଥିରେ ସ୍ଥାନ ପାଇଛି ହସ କଥା, କୌତୁକିଆ ପ୍ରଶ୍ନର ଉତ୍ତର, ତାଛଡ଼ା ବ୍ୟଙ୍ଗ କବିତା। ସବୁଥର ପରି ଆଜି ବି କାର୍ଯ୍ୟକ୍ରମ ଉପସ୍ଥାପନାରେ ଆମେ ସମସ୍ତେ, ମାନେ ମୁଁ ରଞ୍ଜନ କୁମାର ବେହେରା,
1: ମୁଁ ଆଜ୍ଞା ଉଦୟ ଶଙ୍କର ଜାନି,
2: ଆଉ ମୁଁ ସୁପ୍ରଭା,
3: ଆଉ ମୁଁ ସୁଶୀଲ,
4: ମୁଁ ଶ୍ରୀପଦ୍ମା,
5: ମୁଁ ପୁଷ୍ପାଞ୍ଜଳି,
6: ମୁଁ ଶ୍ରିୟା ପଟ୍ଟନାୟକ,
7: ମୁଁ ସ୍ମୃତିମୟ ପାଣିଗ୍ରାହୀ,
8: ମୁଁ ରେଶ୍ମା,
9: ମୁଁ ପ୍ରିୟଙ୍କା ପାତ୍ର।
0: ଆମ ତରଫରୁ ଆପଣ ସମସ୍ତଙ୍କୁ ତାହେଲେ ପ୍ରଥମେ ହସ କଥାରୁ ଆରମ୍ଭ କରିବା। ଆଜ୍ଞା, ଶ୍ରେଣୀ ପାଠ ପଢ଼ିଲା ପରେ ବି ଅନେକ ଅଛନ୍ତି ଯେଉଁମାନେ ଟ୍ୟୁସନକୁ ଯାଆନ୍ତି, ତେବେ ଏଇ ଯୋଉ ହସ କଥା ଶୁଣିବା, ଟ୍ୟୁସନରେ ଜଣେ ମ୍ୟାଡାମ ପିଲାଙ୍କୁ ବିଜ୍ଞାନ ପ୍ରଶ୍ନ ପଚାରିଛନ୍ତି ଏବଂ ପିଲାମାନେ କ'ଣ ଉତ୍ତର ଦେଉଛନ୍ତି ଟିକେ ଶୁଣନ୍ତୁ।
1: ମ୍ୟାଡାମ ନମସ୍କାର।
10: ହଁ ହଁ ନମସ୍କାର। ବସ ହେଲେ ପପୁ, ତୁ କହିଲୁ ଆମ ସୌରଜଗତରେ କେତୋଟି ଗ୍ରହ ଅଛି?
1: ହଁ ମ୍ୟାଡାମ, ଆମର ସୌରଜଗତରେ କେତେ ଯାହା ଗ୍ରହ ଅଛି ମ୍ୟାଡାମ, ବୁଧ, ଶୁକ୍ର, ଶନି, ମଙ୍ଗଳ ଇତ୍ୟାଦି ଇତ୍ୟାଦି କେତେ।
10: ହଁ ହଁ ସାବାସ ସାବାସ, ହେଲେ ଆଉ କଣ କଣ ସବୁ କହିଲୁ?
1: ଆଉ କଣ ମ୍ୟାମ, ମା ମଙ୍ଗଳାର ଦେହରୁ ସବୁ ବଢିଆ ଅଛି, ମୋର ସବୁ ଠିକଠାକ। ଆଉ
10: ହଁ କଣ କହିଲୁ?
0: ସାଧାରଣତଃ ଯଦି ଆମେ ସ୍ତ୍ରୀଙ୍କ ସହିତ ବଜାରକୁ ଯିବା, ଆପଣ ଦେଖିବେ ସ୍ତ୍ରୀଙ୍କର ମେକଅପ ହଉ ହଉ ଗୁଡ଼ାଏ ସମୟ ଲାଗିଯାଏ, ଯେହେତୁ ପୁଅମାନେ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ ହେଇଯାନ୍ତି। ବର୍ତ୍ତମାନ ଯେଉଁ ହସ କଥା ଶୁଣିବା, ସେଇଠି କ'ଣ ହେଇଛି ନା, ସ୍ୱାମୀ ସ୍ତ୍ରୀଙ୍କୁ କହିଛନ୍ତି ଚାଲ ଶୀଘ୍ର ବାହାରକୁ ଯିବା, କିନ୍ତୁ ସ୍ତ୍ରୀ କ'ଣ ଅସୁବିଧା କରିଛନ୍ତି, ପରସ୍ପର ମଧ୍ୟରେ କଥା କଟାକଟି ଚାଲିଛି, ତାହା ଟିକେ ମନ ଦେଇ ଶୁଣନ୍ତୁ।
1: ଓହୋ, ତ ସକାଳୁ ସକାଳୁ କ'ଣ ଲାଇଟ୍ ଲାଗିଲାଣି ଏଠି, କେତେଟା ବାଜିଛି? ଆରେ ସକାଳ ପାହାନ୍ତିଆ 4ଟାରୁ କ'ଣ ଉଠିକି ସେ ମେକଅପ୍ ଚଲେଇଛ ଯେ?
10: ଆରେ ତମେ ଚୁପଚାପ ଶୋଉନ, ତମକୁ କ'ଣ ପାଇଁ?
1: ଆରେ ଶୋଇବି ମାନେ ଶୋଇବି, ଲାଇଟ୍ଟା ଲଗେଇ ଦେଇକି ସକାଳୁ ପାହାନ୍ତିଆରୁ ଆଙ୍କ ଗୋଟେ ସକାଳୁ କ'ଣ ମେକଅପ୍ଟା ଏବେ କ'ଣ ଦରକାର ତମକୁ?
10: ଆରେ କ'ଣ ହେଲା ନା, ମୁଁ ଫୋନ୍ଟା ଲକ୍ ହେଇଯାଇଛି।
1: ହଁ ଫୋନ୍ଟା ଲକ୍ ହେଲେ ମେକଅପ୍ ହେବାର କ'ଣ ଅଛି? ଆରେ
10: ଏରେ ମୁଁ ଯେତେବେଳେ ଫୋନ୍ଟା ଲକ୍ କରିଥିଲି ସେତେବେଳେ ମେକଅପ୍ କରିଥିଲି, ସେ ଆଉ ମୋତେ ଚିହ୍ନି ପାରୁନି ଏବେ, ତ ଫୋନ୍ ଅନଲକ୍ କରିବା ପାଇଁ ମେକଅପ୍ କରୁଛି, ଆଉ କ'ଣ କରୁଛି?
1: ଆରେ ବା
0: ସଜ ମଉଜରେ ସ୍ୱାମୀ ସ୍ତ୍ରୀଙ୍କର କଥାବାର୍ତ୍ତା ନଥିଲେ ଆପଣମାନେ ମଜା ଉଠାନ୍ତି ନାହିଁ, ତେଣୁ ଆମେ ସଜ ମଉଜରେ ସବୁବେଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହସ କଥା ପ୍ରଚାର କରିଥାଉ। ତେବେ ଚାଲନ୍ତୁ ସ୍ୱାମୀ ସ୍ତ୍ରୀ କ'ଣ କଥା ହଉଛନ୍ତି ଟିକେ ଶୁଣନ୍ତୁ।
1: ହଁ ଶୁଣୁଛି।
11: ଆଚ୍ଛା ଶୁଣୁଛ ତାହେଲେ, ନାଇଁ କହିଲେ ମୁଁ କ'ଣ କହିଲି?
1: ହଁ ସେଟା ଯାହା କହିଲ ସେଟା ଠିକ ଠିକ,
11: ଯାହା କହିଲେ ତାହା ଠିକ।
1: ହଁ ଠିକ,
11: ମୁଁ ତ କିଛି କହି ମଧ୍ୟ ନାହିଁ ପୂର୍ବରୁ।
1: ହେଲେ ମୁଁ ଆଗୁଆ ସମ୍ମତି ଜଣାଉଛି, ତମେ ଯାହା କହିବ ଠିକ ହିଁ କହୁଛ ସବୁବେଳେ।
11: ହଁ ନା
1: ହଁ।
11: ଆଚ୍ଛା ଚାହା କିଏ କରିବ?
1: ଯିଏ ପ୍ରଥମେ ପଚାରିଲା।
11: ଆଉ କିଏ ପଚାରିଲା ପ୍ରଥମେ? ତାହେଲେ ମୁଁ ପଚାରିଲି, ତମେ କର।
1: ଆରେ ଇନ୍ଦ୍ର ପ୍ରଶ୍ନ ତ ବଡ ବିପଦଜନକ, ବାପରେ ବାପ।
11: କଣ ହେଲା, ବାହାଘର ପୂର୍ବରୁ ତ କହୁଥିଲା ବଡ ଚାନ୍ଦ ତାରା ଆଣିଦେବ, ଚାହା ଟିକେ କଲା ବେଳକୁ ସରିଯାଉଛି।
1: ହଁ କହୁଥିଲି ଯେ ସେତେବେଳେ ଚାହା ବନେଇବା କଥା ତ ହଉନଥିଲା ନା।
11: ହଉ ଛାଡ଼, ଆଜି ତମେ ଚାହା କର, ମୁଁ ତମକୁ ମାର୍କ ଦେବି।
1: ଆଚ୍ଛା ହେଲେ ପାସ୍ ମାର୍କ କେତେ?
11: ଭଲ କଲେ 100ରୁ 100,
1: ଆଉ ଖରାପ ହେଲେ?
11: ଖରାପ କଲେ କାଲି ଆଉଥରେ କରିବ।
1: ଆଚ୍ଛା ହଉ ହଉ ଠିକ ଅଛି, ଚ୍ୟାଲେଞ୍ଜ ତାହେଲେ ନିଅ। ଆଚ୍ଛା
11: ନଟ ବ୍ୟାଡ, ଠିକ ଠାକ ଅଛି।
1: ତାହେଲେ କେତେ ନମ୍ବର?
11: 99।
1: ହଁ ଆଉ ଏକ ନମ୍ବର?
11: ଆଉ ଏକ ନମ୍ବରଟା କାଲି ଚା କଲେ ମିଳିଯିବ।
0: ତେବେ ସଜ ମଉଜରେ ହସ କଥାକୁ ଟିକେ ବ୍ରେକ୍ କରିବା, ବର୍ତ୍ତମାନ ଶୁଣିବା ମଜା କବିତା। ଆଉ ମଜା କବିତା ପଢିବା ପାଇଁ ଆମ ପାଖରେ ଅଛନ୍ତି ବଡ ଭାଇ ଉଦୟ ଶଙ୍କର ଜାନି।

0: ଓ ପଠେଇଛନ୍ତି ବୈରାଗୀ ଚରଣ ସାହୁ।
1: ଆରେ ବା,
0: ତାଙ୍କର କବିତାର ନାଁ ହେଲା ଏମିତି କାହିଁକି ହେଲା। ବିବାହ ଦିନର ପ୍ରଥମ ବର୍ଷ ଲାଗୁଥିଲା ଭାରି ଭଲ। ନବ ବିବାହିତା ସ୍ତ୍ରୀ ଶିରୋମଣି କରୁଥାଏ କେତେ ଗେଲ,
1: ନିଶ୍ଚୟ
0: ପାଖରୁ ତାହାର କ୍ଷଣଟିଏ ପାଇଁ କରୁତ ନଥିଲା ଦୂର। ବାହାରକୁ ଗଲେ ଚାତକିନି ପରି ଚାହିଁ ବସୁଥିଲା ଘର, ଦେଖିଦେଲେ ପାସେ କେତେ ଯେ ଆନନ୍ଦ, ବର୍ଣ୍ଣିବାକୁ ନାହିଁ ଭାଷା। ଆପେ ଆପେ ତାର ସରାଗ ପଣିଆ ଝରେ ପ୍ରୀତି ଭରା ନିଶା। ଯୁଆଡେ ଯାଉଛ ସାଥେ ସାଥେ ନିଅ, ପାରିବନି ରହି ଏକା, ଚାହା ପରେ ଚାହା ବୁଝି ପଚାରଇ, ଥଣ୍ଡା ନବ ନା ତଟକା। ଏକ ବରଷରୁ ଦୁଇ ପୁରୀ ଗଲା, ଏକ ବରଷରୁ ଦୁଇ ପୁରୀ ଗଲେ ଟିକେ କମେ ପ୍ରୀତି ଭାବ। ପ୍ରେମ ପାଗଳିନୀ ଯୁବତୀ ପ୍ରତିମା, ବଦଳେ ଚିତ୍ର ସ୍ୱଭାବ। ପିଲାଟିଏ ଯଦି ଜନ୍ମ କରିଦେଲା ଫୁଲ ଲାଇସେନ୍ସ ଧାରି, ପୂର୍ବ ପରି ଆଉ କଥା ହୁଏ ନାହିଁ ବୁଝିବା ପାଇଁ ବିଚାରି। ତିନି ଚାରି ବର୍ଷ ଯଦି ହେଇଗଲା ଦିଶେ ମଉଳା ଫୁଲ, ଆଉ ତ କାହିଁକି ପଚାରୁ ତ ନାହିଁ କରିବା ପାଇଁକି ଗେଲ। ଯଦି କଳା ଚୁଟି ଦିଶେ ଧଳା ରୂପ, ମୁରୁକି ମୁରୁକି ହସେ କହେ ସେ ଘରେ କବାଟକୁ କିଳି, ଛୁଆ କାନ୍ଦୁଅଛି ସୋସେ। ବର୍ଷା କାଳରେ ଡାକୁଥିଲେ ଥରେ ଚାହା ଟିକେ ଦିଅ ମତେ, ତୁରନ୍ତ କହି ମୁହାତେ ସମୟ ନାହିଁ ସେବିବାକୁ, ଏତେ ପାରୁଛ ତ ଯଦି ନିଜେ କରି ପିଅ, ମତେ ଦିଅ ଗୋଟେ କପ, ନ ପାରୁଛ ଯଦି ବଜାରକୁ ଯାଇ ପି ପି ଦିଅ ଗୋଟେ କପ। ଦୁଇ ପିଲା ମା ଯଦି ହେଇଗଲା ପୁରୁଣା ମଡେଲ ଗାଡି, ବ୍ରେକ୍ ଫେଲ ହେଇ କଥା କହେ ସେ ତ ଆଗକୁ ଯାଏ ସେ ମାଡ଼ି। ଆଜି ଛୁଟି ଦିନ ରବିବାରଟିରେ ଭାବିଥିଲି ହେବି ଖୁସି, କେତେ କାମ ଆଳ ବାହାନା ବଖାଣି ଦୂରେଇ ଯାଏ ସେ ହସି। ଯେତେ ପ୍ଲାନ ମୋର ଫେଲ ମାରିଲା ପାରିଲିନି କରି କାବୁ, ହୁଏତ ବିବାହ ପୁରୁଣା ହେଇଲେ ଏପରି ହୁଏ ସବୁ। ଗହଣା ତ ନୁହେଁ ସ୍ତ୍ରୀ ରତ୍ନମଣି, ଭାଙ୍ଗି ଗଢି ବନାଇବା, ସଂସାର ସାଗର ଅତିକ୍ରମ କରି ଆଗକୁ ଆଗକୁ ଯିବା। ପହିଲି ମିଳନ ଯାମିନୀ ମୁହୂର୍ତ୍ତ ଲାଗୁଥିଲା ଭାରି ଭଲ, ଲାଜ ଲାଜ ଉଠେ ହସୁଥିଲା ବେଳେ ଦିଶେ ସେତ ସଜ ଫୁଲ। ଏବେ ସବୁ ବଦଳି ଯାଇଛି।
1: ତାହେଲେ ଏ ଥିଲା ମଜା କବିତା, ପଠେଇଥିଲେ ଆମର ବୈରାଗୀ ଚରଣ ସାହୁ, ପଢ଼ିଥିଲେ ବଡ଼ ଭାଇ ଉଦୟ ଶଙ୍କର ଜାନି। ଏଇ ଯୋଉ ହସ କଥା ବର୍ତ୍ତମାନ ଆମେ ଶୁଣିବା, ଚାକରାଣୀ ଆଉ ସାହେବାଣୀଙ୍କ ଭିତରେ ବା ମାଲିକାଣୀଙ୍କ ଭିତରେ କଥାବାର୍ତ୍ତା ଚାଲିଛି, ଟିକେ ଶୁଣନ୍ତୁ।
2: ଆରେ ରାନୀ, ରାନୀ।
3: ହଁ ହଁ ହଁ ମ୍ୟାଡାମ, କୁହନ୍ତୁ କୁହନ୍ତୁ କୁହନ୍ତୁ କୁହନ୍ତୁ।
2: ଆରେ ତୁ ଖାଲି ଗୋଟେ ଭାରି ବାଜେ ଚାକରାଣୀଟା, ସତରେ
3: କଣ କଲି ମ୍ୟାଡାମ? ଏବେ ତ ସବୁ ଘର ଯାକ ସଫା କଲି, ହେଠି ବାସନ ସେଠି ଥିଲା ମାଜିଲି, ହେଠି ଏବେ ଏଇଟା ପୋଛୁଛି, ଆହୁରି କଣ କରିଦେଲି।
2: ଗତ ସପ୍ତାହରେ କାହିଁକି ଆସିଲୁ ନାଇଁ?
3: ଗତ ସପ୍ତାହ ଆସିଥିଲି ତ ମ୍ୟାଡାମ।
2: ଆରେ ପୁଣି ମତେ ନ ଜଣାଇ ରହିଗଲୁ ମଧ୍ୟ?
3: ନାଇଁ ମ୍ୟାଡାମ ଆସିଥିଲି।
2: ଆରେ ତୁ କୋଉଠି ଆସିଥିଲୁ, ମିଛ କାହିଁ କହୁଛୁ ଏତେ?
3: ଓହୋ ମ୍ୟାଡାମ, ଆପଣ ଫେସବୁକ୍ ବୋଧେ ୟୁଜ୍ କରୁନାହାନ୍ତି?
2: ହେ କଣ ଏମିତି ଅଛି ଯେ ଫେସବୁକ୍ରେ?
3: ବହୁତ ଜାଣିବା ଜିନିଷ ଅଛି ଜାଣିଛନ୍ତି ନା ମ୍ୟାଡାମ ଫେସବୁକ୍ରେ? ନେଇକି ମୁଁ କାଲି ଅପଡେଟ୍ ଦେଇଥିଲି କି ମୁଁ ସପ୍ତାହଟେ ଯାଇ ଟାଉନ୍ ବାହାରକୁ ଯାଉଛି, ଏବେ ଆସିବିନି। ଆଉ ଆପଣ ଜାଣିନାହାନ୍ତି କି
2: ମୁଁ ସେ ସବୁ ଜିନିଷ କିଛି ଦେଖୁନି ହେଲା କି?
3: ହେଲେ ସାହେବ ଦେଖିଛନ୍ତି, ସେ କମେଣ୍ଟ ମଧ୍ୟ କରିଛନ୍ତି କି କମ୍ ସୁନ୍ ମିସ୍ ୟୁ ବୋଲି।
1: ଆଜ୍ଞା, ହସ କଥାକୁ ବର୍ତ୍ତମାନ ଟିକେ ବ୍ରେକ୍ କରିବା ଆଉ ଶୁଣିବା କୌତୁକିଆ ପ୍ରଶ୍ନର ଉତ୍ତର। ଆଉ ଉତ୍ତର ଦେବା ପାଇଁ ଆମ ପାଖରେ ଅଛନ୍ତି ବଡ଼ ଭାଇ ଉଦୟ ଶଙ୍କର ଜାନି।
0: ୟାକୁ ପଠେଇଛନ୍ତି ପୂର୍ବ ଭଳି ନୀଳାଚଳ ଭୋଇ, ଗ୍ରାମ ହଉଛି ତାଳଗଜ, ଜିଲ୍ଲା ବଲାଙ୍ଗୀର।
1: ଆବା
0: ଭୋଇ ବାବୁ, ଆପଣଙ୍କର ପ୍ରଶ୍ନ ଟିକେ ଛୋଟ କରନ୍ତୁ ଆଉ ବୁଝିଲା ଭଳି କରନ୍ତୁ, ଆଉ ଯେମିତି ପଚାରୁଛନ୍ତି ସବୁ ଆବଡ଼ା ଖାବଡ଼ା ହେଇଯାଉଛି। ଯଦି ସ୍ୱାଧୀନତା ଦିବସ ଦିନ ଗୋଟିଏ ପାଗଳକୁ ଗୋଟିଏ ପ୍ଲେଟ୍ ବୁନ୍ଦି ଯଦି ଦବା
1: ଖାଇବା ପାଇଁ,
0: ହଁ, ତାହେଲେ ସେ ଖୁସି ହବ ନା ଖାଇବା ସେ ଯୋଗ୍ୟ, ନା ସେ କଣ ଭାବିକି ଫୋପାଡ଼ି ଦବ? ଆଜ୍ଞା ଟିକେ କଣ କରିବା ଟିକେ କହନ୍ତୁ। ଦେଖନ୍ତୁ, ମୁଁ ପ୍ରଥମେ କହିଛି ଆପଣଙ୍କ ପ୍ରଶ୍ନ ସବୁ ଆବଡ଼ା ଖାବଡ଼ା ହେଇଯାଉଛି, କେତେବେଳେ କୁଆଡ଼େ ମୁଣ୍ଡ ପଳଉଛି କୁଆଡ଼େ ଗଣ୍ଡି ପଳଉଛି, ଆପଣ କଣ ପଚାରିବାକୁ ଚାହୁଁଛନ୍ତି ଜାଣିନାହାନ୍ତି। ହଉ ଠିକ୍ ଅଛି, ଆପଣଙ୍କ ପ୍ରଶ୍ନରୁ ଯାହା ଜଣା ପଡ଼ିଲା, ଆଜ୍ଞା ପାଗଳ ତ ପାଗଳ, ଆମେ ତାକୁ ଯେତେ ପାଠ ପଢ଼େଇଲେ ହବ? ଆପଣ

0: ତାକୁ ଯାହା ଦିଅନ୍ତୁ ସେ ମିଠା ଦିଅନ୍ତୁ, ସେ ତାକୁ ରାଗ ଦିଅନ୍ତୁ, ସେ ଯାଆନ୍ତୁ, ତା ମୁଣ୍ଡ ଭିତରେ ଯେତେବେଳେ ଯୋଉଟା କାମ କଲା ସେତେବେଳେ ସେ ସେଟା କରିବ, ଇଚ୍ଛା ହେଲେ ଖାଇବ ନହେଲେ ଫିଙ୍ଗିବ ଆଉ। ଅନ୍ୟ ପ୍ରଶ୍ନ ହେଲା, ଗୋଟିଏ ଛୋଟ ବ୍ରିଜ ଟିଏ ଅଛି, ଛୋଟ ବ୍ରିଜ ଟିଏ ଅଛି, ସେହି ରାସ୍ତା ଦେଇ କେବଳ ଗୋଟିଏ ହିଁ କାର ଯାଇପାରିବ, ମାନେ ବ୍ରିଜ ଉପରେ ଗୋଟିଏ ହିଁ କାର ଯାଇପାରିବ। ଦିନକର ଘଟଣା, ଗୋଟିଏ ପଟରୁ କଳାକାର ଅନ୍ୟ ପଟରୁ ଧଳା କାର ଆସୁଛି, ସେମାନେ କିପରି ବ୍ରିଜକୁ ପାର କରିବେ ସେଇ ବିଷୟରେ ଦୟାକରି କହନ୍ତୁ। ଆପଣଙ୍କ ମୁଣ୍ଡ ଭିତରେ କିଛି ପଶୁନି କି ନୀଳାଚଳ ବାବୁ? ପୋଲଟେ ଅଛି, ଗୋଟେ ପଟେ ଧଳା କାର ଆଉ ଗୋଟେ ପଟେ କଳା କାର, ଗୋଟେ ଗାଡି ଯାଇପାରିବ, ଠିକ ଅଛି। ଯଦି ଗୋଟେ ଗାଡି ଯାଇପାରିବ, ଗୋଟେ ପଟ ଗାଡି ରହିଯିବ, ଆର ଗାଡି ପାସ୍ କଲା ପରେ ଆର ଗାଡିଟା ଯିବ। ଯଦି ଗୋଟିଏ ଲୋକ ମରିଗଲା, ହଁ ମରିଗଲା, ତାହେଲେ ଲୋକ କୁହନ୍ତି ଯେ ତାର ଆତ୍ମା ଯମପୁରକୁ ପଳେଇଲା। ହଁ ହଁ, ତାହେଲେ କୁହନ୍ତୁ ଯେ ଆମେ ସେ ଆତ୍ମାକୁ କାହିଁକି ଦେଖିପାରୁନାହିଁ? ପୁଣି ଥରେ ଆପଣଙ୍କର ପ୍ରଶ୍ନ ଓଲଟପାଲଟ ହେଇଯାଉଛି। ଆଜ୍ଞା, ମଲା ତ ମଲା ଯମପୁର ପଳେଇଲା, ଆପଣ ଦେଖିବେ କେତେବେଳେ? ଆଜ୍ଞା, ମଣିଷ ମଲେ ସେ କେତେବେଳେ ତା ଆତ୍ମାଟା କୋଉ ପଟେ ଯାଏ ସେ ତାକୁ ଯମ ହିଁ ଦେଖନ୍ତି। ଆମେ ମଣିଷମାନେ ଦେଖିପାରିବାନି, ଆମେ ମଣିଷମାନେ ଯଦି ଦେଖିପାରୁଥାନ୍ତେ ଭଲ ହେଉଛି, ଭଗବାନ ଆମକୁ ଆଖି ଦେଇନାହାନ୍ତି। ଯଦି ଦେଖିପାରୁଥାନ୍ତେ ମଣିଷମାନେ ଯମ ଟାଣି ହେଲାଣି, ମଣିଷମାନେ ପଛରେ ଦୌଡ଼ି ଲେଖିଛନ୍ତି, ନାଇଁ ନାଇଁ ନାଇଁ ନାଇଁ ନେଇକି ଯାଅ ନାଇଁ। ଠିକ ଅଛି, ଆମେ ଭାଇଙ୍କର ପ୍ରଶ୍ନର ଉତ୍ତର ଏତିକି, ତଥାପି ଅନୁରୋଧ କରିବା ପ୍ରଶ୍ନ ଛୋଟ କରନ୍ତୁ ଏବଂ ସଠିକ ବୁଝିଲା ଭଳି କରନ୍ତୁ।
1: ସଜମଜରେ ବର୍ତ୍ତମାନ ଶୁଣିବା ଚୋର ଏବଂ ବିଚାରପତିଙ୍କ ମଧ୍ୟରେ କଥାବାର୍ତ୍ତା।
2: ଆଚ୍ଛା, ତମେ ତାହେଲେ ସେଇ ଚୋର ନୁହେଁ କି?
1: ଆଜ୍ଞା।
2: ବ୍ୟାଙ୍କ ଲୁଟିବାର ସାହସ କରୁଛ? ହଁ,
1: କଣ କରିବା
2: ମାନେ କଣ କରିବି ମାନେ, ଯାହା ଜାଣିଛି ମୁଁ, ତମେ ଭଲ ପାଠଶାଠ ପଢିଛ, ସବୁ କରିଛ, ହେଲେ ଏଇ ବ୍ୟାଙ୍କ ଲୁଟିବାର କାରଣଟା କାଇଁ ମୁଁ ବୁଝିପାରୁନି।
1: ଆଜ୍ଞା, ପରିସ୍ଥିତି ସେମିତି ହେଲା ତ, ଆଉ କଣ କରିବି, ଉପାୟ ନାହିଁ ମୋର।
2: ପରିସ୍ଥିତି ମାନେ, ହାତ ଗୋଡ଼ ଭଲ ଅଛି, ସବୁ ଅଛି, ଚାକିରି ବାକିରି କରିବନି କି କୋଉଠି ନିଜର ବିଜନେସ କରିବନି, କିଛି ନାହିଁ, ଚୋର କାମ।
1: ହଁ ଆଜ୍ଞା, ଗୋଟେ କାରଣ ପାଇଁ ଚୋରି କଲି। ଆଜ୍ଞା,
2: କାରଣ ପାଇଁ ଚୋରି କଲ?
1: ହଁ।
2: କଣ କାରଣ?
1: କାରଣ ବୋଲେ ଆଜ୍ଞା, ମୋର ସ୍ତ୍ରୀ ଆକା।
2: ମାନେ ତମର ଘରଣୀ ତମକୁ ଫୋର୍ସ କଲା, ଜବରଦସ୍ତି କଲା ଯାଇକି ବ୍ୟାଙ୍କରେ ଚୋରି କର ବୋଲି?
1: ଆଜ୍ଞା, ଜବରଦସ୍ତି ବୋଲେ ଯେତେବେଳେ ବି ଘର ରହିଲେ ଖାଲି ମାଡଗୋଳ ଆକା, ସବୁବେଳେ ମରା ପିଟା। ଆଜ୍ଞା, ସେଟା ପାଇଁ ଭାବିଲି ଯେ ଚୋରି କରିକିରି ହେଲେ ଜେଲ ପଳେଇଲେ ଟିକେ ଶାନ୍ତିରେ ରହିବି ବୋଲିକିରି।
2: ଆଚ୍ଛା, ସ୍ତ୍ରୀ ଠାରୁ ବଞ୍ଚିବା ପାଇଁ ତମେ ଚୋରି କଲ?
1: ହଁ ଆଜ୍ଞା।
2: ମାନେ ଚୋରି କରିଲା ପରେ ତମେ ଜେଲ ଦଣ୍ଡ ପାଇବ, ଆରାମରେ ରହିବ, ଏହା ଚିନ୍ତା କରି ଚୋରି କଲ?
1: ହଉ ଆଜ୍ଞା, ଟିକେ ଦୟା କରନ୍ତୁ ଆଜ୍ଞା।
2: ହଉ ହଉ, ତାହେଲେ ନିର୍ଣ୍ଣୟ ନିଆଗଲା, ତୁମକୁ 6 ମାସ ପାଇଁ ଜେଲ ଦଣ୍ଡ ମିଳିବ।
1: ଅଧିକ ହବ ନା ଆଜ୍ଞା?
2: 6 ମାସ ଆଗେ ରହିକି ଦେଖାଅ।
1: ଆଜ୍ଞା ଆଜ୍ଞା, ଆପଣଙ୍କର ଭଗବାନ ମଙ୍ଗଳ କରନ୍ତୁ ଆଜ୍ଞା।
2: ହଁ, ମଙ୍ଗଳ କଥା ପରେ ମୁଁ ମୋର ନିର୍ଣ୍ଣୟଟା ପୁରା ଶୁଣିନି, ଶୁଣିସାର।
1: ଆଜ୍ଞା,
2: ତୁମେ 6 ମାସ ପାଇଁ ଜେଲ ଦଣ୍ଡ ଭୋଗିବ।
1: ଆଜ୍ଞା,
2: ନିଜ ସ୍ତ୍ରୀ ସହିତ।
1: ଆଜ୍ଞା, ଏଇଟା କି କଥା ଆଜ୍ଞା?
2: ଏଇଟା ହିଁ କଥା।
1: ତାହେଲେ ଆଜି ତ ସମୟ ଯାଇଛି, ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଜଣେଇବେ। ମତାମତ ଜଣାଇବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568। ପ୍ରତି ଗୁରୁବାର ରାତି 9:30 ଆମର ଏହି କାର୍ଯ୍ୟକ୍ରମ ସଜମୋଜ ଶୁଣନ୍ତୁ, ନିଜେ ହସନ୍ତୁ, ଅନ୍ୟକୁ ହସାନ୍ତୁ। ତାହେଲେ ବିଦାୟ ନେଉଛୁ ଆଜିର କାର୍ଯ୍ୟକ୍ରମରୁ ଆମେ ସମସ୍ତେ, ମାନେ ମୁଁ ରଞ୍ଜନ କୁମାର ବେହେରା,
0: ମୁଁ ଆଜ୍ଞା ଉଦୟ ଶଙ୍କର ଜାନେ,
3: ଆଉ ମୁଁ ସୁପ୍ରଭା,
4: ଆଉ ମୁଁ ସୁଶୀଲ,
5: ମୁଁ ଶ୍ରୀପଦ୍ମା,
6: ମୁଁ ପୁଷ୍ପାଞ୍ଜଳି,
7: ମୁଁ ଶ୍ରିୟା ପଟ୍ଟନାୟକ,
8: ମୁଁ ସ୍ମୃତିମୟୀ ପାଣିଗ୍ରାହୀ,
9: ମୁଁ ରେଶ୍ମା,
10: ମୁଁ ପ୍ରିୟଙ୍କା ପାତ୍ର।
1: ଆମ ତରଫରୁ ଆପଣ ସମସ୍ତଙ୍କୁ
11: ନମସ୍କାର।

ଶୁଣିଲେ ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ସଜ ମଉଜ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଦେଶିଆ ଗୀତ।

ଶୁଣିଲେ ଦେଶିଆ ଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଥର ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତ। ଆଜି କାର୍ଯ୍ୟକ୍ରମରେ ଶୁଣନ୍ତୁ ବିଦୁଷୀ ଗିରିଜାଦେବୀଙ୍କ ଦ୍ୱାରା ରାଗ ପୂର୍ବୀ।

ଶୁଣିଲେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତରେ ନେଇଛୁ କଥାଚିତ୍ର ଆନ୍ ମିଲୋ ସେଜନାରୁ। ଦ୍ୱୈତ କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର ଏବଂ କିଶୋର କୁମାର ସଙ୍ଗୀତରେ ସଜାଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ, ଗୀତ ରଚନା ଆନନ୍ଦ ବକ୍ସି।

ଶ୍ରୋତାବନ୍ଧୁ, ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ, ହିନ୍ଦୀରେ କ୍ରମରେ ଇଂରାଜୀରେ ସମ୍ବାଦ ଲେଖୁରୁ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ରାତି 8:15 ପ୍ରଚାର କରିବୁ ନୈବେଦ୍ୟ। କଣ୍ଠଶିଳ୍ପୀ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ମୋନାଲିସା ପଣ୍ଡା। ଗୀତିକାର ଅଶୋକ କୁମାର ପଟ୍ଟନାୟକ। ସଙ୍ଗୀତରେ ସଜେଇଛନ୍ତି ବିଜୟ କୁମାର ସାମନ୍ତରାୟ। ନାଟକ କୌଟିଲ୍ୟଙ୍କ ସନ୍ନ୍ୟାସ ଶୁଣିବେ ରାତି 9:30। ମୂଳ ରଚନା ରତନଲାଲ ଯୋଶୀ। ଓଡ଼ିଆ ଅନୁବାଦ ଏବଂ ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ। ସହଯୋଗିତା କରିଛନ୍ତି ରଞ୍ଜନ କୁମାର ବେହେରା। ଶ୍ରୋତାବନ୍ଧୁ, ଏଥିଲା ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ଆସନ୍ତାକାଲି ସକାଳ 5:53 ଆପଣ ପ୍ରିୟ ଶ୍ରୋତାଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆମ ପ୍ରାତଃ ଅଧିବେଶନ। ସେତେବେଳେ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।